ଝୁକିଝୁକି ଭାରତ ମାତାକୁ ପରାଧୀନତାର ଶିକୁଳିକୁ ଭାଙ୍ଗି ସ୍ୱାଧୀନତା ଆଣିଦେଇଛନ୍ତି ଏ ମାଟିର ବୀର ସନ୍ତାନ କଣ। ବିଭିନ୍ନ ସମୟରେ ଯେଉଁ ବିଦେଶୀମାନେ ଭାରତକୁ ଆକ୍ରମଣ କରିଛନ୍ତି ବା ଭାରତକୁ ପରାଧୀନ କରିବାକୁ ଅପଚେଷ୍ଟା କରିଛନ୍ତି ସେମାନଙ୍କର ସବୁ ଅପଚେଷ୍ଟାକୁ ଭଣ୍ଡୁର କରିଛନ୍ତି ଏ ମାଟିର ବୀର ସନ୍ତାନ ବଣ। ସର୍ବଦା ଏ ମାଟିର ଜୟଜାକାର କରିଛନ୍ତି, ଏ ମାଟିର ସୁରକ୍ଷା ପାଇଁ, ଏ ମାଟି ପାଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି, ସର୍ବସ୍ୱ ତ୍ୟାଗ କରିଛନ୍ତି, ବିପ୍ଳବ କରିଛନ୍ତି, ସଂଗ୍ରାମ କରିଛନ୍ତି ଆଉ ଏ ମାଟିକୁ ମୁକ୍ତିର ସ୍ୱାଦ ଚକାଇଛନ୍ତି। ସେଇଥିପାଇଁ ତ ଆଜି ଆମେ ସ୍ୱାଧୀନ ଭାରତର ନାଗରିକ ଭାବେ ଗର୍ବ କରୁଛୁ ଆଉ ସେଇ ବୀର ସନ୍ତାନଗଣଙ୍କର ଅବଦାନକୁ ଆଜି ସ୍ମରଣ କରୁଛୁ ପ୍ରତିଟି ମୁହୂର୍ତ୍ତରେ, ସେଇମାନଙ୍କୁ ମନେ ପକାଉଛୁ ପ୍ରତ୍ୟେକଟି କ୍ଷେତ୍ରରେ। ଏ ମାଟିକୁ ସ୍ୱାଧୀନତାର ସ୍ୱାଦ ଚଖାଇବାରେ ଅନେକ ବୀର ସନ୍ତାନଙ୍କର ଅବଦାନ ରହିଛି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଏ ମାଟି ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଛନ୍ତି।

ଭାରତର ହିଁ ଜୟ ହେଉ, ଭାରତର ହିଁ ସବୁକିଛି ଜୟ ହେଉ। ପରାଧୀନତାର ଶିକୁଳି ଛୁରୁ ଭାରତ ମାଆର ସେହି ସ୍ୱର୍ଣ୍ଣିମ ଦିନ ଫେରିଆସୁ, ଏହା ତ ଚାହୁଁଥିଲେ ସେ ବିପ୍ଳବୀମାନେ, ଏହା ତ ଚାହୁଁଥିଲେ ସଂଗ୍ରାମୀମାନେ। ଯିଏ ଯେଉଁ ଉପାୟରେ ସଂଗ୍ରାମ କରୁନା କାହିଁ, ଯିଏ ଯେଉଁ ଉପାୟରେ ବିପ୍ଳବ କରୁନା କାହିଁ, ଯିଏ ଯେଉଁ ଉପାୟରେ ବିଦ୍ରୋହ କରୁନା କାହିଁ, ସେ ଶାନ୍ତି ଆଲୋଚନା ହେଉ କି ଅସହଯୋଗ ଆନ୍ଦୋଳନ ହେଉ, ସେ ସାମରିକ ଯୁଦ୍ଧ ହେଉ ବା ଗରିଲା ଯୁଦ୍ଧ ହେଉ, ଯିଏ ଯେଉଁ ପ୍ରକାରେ ହେଉ, ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥିଲା ଏ ମା ମାଟିର ସୁରକ୍ଷା, ମାତୃଭୂମିର ପରାଧୀନତାର ଶିକୁଳିରୁ ମୁକ୍ତ ସ୍ୱାଧୀନତାର ସ୍ୱାଦ ଚାଖିବା ଥିଲା ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ। ଆଉ ସେଇ ଲକ୍ଷ୍ୟକୁ ସାଧନ କରିବା ପାଇଁ ଅନେକ ବୀରପୁତ୍ର ଏ ମାଟି ମାଆର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଛନ୍ତି, ସ୍ୱତଃପୃତ ଭାବେ ସଂଗ୍ରାମରେ ନିଜକୁ ସାମିଲ କରିଛନ୍ତି, ଆଉ ଭାରତ ମାଆକୁ ମୁକ୍ତିର ସ୍ୱାଦ ଚଖାଇବାରେ ସଫଳ ହୋଇଛନ୍ତି।

ସତରେ ମନୁ କେବେ ଭାବିଛନ୍ତି, କେବେ ଦେଖିଛନ୍ତି କେଡ଼େ ମହାନାମ ସୈନିକ, କେଡ଼େ ମହାନାମ ସଂଗ୍ରାମୀମାନେ, କେଡ଼େ ମହାନାମ ବିପ୍ଳବୀମାନେ ଏ ମାଟି ମାଆକୁ ବ୍ରିଟିଶ କବଳରୁ ରକ୍ଷା କରିବା ପାଇଁ ସେ ଦେଶ ଭିତରେ ହେଉ ବା ଦେଶ ବାହାରେ ହେଉ ଯେଉଁଠି ବି ସେ ଥାନ୍ତୁ ନା କାହିଁକି, ତାଙ୍କ ହୃଦୟରେ କେବଳ ଗୋଟିଏ କଥା ଥିଲା, ମୋ ମା ମାଟିର ରକ୍ଷା, ମୋ ମା ମାଟିର ସୁରକ୍ଷା, ମୋ ମା ମାଟିର ମୁକ୍ତି। ସେ ମୁକ୍ତି ଆନ୍ଦୋଳନକୁ, ସେ ମୁକ୍ତି ଆନ୍ଦୋଳନର ବହ୍ନିକୁ ଜଳାଇ ରଖିବା ପାଇଁ, ସ୍ୱାଧୀନତା ଆନ୍ଦୋଳନକୁ ତେଜସ୍ୱୀ କରି ରଖିବା ପାଇଁ ସର୍ବଦା ସେମାନଙ୍କ ମନ ଭିତରେ ଗୋଟିଏ କଥା ହୁଙ୍କି ମାରୁଥିଲା, ବିଦେଶୀମାନେ ହଟିବେ ମୋ ମା ମାଟି ମୁକ୍ତି ପାଇବ। ସେଥିପାଇଁ ସେମାନେ ଯେଉଁଠି ଥାଉ ନା କାହିଁକି, ଦେଶ ଭିତରେ ହଉ ବା ଦେଶ ବାହାରେ ହଉ, ସର୍ବଦା ଚେଷ୍ଟା କରିଛନ୍ତି ମା ମାଟିର ମୁକ୍ତିର କଥା। ଦେଶ ବାହାରେ ମଧ୍ୟ ମିତ୍ରମାନଙ୍କ ସହିତ, ମିତ୍ର ଦେଶମାନଙ୍କ ସହିତ, ବାହାରେ ଥିବା ଆମ ଭାରତୀୟ ବନ୍ଦୀମାନଙ୍କୁ ଏକାଠି କରି ଯେଉଁମାନେ

ବ୍ରିଟିଶ ସରକାର ଦ୍ୱାରା ବନ୍ଦୀ ହୋଇଥିଲେ ବା ପ୍ରଥମ ବିଶ୍ୱଯୁଦ୍ଧ ହେଉ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉ ଯେଉଁମାନେ ବାହାର ଦେଶ ସହିତ ବ୍ରିଟିଶରମାନେ ଯେଉଁମାନଙ୍କୁ ଯୁଦ୍ଧକୁ ପଠାଇଥିଲେ ଆଉ ସେମାନେ ବ୍ରିଟିଶରମାନଙ୍କର ଯେଉଁ ଶତ୍ରୁ ରାଷ୍ଟ୍ର ଦ୍ୱାରା ବନ୍ଦୀ ହୋଇଥିଲେ ସେହିସବୁ ରାଷ୍ଟ୍ରରୁ ଯାଇ ସେ ବନ୍ଦୀମାନଙ୍କୁ ଏକଜୁଟ କରି ଫେରାଇ ଆଣିବା ଆଉ ସେମାନଙ୍କୁ ପୁଣି ଥରେ ଏକାଠି କରି ଏ ଦେଶ ମାତୃକାର ମୁକ୍ତି ପାଇଁ ସାମରିକ ବିଦ୍ରୋହ କରିବାକୁ ଯେଉଁ ନେତୃତ୍ୱର ପରିଚୟ ଦେଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଉ ତାଙ୍କ ପୂର୍ବରୁ ଥିଲେ ରାସବିହାରୀ ବୋଷ ଏମାନଙ୍କର ଅବଦାନ ଏ ମାଟି ପାଇଁ ଏ ଦେଶ ପାଇଁ କେବେ ବି କମ୍ ନୁହେଁ। ସ୍ୱାଧୀନତା ଆନ୍ଦୋଳନରେ ରାସବିହାରୀ ବୋଷ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କର ଅବଦାନ ଆଉ ଆଜାଦି ହିନ୍ଦ ଫୌଜର ଅବଦାନ ସମସ୍ତେ ଜାଣନ୍ତି। ଆଉ ସେଇ ମହାନ କ୍ରାନ୍ତିକାରୀ ବିପ୍ଳବୀ ସେନାନୀ ହେଉଛନ୍ତି ରାସବିହାରୀ ବୋଷ, ଯିଏକି ସୁଭାଷ ବୋଷଙ୍କ ପୂର୍ବରୁ ଯାଇଥିଲେ ବାହାର ଦେଶକୁ। ଆଉ ବାହାର ଦେଶକୁ ଯେଉଁ ମାନେ ଥିଲେ ବ୍ରିଟିଶରମାନଙ୍କ ଶତ୍ରୁ ଥିବା ଦେଶ, ଯିଏକି ଭାରତ ମାତାର ଭାରତକୁ ଭଲ ପାଆନ୍ତି କିନ୍ତୁ ଭାରତର ବ୍ରିଟିଶ ଶାସନକୁ ନୁହେଁ, ସେହିସବୁ ରାଷ୍ଟ୍ରକୁ ଯାଇ ଭାରତ ସପକ୍ଷରେ ସମର୍ଥନ ଯୋଗାଡ଼ କରିଥିଲେ ଆଉ ଦେଶ ପାଇଁ ଗୋଟେ ବିକଳ୍ପ ସେନାବାହିନୀ ଗଠନ କରି ଯୁଦ୍ଧ କରିଥିଲେ, ସଂଗ୍ରାମ କରିଥିଲେ, ବିଦ୍ରୋହ କରିଥିଲେ ଆଉ ଦେଶର ସଂଗ୍ରାମ ବା ମୁକ୍ତିର ଆଲୋକ ଶିଖା ଦେବା ପାଇଁ ଉଦ୍ୟମ କରିଥିଲେ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସକାଳ। ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତଲସେ ଦିଲ ତକ। ସମୟ ବର୍ତ୍ତମାନ ସ୍ଟୁଡିଓ ଘଡ଼ିରେ 5:57:55 ଏବଂ ଆଜି ହେଉଛି ଇଂରାଜୀ ତାରିଖ 27 ମେ ମାସ 2026 ମସିହା ବୁଧବାର 1948 ଅକ୍ଟୋବର ମାସ ଜ୍ୟେଷ୍ଠର 6 ଦିନ। ଆମର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆମେ ଆରମ୍ଭ କରୁଛୁ ଆଜି ସକାଳର ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତଲସେ ଦିଲ ତକ। ମୁଁ ଅଛି ଦେବମିତ୍ରା ଆପଣଙ୍କ ସହିତ।

ସୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲ ସେ ଦଲ ତକ ଦେବମିତ୍ର ଆଜି ଆପଣଙ୍କ ସହିତ ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ ସାଙ୍ଗରେ ନେଇ ସେ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥ, ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ତାଙ୍କ ପାଦ ପଦ୍ମରେ କୋଟି କୋଟି ପ୍ରଣାମ ପୂର୍ବକ ଆରମ୍ଭ କରୁଛି ଆଜି ଭକ୍ତିପୂଦ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ତାହେଲେ ଚାଲନ୍ତୁ ସେହି ମହାପ୍ରଭୁଙ୍କୁ ସମର୍ପିତ, ସେହି ଚକାଡୋଳାଙ୍କୁ ସମର୍ପିତ, ସେହି କାଳିଆସୁନାକୁ ସମର୍ପିତ ଏହି ସୁନ୍ଦର ଭଜନଟିଏ ଶୁଣିନେବା। କେବଳ ଆଉ କେବଳ ଆପଣଙ୍କର ଅତିପ୍ରିୟ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲ ସେ ଦେଲ ତାକ ସହିତ ଦେବମିତ୍ରା ସହିତ।

ଶୁଣୁଛନ୍ତି ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଦେବମିତ୍ରା ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେ ଦିଲ୍ ତକ୍ରେ ଯୁଗେ ଯୁଗେ ଭଗବାନଙ୍କ ପାଇଁ ଭକ୍ତଟିଏ ମହାନ। ସତରେ ଭକ୍ତ ଆଉ ଭଗବାନଙ୍କର ସମ୍ପର୍କ ସତରେ ଅତ୍ୟନ୍ତ ନିବିଡ଼। ହଁ, ସେଇଥିପାଇଁ ତ ସେ ମହାପ୍ରଭୁ ସୁଦାମାଙ୍କ ହାତରୁ ଖୁଦ ଭଜା ଖାଇଥିଲେ, ବିଦୁରଙ୍କ ହାତରୁ ଶାଗ ଭଜା ଖାଇଥିଲେ, ଆଉ ଶବରୀର ଅଇଁଠା କୋଳି ଚାଖିଥିଲେ। ଭକ୍ତଟିଏ ଯେତେବେଳେ ନିଜର ଭକ୍ତିର ଅର୍ଘ୍ୟ ଭଗବାନଙ୍କ ପାଦ ପଦ୍ମରେ ଅଜାଡ଼ି ଦେଇଛି, ସେ ଅନେକ ରୂପରେ ତାକୁ ରକ୍ଷା କରିବା ପାଇଁ ଆସିଛନ୍ତି। ସେ ଅନେକ ଅବତାର ଗ୍ରହଣ କରିଛନ୍ତି କେବଳ ନିଜ ଭକ୍ତକୁ ସୁରକ୍ଷା ଦେବା ପାଇଁ। ସେ ହେଉଛନ୍ତି ଦୟାମୟ ପ୍ରଭୁ, ସେ ହେଉଛନ୍ତି କୃପାମୟ ପ୍ରଭୁ, ସେ ହେଉଛନ୍ତି ଭକ୍ତବତ୍ସଳ ପ୍ରଭୁ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି କାଳିଆ ଠାକୁର, ଆମ ସମସ୍ତଙ୍କର ଅତି ପ୍ରିୟ, ଆମ ଚକାଡୋଳା। ହଁ, କେବେ ସିଏ ରାମ, କେବେ ସିଏ ଶ୍ୟାମ, ଆଉ କେବେ ପୁଣି ସିଏ ଜଗତର ନାଥ, ଜଗନ୍ନାଥ।

ନାରଦଙ୍କୁ ବ୍ରହ୍ମା ବୁଝାଇଲେ ଲୋକେ ଅଜ୍ଞାନ ଗର୍ଭରେ ବିମୋହିତ ହୋଇ ନିଜର ବଡ଼ିମା ଦେଖାନ୍ତି। ଏ ଘର ମୋର, ଏ ଧନ ସମ୍ପତ୍ତି ମୋର, ପତ୍ନୀ ପୁତ୍ର ପରିବାର ମୋର ମୋର ବୋଲି କହନ୍ତି। କିନ୍ତୁ ବାସ୍ତବରେ ସବୁରି ପ୍ରଭୁ ସେଇ ପଦ୍ମନାଭ, ପ୍ରତ୍ୟେକଙ୍କ ଦେହରେ ସେ ରହିଛନ୍ତି। ତାଙ୍କରି ଠାରୁ ମୁଁ ଜାତ ହୋଇ ଏ ଜଗତ ସୃଷ୍ଟି କରିଛି। ତାଙ୍କର କର୍ମ ଯୋଗୁରୁ ମହତ ଜାତ ହୁଏ। ମହତରୁ ତ୍ରିଗୁଣ ଏବଂ ତ୍ରିଗୁଣର ତମଗୁଣରୁ ଜାତ ହୁଏ ଅହଙ୍କାର। ଅହଙ୍କାରରୁ ଜାତ ହୁଅନ୍ତି ତିନି ଗୁଣ, ବିକାର, ତମ, ତେଜ। ତୟରୁ ଜାତ ଶବ୍ଦଗୁଣ ଆକାଶରେ ସଞ୍ଚାରିତ ହୁଏ। ଆକାଶରୁ ଜନ୍ମେ ବାୟୁ। ଏହିପରି ଜଳ, ତେଜ, ମନ ଓ ଦଶ ଇନ୍ଦ୍ରିୟ ଜାତ ହୋଇ ସୃଷ୍ଟି ପ୍ରକ୍ରିୟା ହୋଇଥାଏ। ଅଚେତନ ଜୀବ ମଧ୍ୟରେ ଭଗବାନ ଚେତନା।

ட்யூன் கேட்டு அப்புறமே 100.4 ஆகாஷ்வாணி எஃப்எம் ரெயின்போ கடைத்தல் செய்தல் தான் செய்தல் தான் கிருத்திபா மைத்ரா ஆஷா வணங்க சாயத்தா எஸ் ட்ராஃபிக் கதை ஜதி கହିବି ட்ராஃபிக் ர ପ୍ରତିଟି ରୁଲ ଆଣ୍ଡ ରେଗୁଲେସନ କୁ ଆମକୁ ଓବେ କରିବାକୁ ପଡିବ ଯେତେବେଳେ ଆପଣ ମାନେ ରାସ୍ତାରେ ଡ୍ରାଇଭ କରୁଛନ୍ତି ଦ୍ରୁତ ଗତି ମହାବିପତ୍ତି ହେଇଥାଏ ତେଣୁ ସ୍ଲୋ ଡ୍ରାଇଭ କରନ୍ତୁ ତା ସହିତ ମୋବାଇଲ ଫୋନ ୟୁଜ୍ କୁ ଆଭଏଡ୍ କରନ୍ତୁ ଯେତେବେଳେ ଆପଣ ଗାଡ଼ି ଚଲାଉଛନ୍ତି ଆପଣ ଯଦି ଟୁ ହ୍ୱିଲର୍ରେ ଅଛନ୍ତି ନିଜ ହେଲମେଟ୍ ନିହାତି ଭାବରେ କ୍ୟାରି କରନ୍ତୁ ଏବଂ ଯଦି ଫୋର୍ ହ୍ୱିଲର୍ରେ ଅଛନ୍ତି ତାହେଲେ ନିଜର ସିଟ୍ ବେଲ୍ଟ ଭିଡ଼ିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ ଆଉ ହଁ ଏଇ ଛୋଟ ଛୋଟ ନିଷ୍ପତ୍ତି ଏବଂ ଛୋଟ ଛୋଟ ପରିବର୍ତ୍ତନ ଆମ ଜୀବନରେ ସବୁଠୁ ବଡ଼ ପରିବର୍ତ୍ତନ ଆଣିଥାଏ ଏବଂ ଆମକୁ ସୁରକ୍ଷା ମଧ୍ୟ ଦେଇଥାଏ ତେବେ ସଚେତନର ବାର୍ତ୍ତା ତ ମୁଁ ଆପଣଙ୍କ ପାଖରେ ପହଞ୍ଚିବି କିନ୍ତୁ ବୁଝିବା ବିଚାରିବା ଦାୟିତ୍ୱ ଦ୍ୱମିତ୍ର ସବୁବେଳେ ଆପଣଙ୍କମାନଙ୍କ ଉପରେ ଛାଡ଼ିଥାଏ ଆଜି ମଧ୍ୟ ଆପଣମାନଙ୍କ ଉପରେ ଛାଡ଼ିଛି ବାସ୍ ଟିକେ ଟିକେ ସତର୍କତା ଅବଲମ୍ବନ କରନ୍ତୁ ନିଜେ ସୁରକ୍ଷିତ ରହିବା ସହିତ ଆପଣଙ୍କୁ ଯେଉଁମାନେ ଭଲ ପାଉଛନ୍ତି ସେମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରନ୍ତୁ ବାସ୍ ଏଇ କଥା ସହିତ ଏବେର ମର୍ଣ୍ଣିଂ ଅପଡେଟ୍କୁ ମୁଁ ଏଇଠି ରଖୁଛି କିନ୍ତୁ ଆଉ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଯାହାକି ରିଲି କରି ପ୍ରଚାର କରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବେ ପାଇଁ ଶୁଣୁଛନ୍ତି 100.4 ଆକାଶବାଣୀ ଏବଂ ରେନ୍ ବୋକାଟେକ୍ ଦିଲ୍ ସେ ଦିଲ୍ ତାକୁ ଦେବମିତ୍ରା ଅଛି ଆପଣଙ୍କ ସହିତ

ବାଜି ପଚିଶ ମିନିଟରେ ଏବଂ ଗୀତର ମିତର ଶୁଣିପାରିବେ ରାତି ଆଠଟା ବାଜି ଦୁଇ ମିନିଟରେ ଏବଂ ରାତି ନଅଟା ବାଜି ପନ୍ଦର ମିନିଟରେ ଆପଣମାନେ ଶୁଣିପାରିବେ କାର୍ଯ୍ୟକ୍ରମ ଅଭୁଲା ସ୍ମୃତି। ଆଶା କରୁଛି ଆପଣଙ୍କୁ ପ୍ରତିଟି କାର୍ଯ୍ୟକ୍ରମ ମନଛୁଆଁ ହେବ ଆଜିର ଏବଂ ଆପଣଙ୍କ ହୃଦୟ ପାଖରେ ପହଞ୍ଚି ପାରିବା। ବାସ୍ ଏଇ ଚେଷ୍ଟା ସହିତ ଆମେମାନେ ସବୁବେଳେ କାର୍ଯ୍ୟରତ। ଆପଣମାନେ ଏବେ ପାଇଁ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେ ଇନ୍ଫୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଦେବ ମିତ୍ର ଅଛି ଆପଣଙ୍କ ସହିତ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭାରତର ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ ବାର୍ଷିକ କାର୍ଯ୍ୟଯୋଜନା 2026-27 ଅଧୀନରେ ଦେଶର 101 ସହରରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଓଡ଼ିଶାର ଭୁବନେଶ୍ୱର କଟକ ସହରକୁ ସାମିଲ କରାଯାଇଛି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ 30 ବିଭାଗର ସଚିବଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କ ପକ୍ଷରୁ ଏ ସଂକ୍ରାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ମାସରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ବିଭାଗର ସଚିବ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ। ଆସନ୍ତା ଜୁଲାଇ 6 ଓ 7 ତାରିଖରେ 8ମ କେନ୍ଦ୍ରୀୟ ବେତନ କମିଶନର ଭୁବନେଶ୍ୱର ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। କମିଶନଙ୍କ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଥିବା କେନ୍ଦ୍ରୀୟ ସରକାରୀ ସଂସ୍ଥା କାର୍ଯ୍ୟାଳୟ ସଂଗଠନ ଏବଂ କର୍ମଚାରୀ ସଂଘର କର୍ମକର୍ତ୍ତା ଅନ୍ଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିବାକୁ କୁହାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ତାରିଖ ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ଭାରତୀୟ ସେନାରେ ଅଗ୍ନିପଥ ଏବଂ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 1ରୁ ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଏବଂ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17 ସହରର 26 କେନ୍ଦ୍ରରେ ପରୀକ୍ଷା ହେବା ନେଇ କଟକ ସେନା ନିଯୁକ୍ତି

0: କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ପ୍ରାକ୍ ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ସଚିବ ଶୋଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟାଜନିତ କ୍ଷୟକ୍ଷତିକୁ ପ୍ରତିହତ କରିବା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ପାଇଁ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ମାସ ପହିଲାରୁ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସମସ୍ତ ଡିଭିଜନ ସର୍କଲ ଏବଂ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ 24 ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକ ଜିଲ୍ଲାରେ ଆର୍ଥିକ ସାକ୍ଷରତା ସମାବେଶୀ ଏବଂ ସାଇବର ସଚେତନତା ଶିବିର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଚରମ୍ପା ଏରେଇ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ସାମଗ୍ରିକ ବିକାଶକୁ ଅଧିକ ଗତିଶୀଳ କରିବା ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ପେନ୍ସନ୍ ବଣ୍ଟନରେ ସ୍ୱଚ୍ଛତା ଏବଂ ଅନିୟମିତତା ରୋକିବା ଲକ୍ଷ୍ୟ ନେଇ 70 ବର୍ଷ ଏବଂ ତା'ଠାରୁ ଅଧିକ ପେନ୍ସନ୍ଭୋଗୀଙ୍କ ଉପରେ ସର୍ଭେ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। 15 ଦିନ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ନିକଟସ୍ଥ ଟେମରିଠାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଗତକାଲି ଉଦ୍ଯାପିତ ହୋଇଛି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ କାର୍ଯ୍ୟକାରୀ ହୋଇଛି। ଶୂନ୍ୟ ପ୍ଲାଷ୍ଟିକ୍ ବ୍ୟବହାର ଲକ୍ଷ୍ୟ ହାସଲକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଜିଲ୍ଲାବ୍ୟାପୀ ଆରମ୍ଭ କରାଯାଇଛି। ଏହାକୁ ଗଣ ଅଭିଯାନରେ ପରିଣତ କରିବାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁରର ହରିଡ଼ାଖଣ୍ଡି ପୋଖରୀ କୂଳ ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ଜନସାଧାରଣ ସଫା କରିବା ସହିତ ବ୍ରହ୍ମପୁର ସହରକୁ ସର୍ବଦା ସଫାସୁତୁରା ରଖିବାକୁ ସାମୁହିକ ଶପଥପାଠ କରିଥିଲେ। ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର ଗୁରୁଜ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଡାକ୍ତର ବୃନ୍ଦାବନ ବିଶ୍ୱାଳ।
2: ମ୍ୟାଲେରିଆ ରୋଗ ପ୍ଲାଜମୋଡିୟମ ନାମକ ଏକ ପରଜୀବୀ ଦ୍ୱାରା ମଣିଷ ଦେହରେ ରୋଗ ସୃଷ୍ଟି କରିଥାଏ। ଏହି ପ୍ଲାଜମୋଡିୟମ 4 ପ୍ରକାର ତଥା ପ୍ଲାଜମୋଡିୟମ ଫାଲ୍ସିପେରମ୍, ପ୍ଲାଜମୋଡିୟମ ଭାଇଭାକ୍ସ, ପ୍ଲାଜମୋଡିୟମ ଓଭେଲ ଓ ପ୍ଲାଜମୋଡିୟମ ମ୍ୟାଲେରି। ମାଇ ଏନଫୋଲିସ ମଶା ମ୍ୟାଲେରିଆ ଆକ୍ରାନ୍ତ ରୋଗୀକି କାମୁଡ଼ି ରକ୍ତ ଶୋଷିଲା ବେଳେ ଏହି ପରଜୀବୀକୁ ନେଇଥାଏ ଓ ସୁସ୍ଥ ଲୋକକୁ କାମୁଡ଼ିଲେ ସୁସ୍ଥ ଲୋକଠାରେ 10-17 ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ଆମ ଦେଶରେ ମ୍ୟାଲେରିଆ ମୁଖ୍ୟତଃ ପ୍ଲାଜମୋଡିୟମ ଫାଲ୍ସିପେରମ୍ ଓ ପ୍ଲାଜମୋଡିୟମ ଭାଇଭାକ୍ସ ଦ୍ୱାରା ହୋଇଥାଏ। ପ୍ଲାଜମୋଡିୟମ ଫାଲ୍ସିପେରମ୍ ଦ୍ୱାରା ସୃଷ୍ଟି ହେଉଥିବା ମ୍ୟାଲେରିଆ ଅତ୍ୟନ୍ତ ବିପଦପୂର୍ଣ୍ଣ, କାରଣ ଏଥିରେ ଆକ୍ରାନ୍ତ ବ୍ୟକ୍ତିମାନେ ଆରମ୍ଭରୁ ତୁରନ୍ତ ଚିକିତ୍ସା ନ କଲେ ବା ଅସମ୍ପୂର୍ଣ୍ଣ ଅନିୟମିତ ଚିକିତ୍ସା କଲେ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଫାଲ୍ସିପେରମ୍ ମ୍ୟାଲେରିଆ ଆରମ୍ଭରେ ରୋଗୀ ସାଧାରଣ ଭାବରେ ଅସ୍ୱସ୍ତି ଅନୁଭବ କରେ, ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା ଓ ବାନ୍ତି ମଧ୍ୟ ହୋଇଥାଏ। କାଶ ଓ ସାମାନ୍ୟ ତରଳ ଝାଡ଼ା କେତେ କ୍ଷେତ୍ରରେ ଦେଖାଯାଇଥାଏ। ଭାଇଭାକ୍ସ ମ୍ୟାଲେରିଆ ପରି 48 ଘଣ୍ଟା ବା 72 ଘଣ୍ଟା ବ୍ୟବଧାନରେ ହେଉଥିବା ପାଳି ଜ୍ୱର ପରି ହୋଇନଥାଏ। ଏହି ରୋଗରେ ହଳଦିଆ କାମଳ ମଧ୍ୟ ହୋଇପାରେ, ଯକୃତ ଓ ପ୍ଲିହା ବଢ଼ିପାରେ, ରକ୍ତହୀନତା ଶୀଘ୍ର ହୋଇଥାଏ। ଏହି ଫାଲ୍ସିପେରମ୍ ମ୍ୟାଲେରିଆର ଏକ ନିର୍ଦ୍ଦିଷ୍ଟ ଓ ସ୍ୱତନ୍ତ୍ର ବିପଦ ହେଉଛି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ମସ୍ତିଷ୍କ, ଯକୃତ, ବୃକକ୍, ଫୁସ୍ଫୁସ୍ ଓ ଖାଦ୍ୟନଳୀକୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ। ଶୀଘ୍ର ରକ୍ତହୀନତା ହେଉଥିବାରୁ ହୃତ୍ପିଣ୍ଡର କାମ ଠିକ୍ ଭାବରେ ହୋଇନଥାଏ। ଏପରି ଅନ୍ୟ 3 ପ୍ରକାର ମ୍ୟାଲେରିଆରେ ହୋଇନଥାଏ। ରକ୍ତ ସଞ୍ଚାଳନ ଠିକ୍ ନ ହେବାରୁ ସେହି ଅଙ୍ଗଗୁଡ଼ିକ କାମ ଠିକ୍ କରିପାରନ୍ତି ନାହିଁ ଓ ବିଭିନ୍ନ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା

ମସ୍ତିଷ୍କ ମ୍ୟାଲେରିଆର ଲକ୍ଷଣ ସମ୍ପର୍କରେ ଫାଲ୍ସିପେରମ୍ ମ୍ୟାଲେରିଆ ଭୋଗୁଥିବା ରୋଗୀ ବାହାରକୁ ଗୁରୁତର ଜଣା ନ ପଡୁଥିଲେ ମଧ୍ୟ ଏହିସବୁ କାରଣରୁ ହଠାତ୍ ବିପଦପୂର୍ଣ୍ଣ ଜଟିଳତାକୁ ଗତି କରେ, ଯାହା ମଧ୍ୟରୁ ମସ୍ତିଷ୍କ ମ୍ୟାଲେରିଆ ଅନ୍ୟତମ। ଏଥିରେ ଆକ୍ରାନ୍ତ ବ୍ୟକ୍ତି ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେତୁ ବାଉଳି ଚାଉଳି ହୁଏ, କଥା ଠିକ୍ କହିପାରେ ନାହିଁ ବା ବୁଝିପାରେ ନାହିଁ, ବାତ ମାରେ, ବେକ ସ୍ୱାଭାବିକ ଭାଙ୍ଗି ନ ହୋଇ ନାଠି ହୋଇଯାଏ, ରୋଗୀ ସମ୍ପୂର୍ଣ୍ଣ ଅଚେତ ହୋଇଯାଏ।

0: ବୁଝିପାରେ ନାହିଁ, ବାତ ମାରେ, ବେକ ସହିକି ଭାଙ୍ଗି ନ ହୋଇ ନାଠି ହୋଇଯାଏ, ରୋଗୀ ସମ୍ପୂର୍ଣ୍ଣ ଅଚେତ ହୋଇଯାଏ। ଶିଶୁ ଓ ଛୋଟ ପିଲାମାନଙ୍କର ଅନ୍ୟାନ୍ୟ ଲକ୍ଷଣ ନ ଥାଇ କେବଳ ଜ୍ୱରରେ ପଡ଼ି ଅଚେତ ମୃତ୍ୟୁ ମୁଖରେ ପଡ଼ନ୍ତି। ଗର୍ଭବତୀ ମା ମାନଙ୍କର ଗର୍ଭ ନଷ୍ଟ ହୋଇପାରେ କିମ୍ବା ଗର୍ଭସ୍ଥ ଶିଶୁର ଶାରୀରିକ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ରୋଗର ଲକ୍ଷଣ ସନ୍ଦେହ ହେଲେ ତୁରନ୍ତ ଭେଷଜ ବିଶେଷଜ୍ଞ ସେବା ଉପଲବ୍ଧ ଡାକ୍ତରଖାନାରେ ଚିକିତ୍ସା କରିବା ଜରୁରୀ। ଚିକିତ୍ସାରେ ସାମାନ୍ୟ ବିଳମ୍ବ ହେଲେ ରୋଗୀର ଜୀବନ ନିଶ୍ଚିତ ଭାବରେ ବିପଦାପନ୍ନ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ସହିତ ଶରୀରର ଅନ୍ୟ ଅଙ୍ଗର ଜଟିଳତା ପ୍ରକାଶ ପାଇଲେ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ଆବଶ୍ୟକ। ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ସାଧାରଣ ମଶାରୀ, ଇନ୍ସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଘରେ DDT ସିଞ୍ଚନ ସରକାରଙ୍କ ଦ୍ୱାରା କରାଯାଇଥାଏ। ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଖାଲୁଆ ଜାଗା, ପୋତି, ପାଣି ଜମିବାକୁ ନ ଦେବା, ପରିବେଶ ପରିଷ୍କାର ରଖିବା ଜରୁରୀ। ପାଣିକୁଣ୍ଡ, ଫୁଲକୁଣ୍ଡ, ଏୟାର କୁଲରରୁ ସପ୍ତାହକୁ ଥରେ ପାଣି ବାହାର କରିବା ଆବଶ୍ୟକ। ଏଣେ ତେଣେ ପଇଡ଼, ନଡ଼ିଆ, ସଡ଼େଇ, ପ୍ଲାଷ୍ଟିକ ଖୋଳ, ଭଙ୍ଗା କାଚ, ଟାୟାର ଆଦି ନ ପକାଇବା ଆବଶ୍ୟକ, କାରଣ ସେଥିରେ ପାଣି ଜମି ମଶା ଡିମ୍ବ ଦେଇ ମଶା ବଂଶ ବୃଦ୍ଧି କରିଥାନ୍ତି। ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆବଶ୍ୟକ। ଝରକାରେ ନେଟ୍ ଲଗାଇବା ଆବଶ୍ୟକ। ଶରୀରକୁ ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପୋଷାକ ଦ୍ୱାରା ଆବୃତ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଦେଶରେ ପ୍ରତିଷ୍ଠିତ ହୋଇପାରିଛି ଏକ ସ୍ୱଚ୍ଛ ତଥା କଲ୍ୟାଣ ଭିତ୍ତିକ ସୁଶାସନ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଚୀନ୍ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତର ଅଗ୍ରାହ୍ୟ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୋ ଟ୍ରେନ୍ର ଶୁଭାରମ୍ଭ ଲାଗି ମଞ୍ଜୁରୀ ପ୍ରଦାନ କଲା ରେଳ ମନ୍ତ୍ରଣାଳୟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି 12 ବର୍ଷ ପୂର୍ଣ୍ଣ ହୋଇଛି। 2014 ମସିହା ମଇ 26 ତାରିଖ ଦିନ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ଗତ 12 ବର୍ଷ ମଧ୍ୟରେ କଲ୍ୟାଣ ଭିତ୍ତିକ ସୁଶାସନ ସହିତ ସମଗ୍ର ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ବିଶ୍ୱସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ କୂଟନୈତିକ ପ୍ରଭାବ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଲାଗି ସମ୍ଭବ ହୋଇପାରିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ୍ ସବ୍କା ବିଶ୍ୱାସ ସବ୍କା ବିକାଶ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଭିତ୍ତି କରି ନରେନ୍ଦ୍ର ମୋଦିଙ୍କ ସରକାର ଦେଶବାସୀଙ୍କ କଲ୍ୟାଣ ଲାଗି ଅନେକ ଜନକୈନ୍ଦ୍ରିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ କଲ୍ୟାଣଠାରୁ ଆରମ୍ଭ କରି ମଧ୍ୟବିତ୍ତ ତଥା ମହିଳା କୃଷକ ଓ ଯୁବବର୍ଗଙ୍କ ସଶକ୍ତିକରଣ ସମେତ ସମାଜର ସମସ୍ତ ବର୍ଗ ଲୋକଙ୍କର ଉନ୍ନତି ନିମନ୍ତେ ସରକାର ସମୟୋଚିତ ପଦକ୍ଷେପ ନେଇଛନ୍ତି। ଏହାଛଡ଼ା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ସମ୍ପ୍ରସାରଣ, ବ୍ୟବସାୟ ପ୍ରକ୍ରିୟାର ସରଳୀକରଣ ତଥା ଜୀବନଶୈଳୀରେ ଉନ୍ନତି ଆଣିବା ଉପରେ ପ୍ରାଥମିକତା ଦେଇ ମୋଦି ସରକାର ବିବିଧ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ସେହିଭଳି ବିଦେଶ ନୀତି ସମେତ ଜାତୀୟ ସୁରକ୍ଷା, ସନ୍ତାସବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ବାମପନ୍ଥୀ ଉଗ୍ରବାଦ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଏତଦ୍ବ୍ୟତୀତ ଦେଶବ୍ୟାପୀ ଥିବା ଐତିହ୍ୟଗୁଡ଼ିକର ସଂରକ୍ଷଣ, ସଂସ୍କୃତି, ପରିବେଶ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଇ ଗତ 12 ବର୍ଷ ଧରି କେନ୍ଦ୍ର ସରକାର ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି। ସୁପ୍ରିମକୋର୍ଟ ଆଜି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା

କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାଗୁଡ଼ିକର ବିସ୍ତୃତ ଶୁଣାଣି ପୂର୍ବରୁ କରିସାରିଛନ୍ତି। ଚୀନ୍ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତ ଦୃଢ଼ ଭାବେ ଅଗ୍ରାହ୍ୟ କରିଛି। ଗତକାଲି ସାମ୍ବାଦିକମାନଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି ଏବଂ ଏ ସମ୍ପର୍କରେ ସମ୍ପୃକ୍ତ ପକ୍ଷମାନେ ଅବଗତ ଅଛନ୍ତି। ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା, ରହିଛି ଓ ରହିବ ବୋଲି ମତବ୍ୟକ୍ତ କରିବା ସହିତ ଏ ସମ୍ପର୍କରେ ଅନ୍ୟ କୌଣସି ଦେଶର ମତାମତ ଆବଶ୍ୟକ ନାହିଁ ବୋଲି ଶ୍ରୀ ଜୟସ୍ୱାଲ ସ୍ୱଷ୍ଟ କରିଛନ୍ତି। ଗଣମାଧ୍ୟମର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପର କେତେକାଂଶ ଭାରତ ଅଞ୍ଚଳ ମଧ୍ୟରେ ରହିଛି, ତେବେ ଭାରତ ଏହାକୁ ଦୃଢ଼ ଭାବେ ବିରୋଧ କରିଆସିଛି। ଏହିସବୁ ଅଞ୍ଚଳ ଉପରେ ପାକିସ୍ତାନର ଅବୈଧ ଦଖଲକୁ ବୈଧ କରିବା ଦିଗରେ ଅନ୍ୟ କୌଣସି ଦେଶର ପଦକ୍ଷେପକୁ ଭାରତ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଆସିଛି। ଏ ସମ୍ପର୍କରେ ଅନେକ ଥର ପାକିସ୍ତାନ ଓ ଚୀନ୍ କର୍ତ୍ତୃପକ୍ଷଙ୍କୁ ଭାରତ ପକ୍ଷରୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ପେନି ୱାଙ୍ଗ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ର ସମେତ ଏକ ନିରନ୍ତର ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୈତିକ ଭାଗିଦାରୀ ଉପରେ ମତ ବିନିମୟ କରାଯାଇଛି। ଆଗାମୀ ଦିନରେ ଏକ ମୁକ୍ତ, ସୁରକ୍ଷିତ ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଦୁଇ ଦେଶ ମିଳିତ ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଗତକାଲି ଜାପାନର ବୈଦେଶିକ ମନ୍ତ୍ରୀ ଟୋସିମିସୁ ମେଟୋଗି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଓ ବୈଷୟିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମେଟୋଗି ସୁନିଶ୍ଚିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ସିକିମ୍ ଗସ୍ତ ଅବସରରେ ଆଜି ସେ ନାଥୁଲା ଘାଟି ପରିଦର୍ଶନ କରିବେ। ପରେ ରାଷ୍ଟ୍ରପତି ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ଦିନରେ ଶ୍ରୀମତୀ ମୁର୍ମୁ ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ଗତକାଲି ରାଷ୍ଟ୍ରପତି ଆର୍କିଡାରିୟମ୍ ଏବଂ ନାମ୍ଗେଲ୍ ତିବତଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶ ଓ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଥିଲେ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୁ ଟ୍ରେନ୍ର ଶୁଭାରମ୍ଭ ଲାଗି ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ରେଳବାଇ କ୍ଷେତ୍ରରେ ଏକ ସବୁଜ ଓ ସ୍ଥାୟୀ ଗମନାଗମନକୁ ପ୍ରୋହାହନ ଦେବା ଦିଗରେ ଏହା ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ। 1200 କିଲୋୱାଟ୍ ଶକ୍ତି କ୍ଷମତା ବିଶିଷ୍ଟ 10 କୋଚ୍ ବିଶିଷ୍ଟ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ଟି ଜିନ୍ଦ ଓ ସୋନିପତ ମଧ୍ୟରେ ଘଣ୍ଟା ପ୍ରତି ସର୍ବାଧିକ 75 କିଲୋମିଟର ବେଗରେ ଯାତାୟତ କରିପାରିବ। ଭାରତ ରୋମାନିଆ ପ୍ରତିରକ୍ଷା ସହଯୋଗ ଯୁଗ୍ମ କମିଟିର ଦ୍ୱିତୀୟ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଦ୍ୱିପକ୍ଷ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିରକ୍ଷା କ୍ଷେତ୍ରରେ ଜାରି ରହିଥିବା ସହଯୋଗର ଅଗ୍ରଗତି ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ଏହାଛଡ଼ା ସାଇବର ପ୍ରତିରକ୍ଷା, ସାମରିକ ମେଡିକାଲ ସହଯୋଗ, ଯୁଗ୍ମ ତାଲିମ, କ୍ଷମତା ନିର୍ମାଣ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ଆଦି ପ୍ରସଙ୍ଗକୁ ନେଇ ଭାରତ ଓ ରୋମାନ ମଧ୍ୟରେ ଏକ ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗ ଯୋଜନା ଗତକାଲି ଏହି ବୈଠକରେ ଚୂଡ଼ାନ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍କ ସହିତ ସପ୍ତଦଶ ବୈଦେଶିକ ମନ୍ତ୍ରୀ ଢାଞ୍ଚାଗତ ଆଲୋଚନାରେ ସହ ଅଧ୍ୟକ୍ଷତା କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମେତ ଅନ୍ୟାନ୍ୟ ଆଞ୍ଚଳିକ, ବୈଷୟିକ ଏବଂ ବିବିଧ ପ୍ରସଙ୍ଗଗୁଡ଼ିକ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହି ଅବସରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ସମନ୍ୱିତ ରଣନୈତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଆଣବିକ ଶକ୍ତି ଉତ୍ପାଦନ ଲାଗି ୟୁରାନିୟମ୍ ଯୋଗାଣ ସମେତ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣ ଦିଗରେ ସହଯୋଗ

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ସେଇଥିପାଇଁ ତ ସନସ୍କ୍ରିନ୍ ଲଗେଇବା ନିହାତି ଜରୁରୀ ହେଇଥାଏ। ଆଉ ଅନେକଙ୍କ ସ୍କିନ୍ ଟାଇପ୍ ବି ଡିଫରେଣ୍ଟ ହେଇଥାଏ, ତେଣୁ ନିଜ ସ୍କିନ୍ ଟାଇପ୍କୁ ନେଇକି ଆପଣ ସନସ୍କ୍ରିନ୍ ଲଗାନ୍ତୁ। ଯଦି ଆପଣଙ୍କର ଅଏଲି ସ୍କିନ୍ ରହିଛି ତେବେ ଜେଲ୍ ବେସ୍ଡ ଅଏଲ୍ ଫ୍ରି ସନସ୍କ୍ରିନ୍ ଲଗାନ୍ତୁ। ଯଦି ଆପଣଙ୍କର ଡ୍ରାଇ ସ୍କିନ୍ ରହୁଛି ତାହେଲେ କ୍ରିମ୍ ଆଧାରିତ ମଶ୍ଚରାଇଜର୍ ଥିବା ସନସ୍କ୍ରିନ୍ ଆପଣଙ୍କ ପାଇଁ ଭଲ। ଆଣ୍ଡ ଯଦି ଆପଣଙ୍କର ସେନ୍ସିଟିଭ ସ୍କିନ୍ ଅଛି ତେବେ ମିନେରାଲ ସନସ୍କ୍ରିନ୍ ଯେଉଁଥିରେ ଜିଙ୍କ ଅକ୍ସାଇଡ୍ କିମ୍ବା ଟାଇଟାନିୟମ ଡାଇଅକ୍ସାଇଡ୍ ଥାଏ ସେଗୁଡ଼ିକ ସାଧାରଣତଃ ପାଇଁ ଚର୍ମ ପାଇଁ ବହୁତ ଭଲ ହୋଇଥାଏ। ଆଉ ଯଦି ଆପଣଙ୍କର କମ୍ବାଇନ୍ଡ ସ୍କିନ୍ ମାନେ ଡ୍ରାଏ ଆଉ ଅଏଲି ମିକ୍ସ ସ୍କିନ୍ ତାହେଲେ ଆପଣମାନେ ହାଲକା ଲୋସନ୍ ୟୁଜ୍ କରିପାରିବେ, ଜେଲ୍ କ୍ରିମ୍ ପ୍ରକାରର ସନ୍ସ୍କ୍ରିନ୍। ଆଜିକାଲି ବିଭିନ୍ନ ପ୍ରକାରର ସନ୍ସ୍କ୍ରିନ୍ ମାର୍କେଟରେ ଆଭେଲେବଲ୍ ଅଛି। ସାଧାରଣତଃ ଏହିସବୁ ନେବା ବେଳେ ଆମେ ଏଇଟା ଧ୍ୟାନ ରଖିବା ଦରକାର କି ତା'ର ଏସ୍ପିଏଫ୍ ଯେମିତି 50 or 30 ଅଧିକ ଥିବ, କାହିଁକି ନା ଏବେ ଯୋଉଭଳି ଖରା ହଉଛି 50 SPF ରୁ ଅଧିକ ଯଦି ଆପଣ ସନସ୍କ୍ରିନ୍ ଲଗାଉଛନ୍ତି ସେଟା ଆପଣଙ୍କ ସ୍କିନ୍ ପାଇଁ ସବୁଠୁ ବେଟର ହେଇଥାଏ। ଖାଲି ସେତିକି ନୁହଁ, ବୋର୍ଡ ସ୍ପେକ୍ଟ୍ରମ ବି ଦେଖିବା ଦରକାର, ମାନେ UVA ପ୍ଲସ UVB ସୁରକ୍ଷା ଯାହା ଦଉଥିବ ସେସବୁ ବି ଧ୍ୟାନ ଦେଇକି ଆପଣ ଯେତେବେଳେ ସନସ୍କ୍ରିନ୍ କିଣୁଛନ୍ତି ମାର୍କେଟରୁ ନିହାତି ଭାବରେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ତେବେ ଆଜି ନ୍ୟାସନାଲ ସନସ୍କ୍ରିନ୍ ଡେ ଥିଲା, ତେବେ ସନବର୍ଣ୍ଣରୁ ନିଜକୁ ରକ୍ଷା କରିବା ପାଇଁ ସବୁବେଳେ ଟିକେ ଟିକେ ସୁରକ୍ଷା ଆଉ ସଚେତନତା ଅବଲମ୍ବନ କରନ୍ତୁ ଏବଂ ନିଜ ଚର୍ମକୁ ଗୋଟେ ସୁନ୍ଦର ଉପହାର ଦିଅନ୍ତୁ ସନସ୍କ୍ରିନ୍ ଲଗେଇକି ସନବର୍ଣ୍ଣରୁ ନିଜକୁ ରକ୍ଷା କରିକି। ଏହି କଥା ତ ଆପଣଙ୍କ ସହିତ ଆଗକୁ ଆହୁରି ମୁଁ କଣ୍ଟିନ୍ୟୁ କରିବି, କିନ୍ତୁ ଏବେ ପାଇଁ ଏ ବ୍ୟୁଟିଫୁଲ ସଙ୍ଗୀତ ଶୁଣୁଥାନ୍ତୁ ଦେବମିତ୍ର ସହିତ 100.4 ଆକାଶବାଣୀ FM ରେନ୍ବୋ କାଟିକ ଦିଲ୍ ସେ ଦିଲ୍ ତାକ୍ରି ଷ୍ଟେ ଟ୍ୟୁନ୍।

0: சுனிச்சந்தி அப்புறம் மனித மித்ரா 100.4 ஆகாஷ்வாணி எஃப்எம் ரெயின்போ கடக் தில் சி தில் தக் கிரியன் தில் சி தில் தக் கிரிஷோ சாலிச்சே சுவச கலரா ହଁ ଏମିତି ଗୋଟେ ବାଧା ଆମେ ସବୁବେଳେ ନିଜ ପାଇଁ ବି କରିଥାଉ କି ଆଜି ଆମେ ସକାଳୁ ଜଲ୍ଦି ଉଠିବୁ, କିଛି ଏକ୍ସରସାଇଜ୍ କରିବୁ, କିଛି ଭଲ ଟାଇମ୍ ସ୍ପେଣ୍ଡ କରିବୁ, କିନ୍ତୁ ଆମେ ସେ ବାଧାକୁ କେତେ ନିଭେଇଥାଉ? ମୋ କଥା ଆପଣମାନଙ୍କୁ ନିହାତି ଭାବରେ ଏବେ ଚିନ୍ତାରେ ପକାଇ ଦେଇଥିବ, କିନ୍ତୁ ବାସ୍ ଏତିକି କହିବି, ଯେତେବେଳେ ଆପଣ ନିଜ ପାଖରେ କିଛି ବାଧା କରୁଛନ୍ତି ନା, ନିଜ ପାଇଁ ସ୍ପେଶାଲି କରୁଛନ୍ତି ନା, ସେ ବାଧାକୁ ନିହାତି ଭାବରେ ଫୁଲଫିଲ୍ କରନ୍ତୁ ଆଣ୍ଡ ନିଜର ମର୍ଣ୍ଣିଂ ମୋଟିଭେସନ୍ ନା ସେଇଠୁ ହିଁ ଷ୍ଟାର୍ଟ କରନ୍ତୁ। ଯଦି ଆପଣ ନିଜ ପାଇଁ କିଛି କରିବାକୁ ଚାହୁଁଛନ୍ତି, ନିଜ ପାଇଁ କିଛି ପ୍ରମିସ୍ କରିଛନ୍ତି, ସେ ପ୍ରମିସ୍କୁ ନିହାତି ଭାବରେ ଫୁଲଫିଲ୍ କରନ୍ତୁ। ଟିକେ ନିଜ ପାଇଁ କେବେ କେବେ ସେଲ୍ଫି ସଭା ନିହାତି ଦରକାର, କାହିଁକି ନା ଏ ମୁଢ଼ି ଦୁନିଆରେ ଯଦି ଆପଣ ଟିକେ ନିଜ ପାଇଁ ସେଲ୍ଫିସ୍ ନ ହେବେ, ନିଜ ପାଇଁ କିଛି ନ କରିବେ, ତାହେଲେ ଆପଣଙ୍କ ପାଇଁ ଭାବିବା ପାଇଁ ଆଉ କିଏ ବା ଅଛି? ବାସ୍ କେବେ କେବେ ନିଜ ପାଇଁ ଯାହା ସବୁ ସେଲ୍ଫ ମୋଟିଭେସନ୍ ରଖୁଛନ୍ତି ନା, ତାକୁ କ୍ୟାରି ଆଉଟ୍ କରନ୍ତୁ ଆଣ୍ଡ ତାକୁ ଆଜିର ଡେରୁ ହିଁ ଷ୍ଟାର୍ଟ କରନ୍ତୁ। ଏଇ କଥା ସହିତ ଆଜିର ଶୁଭ ସକାଳ ଶୋକୁ ଆମେ ଏଇଠି ୱାଇଣ୍ଡ ଅପ୍ କରିବା, କିନ୍ତୁ ମୁଁ ଆପଣଙ୍କୁ ଶୁଣାଉଛି ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଗୋଟେ ନଷ୍ଟାଲିଜିକ୍ ସଙ୍ଗ, କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ଷ୍ଟେ ଟ୍ୟୁନ।
1: एक लड़की थी दीवानी सी, एक लड़के पे वो मरती थी, नजरें झुका के शर्मा के गलियों से गुजरती थी, चोरी चोरी चुपके चुपके चिट्ठियां लिखा करती थी। कुछ कहना था शायद उसको, जाने किससे डरती थी। जब भी मिलती थी मुझसे, मुझसे पूछा करती थी, प्यार कैसे होता है, ये प्यार कैसे होता है, और मैं सिर्फ यही कह पाता था।

0: ହ୍ୟାଲୋ ହାଇ ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍, ମୁଁ ଆପଣଙ୍କର ସାଥୀ ଜାସ୍ମିନ୍ ସ୍ୱାଗତ କରୁଛି ଆପଣଙ୍କର ଆମ ସମସ୍ତଙ୍କର ପ୍ରିୟ ପ୍ରୋଗ୍ରାମକୁ ଯାହାର ନାଁ ହେଲା ମୋ ପସନ୍ଦ ଓନ୍ଲି ଅନ୍ ଏଆଇଆର୍ ଏଫ୍ଏମ୍ ବୋକାଟକ୍ ଦିଲ୍ ସେ ଦିଲ୍ ତକ୍ରେ।
1: ଶୁଭ ସକାଳର ଶୁଭେଚ୍ଛା, ଶୁଭକାମନା ଆଉ ନମସ୍କାର ସହିତ ମୁଁ ନମିତା, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ।
0: ହାରି ଯାଇଥିବା ମଣିଷକୁ ହାତ ଧରି ଜିତେଇଛ,
1: ଜୀବନ ସାଥିରେ ଜୀବନକୁ ଯୋଡ଼ି ମୋତେ ନୂଆ ଜୀବନ ଦେଇଛ।
0: କହିବିନି କେବେ ତୁମେ ପର ବୋଲି ତମେ ମୋ ଦେହର ଛାଇ ହୋଇ ରହିଛ। ହାତକୁ ହାତ ଛନ୍ଦି ନେଇ ମୋ ଦୁଃଖ ସମୁଦ୍ରକୁ ଡେଇଁ ପଡ଼ିଛ।
1: ମୁଁ ଏକା ନୁହେଁ, କେବେ ବି ନୁହେଁ, ତମେ ବତେଇ କହିଛ।
0: ମୁଁ ପାଗଳୀ ପ୍ରେମିକା ସାଜିଛି ତୁମ ପ୍ରେମ ସାଗର ଢେଉରେ।

0: ହ୍ୟାଲୋ,
1: ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି?
0: ହଁ, ମୁଁ ବିଷ୍ଣୁ ରାଉତ କହୁଛି,
1: ଆପଣ ଭଲ ଅଛନ୍ତି ତ?
0: ଆଜ୍ଞା, ଭଲ ଅଛି। ମୁଁ ଆଗରୁ ଦୁଇ ତିନି ଥର ଫୋନ
2: କରିଛୁ
1: ଯେ ଆପଣଙ୍କ ନେଟୱାର୍କ ଯୋଗୁଁ ଆଜି ଟିକେ ପ୍ରୋବ୍ଲେମ ହଉଛି, ସେଇଥିପାଇଁ ଜାଣିପାରିଲିନି। କଣ କରନ୍ତି ଆପଣ କହିଲେ?
0: ମୁଁ ସାଇକେଲ ଦୋକାନ ଦେଇଛି, ସିଧ ଜ୍ଞାନ ନେଇଛି, ଲୋକଙ୍କ ସେବା ଚଲେଇଛି। ହେଲା କି?
1: ହଁ, ଆପଣ ଲୋକଙ୍କର ସେବା କରନ୍ତି, ବିନା ପଇସାରେ ଆପଣ ସେବା କରନ୍ତି, ସମସ୍ତଙ୍କୁ ସେଇ ସେବାଟା ବି ଶିକ୍ଷା ଦିଅନ୍ତି କେମିତି ଅନ୍ୟମାନେ ସେବା କରିବେ ନା କଣ। ପ୍ରଭୁଙ୍କ ବିଶ୍ୱାସରେ ରହି ଆପଣ ଶକ୍ତି ଦିଅନ୍ତି, ଲୋକମାନଙ୍କର ଯୋଉ ବିଶ୍ୱାସ କରନ୍ତି, ଯୋଉ ପଜିଟିଭ ସକାରାତ୍ମକ ଭାବନା ନେଇ ଆପଣଙ୍କ ପାଖକୁ ଯାଆନ୍ତି ବା ଚିକିତ୍ସିତ ହୁଅନ୍ତି ଆପଣଙ୍କର ସେବା ଆଉ ଶକ୍ତି ଦ୍ୱାରା, ସେଥିରେ ବି ମଧ୍ୟ ସେମାନେ ଆରୋଗ୍ୟ ଲାଭ କରନ୍ତି।
2: କାରଣ ସେମାନଙ୍କ ମନରେ ଯଦି ଆପଣଙ୍କ ପ୍ରତି ବିଶ୍ୱାସ ନ ଆସିବ, ଆପଣଙ୍କର ଶିକ୍ଷା ଆପଣଙ୍କର ସେବା ପ୍ରତି ବିଶ୍ୱାସ ନ ଆସିବ, ତାହେଲେ ସେମାନଙ୍କ ଦେହ ଭଲ ହବନି। ଯଦି ଆପଣଙ୍କ ଉପରେ ବିଶ୍ୱାସ ରହିବ ତାହେଲେ ଭଲ ହବ।
1: କିନ୍ତୁ ଆପଣ ତା ସହିତ କହିବେ ଯୋଉ ଡାକ୍ତରଙ୍କୁ ସେମାନେ ପରାମର୍ଶ କରୁଥିବେ, ଡାକ୍ତରୀ ଚିକିତ୍ସାରେ ମଧ୍ୟ ରହୁଥିବେ, ଡାକ୍ତର ଯୋଉ ଅନୁସାରେ ମେଡିସିନ ଖାଇବାକୁ କହିଥିବେ ସେଟା ମଧ୍ୟ ଚାଲୁ ରଖିଥିବା ଉଚିତ।
2: ଯେମିତିକି ଆମକୁ ଜ୍ୱର ହେଲେ, ଅଧିକା ଜ୍ୱର ଟେମ୍ପରେଚର ବଢିଗଲେ ଆମେ ଔଷଧ ଖାଇବା ସହିତ ପାଣି ପଟି ଦଉ, ସେମିତି ଆମର ଯେକୌଣସି ଅସୁବିଧା ହେଲେ ଆପଣଙ୍କ ଠାରୁ ସେବା ନେଇକି ମଧ୍ୟ ଆମେ ମେଡିସିନ ଖାଇବା ନିହାତି ଦରକାର।
1: ସବୁଥିରେ କର୍ମ ଆଉ ଧର୍ମ ମିଶିକି ରହିଲେ ଭଲ। କର୍ମ ବି ଆମେ କରିବା, ଯାହା ଯାହା କରିବା କଥା କରିବା, ତା ସାଙ୍ଗରେ ଧର୍ମକୁ ବିଶ୍ୱାସ କରିବା, ହେଲେ ସଫଳ ହବ।
0: କିନ୍ତୁ ମୁଁ ପରୀକ୍ଷା କରିଛି ଏଥିରେ, ବହୁତ ଥର ବହୁତ ଲୋକ ବି ଉପକୃତ ରୋଗ ହେଲେ ସୁଦ୍ଧା ଆମର ଚିକିତ୍ସା, ହାତ ଚିକିତ୍ସା, ସ୍ପର୍ଶ ଚିକିତ୍ସା, ଦୃଷ୍ଟି ଚିକିତ୍ସା ଦେଲେ ମାନେ ଭଲ ହଉଛି, ମୋର ମେଡିସିନ ଖାଉନାହାନ୍ତି।
1: ଏଇଟା ତ ଭଲ କଥା, ଶୁଣିଲେ ଭଲ ଲାଗିଲା। କିନ୍ତୁ ଆପଣ କୁହନ୍ତୁ, କୋଉ କୋଉ ରୋଗ ଭଲ କରିଛନ୍ତି ଆପଣ?
0: ମୁଁ ଭଲ କଣ କରିଛି, ଠାକୁର
2: କରୁଛନ୍ତି ଆପଣଙ୍କ ଜରିଆରେ, କୋଉ କୋଉ ରୋଗ କଥା ବି ଆପଣଙ୍କ ହିସାବରେ ଭଲ ହେଇଛି?
0: ବେଶୀ ଛୁଆଙ୍କର ଦୁଷ୍ଟା ଖଣିକା ଛାଡିଲେ ଭଲ ହଉଛି, ଜ୍ୱର ଘୋଡ଼ାଣ ଜ୍ୱର ହେଲେ ଭଲ ହଉଛି, ଡାଇବେଟିସ କଣ୍ଟ୍ରୋଲ ରହିଛି, ରୋଗରେ ଲୋକ ଭକାଇ କଥାବାର୍ତ୍ତା କରିପାରୁନାହାନ୍ତି, ଖାଇଛନ୍ତି ସତ, କିନ୍ତୁ ଶକ୍ତି ଦ୍ୱାରା ଭଲ ହେଇଛନ୍ତି। ସେମାନେ ଡାକ୍ତର
2: ଏଇଟା ଆପଣଙ୍କର ବିଶ୍ୱାସ, ଆଉ ଆମେ ତ ତା ଉପରେ କିଛି କହିପାରିବୁନି।
1: ତେବେ ଆପଣ ଏଇ ଯୋଉ ସେବାଟି ଦଉଛନ୍ତି, ସେଥିପାଇଁ ଆପଣ କଣ ନିଷ୍ଠାରେ ରହୁଛନ୍ତି?
0: ମୁଁ ସବୁବେଳେ 4:30 ଉଠିକି ପ୍ରାର୍ଥନାଟା ମୁଁ କରେ, ଆମ ମାଳି ଅଛି ଗୋଡା ହଉଛି 108 ନାଗେ, ତାପରେ 8 ଥର ତା ବାଦ ମାନସ ପୂଜା କରାହଉଛି, ସେଇ ତ ସମୟ ମାନେ କିଛି କଥା ନାହିଁ, କିଛି ନାହିଁ, ସେଇ ତ ହେଲା ନିଷ୍ଠା। ମାନସ ପୂଜା ଆମର ଅଛି, ଏଇଥିର ନିୟମ ଆପଣ ପୁରା ଧ୍ୟାନରେ ଆଖିଆଗରେ ସବୁ ଦେଖାଦେବେ, ଏଇସବୁ ଜିନିଷ ପୂଜା କରାହବ ମନେ ମନେ।
1: ଯାହା ଆପଣ ଆପଣଙ୍କର ବିଶ୍ୱାସକୁ ନେଇ ରହନ୍ତୁ, ଆଉ ଆପଣଙ୍କ ବିଶ୍ୱାସ ବଳରେ ବହୁତ ଲୋକ ଉପକୃତ ହୁଅନ୍ତୁ,
2: ତା ସହିତ ସଠିକ ଚିକିତ୍ସା ମଧ୍ୟ ନିଅନ୍ତୁ।
1: ଆଉ ଆପଣଙ୍କ ଘରେ ସବୁ କିଏ ଅଛନ୍ତି?
0: ଘରେ ସ୍ତ୍ରୀ, ପୁଅ ଦୁଇ, ବୋହୂ ଦୁଇ, ମାଟି ଦୁଇ,
2: ସବୁ ଦୁଇ ଜଣେ କେବଳ, ଆଉ ସବୁ ଦୁଇ ଦୁଇ।
1: ମତେ ଲାଗିଲା ଯେ ସ୍ତ୍ରୀ ବି ଦୁଇ କହିବ।
0: ମୁଁ ତ ମେନ୍ ଭଗବତ ପ୍ରେମୀ, ମୁଁ ଭାଗବତ ଗାଦି ବସେଇ କରେ।
2: ଆଚ୍ଛା, ବହୁତ ବଢିଆ କଥା, ଆପଣ ଠାକୁର ପ୍ରେମରେ ଏମିତି ବୁଡିକି ରୁହନ୍ତୁ, ସବୁ କଥା ବି ବୁଝୁଥାନ୍ତୁ, ଖୁସିରେ ରୁହନ୍ତୁ। କୁହନ୍ତୁ, ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ?
0: ଜଗନ୍ନାଥ ଜଣାଣ
1: ଶୁଣେଇ ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ।

0: ତୁମେ ମୋ କଥାକୁ ବୁଝିପାର ବୋଲି ତୁମେ ମୋ ମନର ମିତ।
1: କବିତା ମୋହର ଧରିଲେ ହାତରେ କୁହ ପ୍ରୀତିପୂର୍ଣ୍ଣ ପତ୍ର।
0: ଲେଖିଛନ୍ତି ଇନ୍ଦୁମତୀ ବାରିକ ସାମପୁର ଧାମନଗର ଭଦ୍ରକରୁ।
2: ଆକାଶବାଣୀ ଲୋ ଆକାଶବାଣୀ ସଭିଙ୍କର ତୁ ମଥାର ମଣି।
0: କେତେ କାର୍ଯ୍ୟକ୍ରମ ଦେଉଛୁ ଭେଟି କରି ନେଉଛୁ ତୁ ସଭିଙ୍କୁ ସାଥୀ।
2: ତୋ କାର୍ଯ୍ୟକ୍ରମ ଭାରି ମନୋରଞ୍ଜନ ବନ୍ଧା ତୋ ପାଖେ ସଭିଙ୍କ ମନ।
0: ପ୍ରଭାତ ପରିକ୍ରମା ତୋ ଅନୁଚିନ୍ତା ଶୁଣି ମୁଁ ଜାଣିଛି କେତେ ଯେ କଥା।
2: ଶୁଣାଉଛୁ ପୁଣି ଶିଶୁ ସଂସାର ସେ କାର୍ଯ୍ୟକ୍ରମଟି ପ୍ରିୟ ମୋହର।
0: କୁନି ପିଲାଙ୍କର ସାକ୍ଷାତକାର ଶୁଣି ଖୁସି ହୁଏ ମନ ମୋହର।
2: ଗୀତି ନାଟ୍ୟପାଲା ଦାସ କାଠିଆ ଶୁଣିବାକୁ ଲାଗେ ମୋତେ ବଢିଆ।
0: ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିଲେ ମୋ ମନ ହୁଏ ମୋହିତ।
2: ତୋର କାର୍ଯ୍ୟକ୍ରମ ନାରୀ ମହଲ ମୋ ମନକୁ କରେ ସେ ହଲଚଲ।
0: କାର୍ଯ୍ୟକ୍ରମ ମୋତେ ମୋ ପସନ୍ଦ ସବୁଠାରୁ ମୋତେ ଦିଏ ଆନନ୍ଦ।
2: ସବୁ କାର୍ଯ୍ୟକ୍ରମ ତୋର ପାରେନା ଶୁଣି କ୍ଷମା କରିବୁଲା ଆକାଶବାଣୀ।

0: ଲେଖିଛନ୍ତି ଚକ୍ରଧର ନାୟକ ବାଲିଘାଇ ଭୂଆଁ ପୁରୀରୁ।
1: କେବେ ତୁମେ ମନ ଅନନ୍ତ ଗଗନେ ତାରାଭରା ଜହ୍ନରାତି, ପୁଣି କେବେ ମନେ ଆଶାର ଲଗନେ ମଧୁ ଫଗୁଣର ତିଥି, ପୁଣି କେବେ ମନେ ଆଶାର ଲଗନେ ମଧୁ ଫଗୁଣର ତିଥି।
0: କେବେ ଜୀବନର ଅନ୍ଧକାରେ ତୁମେ ମଣିମୟ ଝରା ଜ୍ୟୋତି, ତୁମରି ପରସେ ଲୁଚଇ ନିମିଷେ ଘନ ଘୋଟା ଅମାରାତି। କେବେ ବୈଶାଖ ଝାଞ୍ଜି ବୁକୁଚିରି ଶୀତଳ ସମୀର ତାତି, ପୁଣି କେବେ ମନେ ଆଶାର ଲଗନେ ମଧୁ ଫଗୁଣର ତିଥି।
1: କେବେ ମରୁମନେ ତୃଷାର ଦହନେ ବର୍ଷା ବାରିଦର ଛାତି, ଏଳାଇ ପିପାସା ଝରେ ଟୋପା ଟୋପା ଜଳରାଶି ବିନ୍ଦୁ ମାତି, ରଚି ସବୁଜିମା ସରଜେ ସୁଷମା ଝୁରେ ପ୍ରାଣ ପ୍ରଜାପତି, ପୁଣି କେବେ ମନେ ଆଶାର ଲଗନେ ମଧୁ ଫଗୁଣର ତିଥି।
0: ଉଜୁଡା ଜୀବନ ନିରାଶା ଆସରେ କେବେ ତୁମେ ହୀରା ମୋତି, ମଉଳା ଅଧରେ ଆଙ୍କି ଦିଅ ହସ ତୁମ ମିଠା ପ୍ରେମ ପ୍ରୀତି। କେବେ ଥାଅ ମନେ ଖୁସିର ଆସନେ ହୋଇ ଅତୀତର ସ୍ମୃତି, ପୁଣି କେବେ ମନେ ଆଶାର ଲଗନେ ମଧୁ ଫଗୁଣର ତିଥି,
1: ପୁଣି କେବେ ମନେ ଆଶାର ଲଗନେ ମଧୁ ଫଗୁଣର ତିଥି।

0: ଲେଖିଛନ୍ତି କବିରାଜ ପରିଡ଼ା ଲତାହରଣ କାକଟପୁର ପୁରୀରୁ।
1: ଲୁହରେ ଲେଖୁଛି ମନର କଥାକୁ କେବଳ ତୋରି ପାଇଁ, ମନର କଥାକୁ ତୁ ନ ଜାଣିଲେ ଏଥିରୁ ନିସ୍ତାର ନାହିଁ।
0: କାଠରେ କଢ଼ା ତୁ କାଠ ଦିଅ ପରା, କେତେ କାରିଗର ଗଢ଼ିଲେ ତତେ, ମୁଁ ଗଢୁଅଛି ଅତି ଶ୍ରଦ୍ଧାରେ, ମୋବାଲି ରଥରେ କରିବୁ ବିଜେ।
1: ସତରେ ଯଦି ତୁ ମନୁଆ ଠାକୁର ମନର କଥାକୁ ତୁ ଜାଣିପାରୁ, ଦୁଃଖୀର ଦୁଃଖକୁ ତୁ ବୁଝିପାରୁ।
0: ଲୁହ ଢାଳି ଢାଳି ଆଖି ମୋ ଶୁଖିଲା, ମନଟା ମୋର ଅଥୟ ହୋଇଲା, କେଉଁଠି ରହିଲା ତୁମେ ଦର୍ଶନ ଦିଅ, ଉଭା ହୁଅ ଥରେ ମୋରି ପାସେ, ଉଭା ହୁଅ ଥରେ ମୋରି ପାସେ।

0: ଦରିଦ୍ରତା ନେଲୁ ହରି
1: ରଙ୍ଗ ଅଥରରେ ଚୋରି କଲୁ ତୁହି ପୁତନା ରାକ୍ଷସୀ ପ୍ରାଣ ଚୋରାଇଲୁ ପୁଣି ଦ୍ରୌପଦୀଙ୍କ ଦମ୍ଭ ସୁଭଦ୍ରା କରାଇ ହରଣ
0: ହିରଣ୍ୟ କଶ୍ୟପୁ ପ୍ରାଣ ଚୋରାଇଲୁ ବିଖଣ୍ଡିତ କରି ସ୍ତମ୍ଭ କାଣି ଆଙ୍ଗୁଠିରେ ଚୋରାଇଲୁ ପୁଣି ଇନ୍ଦ୍ର ରାଜାଙ୍କର ଦମ୍ଭ
1: ବୃନ୍ଦାବତୀଙ୍କର ସତୀତ୍ୱ ଚୋରାଇ କୋଟି ବ୍ରହ୍ମାଣ୍ଡ ଗୋସାଇ ଅପନିନ୍ଦା କେତେ ବହିଛୁ ମଥାରେ ଜଗତ ଉଦ୍ଧାର ପାଇଁ
0: ଖୁଆ ଦୌଡ଼ିରେ ବନ୍ଧା ହୋଇବି ତୁ ଛାଡ଼ିନୁ ଲବଣୀ ଚୋରି ବାମନ ପାଦରେ ବଳି ରାଜାଙ୍କର ଅହଙ୍କାର ନେଲୁ ହରି
1: କଳା କହ୍ନେଇର ଶ୍ରୀକ୍ଷେତ୍ର ଧାମରେ ପତିତ ପାବନ ହୋଇ ଚିତ୍ତ ଚୋରି ହୁଏ ଆଖି ପଲକରେ ପାତକ ଯାଏ ଉଭୟ
0: ବନ୍ଧୁ ମହାନ୍ତିର ମାନ ରଖିବାକୁ ସୁଗୃହ ଚୋରାଉ ଭାତ ମୋହନ ବଂଶୀରେ ଚୋରି କରୁତୁ ହିଁ ରାଧିକା ମାନ ମହତ।

0: ହେଉଛନ୍ତି ବଳରାମ ସୂତାର, ବିକାଶ ଗ୍ରହାଚାର୍ଯ୍ୟ, ବିଶ୍ୱଜିତ ଗ୍ରହାଚାର୍ଯ୍ୟ, ଜିତେନ୍ଦ୍ର ଗ୍ରହାଚାର୍ଯ୍ୟ, ଅନ୍ନପୂର୍ଣ୍ଣା ଗ୍ରହାଚାର୍ଯ୍ୟ, ବାମରା କେନ୍ଦ୍ରାପଡ଼ାରୁ।
1: କେ କହେ ହଟିଆ, କେ କହେ ନାଟୁଆ, କେ କହେ ରସିକ ତୋତେ, ହେଲେ ମୁଁ ଖୋଜୁଛି ତୋର ଚୋରି ଚିଠା, ଶବ୍ଦେ ବାନ୍ଧିବାକୁ ତୋତେ।
0: କଂସ ବନ୍ଦିଶାଳୁ ନିଜ ପିତୃ ହସ୍ତେ, ନିଜକୁ କରିଛୁ ଚୋରି, ଖୁଦ କଣିକାରେ ସଖା ସୁଦାମାର।

0: ସୁନ୍ଦର ସୁନ୍ଦର କବିତା ପଠାଇଥିବାରୁ ଆପଣଙ୍କୁ ଧନ୍ୟବାଦ ବନ୍ଧୁ। ହ୍ୟାଲୋ, ମୋ ପସନ୍ଦ।
1: ମୋ ପସନ୍ଦ
0: କିଏ କହୁଛନ୍ତି?
1: ସରୋଜକାନ୍ତ ପାତ୍ର।
0: ସରୋଜକାନ୍ତ ପାତ୍ର କହୁଛନ୍ତି ପଞ୍ଚୁ ପାଣ୍ଡବ କୁସନପୁର।
1: ଆଜ୍ଞା ଆଜ୍ଞା।
0: କେମିତି ଅଛନ୍ତି?
1: ଏମିତି ଚାଲିଛି, ଟେଲର କାମ ଚାଲିଛି, ଆଗକୁ ରଜ ପୂଜା ଆସୁଛି, ଦିଟା ଝିଅ ପିଲା ଆସିକି ରହିଛନ୍ତି କେନ୍ଦ୍ରାପଡା ସାଇଟରୁ।
0: ମାନେ ରଜ ପାଇଁ ସ୍ପେଶିଆଲ ଆସିଛନ୍ତି ନା ଏମିତି ରଖିଦେଲେଣି ତାଙ୍କୁ ପରମାନେଣ୍ଟ?
1: ନା, ଆଗରୁ କୁହା ହେଇଯାଇଛି, ରଜ ଦିନ ଆମର ଆମେ ସବୁ କପଡା ଫପଡା ଆଣିକି ଆଗରୁ ଷ୍ଟକ୍ କରି ରଖିଦେଇଛି। ତ
0: ରଜ ଆସୁଛି ବୋଲି ଆପଣ ପୁରା ପ୍ରସ୍ତୁତ ହେଇ ରହିଛନ୍ତି, ବେଶୀ ଅର୍ଡର ଆସିବ ଆଉ ବେଶୀ ଆପଣଙ୍କର ବ୍ୟବସାୟ ବଢିବ, ଏଇଆ ତ?
1: ହଁ ହଁ।
0: ଆପଣଙ୍କ ପାଖରେ ବହୁତ ଲୋକ ଦିଅନ୍ତି ନା ଆପଣଙ୍କ ଅଞ୍ଚଳର ଲୋକ?
1: ହଁ, ପାଖାପାଖି ଦିଅନ୍ତି, ବାଲଚନ୍ଦପୁର ଆଉ ଏଠି କେନ୍ଦ୍ରାପଡା ଛତା, ଇଏ ମୁଁ କନେକ୍ସନ କରିକି ଆଣେ ଆଉ।
0: ଝିଅମାନଙ୍କର ପୁଅମାନଙ୍କର ସମସ୍ତଙ୍କର ଆପଣ କରିବେ ନା? ଲେଡିଜ ଜେଣ୍ଟସ?
1: ହଁ, ଲେଡିଜ ଜେଣ୍ଟସ, ଲେଡିଜ ଟିକେ ଅଧିକା ଆସୁଛି ଆଉ।
0: ଆପଣ ଲେଡିଜ କପଡା କରିପାରନ୍ତି ନା କେବଳ ସେ ଯୋଉ ଝିଅମାନଙ୍କୁ ଆଣିଛନ୍ତି ସେମାନେ କରିବେ?
1: ଆମେ କାଟିକୁଟି ଦବୁ, ସେ ତାଙ୍କର ତିଆରି କରିବେ ଆଉ।
0: ଆପଣଙ୍କର ମିସେସ ବି ତ ଆପଣଙ୍କୁ ସାହାଯ୍ୟ କରନ୍ତି କାମରେ?
1: ଘରେ ତାଙ୍କର ରୋଷେଇ ବାସ ହେନ୍ତେନେ।
0: ଆଚ୍ଛା, ଆପଣଙ୍କର ଯୋଉ ପଞ୍ଚୁ ପାଣ୍ଡବ କୁସନପୁର ବୋଲି କହୁଛନ୍ତି ସେଟା କୋଉ ଜିଲ୍ଲା?
1: ଏଇଟା ହଉଛି କେନ୍ଦ୍ରାପଡା ଜିଲ୍ଲା, ଚଣ୍ଡିଖୋଲରୁ 22 କିଲୋମିଟର ଦୂରରେ।
0: ଆଉ ବାଲିଚନ୍ଦ୍ରପୁରଟା ବି ଆପଣଙ୍କ ଘର ପାଖରେ?
1: ବାଲିଚନ୍ଦ୍ରପୁର ଆମର ଏଠୁ 6 କିଲୋମିଟର। ଓଳାଶୁଣି ଯାତ୍ରା ହୁଏ ଆମର, ଅରିକି ଦାସଙ୍କର ପୋଡପିଠା ହୁଏ ଓଳାଶୁଣି ମେଳା।
0: ଆଚ୍ଛା,
1: ସେଠି ପଶିଲେ 1 କିଲୋମିଟର
0: ମେଳା ସାଙ୍ଗରେ ଗୋଟେ କଣ କହିଲେ ପୋଡପିଠା?
1: ପୋଡପିଠାଟା ଭୋଗ ହୁଏ, ଶୁକୁଆ ପୋଡ।
0: କି ପୋଡ?
1: ଶୁକୁଆ, ଶୁକୁଆ ପୋଡ କରନ୍ତି, ସେ ଅରିକି ଦାସ ତାଙ୍କର ପ୍ରିୟ ପ୍ରସିଦ୍ଧ ଖାଦ୍ୟ। ତ
0: ମାନେ ଶୁଖୁଆ, ଏଇ ଯୋଉ ମାଛ ଶୁଖୁଆ ଆମିଷ?
1: ହଁ ହଁ, ସେ ତାଙ୍କର ଆଇଁଷ ଖାଆନ୍ତି ଅର୍କି ଦାସ।
0: କାହାର ବିଶ୍ୱାସ ଧର୍ମ ଉପରେ ଆମର କିଛି କହିବାର ନାହିଁ। ଆପଣଙ୍କର କେତେ ପୁଅ କେତେ ଝିଅ?
1: ମୋର ହଉଛି 2 ପୁଅ ଗୋଟିଏ ଝିଅ। ଗୋଟେ ଝିଅ ହଉଛି ଧଳକୋଠା ଯୋଉ ତାରିଣୀ ପାଖରେ ବାହାଘର ଅଛି, ଗୋଟେ ବାଙ୍ଗାଲୋର ଅଛି, ସେ ଯାଇଛି ବିକାଶ ପାତ୍ର, ସେ ପଳେଇବ ବାଙ୍ଗାଲୋର। ସାନ ପୁଅ ତ ବାଙ୍ଗାଲୋର ଗଲାଣି, ତାହେଲେ ମୁଁ ଓଡିଶା ଭିତରେ ରହିବି ଆଉ।
0: ବଡପୁଅ ଯୋଉ ବାଙ୍ଗାଲୋର ଯିବେ ସେଥିରେ କଣ ପାଇଁ ଯାଉଛନ୍ତି, କି ଚାକିରି ହେଇଛି ତାଙ୍କର?
1: ଅନଲାଇନ ସପ୍ଲାଏ ସେଇଥିରେ ଅଛନ୍ତି ଆଉ।
0: ଆଉ ସାନ ପୁଅ ଏଠି ଅଛନ୍ତି?
1: ସାନ ପୁଅ ଯାଜପୁର ରୋଡ ପାଖରେ ଅଛି, ସେ ପଇସା ପତ୍ର ପଠାଏ ନା, ଯେତେବେଳେ ପଇସା ପାଇବ ଫୋନ ଫୋନ କରେ ନା, ତା ମନ ଯେତେବେଳେ ହବ ଦବ, ନହେଲେ ନାଇଁ। ସେ ତା ମାମୁ ଘରେ ପଢିକି ରହିଲା ତ, ସେ ତାଙ୍କ ମାମୁ ଘରକୁ ଟେକୁଛି ଆଉ କଣ।
0: ହାତୀ ଯୋଉଠି ରହିଲେ ବି ରାଜାର। ଆପଣଙ୍କ ପିଲା ପାରି ଗଲେଣି, ନିଜ ମୁଣ୍ଡକୁ ହାତ ପାଇଲେଣି, ଆଉ ସେମାନେ ଯୋଉଠି ଅଛନ୍ତି ଭଲରେ ରହନ୍ତୁ, ଏତିକି ବାପା ମାଙ୍କର ଆଶୀର୍ବାଦ ସବୁବେଳେ ରହିଲେ ଚିନ୍ତା ଯିବ। ବାପା ମାଙ୍କର ସବୁଠାରୁ ବଡ ଲକ୍ଷ୍ୟ ଯେ ପିଲାମାନେ କେମିତି ଭଲରେ ରହନ୍ତୁ, ପିଲାମାନେ ଯୋଉଠି ରହିଲେ ଭଲରେ ରହିଲେ ସେତିକି ଯଥେଷ୍ଟ ନା କଣ? ସେ ଭଲରେ ରହନ୍ତୁ, ତାଙ୍କ ଉପରେ କେବେ ମନ ଉଣା କରିବେ ନାହିଁ, ଦିନ ଆସିବ ସେ ନିଜେ ବୁଝିବେ ଫେରି ଆସିବେ। ଖରାପ ଚିନ୍ତା ମନ ଭିତରକୁ ଆଣିଲେ ବେଶୀ ଆହୁରି ଖରାପ ହବ। ଆପଣ ନିଜ କାମରେ ବ୍ୟସ୍ତ ରହୁଛନ୍ତି, ସେମିତି ରହିଥାନ୍ତୁ ଆଉ ମନ ଖୁସି କରୁଥାନ୍ତୁ, ମୋ ପସନ୍ଦ ଶୁଣୁଥାନ୍ତୁ। ହଉ, ଆପଣ ସେମିତି ମୋ ପସନ୍ଦ ଶୁଣୁଥାନ୍ତୁ, ମଝିରେ ମଝିରେ କଲ୍ ଲଗେଇବାକୁ ଚେଷ୍ଟା କରନ୍ତୁ, ଆଉ ସିଲେଇ କାମରେ ମନ ଦେଇ ସିଲେଇ କରନ୍ତୁ। ଏଥର ରଜରେ ଆପଣଙ୍କର ବହୁତ ଭଲ ବିଜନେସ ଚାଲୁ, ବଢିଆ ରୋଜଗାର ହଉ, ନହେଲେ ରଜ ସମୟରେ ଯିବୁ ଆପଣଙ୍କ ଘରେ ଖାଇକି ଆସିବୁ ରଜ ପିଠା।
1: ରଜ ପିଠା ଖାଇବୁ, ବ୍ଲାଉଜ ଗୁଡାକ ଡିଜାଇନ ବ୍ଲାଉଜ କରିଦେବା?
0: ନାଇଁ ନାଇଁ, ବ୍ଲାଉଜ ଫ୍ଲାଉଜ ନାଇଁ, ଆମକୁ ଡ୍ରେସ କରିଦେବେ।

0: ଖାଲି ବ୍ଲାଉଜ ଟା ନେଇକି କଣ କରିବୁ? ଶାଢୀ ତା ସାଙ୍ଗରେ ଥିଲେ ସିନା ଆଗେ କଣ ବ୍ଲାଉଜ ଟେ ନେଇ ତା ଅନୁସାରେ ଶାଢୀ କରିବୁ? ଶାଢୀ ସିନା ଥିଲେ ବ୍ଲାଉଜ ଟେ କରନ୍ତି ମଣିଷ, ତେଣୁ ଆମର ଡ୍ରେସ କରିଦେବା। ହଉ ଭଲରେ ଥାନ୍ତୁ, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
1: ମନ ଆକାଶରେ ଏ ବନ ଝରଣା ନାଚି ନାଚି ଯାଓ ନା, ଏ ମୋର ମଇନ ଝରା ଦିଏ ନା।
0: ଠିକ ଅଛି, ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ଆପଣଙ୍କୁ।

0: ସାଥୀ, ଆପଣ ବି ଯଦି ଏମିତି ନିଜ ମନର କଥା ଆମ ସହିତ ବାଣ୍ଟିବାକୁ ଚାହୁଁଛନ୍ତି
1: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଆମକୁ କଲ୍ କରନ୍ତୁ।
0: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 0671230314
1: 0671230314 ଏଇଟି ଆମର ଫୋନ ନମ୍ବର।
0: ପ୍ରତ୍ୟେକ ଶୁକ୍ରବାର ଦିନ 12:00 ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ,
1: ଭୁଲିବେନି ସାଥୀ, ନିଶ୍ଚୟ କଲ୍ କରିବେ।
0: ତୁ ବହି ଯାଉଥିବା ନଦୀଟିଏ, ମୋ ବାଲୁକାମୟ ମରୁଭୂମି,
1: ମୋ ଗ୍ରୀଷ୍ମର ତାତି, ତୁ ମୌସୁମୀ ବର୍ଷା,
0: ମୁଁ ଖରାବେଳର ଛାଞ୍ଜି, ତୁ ସନ୍ଧ୍ୟାର ଶୀତଳତା।

0: ସାଥୀ ଆଜି ତ ସମୟ କହିଲାଣି, ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ ଏଇ ସମୟରେ
0: ଓନ୍ଲି ଅନ୍
1: AIR FM ରେନ୍ବୋ କଟକ
0: ଦିଲ୍ ସେ ଦିଲ୍ ତକ୍ରେ।

0: ଚଏସ ବି ଥାଏ ଆଣ୍ଡ ସେକେଣ୍ଡରେ କେବେ କେବେ ଯଦି ଡାଲମା ହେଇଯାଇଥାଏ କଣ ଆଜି ଖାଲି ଭାତ ଡାଲମା କରିଦେଇଛ ଆଉ ତ କିଛି କର ଘରେ ରହି ରହି କଣ କରିବ ଏମିତି ସମସ୍ତଙ୍କର ବହୁତ ସାରା କମ୍ପ୍ଲେନ୍ ଥାଏ ଖାଇବାକୁ ନେଇକି ଆମ ଘରେ ମାଙ୍କ ଉପରେ ଭଉଣୀ ଉପରେ ଯେହେତୁ ସେମାନେ ସବୁବେଳେ ଖାଇବା ବନାନ୍ତି ସବୁ ଆମେ ଏମିତି ଚୁଟକିରେ କମ୍ପ୍ଲେନ୍ କରିଦେଇଥାଉ କିନ୍ତୁ ଏବେ ଯୋଉଭଳି ଭାବରେ ଖରା ଗରମ ହଉଛି ତା ଭିତରେ ବି ଆମ ଘରେ ସବୁ ଆମ ମା ହେଲେ ଭଉଣୀ ହେଲେ ଆପଣମାନଙ୍କର ୱାଇଫ୍ ହେଲେ ଭାଉଜମାନେ ହେଲେ ଏମାନେ ସମସ୍ତେ ନିଜର ପରିଶ୍ରମରେ ରୋଷେଇ ଘରେ କେତେ କଷ୍ଟ ପାଇକି ସେମାନେ ଆମ ସମସ୍ତଙ୍କ ପାଇଁ ଅତି ସ୍ନେହରେ ଆଦରରେ ଖାଇବା ବନେଇଥାନ୍ତି କିନ୍ତୁ ତା ଭିତରେ ବି ଆମେ କମ୍ପ୍ଲେନ୍ କରିଦଉ କେବେ ପ୍ରଶଂସା କରିବା କଥା ଆପଣ କେବେ ଲାଷ୍ଟ ଯୋଉ ଖାଦ୍ୟ ଖାଇଥିଲେ ତାର ପ୍ରଶଂସା କରିଥିଲେ ଯିଏ ବନେଇଥିବା ଲୋକ ସାମ୍ନାରେ ସେ କଥା ଆପଣଙ୍କର ମନେ ଅଛି ଭାବୁଛନ୍ତି ନା କେବେ କରିଥିଲେ ଟିକେ ଭଲସେ ଭାବନ୍ତୁ କେବେ ଆପଣ ଯିଏ ଆପଣଙ୍କ ପାଇଁ ଖାଇବା ବନେଇଥିଲେ ତାଙ୍କୁ ଆପଣ ଟିକେ ତାରିଫ କରିଥିଲେ ତାରିଫ ତ କରିବାର ନାହିଁ ଓଲଟା ଆମେ ତାଙ୍କୁ କହିଥାଉ ଆଜି ଟିକେ ଏଇଟା ବେଟର ହେଇଥିଲେ ଭଲ ହେଇଥାନ୍ତା ଏଇଟା କରିଥିଲେ ଭଲ ହେଇଥାନ୍ତା କିନ୍ତୁ ଏବେ ଆମେ ଭାବିବା ଦରକାର ଏଇ ଖରା ଗରମରେ ରୋଷେଇ ଘରେ ଯୋଉମାନେ ବି ରୋଷେଇ କରୁଛନ୍ତି ତାଙ୍କୁ ଆମେ ପ୍ରଶଂସା କରୁନେ କିନ୍ତୁ ନିନ୍ଦା କାହିଁକି କରିବା ତାଙ୍କ ଖାଦ୍ୟର ନିନ୍ଦା କାହିଁକି କରିବା ଏତେ ଖରା ଗରମରେ ଆମେ କଣ ତାଙ୍କୁ ସାହାଯ୍ୟ କରିପାରୁଛେ ସହାୟତା କରିପାରୁଛେ ତେବେ ଆଜି ଏଇ ସମ୍ପର୍କରେ ଆପଣ କଣ କହିବେ ଏଇ ଖରା ଗରମରେ ଆପଣ ଆପଣଙ୍କ ଘରେ ରୋଷେଇ ଘରେ କେତେ ହେଲ୍ପ କରୁଛନ୍ତି ସେ ବିଷୟରେ ମତେ ଜଣାନ୍ତୁ ଜଣାଇବା ପାଇଁ ଡାଏଲ କରନ୍ତୁ ଆମର ନମ୍ବର ହେଉଛି 0671230353 ୟେସ୍ ସେୟାର କରନ୍ତୁ ଆପଣଙ୍କର କଣ ରହିଛି ମତାମତ ଆପଣଙ୍କ କଲ୍କୁ ମୁଁ ସିଓର ୱେଟ୍ କରିବି ଅଲରେଡି ଫାର୍ଷ୍ଟ କଲ୍ ଆସିଯାଇଛି ଚାଲନ୍ତୁ ଦେଖିବା ଆମର ଫାର୍ଷ୍ଟ କଲର୍ କିଏ ଅଛନ୍ତି ଆଣ୍ଡ ସେ କଣ କହୁଛନ୍ତି ଆଜିର ଟପିକକୁ ନେଇ ହ୍ୟାଲୋ
1: ହ୍ୟାଲୋ ସାର୍ ନମସ୍କାର ଗୁଡ୍ ମର୍ଣ୍ଣିଂ
0: ନମସ୍କାର ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ ଆପଣ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ଆଭାସ କହୁଥିଲି ଟାଟା ଷ୍ଟିଲ୍ ପ୍ଲାଣ୍ଟ
0: ଆଜିର ଟପିକ ଉପରେ କଣ କହିବେ
1: ଦେଖ ଗରମ ତ ସାରା ଇଣ୍ଡିଆ ସହିତ ଗରମ ହଉଛି ଯେହେତୁ ଘରେଣୀ ମାନଙ୍କର ଗୋଟିଏ ନୀତିଦିନିଆ କର୍ମ ରୋଷେଇ କରିବା ହାଉସ ୱାଇଫ୍ ମାନଙ୍କର ଆଉ ଯେହେତୁ ଏ ଗରମରେ ସିଏ ବି ରୋଷେଇ ଶାଳୀରେ ଛଡି ପଶିକି ଯୋଉ ଗରମରେ ନିଆଁ ପାଖରେ ହଉ ବା ଗ୍ୟାସ ପାଖରେ ହଉ ତ ଯେମିତି ବହୁତ କଷ୍ଟ କରୁଛନ୍ତି ଯେହେତୁ ଆମେ ଟିକେ ତାଙ୍କ ସାଙ୍ଗରେ ସାହାଯ୍ୟ ଟିକେ ନଦବା ଆମକୁ ବି ଟିକେ ଭଲ ଲାଗିବନି
0: ଆପଣ କେବେ ଲାଷ୍ଟଲି ସାହାଯ୍ୟ କରିଥିଲେ ଘରେ
1: ବହୁତ ଥର ସାହାଯ୍ୟ କରିଛି ଯେବେ ଘରକୁ ମୁଁ ଯାଏ ଭାଉଜ ସାଙ୍ଗରେ ହଉ କିମ୍ବା ମୋ ୱାଇଫ୍ ସାଙ୍ଗରେ ହଉ ମୁଁ ବହୁତ ଥର ସାହାଯ୍ୟ କରେ ଭାଉଜ ବି ଏମିତି କରନ୍ତି ଆଜି ସୁଧା ମାସେ ଆବା ସାଇଜ ମାନେ ଆଜି ପୁରା ସେ ଟୋଟାଲି ଆଜି ରୋଷେଇଟା ସେ କରିପାରେ
0: ଆଚ୍ଛା ତାହେଲେ ଆପଣ ରୋଷେଇରେ କରନ୍ତି କେବେ କମ୍ପ୍ଲେନ୍ କରନ୍ତିନି ଖାଇବାକୁ ନେଇକି କଣ ଆଜି ଏମିତି ବନା ହେଇଛି କଣ ଆଉ ଟିକେ ବେଟର ହେଇଥାନ୍ତା ଏମିତି କେବେ କମ୍ପ୍ଲେନ୍ କରନ୍ତି
1: ହଁ କମ୍ପ୍ଲେନ୍ ତ ହୁଏ କାହିଁକି ନା ଏଠୁ ଆମେ ଟିକେ ଭଲ ଖାଇଲୁଣୁ ପ୍ଲାଣ୍ଟରେ ନିଜେ ଯେହେତୁ କେତେ ପଇସା ପାଉଛୁ ଆମେ ଏଠି ମାନେ ନିଜେ ଅର୍ଡର କରି ପାର୍ସଲ ଅର୍ଡର କରି ଖାଉଛୁ ଟିକେ ଭଲ ମନ୍ଦ ବି ଆମେ ଯାହାରେ ଟିକେ ସ୍ୱାଦ ଟିକେ ଭୁଲବାର କୋଉଠୁ ହେଇଯାଏ ତଥା ଆମେ କହିଦେଉ ସେଥିରେ ବି ଆମେ ଆଡଜଷ୍ଟମେଣ୍ଟ ହେଇଯାଏ
0: ଆଚ୍ଛା ତାହେଲେ ଆପଣ ସାହାଯ୍ୟ କରନ୍ତି ସେଇଟା ଜାଣିକି ବହୁତ ଖୁସି ଲାଗିଲା ଏମିତି ସାହାଯ୍ୟ କରୁଥାନ୍ତୁ ବେଳେବେଳେ ରୋଷେଇ ଘରେ ବି
1: ନିଆଁ ପାଣି କଥା ସବୁବେଳେ ସମାନ ନୁହେଁ ହେଲା କେତେବେଳେ ଟିକେ ଭୁଲ ବାର ହେଇଯିବ କେତେଟା ଲୁଣ କମ ହେଇଯିବ ଟିକେ ଲୁଣ ଅଧିକ ହେଇଯିବ କିମ୍ବା କୋଉଠି ଗୋଟେ ମସଲା ଟିକେ
0: ଆପଣ ଲାଷ୍ଟ କେବେ ଘରକୁ ଆସିଥିଲେ
1: ଆଜ୍ଞା ହଁ ମୁଁ ପ୍ରତି ମାସରେ ବି ଥରେ ଦୁଇ ଥର ଯାଏ ଚାରି ପାଞ୍ଚଟା ରହିକି ଆସେ ଆଉ
0: ଆଚ୍ଛା ଏଇ ଯେବେ ଲାଷ୍ଟ ଆସିଥିଲେ ସେବେ ଖାଇବା ଖାଇକି ଘର ଲୋକଙ୍କର ତାରିଫ କରିଛନ୍ତି ନା ନାହିଁ ସେ କଥା କୁହନ୍ତୁ
1: ହଁ ହଁ ବହୁତ ସଜ ପକାଳ ଶାଗ ଭଜା ମାଛ ଭଜା ଦେଇଥିଲେ ବହୁତ ତାରିଫ ହେଇଛି
0: ଆଚ୍ଛା ଆଚ୍ଛା ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
1: ଧନ୍ୟବାଦ ନମସ୍କାର
0: ନମସ୍କାର ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ ନିହାତି ଭାବରେ ସେୟାର କରନ୍ତୁ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏନ୍ସି କଣ କହୁଛନ୍ତି ଆଜିର ଟପିକକୁ ନେଇକି ହ୍ୟାଲୋ
2: ହ୍ୟାଲୋ
0: ଗୁଡ୍ ମର୍ଣ୍ଣିଂ କିଏ କହୁଛନ୍ତି କୋଉଠି କହୁଛନ୍ତି
2: ଗୁଡ୍ ମର୍ଣ୍ଣିଂ ସନ୍ତୋଷ ମଲ୍ଲିକ କହୁଛି ମହାକାଳପଡ଼ା ବର୍ତ୍ତପୁର ଜିଲ୍ଲା ଯାଜପୁର
0: ଆଜିର ଟପିକ ଉପରେ କଣ କହିବେ ସନ୍ତୋଷ ଭାଇ
2: ଯାହା ଆଜି ଯୋଉ ଟପିକଟା ରଖିଛନ୍ତି ବହୁତ ବଢିଆ ଟପିକଟା ହେଲା କି ତେଣୁକରି ଯୋଉ ରୋଷେଇ ବିଷୟରେ କରୁଛନ୍ତି ଆମ ମା ଯେତେବେଳେ ଚୁଲି ପାଖରେ ବସିକି ରୋଷେଇ କରନ୍ତି ଭାତ ହେଲା କି ତରକାରୀ ହେଲା ଯାହା ବି ହେଲା ଆଗେ ହେଲେ ତାକୁ ମୁଁ ନେଇକି ଘରେ ରଖେ ଆଉ ଦ୍ୱିତୀୟ କଥା ହେଲା ମାନେ ଗ୍ରାଇଣ୍ଡରରେ ମାଆକୁ ବାସନ ବାଟିକି ମୁଁ ବି ଜିନି ଦେବି
0: ଆଚ୍ଛା ଆଚ୍ଛା
2: ଆଜ୍ଞା ଆଉ ପାଣି ନଥିଲେ ପାଣି ଆଣିକି ମାଆକୁ ଦିଏ କାହିଁକି ନା ମାଆ ଯେଉଁ ଏମିତିରେ ବି କିଛି ଖରାପ ତା କଥା
0: ଆପଣଙ୍କୁ ରୋଷେଇ

0: ଆସେ ନା କେବଳ ସାହାଯ୍ୟ ସହଯୋଗ ଏମିତି ଛୋଟ ମୋଟ କାମ ଗ୍ରାଇଣ୍ଡିଂ କରିଦବା କି ପାଣି ଆଣିଦବା ଏଇସବୁ କାମ କରନ୍ତି ଆପଣ?
1: ମୁଁ କେବେ ରୋଷେଇ କରିବି ନା କରନ୍ତି, ମୁଁ କେବଳ ଛୋଟ ମୋଟ ସାହାଯ୍ୟ କରିଦିଏ ଆଉ।
0: ଆଚ୍ଛା, ଆପଣ ଘରେ ରୁହନ୍ତି ନା ବାହାରେ କୋଉଠି ରହୁଛନ୍ତି ଏବେ?
1: ନାଇଁ ନା ଆଜ୍ଞା, ମୁଁ ଆଜ୍ଞା ଘରେ ଅଛି।
0: ଆଚ୍ଛା, ଘରେ ରହୁଛନ୍ତି, ତାହେଲେ ମାଙ୍କୁ କେବେ କହିକି ଟିକେ ଟିକେ ତାଙ୍କଠୁ ରୋଷେଇ ବି ଶିଖି ନିଅନ୍ତୁ।
1: ନିଶ୍ଚିନ୍ତ ନିଶ୍ଚିନ୍ତ,
0: କାରଣ ରୋଷେଇ ଏମିତି ଏକ କଳା, ସମସ୍ତଙ୍କୁ ଆସିବା ଦରକାର। ଏଇଟା ଜେଣ୍ଡର ୱାଇଜ୍ ହେଇକି କରିବା କଥା ନୁହଁ।
1: ଆଉ ଦି ଜଣ ଶ୍ରୋତାଙ୍କ ଭାଇଙ୍କ ନାଁ ନେବି, ସେ ହେଲେ ଆମର ଶାରଦା ଭାଇ, ଯେ ବହୁତ ବଢିଆ ଶ୍ରୋତା ଜଣେ, ତାଙ୍କ ଘର ଜଣେ ଝଙ୍କଡ, ଆଉ ଯିଏ ଅକ୍ଷୟ ଭାଇ, ତାଙ୍କ ଘର କେନ୍ଦୁଝର, ସେ ବହୁତ ବଢିଆ ଲୋକ। ତାଙ୍କ ସାଙ୍ଗରେ ମୋର ସବୁବେଳେ କଣ୍ଟାକ୍ଟ ହୁଏ, ସେ ବହୁତ ବଢିଆ କଥା କୁହନ୍ତି।
0: ଠିକ ଅଛି, ଆପଣଙ୍କ ଭିତରେ ଏମିତି ଭଲ ପାଇବା ରହୁ। ଆପଣ ଏମିତି ଆମକୁ କଲ୍ କରିଥାନ୍ତୁ, ଆଜି କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ରହୁଛି। ନମସ୍କାର।
1: ନମସ୍କାର,
0: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ରେ। ୟେସ୍, ସେୟାର କରିପାରିବେ ଆପଣଙ୍କ ମତ। କିନ୍ତୁ ହଁ, ମୁଁ ତ ଏକଥା କହିବି, ଆମକୁ ସବୁ ଜିନିଷ ଆସିବା ଦରକାର ଲାଇଫରେ। ଆମେ ଆସିଛୁ ମାନେ, ଜୀବନ ଆମେ ବଞ୍ଚୁଛୁ ମାନେ, ଆମକୁ ପ୍ରତିଟି ଜିନିଷରେ ଆମ ଭିତରେ ଥିବା କଳାକୁ ଏକ୍ସପ୍ଲୋର କରିବାକୁ ଅଛି, ଆମକୁ ଜାଣିବାର ଅଛି। ହଁ, ସମସ୍ତେ କୁହନ୍ତି ରୋଷେଇ କେବଳ ଝିଅମାନଙ୍କର କାମ ହେଇଥାଏ, କିନ୍ତୁ ନା, ମୁଁ ତ କହିବି ଝିଅ ପୁଅ ଉଭୟଙ୍କର କାମ ହେଇଥାଏ। ଆମକୁ ଜାଣିବାର ଅଛି, ପ୍ରତିଟି କଳା ଆମକୁ ଶିଖିବାର ଅଛି। ତ ଏ କଳାରେ ଯଦି ଆମେ ପାରଙ୍ଗମତା ଆଣିପାରୁଛେ, ତାହେଲେ ନିହାତି ଭାବରେ ଆମ ପେଟ କେବେ ଅପୋଷା ରହିବନି, ଆମେ ନିଜେ ନିଜ ପାଇଁ ରୋଷେଇ କରିକି ବି ଖାଇକି ପାରିବା। ଏ କଥା ଉପରେ ଆପଣ ବି କ'ଣ କହିପାରିବେ ନିହାତି ଭାବରେ ଡାଏଲ କରନ୍ତୁ, ନମ୍ବର ହେଉଛି 0671230353, ଏବଂ ସେୟାର କରନ୍ତୁ ଆପଣଙ୍କ ମତ ଆଜିର ଟପିକକୁ ନେଇକି। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି, ଆଜିର ଟପିକ ଉପରେ ସେ କ'ଣ କହୁଛନ୍ତି। ହ୍ୟାଲୋ, ଶୁଭ ସକାଳ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ସରି, ଆପଣଙ୍କ ପରିଚୟ?
2: ବିଜୟ କୁମାର ଦାସ, ସୌରୀ ହାଟ।
0: ଆଜ୍ଞା, ନମସ୍କାର, କେମିତି ଅଛନ୍ତି? ଏମିତି ଚୋଖା ଥାନ୍ତୁ ସବୁବେଳେ ପାଇଁ ନା, ଆମ ମର୍ଣ୍ଣିଂରେ ଏମିତି ଚାର ଚାନ୍ଦ ଲଗାଉଥାନ୍ତୁ। ଆଜିର ଟପିକ ଉପରେ କଣ କହିବେ?
2: ରୋଷେଇ ଆସେନି।
0: ଆଚ୍ଛା,
2: ଭଲ ଚାହା କରିକି ଦେଇପାରେ?
0: କାହାକୁ ଚାହା କରିକି ପିଆଇଛନ୍ତି?
2: ପ୍ରଥମେ ମାଉସୀଙ୍କୁ କରିକି ଦିଏ ସକାଳୁ।
0: ଘରେ କିଏ କିଏ ଅଛନ୍ତି ଆପଣଙ୍କର?
2: ଚାହା ପିଇଲେ ସେ ଉଠିବେ।
0: ଆଚ୍ଛା, ଘରେ ଆପଣଙ୍କର କିଏ କିଏ ଅଛନ୍ତି?
2: ଦି ଝିଅ ଅଛନ୍ତି, ଆଉ ବାପା ବହୁତ ଚାଲିଗଲେଣି, ଆଉ ସାନ ଭାଇ ଗାଁରେ ଅଛି ଆଉ।
0: ଆଚ୍ଛା, ଆପଣ ଏଇ ଖରା ଗରମରେ ହେଲ୍ପ କରନ୍ତି ନା ନାଇଁ ଘରେ, ଆପଣଙ୍କ ଘର ଲୋକଙ୍କୁ ରୋଷେଇ ଘରେ?
2: ମୁଁ ତ ଆମର ବୁଲିବା କାମ ବେଶୀ ସାହାଯ୍ୟ କରିପାରେ, ଯୋଉ ଦିନ ଘରେ ରହି କରେ ଆଉ।
0: କିନ୍ତୁ ଆପଣ କହୁଛନ୍ତି ଆପଣଙ୍କୁ ରୋଷେଇ ଆସିନି, କେବେ କେବେ ଟିକେ ଟିକେ ରୋଷେଇ ଶିଖିବା ପାଇଁ ଚେଷ୍ଟା କରନ୍ତୁ ଘରେ, ଯିଏ ବି ରୋଷେଇ କରୁଛନ୍ତି ଚେଷ୍ଟା କରନ୍ତୁ, କାହିଁକି ନା କେବେ ଆପଣ ବି ଅନ୍ୟମାନଙ୍କୁ ରୋଷେଇ କରିକି ଦିଅନ୍ତୁ, ସମସ୍ତେ ଖୁସି ବି ହେଇଯିବେ।
2: ଆଜ୍ଞା ଆଜ୍ଞା,
0: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ରହୁଛି, ନମସ୍କାର।
2: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ରେ, ଏବଂ ସେୟାର କରିପାରିବେ ଆପଣଙ୍କ ମତାମତ ମୋ ସହିତ। କିନ୍ତୁ ଏବେ ପାଇଁ ଦେବ ମିତ୍ର ଆପଣଙ୍କୁ ଶୁଣାଇବା ଗୋଟେ ବ୍ୟୁଟିଫୁଲ ସଙ୍ଗୀତ, ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ।

0: ପ୍ରଳୟ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ରେଡୁଆ ବନ୍ଧୁ ସାରଦା ଦାସ ସାରଳା ମନ୍ଦିର କଣ୍ଟାପଡ଼ାରୁ କହୁଛି।
0: ନମସ୍କାର, କେମିତି ଅଛନ୍ତି?
1: ନମସ୍କାର, ଭଲରେ ଅଛି।
0: ଆଚ୍ଛା ଆଚ୍ଛା, କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ? ଆପଣ ଖରା ଗରମରେ ରୋଷେଇ ଘରେ ସାହାଯ୍ୟ କରନ୍ତି ନା ନାହିଁ ଆପଣଙ୍କ ମ୍ୟାଡାମଙ୍କୁ?
1: ଭଉଣୀ, ଦୁଃଖର ତ ବିଷୟ, ମୁଁ ତ ଆପଣଙ୍କୁ କହିଛି କେତେଥର, ସେ ତ ଚାଲିଗଲାଣି 2 ବର୍ଷ ହେଲାଣି। ମୁଁ ଏବେ ପୁଅର ମୋର ରହୁଛୁ, ମୁଁ ପ୍ରାୟ ରୋଷେଇ କରିଦଉଛି। ପୁଅର ସମୟ ଯଦି ହବ ସେ କରେ, ନହେଲେ ପଳାଏ। ମୁଁ କରିଦିଏ ଭାତ ଆଉ ଡାଲି, ଡାଲମା, ଆଳୁ ସିଝେଇ ଦିଏ।
0: ଆଚ୍ଛା
1: କରେ ଆଜ୍ଞା।
0: ଯାହା ହଉ, ଆପଣ ଏତିକି ତ ରୋଷେଇ ଜାଣିଛନ୍ତି, ପୁଅ ପାଇଁ ବି ରୋଷେଇ କରୁଛନ୍ତି?
1: କରୁଥିଲି ଭଉଣୀ, ମୁଁ କଟକ ଥିଲା ବେଳେ ବାପା ପଳାନ୍ତି ଅଫିସ, ମୁଁ ସେତିକିବେଳେ ଠାରୁ ଶିଖି ଯାଇଛି। ଭାତ ଡାଲମା ଶିଖିଥିଲି, ଏବେ ମ୍ୟାଡାମ ଯେତେବେଳେ ବାହାଘର ପରେ କିଛି ତରକାରୀ ଶିଖି ଯାଇଥିଲି ଆଉ।
0: ଆଚ୍ଛା, ତାହେଲେ ଯାହା ହଉ, ଆପଣ ନିଜେ ରୋଷେଇ କରିବା ଶିଖି ଯାଇଛନ୍ତି, ସେଟା ସବୁଠୁ ବଡ କଥା।
1: ସେତିକିଟା ଯାହା ହଉ, ଠାକୁରାଣୀଙ୍କ ଇଏରୁ ସେତିକିଟା ମୁଁ କରିପାରୁଛି। ମୁଁ ଦୃଷ୍ଟି ତ ଦୃଷ୍ଟି ଶକ୍ତି ପଳେଇଲା 2022ରେ, ଆପଣ ଜାଣିଛନ୍ତି, ତଥାପି ମୁଁ କରିପାରୁଛି ଏବେ।
0: ତଥାପି
1: ଭଉଣୀ, ମୁଁ ଭାତ ଗଣ୍ଡିଏ ଡାଲିଟିଏ କରି ଖାଇପାରିବି।
0: ଯାହା ହଉ, ଆପଣ କାହା ଉପରେ ନିର୍ଭର କରନ୍ତିନି, ଆପଣ ଏତେ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ, ଏଇଟା ଜାଣିକି ବହୁତ ଭଲ ଲାଗିଲା।
1: ଆଖି ସିନା ଦୃଶ୍ୟ ନାହିଁ, କିନ୍ତୁ ଗୋଡ଼ ହାତ ଚାଲୁଛି, ଗ୍ୟାସରେ ମୁଁ କରିପାରୁଛି।
0: ଯୋଉମାନେ ବି ଆମକୁ ଶୁଣୁଛନ୍ତି, ସେମାନେ ନିହାତି ଆପଣଙ୍କଠୁ ଇନସ୍ପାୟାର ହବା ଦରକାର କି ଯାହା ହଉ, ଆପଣ ଏତେ ସେଲ୍ଫଲି ଇଣ୍ଡିପେଣ୍ଡେଣ୍ଟ, ଆପଣ ନିଜ କାମ ନିଜେ କରିପାରୁଛନ୍ତି।
1: ମୁଁ ନିଜେ କାମ ନିଜେ କରିପାରୁଛି, ସେଭିଙ୍ଗ ହେଇପାରୁଛି, ସଫା କରିପାରୁଛି। ଆଉ ମୁଁ ହଁ ଅବଶ୍ୟ ଆଉ କାହା ଘରକୁ ଗଲେ କରିପାରିବିନି, କାରଣ ମୁଁ ନିଜ ଘରେ ମୁଁ ଜାଣିଛି କୋଉ ଜିନିଷଟା କଣ ଅଛି।
0: ଆଜ୍ଞା ଆଜ୍ଞା, ତ ନିହାତି ଭାବରେ ସବୁ କାମ ଆମେ ମଣିଷ ନିଜ ହାତରେ ନିଜେ କରିବା ଦରକାର, କେବେ କାହା ଉପରେ ଡିପେଣ୍ଡେଣ୍ଟ ହବା କଥା ନୁହଁ। ରୋଷେଇ ବି ଏମିତି ଗୋଟେ କାମ ଯୋଉଟା ଆମେ ନିଜେ ନିଜେ ହିଁ ନିଜ ପାଇଁ କରିବା ଦରକାର, ସମସ୍ତେ ଶିଖିବା ଦରକାର। ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆଜି ମତେ ଲାଗୁଛି ପୁରା ସୋରେ ଆପଣଙ୍କ ସହିତ କଥା ହେଇକି ମତେ ବେଶୀ ମତେ ନିଜକୁ ଗୋଟେ ସେଲ୍ଫ ମୋଟିଭେସନ ଆସିଲା। ବହୁତ ବହୁତ ଧନ୍ୟବାଦ,
1: ରହିଲି ଭଉଣୀ। ଜୟ ମା ସରଳା, ନମସ୍କାର।
0: ଜୟ ମା ସରଳା, ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ। ହଁ, ଏମିତି ବି ହେଇଥାଏ ଲାଇଫରେ, ବେଳେବେଳେ ଲାଇଫ କେତେବେଳେ ଆମକୁ କୋଉଠି ଆଣି ଠିଆ କରେ ସେ କଥା କେହି କହିପାରିବେନି। ତେଣୁ ସବୁବେଳେ ସବୁ ପରିସ୍ଥିତି ପାଇଁ ଆମେ ନା ପୁରା ପ୍ରିପେୟାର ହବା ଦରକାର, ସେଥିପାଇଁ ଆମକୁ ସବୁ କାମ ଆସୁଥିବା ଦରକାର। ଯଦି ଆମେ କୋଉଥିରେ ସିଦ୍ଧହସ୍ତ ନ ହେଇପାରୁ, କିନ୍ତୁ କିଛି ନା କିଛି ଶିଖିବା ଦରକାର, କାହିଁକି ନା ଆମେ ଗୋଟିଏ ହିଁ ଜୀବନ ପାଇଛେ, ସେଠି ଯଦି ଆମେ କିଛି ନ ଶିଖିବା ତାହେଲେ ସେ ତ ବୃଥାରେ ଚାଲିଯିବ। ତ ମୋ ହିସାବରେ ଜେଣ୍ଡର ବାୟସ ହେଇକି ରୋଷେଇ ତ ବିଲକୁଲ କରିବା କଥା ନୁହେଁ, ରୋଷେଇ ସମସ୍ତଙ୍କୁ ଆସିବା ଦରକାର। ଆଣ୍ଡ ଏଇ ଖରା ଗରମରେ ଆପଣ କେତେ ଘରେ ହେଲ୍ପ କରୁଛନ୍ତି ସେ ବିଷୟରେ ମତେ ସିଓର ଜଣାନ୍ତୁ। ତା ଭିତରେ ମୁଁ ଆପଣଙ୍କୁ ଶୁଣାଉଛି ହ୍ୟୁମାନ ସାଗରଙ୍କ ଭଏସ୍ରେ ଗୋଟେ ବ୍ୟୁଟିଫୁଲ ସେ ଟ୍ରାକ୍ ଶୁଣୁଥାନ୍ତୁ ଆଉ ଝୁମୁଥାନ୍ତୁ କେବଳ ଆଉ କେବଳ ଆପଣଙ୍କର ଅତି ପ୍ରିୟ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କ। ଦିଲ୍ ସେ ଦିଲ୍ ତକ୍ ସହିତ ଷ୍ଟେ ଟ୍ୟୁନ୍ଡ।

0: ଚାଲିଛି ଡାର୍ଲିନ୍ ଲାଇଭ୍ ରାଉଣ୍ଡ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟର ସୁଦଲ ତ କନ୍ଦିଲ ସୁଦଲ ତ ଶ୍ରୀ ଦେବମିତ୍ରା ଆପଣଙ୍କ ସହିତ ଅଛି ଏହି ସଫରକୁ ଆପଣଙ୍କ ସହିତ ଜାରି ରଖିଛି ଚାଲନ୍ତୁ ଦେଖିବା ଦିଲ୍ ସେ ଦିଲ୍ ତକ୍ ରେ କନେକ୍ସନ୍ରେ ଆଉ ଜଣେ କିଏ କନେକ୍ଟେଡ୍ ହୋଇଛନ୍ତି ଥ୍ରୁ ଆୱାର ଫୋନ୍ କଲ୍ ହ୍ୟାଲୋ
1: ହ୍ୟାଲୋ ମ୍ୟାମ୍ ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ପ୍ରଫୁଲ୍ଲ ପ୍ରଧାନ କହୁଛି କୁଆଁରପାଳ ମାଣିଆମନ୍ଦ
0: କେମିତି ଅଛନ୍ତି
1: ମ୍ୟାମ୍ ଭଲ ଅଛି ଆଜି ଟିକେ ପାଗ ବି ଭଲ ଅଛି କିନ୍ତୁ ଗୁଳୁଗୁଳି ଟିକେ ଆରମ୍ଭ ହେଲାଣି ଆଉ କଣ କରିବା
0: ଆଚ୍ଛା ତାହେଲେ ଆପଣ ଆଜିର ଟପିକ ଉପରେ କଣ କହିବେ ରୋଷେଇ ଘରେ କେବେ ସାହାଯ୍ୟ କରୁଛନ୍ତି ଏଇ ଗୁଳୁଗୁଳି ଖରା ଗରମରେ ସାହାଯ୍ୟ କରୁଛନ୍ତି
1: ଆମେ ରୋଷେଇ ଘର କଥା କଣ କହିବି ରୋଷେଇ ଘରକୁ ମୁଁ ଗଲେ ଆମ ମ୍ୟାଡାମ ମୋତେ ତଡ଼ିଦେବେ
0: କାହିଁକି
1: ନା ମୁଁ ଯଦି ରୋଷେଇ କରିବି ତାଙ୍କର ଭୁଲଭାଲ ହେଇଯିବ
0: ଆଚ୍ଛା ଆପଣ କାମକୁ ଦି କାମ କରିଦିଅନ୍ତି କି
1: ଆଚ୍ଛା
0: କେବେ ଟିକେ ପାଣି ଆଣିଦବା ପରିବା ଟିକେ କାଟିଦବା ଏଇସବୁ କାମ କରିଛନ୍ତି ନା ନାଇଁ ନା ତାକୁ ବି ଅଯଥା କରିଦିଅନ୍ତି
1: ନାଇଁ ମ୍ୟାମ କେବଳ ତାଙ୍କ ଶରୀର କିଛି ଅସୁସ୍ଥ ହେଲା

0: ଯଦି କରିଦେବି ଆଉ ରଜ ଟାଇମ୍ରେ ବିଶେଷ କରିବି ଯେ ମୁଁ ତମକୁ ସାହାଯ୍ୟ କରିବି ସେ କରନ୍ତି ମୁଁ ସବୁ କରିଦିଏ ଆଉ।
1: ଆପଣଙ୍କୁ କଣ ରୋଷେଇ ଆସେ କହିଲେ ମତେ?
0: ନା ମୁଁ ମତେ ରୋଷେଇ ସବୁଠୁ ଭଲ ଆସେ ବୋଲେ ମାଛ ଭଜା ଆଉ ଯଦି ଛୋଟ ମାଛ ବେସର ହେଇଥିବ ଜିନିଷ ବି ଚାଷ ମତେ ବହୁତ ବଢିଆ ଆସେ।
1: ଆଚ୍ଛା ଆପଣଙ୍କୁ ତାହେଲେ ମାଛ ବେସର ବହୁତ ଭଲ ଆସେ ନା କଣ?
0: ହଁ ମାଛ ବେସର ବହୁତ ବଢିଆ ଆସେ ମତେ।
1: ଇଶ ତାହେଲେ ଆଜି ତ ବାର ଅଛି ଆପଣ କହିଲେଣି ମତେ ତ ସତରେ ଏବେଠୁ ଭୋକ ଲାଗିଲେଣି କିନ୍ତୁ ଜାଣିକି ବହୁତ ଖୁସି ଲାଗିଲା। ଯାହା ହଉ ଆପଣ କିଛି ଆଇଟମ ତ ଜାଣିଛନ୍ତି ନିଜ ପାଇଁ ବି ବନେଇ ପାରିବେ ଅନ୍ୟମାନଙ୍କ ପାଇଁ ବନେଇ ପାରିବେ। ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
0: ଧନ୍ୟବାଦ।
1: ନମସ୍କାର। ଆପଣ ବି କଲ୍ କରିପାରିବେ ଆମ ନମ୍ବର 0671230315 ରେ ଏବଂ ସେୟାର କରିପାରିବେ ଆପଣଙ୍କ ମତାମତ ଆଜିର ଟପିକ୍କୁ ନେଇକି ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ସେ କଣ କହୁଛନ୍ତି ଆଜିର ଟପିକ୍କୁ ନେଇ। ହ୍ୟାଲୋ
2: ଆଜ୍ଞାନିକ ଦୂର ଜ୍ଞାନୀର ନିକଟତର। ନମସ୍କାର ଆଜ୍ଞା।
1: ନମସ୍କାର, ଆପଣଙ୍କ ପରିଚୟ?
2: ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ।
1: ଆଜିର ଟପିକ ଉପରେ କଣ କହିବେ
2: ମ୍ୟାମ? ଏଇ ଅ ଆର ଫୁଲ ଫର୍ମ କହିବି ମ୍ୟାମ। ଦୁନିଆରେ କୌଣସି ବି କାମ ବିନା ଅଭ୍ୟାସରେ ଆଉ ଆର ଆଶୀର୍ବାଦ ଆସିବନି, ତେଣୁ ସବୁ କ୍ଷେତ୍ରରେ ନିଜକୁ ଅଭ୍ୟାସରେ ଢାଳିବାକୁ ପଡିବ। ଆଉ ଆଜିର ସମୟରେ ଯୋଉ ଆଜିର ଯୁବପିଢି ଇଏ ସେ ଅ ଆଉ ଆର ଫୁଲ ଫର୍ମ ଭୁଲି ଯାଇଛନ୍ତି, ତେଣୁ ସେ ରୋଷେଇ ଗୋଟେ ମୁଁ ତ କହୁଛି ଯେ ରୋଷେଇ ହେଉଛି ସବୁଠୁ ଗୋଟେ କଠିନ କାମ।
1: ଆପଣ ଘରେ ସାହାଯ୍ୟ କରନ୍ତି ନା ନାହିଁ ଆପଣଙ୍କ ଘରୁ?
2: ମ୍ୟାମ ପାଞ୍ଚ ଛଅ ବର୍ଷର କ୍ୟାଟରିଂ ଡିପାର୍ଟମେଣ୍ଟର ଅଭିଜ୍ଞତା ଅଛି।
1: ଆଚ୍ଛା,
2: ମାନେ ତା ମାନେ ନୁହେଁ ଯେ ମୁଁ ସବୁଥିରେ ପ୍ରଶିକ୍ଷଣ, ଏଇ ଅନ୍ନ ଡାଲମା ଖଟା ଆଉ ସେ ଯୋଉ ଡାଲି ଆଉ ସନ୍ତୁଳା ଭଜା ଏସବୁ ସାଧାରଣ କଥା ମ୍ୟାମ ବହୁତ ଅଭିଜ୍ଞତା ଅଛି।
1: ଆଚ୍ଛା, ଆପଣ ବନେଇ ଦିଅନ୍ତି ତ ନିଜେ ଖାଇପାରିବେ ଅନ୍ୟମାନଙ୍କୁ ବି ଖୁଆଇପାରିବେ? ଆଚ୍ଛା, ଏଇ ଯୋଉ ଖରା ଗରମ ଚାଲିଛି ତା ଭିତରେ ଆପଣ କେତେ ଘରେ କେତେ ଥର ହେଲ୍ପ କଲେଣି ଆପଣଙ୍କ ଘରେ ମା ମାନଙ୍କୁ ଭଉଣୀ ମାନଙ୍କୁ କେତେ ଥର ହେଲ୍ପ କଲେ?
2: ଅନେକ ମ୍ୟାମ, ବହୁତ ଅଭିଜ୍ଞତା।
1: ଯାହା ହଉ ଆପଣଙ୍କ ଭଳି ଏମିତି ସମସ୍ତେ ବି ହବା ଦରକାର।
2: ବାସ୍ତବତା ଆଉ ଗୋଟେ ଜିନିଷ ଅଛି ଯୋଉଟା ସାରଦା ଭାଇ କହିଲେ ଯେ ମାନେ ରୋଷେଇଟା ଯୋଉମାନେ ଏଇ ରୋଷେଇ ଜଣେ ଝିମିଟି ଖେଳରୁ ଯେମିତି ମହାଭାରତ ଯୋଉମାନେ କମ୍ପ୍ଲେନ୍ କରନ୍ତି ଏଇଟା ଭଲ ହେଇନି ସେଇଟା ଭଲ ହେଇନି, ବାସ୍ତବତା ତା ଭିତରେ ଲୁଚି ରହିଛି ଯେ ଗୋଟେ ଖାଦ୍ୟଟା ପ୍ରସ୍ତୁତ ହେଲା ବେଳକୁ ତାଠୁ ଅଧିକା ସମୟ ଲାଗେ ତାକୁ ଆରେଞ୍ଜ କରିବାକୁ।
1: ଆଜ୍ଞା ଆଜ୍ଞା।
2: ଆଉ ତାଠୁ ଅଧିକା ସମୟ ଲାଗେ ତାକୁ ମାନେ ସବୁଆଡୁ ମାନେ ଇଏ କରିକି ଆଣିବାକୁ, ଆଉ ତାଠୁ ଅଧିକା ସମୟ ଲାଗେ ତାକୁ ବଜାରରୁ ଆଣିବାକୁ, ଆଉ ବଜାରରୁ ବି ଆମେ ଯୋଉଠୁ ଆଣେ ତାଠୁ ଅଧିକା ସମୟ ସେମାନେ କୋଉଠି କଲେକ୍ସନ
1: କୋଉଠି କଲେକ୍ସନ କରିଥାନ୍ତି କେତେବେଳେ
2: ଯୋଉଠି କଲେକ୍ସନ କରନ୍ତି ସେମାନେ ବି ତାଠୁ ଅଧିକା ସମୟରେ ତାକୁ ଉଗାନ୍ତି। ଇଏ ହଉଛି ରୋଷେଇର ବାସ୍ତବତା।
1: ଏକ୍ସାକ୍ଟଲି, ପୁରା ଫସଲ ଠୁ ନେଇ ଆରମ୍ଭ କରି ରୋଷେଇ ଘରେ ପ୍ରିପେୟାର ହେବା ପର୍ଯ୍ୟନ୍ତ ଗୋଟେ ବଡ ଜର୍ଣ୍ଣି ଥାଏ।
2: ମାନେ ଇଏ ବାରଣ କରନ୍ତି ବହୁତ, ମାନେ ମୁଁ ସେଥିପାଇଁ କହିଲି ଅଜ୍ଞାନକୁ ଦୂର ଜ୍ଞାନୀର ନିକଟତର, ଯାହା ବି ହେଇଥିବ ମନ ପଜିଟିଭ ଥିବ ତାହେଲେ ଖାଇବ ସେ ଅମୃତ ଲାଗିବ।
1: ବହୁତ ସୁନ୍ଦର କଥାଟିଏ। ତ ଆପଣ ଆମକୁ ଆଜି ଯୋଉମାନେ ବି ଶୁଣୁଛନ୍ତି ଆପଣଙ୍କୁ ଯୋଉମାନେ ସ୍ପେଶିଆଲି ଶୁଣିଲେ ଏଇ କଥା ପଦଟା ସମସ୍ତଙ୍କ ଭିତରକୁ ଯଦି ଯିବ, ସମସ୍ତେ ଯଦି ସହୃଦୟ ସହିତ ଗ୍ରହଣ କରିବେ ଆଜି ଆମେ ଯୋଉ ଟପିକ ରଖିଛେ ନିହାତି ଭାବରେ
2: ରହିବା ପ୍ରତି ମୁହୂର୍ତ୍ତରେ ପଜିଟିଭ ମେନ୍ କରିକି ଖାଇବା ସମୟରେ ଯାହା ବି ପ୍ରସ୍ତୁତ ହେଇଛି ତାକୁ ପଜିଟିଭ ହିସାବରେ ଖାଇବ ସେ ଅମୃତ ଭଳିଆ ଲାଗିବ
1: ନିହାତି ଭାବରେ।
2: ନେଗେଟିଭ ଥିବ ତ ସବୁ ପଡିଥିଲେ ବି ସେ ଠିକ ଲାଗିବନି, ମାଇଣ୍ଡ ପଜିଟିଭ ଥିବ କିଛି ବି ହେଇଥାଉ ସେ ମାନେ ମଧୁର ଲାଗିବ। ମ୍ୟାମ
1: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
2: ନମସ୍କାର ଆଜ୍ଞା।
1: ନମସ୍କାର। ସତ କଥା, ଯଦି ଆମେ ଗୋଟେ ପଜିଟିଭ ଉର୍ଜା ବା ପଜିଟିଭ ଏନର୍ଜିର ସହିତ ଖାଦ୍ୟକୁ ଗ୍ରହଣ କରିବା ତାହେଲେ ଆମ ଭିତରେ ନା ସେ ପଜିଟିଭିଟି ବି କ୍ରିଏଟ୍ ହବ, ଖାଲି ସେତିକି ନୁହଁ ଖାଇବା ବି ଅମୃତ ଭଳି ଲାଗିବ। ଆଉ ଯେମିତିକି ଭାଇ କହିଲେ କି ଖାଇବା ପ୍ରିପାରେସନ କଥା ନୁହଁ, ପ୍ରିପେୟାର ପର୍ଯ୍ୟନ୍ତ ମାନେ ରୋଷେଇ ଘରେ ପହଞ୍ଚିବା ପର୍ଯ୍ୟନ୍ତ ଖାଇବା ପ୍ରିପେୟାର ହେବା ପର୍ଯ୍ୟନ୍ତ ଯେତେବେଳେ ଚାଷ ଜମିରୁ ନେଇକି ରୋଷେଇ ଘର ପର୍ଯ୍ୟନ୍ତ ଯୋଉ ପ୍ରସ୍ତୁତିର ପ୍ରଣାଳୀ ରୁହେ ସେଟା ବି ବହୁତ ଡିଫିକଲ୍ଟ ଟାସ୍କ, ଆଉ ତାକୁ ବନେଇବା ବି ଗୋଟେ ବଡ ଜର୍ଣ୍ଣି। ତ ଯେତେବେଳେ ବି ଆପଣ ଖାଉଛନ୍ତି ନା ତାକୁ ଗୋଟେ ଆଶୀର୍ବାଦ ରୂପରେ ଗ୍ରହଣ କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ସେ କଣ କହୁଛନ୍ତି ଆଜିର ଟପିକକୁ ନେଇକି।
3: ହ୍ୟାଲୋ,
1: ନମସ୍କାର, କିଏ କହୁଛନ୍ତି କୋଉଠୁ କହୁଛନ୍ତି?
3: ଆଚ୍ଛା
1: ଠିକ ଅଛି, ଆସିଲେ ବହୁତ ଜାଣିକି ଖୁସି ଲାଗିଲା। ଆଜିର ଟପିକ ଉପରେ କଣ କହିବେ?
3: କଣ ଟପିକ କଟକରେ ଅଛି, କଟକ ଆସିବି ଆପଣ ଅନୁଭବ ଫୋନ କରିବେ କହୁନାହାନ୍ତି।
1: ଆଚ୍ଛା, ଖରା ଗରମରେ ଯୋଉ ରୋଷେଇ ପ୍ରିପେୟାର ହଉଛି ଆପଣ ଯୋଉ ଘରେ ବି ମା ମାନେ କରୁଛନ୍ତି କି ଆମ ଭଉଣୀ ମାନେ ସମସ୍ତେ କରୁଛନ୍ତି, ଆପଣ ତାଙ୍କୁ କେବେ ହେଲ୍ପ କରନ୍ତି ନା କରନ୍ତିନି?
3: କହନ୍ତି କଣ ରୋଷେଇ ତ ମୁଁ ମନ୍ଦିର ପୂଜା

0: ଆମେ ମନ୍ଦିର ମାନଙ୍କରେ ଏବେ ବି ରୋଷେଇ ସମୟ ଚାଲିଛି
1: ଆଜ୍ଞା,
0: ସେ ଯୋଉ ରୋଷେଇ ସବୁ ଚାଲିଛି ଚୁଲି ହେଇକି ତାର ଯୋଉ ସବୁ ସିଷ୍ଟମ ଚାଲିଛି, ଅଲଗା ଜିନିଷ ଘର ଅଲଗା ଜିନିଷ, ଆଉ ଘରେ ସାଧାରଣ କାମ କଣ ଦୁଇ ଚାରି ଜଣଙ୍କର ସେ ତାଙ୍କର ଗ୍ୟାସ ଟିକେ କରିଦେଉଥିବେ, ଯିଏ ଘରେ ଦି ଜଣ ଥିବେ ତାଙ୍କର ସେ ହେଲ୍ପ ନିଶ୍ଚୟ କରିଦେବେ, ଟିକେ କଟାକଟି କରିଦେବେ, ଆଉ ଆମ ମନ୍ଦିର ମାନଙ୍କରେ ତ ଲୋକ ଦି ଚାରିଟା ଆଭେଲେବୁଲ।
1: ଆପଣଙ୍କୁ ଆପଣଙ୍କୁ କିଛି ରୋଷେଇ ଆସେ?
0: ହଁ ଆଉ ସବୁ କର ନା, ସେମାନେ ମୋ କାମ ଥିଲା, ଆଉ ସବୁ ପ୍ରକାର ଖାଲି ଭେଜ ରୋଷେଇ କରୁ, ସବୁବେଳେ ଭେଜ କରି।
1: ଆଚ୍ଛା, ଆପଣ ସବୁ ପ୍ରକାର ରୋଷେଇରେ ତାହେଲେ ପାରଙ୍ଗମ ନା କଣ?
0: ଭେଜ କରିବୁ, ପାଞ୍ଚଶହ ତିନିଶହ ଲୋକଙ୍କର କରିବୁ ନା, ହଜାର ଲୋକଙ୍କର, ଆଉ ଆମେ ପଇସା ରୋଜଗାର କରୁଛୁ, ସେଠି ଆମେ ନବୁ ଏତିକି ପଇସା ନବୁ, ଆମେ ହଜାର ଲୋକଙ୍କ ଆଇଟମ କରିବୁ, ଆମ ଲୋକ ଅଛି ଆହୁରି।
1: ଆପଣ ଏମିତି ତାହେଲେ ରୋଷେଇ ବନେଇକି ଅନ୍ୟମାନଙ୍କୁ ଖୁଆଉ ଥାନ୍ତୁ, ସେଇଥିରେ ଆନନ୍ଦ ସାଉଣ୍ଟୁ ଥାନ୍ତୁ। ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ରହୁଛି, ନମସ୍କାର।
0: ନମସ୍କାର।
1: ଆପଣ ବି କଲ୍ କରିପାରିବେ ଅନ୍ ନମ୍ବର 06712303153 ଏବଂ ସେୟାର କରିପାରିବେ ଆପଣଙ୍କ କଥା ଦେବମିତ୍ର ସହିତ। ଓନ୍ଲି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗ ବୁକଟେକ୍ ଦୁଶ ଦିଲ ତକ୍ରି। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସେ କଣ କହୁଛନ୍ତି ଆଜିର ଟପିକ୍କୁ ନେଇକି। ହ୍ୟାଲୋ,
2: ଜୟ ଜଗନ୍ନାଥ। ନମସ୍କାର।
1: ଜୟ ଜଗନ୍ନାଥ ନମସ୍କାର, ଆପଣଙ୍କ ପରିଚୟ?
2: ରାଜେଶ ନାୟକ, ଜଗତସିଂହପୁର।
1: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ ରାଜେଶ ଭାଇ?
2: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଆମର ଗୋଟେ କଥାରେ ଅଛି, ଭୋକ ହେଲେ ବି ଆମ୍ବିଳା ଆମ୍ବ ସ୍ୱାଦ। ତେଣୁ ଯେହେତୁ ଆମେ ପ୍ରଥମତଃ ଅନମ୍ୟାରେଡ୍ ଅଛୁ, ମ୍ୟାରେଜ୍ କରିନୁ, ହାତରେ ରୋଷେଇ କରି ବହୁତ ଷ୍ଟେଜରେ ଖାଇବାକୁ ପଡେ। ମୁଁ ଯେତେବେଳେ ବି କଲେଜରେ ପଢୁଥିଲି, କମ୍ପ୍ୟୁଟର କରୁଥିଲି ଭୁବନେଶ୍ୱରରେ ରହିକିରି ସହିଦ ନଗରରେ, ମେସରେ ଥିଲୁ, ହାତେ ହାତେ ବି ବହୁତ ଜିନିଷ ରୋଷେଇ କରିବାକୁ ପଡେ, ରୋଷେଇ କରିକିରି ବି ଖାଇଛି।
1: ଏଇଠି ଆପଣ ଗୋଟେ ବଢିଆ କଥା କହିଲେ, ଆକ୍ଚୁଆଲି କଲେଜ ଲାଇଫ ଯୋଉମାନେ ମେସ୍ କରିକି ରୁହନ୍ତି ସେମାନେ ବହୁତ ସମୟରେ ରୋଷେଇ କରିବା ଶିଖି ନିଅନ୍ତି, ସମସ୍ତଙ୍କୁ ତ ରୋଷେଇ ଶିଖିବା ଦରକାର। ଆଚ୍ଛା, ଆପଣ ଘରେ ହେଲ୍ପ କରନ୍ତି, ମାନେ ଯେତେବେଳେ ମାଉସୀ ରୋଷେଇ କରନ୍ତି କି ଆପଣଙ୍କ ଘରେ କିଏ ରୋଷେଇ କରନ୍ତି, ତାଙ୍କୁ ରୋଷେଇରେ ହେଲ୍ପ କରନ୍ତି ନା କରନ୍ତିନି?
2: ନିରାଟ ସତ୍ୟ କଥା ତ ଭଉଣୀ, ଆମେ ତ ଅନମ୍ୟାରେଡ୍ ଅଛୁ, ଆଉ ରୋଷେଇ କାହାକୁ ହେଲ୍ପ କରିବୁ? ବାପା ତ ଏକ୍ସପାୟାର କରିଗଲେ, ଆଉ ବହୁତ ବୃଦ୍ଧ, ବୋହୂକୁ 71 ହେଲାଣି, ବେଳାଏ ରୋଷେଇ କରିଦଉଛି। ଆଉ ଏ ଯୋଉ ଖରା ଗରମ ହଉଛି ବର୍ତ୍ତମାନ, ମାନେ 15 ଦିନ ହେଲାଣି ମୁଁ 2 ଟାଇମ୍ ପଖାଳ ଖାଉଛି, ସକାଳେ ବି ଖାଉଛି, ରାତିରେ ବି ପଖାଳ।
1: ଆଚ୍ଛା,
2: ତେଣୁ ଆଉ ଗୋଟେ କଥା ହଉଛି କଣ, ମୁଁ ଯେତେବେଳେ ଫାର୍ଷ୍ଟ ରୋଷେଇ ଶିଖିଲି, ଯେତେବେଳେ ଆମେ ମେସ୍ରେ ରହୁଥିଲୁ, ମୁଁ ଚକେଇ ସେଣେ ରହୁଥିଲି, ସାଙ୍ଗମାନେ ତାଙ୍କ କାର୍ଯ୍ୟରେ ପଳେଇଦେବେ, ମୁଁ କଣ କଲେ ନା, ଫାର୍ଷ୍ଟ ଏଇ ଯୋଉ ଖେଚେଡ଼ି ଫେଚେଡ଼ି ଅନ୍ୟାନ୍ୟ ଆଇଟମ ସବୁ କରୁଥିଲି, ଆଉ ଥରେ ମୁଁ ପକେଇକି ଦେଲି ମୁଗ ଡାଲି ସାଙ୍ଗରେ, ଡାଇରେକ୍ଟ ଆଳୁ ଆଉ ବାଇଗଣ ଫାଇଗଣ କାଟିକି ଫାଳ ଫାଳ କରି ପକେଇକିରି, ହଳଦୀ ପକେଇ ପୁରା ଖେଚେଡ଼ି କରି ଥୋଇଦେଲି, ସାଙ୍ଗମାନେ ଆଇଲେ ମତେ ଅଖାଡ଼ୁଆ କିରି ଗାଳି କଲେ ଆଉ।
1: ଆଚ୍ଛା, ପ୍ରଥମ ରୋଷେଇର ଏକ୍ସପିରିଏନ୍ସ ଆପଣଙ୍କର ଏହା ଥିଲା ନା କଣ?
2: ଆଜ୍ଞା, ତାପରେ ସୁଜି ହାଲୁଆ ଟିକେ କରୁ କେତେବେଳେ କେତେବେଳେ, ଆଉ ଏମିତି ସବୁ କାମ ଚଳେଇଯାଏ, ନହେଲେ ଯେତେବେଳେ ପଳେଇବୁ ସହିଦନଗର, ଆପଣଙ୍କ ଯୋଉ ଆଲୋକବାରତୀ କମ୍ପ୍ଲେକ୍ସ ଅଛି ଯୋଉ, ସେଠି ବରା ଭୁବୁନି ଆଉ ଅନ୍ୟାନ୍ୟ ଜିନିଷ ପୁରା ବଢିଆ ମିଳେ, ରମାଦେବୀ ତଳକୁ
1: ସେଠି
2: ମନ ଇଚ୍ଛା ଖାଇଦେଉ, କାମ ଯେମିତି ଦୁଃଖେ ସୁଖେ ଚଳେଇକି ପାଠ ପଢିବା କଥା ଆଉ। ତେଣୁ ବର୍ତ୍ତମାନ ମୁଁ କିଛି, ମୁଁ ତ ଭେଜିଟେରିଆନ ଆଇଟମ ସବୁ ଜାଣିଛି, ଭଲ ରକମ ଜାଣିଛି।
1: ଆଚ୍ଛା, ଯାହା ହଉ, ଆପଣ ରୋଷେଇ କରି ଜାଣିଛନ୍ତି ଆଉ ହେଲ୍ପ ବି କରୁଛନ୍ତି, ଜାଣିକି ବହୁତ ଖୁସି ଲାଗିଲା, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
2: ଆଜ୍ଞା, ରହିଲି ଭଉଣୀ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ସତ କଥା, କୌଣସି କାମ ଛୋଟ ବଡ ହେଇନଥାଏ, ଆଉ ସମସ୍ତଙ୍କୁ ସବୁ କାମ ଆସିବ ସେଟା ବି ମାନି ନଥାଏ, କିନ୍ତୁ ଶିଖିବାରେ କଣ ଅସୁବିଧା ଅଛି, ଆମେ ବି ଶିଖିପାରିବା, ଆମେ ବି କରିପାରିବା। କିନ୍ତୁ ଆଜିର ଟପିକ ଉପରେ ଆପଣଙ୍କର କଣ ରହିଛି ମତାମତ, ଆପଣ ନିହାତି ଭାବରେ ସେୟାର କରନ୍ତୁ, ସେୟାର କରିବା ପାଇଁ ଡାଏଲ କରନ୍ତୁ, ନମ୍ବର ହେଉଛି 06712303153। କିନ୍ତୁ ଆପଣମାନଙ୍କୁ ଦେବମିତ୍ର ଏବେ ଶୁଣେଇବ କୁମାର ଶାନୁଙ୍କ କଣ୍ଠରେ ବ୍ୟୁଟିଫୁଲ ସଙ୍ଗୀତ, ଶୁଣୁଥାନ୍ତୁ ଏବଂ ଝୁମୁଥାନ୍ତୁ କେବଳ ଓ କେବଳ ଦିଲ୍ ସେ ଦିଲ୍ ତକ୍ କନେକ୍ସନ୍ ସହିତ।

0: ଗୀତ ପରେ ପୁଣି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲ ସେ ଦିଲ ତକ୍ କନ୍ ଦିଲ ସେ ଦିଲ ତକ୍ ଦେବ ମିତ୍ରା ଅଛି ଆପଣଙ୍କ ସହିତ ଶୋ ନେଇକି ଡାଲ୍ ଇନ୍ ଲାଇଭ୍ର ଚାଲନ୍ତୁ ଦେଖିବା ନେକ୍ସଟ ଆମକୁ କିଏ ଡାଲ୍ କରିଛନ୍ତି ଆଣ୍ଡ ସେ କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ। ହ୍ୟାଲୋ
1: ହ୍ୟାଲୋ ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଆଚ୍ଛା,
0: ଆଜିର ଟପିକ୍ ଉପରେ କ'ଣ କହିବେ?
1: ଆଜିର ଟପିକ ଉପରେ ତ କହିବି, ଘର ଘରେ ସମସ୍ତଙ୍କୁ ସାହାଯ୍ୟ କରିବା କଥା। ଯୋଉ ଖରା ଗରମ ହଉଛି,
0: ଆପଣଙ୍କ ରୋଷେଇ ଆସେ?
1: ଆଜ୍ଞା।
0: ଆଚ୍ଛା, କଣ କଣ ବନେଇ ଜାଣନ୍ତି ଆପଣ?
1: ଯୋଉଟା ଦେବେ କରିଦେବି, କିଛି ଅସୁବିଧା ନାହିଁ।
0: ଆଚ୍ଛା, ଏଇ ଯୋଉ 4-5 ଦିନ ହେଲା ବହୁତ ଜୋରେ ଗରମ ହଉଛି, ତା ଭିତରେ ଆପଣ କେତେ ରୋଷେଇ ଘରେ ହାତ ବଟେଇଛନ୍ତି?
1: ନାଇଁ ନାଇଁ, ମୋତେ ସମୟ ନାହିଁ, ମୁଁ ଟିକେ ଡ୍ୟୁଟିରେ ରହିଯାଉଛି ଦିନବେଳା। ଆଉ ଏବେ ଟୋଟାଲ ସମୟ ନାହିଁ, ମାସେ ହେଲା ଟୋଟାଲ କଣ୍ଟିନ୍ୟୁ ଡ୍ୟୁଟି ଉପରେ ରହିଯାଉଛି, ଆଉ ଘରେ ସମୟ ଦେଇପାରୁନି।
0: ସନ୍ଧ୍ୟାରେ ଘରକୁ ଫେରିଲା ପରେ?
1: ସନ୍ଧ୍ୟାବେଳେ ଗଲାବେଳକୁ 9-10 ହେଇଯାଉଛି, ଘରେ ରୋଷେଇ କରିଦେଉଛନ୍ତି। ଆଗେ କରେ, ଏବେ ଟିକେ ଫାଙ୍କା ହଉନି ତ।
0: ଆଚ୍ଛା ଆଚ୍ଛା, କିନ୍ତୁ ଆପଣଙ୍କ ସମୟ ମିଳିଲେ ଆପଣ ହେଲ୍ପ କରନ୍ତି ନା କ'ଣ? ଜାଣିକି ବହୁତ ଖୁସି ଲାଗିଲା, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ମ୍ୟାଡାମ ଗୋଟେ କଥା, ମୁଁ ମାନେ 100 ଥର ପରେ ଆଜି ମାନେ ଏଇଟା ଲାଗିଲା।

0: କଲ୍ଟା।
1: ଯା ହଉ, ଆପଣଙ୍କର କଲ୍ ଲାଗିଯାଇଛି ସେଇଟା ସବୁଠୁ ଖୁସିର କଥା। ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
0: ଆଜ୍ଞା, ଥ୍ୟାଙ୍କ ୟୁ,
1: ଥ୍ୟାଙ୍କ ୟୁ। ବେଳେ ବେଳେ ଆମେ ଯେମିତି ଏବେ ଭାଇ ଜଣକ କହିଲେ କି ମୁଁ 100 ଥର ଚେଷ୍ଟା କଲା ପରେ ତାଙ୍କ କଲ୍ ଆଜି ଲାଗିଛି, ବେଳେବେଳେ ଆମେ ଅନ୍ୟମାନଙ୍କୁ ଚାନ୍ସ ବି ଦବା ଦରକାର, ସେମାନେ ବି ଆମ ପାଖରେ ପହଞ୍ଚିବା ଦରକାର। ଦିଲ ସେ ଦିଲ ତକ୍ର କନେକ୍ସନରେ ସମସ୍ତଙ୍କର କନେକ୍ଟ ହେଇକି ରହିବା ବି ବହୁତ ଜରୁରୀ। ସୋ ଆପଣମାନେ ଏମିତି କନେକ୍ଟେଡ୍ ହେଇକି ଥାଆନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ଆଣ୍ଡ ସିଏ କଣ କହୁଛନ୍ତି ଆଜିର ଟପିକକୁ ନେଇକି। ହ୍ୟାଲୋ,
2: ନମସ୍କାର, ଜୟ ଜଗନ୍ନାଥ। ଆଜ୍ଞା
1: ନମସ୍କାର, ଜୟ ଜଗନ୍ନାଥ। ଆପଣ କାହାକୁ କହୁଥିଲେ ଲାଗିଯାଇଛି? ଲାଗିଯାଇଛି ଫାଇନାଲି ଆପଣଙ୍କ କଲ।
2: ଆଜ୍ଞା, କଟକର ସିଡିଏ ସେକ୍ଟର 6 ରୁ ମୁଁ ଦିବାକର ସେଠି କହୁଥିଲି। ଆଜ୍ଞା,
1: ଆଚ୍ଛା କେମିତି ଅଛନ୍ତି?
2: ହଁ, ପୁରା ଭଲରେ ଅଛି ଆଜ୍ଞା ମୁଁ।
1: ଆଚ୍ଛା, ଆପଣଙ୍କୁ ରୋଷେଇ ଆସେ?
2: ରୋଷେଇ ସେଇଟା ହିଁ ତ ମୋର କାମ, ଆଉ ରୋଷେଇ ଆସେ ବି ପଚାରିଲେ, ଯଦି ସ୍କୁଲ ଟିଚର ବି ପଚରା ଯିବ ଆପଣ ପାଠ ପଢିଛନ୍ତି?
1: ଆଚ୍ଛା,
2: ଭୁଲ ହେଇଯିବ।
1: ତାହେଲେ ଆପଣ କଣ କରନ୍ତି?
2: ମୋର ତ ସିଡିଏରେ ଅଛି, ଡ୍ରାଇଭର ସହିତ ଲଣ୍ଡ୍ରିଟା ଅଛି ଆଜ୍ଞା।
1: ଆଉ
2: ସେ ଟିକେ ପୂର୍ବରୁ ଯେ ଭାଇ ଜଣେ କହୁଥିଲେ 100ଟା କଲ୍ରେ 100 ଥର କଲ୍ କରିକି ପାଇଲେ, ମୁଁ ଇଚ୍ଛା ଯଦି ବି ନଥିଲା ଆଜି କଲ୍ କରିନଥାନ୍ତି, କିନ୍ତୁ ହାତ ବାଜିଗଲା ତ କଲ୍ ଲାଗିଗଲା ମୋର ଗୋଟେ ଥର।
1: ଆଚ୍ଛା, ତାହେଲେ ଆପଣ ଲକିଏଷ୍ଟ ପର୍ସନ। ଏଇ ଖରା ଗରମ ଭିତରେ ଆପଣ ଘରେ ରୋଷେଇ ଘରେ ହାତ ବଟଉଛନ୍ତି ନା ନାହିଁ, ଆପଣ ହେଲ୍ପ କରୁଛନ୍ତି ନା ନାହିଁ?
2: ଶୁଣନ୍ତୁ, ରୋଷେଇ ସବୁ ତ ମୁଁ ଜାଣେ, ରୋଷେଇ କରିପାରେ ଜାଣେ, କିନ୍ତୁ ଯେହେତୁ କାମ ଦୋକାନ ଧନ୍ଦା ଆମର ଟାଇମ୍ ଟେବୁଲ ଟିକେ ଅଲଗା, ମୁଁ ଘରେ ରହିପାରେନି ସବୁ ସମୟରେ, ରୋଷେଇ ସମୟରେ ମୁଁ କେବେ ବି ନଥାଏ, ରୋଷେଇ ଘରେ କେବେ ସମୟ ଦେଇପାରେନି, କିନ୍ତୁ ସମୟ କେବେ ଦେଉଥିଲି ଯେତେବେଳେ କରୋନା ଥିଲା ଆପଣଙ୍କର 2020-22 ପର୍ଯ୍ୟନ୍ତ, ସେଇ ଯୋଉ 2 ବର୍ଷ ପାଖାପାଖି ଆମର ଦୋକାନ ଧନ୍ଦାରେ ଟିକେ ବିଡ଼ମ୍ବନା ଘଟିଥିଲା, ସବୁ ବନ୍ଦ ମାନେ ଲକଡାଉନ ସଟଡାଉନ ଏଇସବୁ ସମୟରେ ଯେତେବେଳେ ଘରେ ଥାଏ ମୁଁ, ଆଉ ଯେକୌଣସି ରୋଷେଇ ବାସ ଭଲ ମନ୍ଦ ହେଲେ ମୁଁ ପୁରା ରୋଷେଇ କରେ, ମ୍ୟାଡମ୍ଙ୍କୁ ପୁରା ହାଲକା କରିଦିଏ ମୁଁ,
1: ହେଲା।
2: ଆଉ ପ୍ରତ୍ୟେକ ରୋଷେଇ ମୁଁ ଜାଣିଛି ଆଜ୍ଞା, ନନଭେଜ ଉପରେ ଆପଣ ମାଛ କରନ୍ତୁ, ଚିକେନ କରନ୍ତୁ, ମାଂସ କରନ୍ତୁ, କିମ୍ବା ମୁଢି ଘାଣ୍ଟ କରନ୍ତୁ, ଖାଲି ଘାଣ୍ଟ କରନ୍ତୁ, ଅରୁଆ ଡାଲମା ଖଟା କ୍ଷୀରି କରନ୍ତୁ, କିମ୍ବା ପନିର ବଟର ମସଲା
1: କରନ୍ତୁ, ସବୁ ରୋଷେଇ ପାରଙ୍ଗମ,
2: ସବୁ ରୋଷେଇ ପାରଙ୍ଗମ, ଏମିତି ବି 300-400 ଲୋକଙ୍କ ପାଇଁ ମୁଁ ବି ରୋଷେଇ କରିଦେଇ ପାରିବି, କିଛି ବଡ କଥା ନାହିଁ। ଆଉ ରୋଷେଇଟା ଏକଦମ ହାଲକା, ଜାଣିଗଲାକୁ ପାଠ ପଡୁଛି ଆଜ୍ଞା। ପୁରୀଟା ଅତି ସୁନ୍ଦର ଭାବରେ ପୁରୀ ବି କରେ, ଯଦି ଜଣେ ପୁରୀ ଛାଣି ବସିବ ମୁଁ ଏକା ଦେଲିକି ତାକୁ ଯୋଗେଇ ଦେବି, ସେ ଛାଣିଦେବିନି, ତା ହାତ ଖାଲି ହବନି କେବେ।
1: ଯା ହଉ, ଜାଣିକି ଭଲ ଲାଗିଲେ ଯେ ଆପଣଙ୍କୁ ଏତେ ସବୁ ଜିନିଷ ଜଣା ଅଛି, ଆପଣ ପୁରା ସିଧ ହସ୍ତ, ତ ଏମିତି ହେଇକି ରୁହନ୍ତୁ। ଆଉ ମ୍ୟାଡମ୍ଙ୍କୁ କେବେ କେବେ ହେଲ୍ପ କରନ୍ତୁ, ଯେତେବେଳେ ବି ଆପଣ ଫୁରସତ ପାଉଛନ୍ତି ହେଲ୍ପ କରନ୍ତୁ, ସେ ବି ଟିକେ ହାଲକା ହେବେ।
2: କରେ, ମୁଁ ହେଲ୍ପ କରେ ଯୋଉଟା ମୋ ଦ୍ୱାରା ହେଇପାରିବ, ଯଦି ମୁଁ ଘରେ ଥାଏ, ଯଦି ସିଏ ଚୁଲି ପାଖେ ରହିବେ ବା ପିଆଜ ପାଖେ ରହିବେ, ମୁଁ ପଟା ପକେଇକିରି କିଛି କଟାକଟି କରିଦିଏ, ଯଦି ସିଏ ବି କଟାକଟି କରୁଛନ୍ତି ତାହେଲେ ମୁଁ ଗ୍ୟାସ ପାଖରେ କରିଦିଏ। ସବୁଠୁ ବଢିଆ ଆମେ ଭେଜ ବିରିୟାନୀ, ନନଭେଜ ବିରିୟାନୀଟା ବି ଅତି ସୁନ୍ଦର
1: ଭାବରେ ଜାଣିକି ଏଇଟା ଭଲ ଲାଗିଲା ଯେ ମ୍ୟାଡମ୍ ବହୁତ ଲକି ଆପଣଙ୍କ ଭଳି ଏତେ ସୁନ୍ଦର ପାର୍ଟନର ପାଇଛନ୍ତି। ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ରହୁଛି, ନମସ୍କାର।
2: ଆଜ୍ଞା
1: ନମସ୍କାର, ଆଜ୍ଞା, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆଜିର ଟପିକକୁ ନେଇକି କଣ ରହିଛି ଆପଣଙ୍କ ମତାମତ, ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସେ କଣ କହୁଛନ୍ତି ଆଜିର ଟପିକକୁ ନେଇ। ହ୍ୟାଲୋ
3: ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ ହ୍ୟାଲୋ କିଛି କଥା ନାହିଁ, କଲ୍ କଟିଯାଇଛି, କିନ୍ତୁ ଆଜି ଗୋଟେ ଇଣ୍ଟରେଷ୍ଟିଂ କଥା ଆପଣ ନୋଟିସ୍ କରୁଥିବେ, ଆଜି ପୁରା ଡାଏଲ୍ ଇନ୍ ଲାଇଫ୍ ଶୋରେ ନା କେବଳ ମୁଁ ଦେଖୁଛି ମହିଳାମାନେ ବିଲକୁଲ ବି ପାର୍ଟିସିପେଟ୍ କରିନାହାନ୍ତି, ଓନ୍ଲି ମାନେ ବଏଜ୍ ପାର୍ଟିସିପେଟ୍ କରିଛନ୍ତି, ସବୁ ମେଲ୍ ମାନେ ହିଁ ଥିଲେ। ସୋ ଆଜିର ଟପିକକୁ ନେଇକି ସେମାନଙ୍କର ଭାଗିଦାର ତ ମୁଁ ନିହାତି ଚାହୁଁଥିଲି, ସେମାନଙ୍କ ଅଂଶୀଦାର ମୁଁ ଚାହୁଁଥିଲି। ସୋ ସେମାନଙ୍କର କଥା ବି ମତେ ବହୁତ ଭଲ ଲାଗିଲା, ସମସ୍ତଙ୍କୁ ବି ରୋଷେଇ ଜଣା ହବା ଦରକାର, ସମସ୍ତେ ରୋଷେଇ ଜାଣିବା ଦରକାର, କିନ୍ତୁ ଆଉ ତ କିଛି ସମୟ ଅଛି ଆମ ପାଖରେ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସେ କଣ କହୁଛନ୍ତି ଆଜିର ଟପିକକୁ ନେଇକି। ହ୍ୟାଲୋ
4: ହ୍ୟାଲୋ
1: ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
4: ଦିଦି ନମସ୍କାର।
1: ନମସ୍କାର, ଆପଣଙ୍କ ପରିଚୟ?

0: ରଶ୍ମିତା
1: ମ୍ୟାଡମ ନମସ୍କାର। ପୁରା ଆଜି ଶୋରେ ସବୁ କେବଳ ମେଲ୍ ମାନେ ହିଁ କଲ୍ କରିଛନ୍ତି, ଆପଣ ଲାଷ୍ଟ ଫିମେଲ ମୋ ଶୋର ଲାଷ୍ଟରେ ଆପଣ କଲ୍ କରିଛନ୍ତି। ଆଚ୍ଛା କଣ କହିବେ ଆଜିର ଟପିକ ଉପରେ ଆପଣଙ୍କ ଘରେ? ଆଚ୍ଛା ଆପଣଙ୍କ ଘରେ କି ହେଲ୍ପ କରନ୍ତି ନା ନାଇଁ ରୋଷେଇ କରିବାରେ?
0: ମୁଁ ତ ଦିଦି ରୋଷେଇ କରେନି, ମୋର ସାନ ଭଉଣୀ ରୋଷେଇବାସ କରେ।
1: ଜାଣିଛନ୍ତି ନା ଜାଣିନାହାନ୍ତି?
0: ଆଜ୍ଞା
1: ଜାଣିଛନ୍ତି ନା ଜାଣିନାହାନ୍ତି ରୋଷେଇ ବିଷୟରେ?
0: ଜାଣିଛି, ଆଉ ସିଏ ସେମିତି ରୋଷେଇ ଟିକେ କାମକୁ ଯାଏ, ଆସିବାର ଡେରି ହେଲେ ମୁଁ ଟିକେ ଆଇଁଷ କରିପାରେ ନାହିଁ। ସାଧା ଉପରେ ଡାଲି ଆଳୁ ଭର୍ତ୍ତା ଭଜା ଆଉ ରାଇତା ଏମିତି କିଛି କରିଦିଏ।
1: ଆଚ୍ଛା ଆଚ୍ଛା, ତାହେଲେ ରୋଷେଇ ଜାଣିଛନ୍ତି, ନିଜ ପାଇଁ ଜାଣିଛନ୍ତି, ବନେଇ ବି ପାରିବେ ଅନ୍ୟମାନଙ୍କ ପାଇଁ।
0: ଆଜ୍ଞା ଆଜ୍ଞା,
1: ଆଉ ଖରା ଗରମରେ ବି ଆପଣ ଟିକେ ହେଲ୍ପ କରୁଥାନ୍ତୁ ଆପଣଙ୍କ ଦିଦିଙ୍କୁ?
0: ହଁ ହଁ, ଆମେ ତ ଦି ଜଣ, ଆମେ ଘରୁ ଗଲା ବେଳକୁ ଗୋଟାଏ ବାଜିବ ଦି ଭଉଣୀ ଯାକ।
1: ଆଚ୍ଛା,
0: ଆମେ ଆସିଲା ବେଳେ ଭାତ କରିକି ଆସିଥାଉ, ଗଲା ବେଳକୁ ଗୋଟାଏ ଘରେ ପହଞ୍ଚିବୁ, ଦି ଭଉଣୀ ଯାକ ମୁଁ ପରିବା ପତ୍ର କାଟିଦେବି, ମସଲା ଫସଲ ବାଟିଦେଲା ଭିତରେ ସାନ ଭଉଣୀ ରୋଷେଇ ଆରମ୍ଭ କରିଦବ।
1: ଆଚ୍ଛା, ତାହେଲେ ଏମିତି ପରସ୍ପରକୁ ସାହାଯ୍ୟ ସହଯୋଗ କରୁଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ନମସ୍କାର। ସତ କଥା, ରୋଷେଇ ଗୋଟେ କଳା ହେଇଥାଏ, ଆଉ ଏ କଳା ସମସ୍ତଙ୍କୁ ଶିଖିବା ଦରକାର, ଆଉ ନିଜ ପେଟ ପାଇଁ ନିଜ ହାତରେ ବେଳେବେଳେ ରୋଷେଇ କରିବା ଦରକାର, ସମସ୍ତଙ୍କୁ ରୋଷେଇ ଆସିବା ଦରକାର, ଏଥିରେ ଜେଣ୍ଡର ବାୟସ୍ ହେବାର କିଛି ବି କଥା ନାହିଁ। ଆଉ ଏ ଖରା ଗରମରେ ରୋଷେଇ କରି ଯିଏ ବି ରହୁଛନ୍ତି ତାଙ୍କୁ ଟିକେ ଟିକେ ହେଲ୍ପ କରିଦିଅନ୍ତୁ, ନିହାତି ଭାବରେ ହେଲ୍ପ କରିବା ଦରକାର। ତ ଆଜି ଏଇ କଥା ସହିତ ମୁଁ ଡାଇଲିନ ଲାଇଭ୍ ଶୋକୁ ଏଇଠି ରଖୁଛି, କିନ୍ତୁ ଆପଣମାନଙ୍କୁ ଶୁଣାଉଛି କୁମାର ବାପାଙ୍କ କଣ୍ଠରେ ଗୋଟେ ବ୍ୟୁଟିଫୁଲ୍ ସା ଟ୍ରାକ୍, ଶୁଣୁଥାନ୍ତୁ ଆଉ ଝୁମୁଥାନ୍ତୁ କେବଳ ଦେବମିତ୍ରା ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେ ଦିଲ୍ ସେ ଦିଲ୍ ତକ୍। ଷ୍ଟେ ଟ୍ୟୁନ୍।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ପଡ଼େ। କେବେ କେବେ ଆମେ ହସି ଦେଇଥାଉ, ଆଉ କେବେ କେବେ ଆମେ କାନ୍ଦି ଦେଇଥାଉ। କେବେ ଆମେ ଦୁଃଖରେ ହସିଥାଉ, ଆଉ କେବେ ଦୁଃଖରେ କାନ୍ଦି ବି ଦେଇଥାଉ। କାହିଁକି ନା କିଛି କଷ୍ଟ ଆଉ ଦୁଃଖକୁ ଆମେ ଭୁଲି ଯିବାକୁ ଚାହୁଁ, ସେଥିପାଇଁ ବାସ୍ ତାକୁ ଗୋଟିଏ ସ୍ମାଇଲ୍ ଦେଇ ଛାଡ଼ି ଦେଇଥାଉ। ଆଉ କିଛି କଥାକୁ ଆମେ ସବୁଦିନ ପାଇଁ ସାଇତି ରଖିବାକୁ ଚେଷ୍ଟା କରିଥାଉ, ସେଇଥିପାଇଁ ଆମେ ଗୋଟେ ସୁନ୍ଦର ହସ ସହିତ ତାକୁ ସାଇତି ରଖିଥାଉ। ଏଇ ଯେମିତି ଆପଣମାନେ ମତେ ସାଇତିଛନ୍ତି ଆପଣଙ୍କର ହୃଦୟ ପାଖରେ, କାହିଁକି ନା ଦିଲ୍ ସେ ଦିଲ୍ ତକ୍ ର କନେକ୍ସନ୍ ରେ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କାଡ଼କ ଦିଲ୍ ସେ ଦିଲ୍ ତକ୍। କୁଆନ୍ ଦେବ ମିତ୍ର ଅଛି ଆପଣଙ୍କ ଦିଲ୍ର ଖୁବ୍ ପାଖରେ। ଆରମ୍ଭ ହୋଇଯାଇଛି ରେନ୍ବୋ ଏସ୍ଏମ୍ଏସ୍ ରେ, ଯେଉଁଠି ଆପଣମାନେ ଆପଣଙ୍କର ଖାସ୍ ଲୋକମାନଙ୍କୁ କିଛି ଗୀତରେ ଟିକେଟ୍ କରିଥାନ୍ତି, ତାହେଲେ ଆଉ ଲେଟ୍ କାହିଁକି କରୁଛନ୍ତି? ନିଜର ଇନ୍ବକ୍ସକୁ ଯାଆନ୍ତୁ, ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣ କୋଉ ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ, ସ୍ପେସ୍ ଦେଇ ଗୀତଟିକୁ ଫିଲ୍ମ ଆଲବମ୍ରୁ ଆସିଛି ତାର ନାଁ ଲେଖନ୍ତୁ, ପରେ ପରେ କାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କର ନାଁ ଲେଖନ୍ତୁ, ଏବଂ ପରେ ଯଦି ତାଙ୍କ ପାଇଁ କିଛି ଖାସ୍ ମେସେଜ୍ ଦେବାର ଅଛି ବା ତାଙ୍କୁ କିଛି ଗୀତ ଡେଡିକେଟ୍ କରିବାର ଅଛି, ନିହାତି ଭାବରେ ସେସବୁ ମେନ୍ସନ୍ କରନ୍ତୁ, ଏବଂ ପରେ ପରେ ନିଜ ନାଁ ଗାଁ ଠିକଣା ଲେଖି ପଠେଇ ଦିଅନ୍ତୁ ଆମ ପାଖକୁ। ଆମ ପାଖକୁ ପଠେଇବା ପାଇଁ ନମ୍ବର ହେଉଛି 0949596320। ଆଉ ହଁ, ଆପଣମାନେ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ନମ୍ବରଟି ଆଉଥରେ କହି ରଖୁଛି 8895254200। ଆଉ ହଁ, SMS କରିବାର ନମ୍ବରଟି ହେଉଛି 0949596320। ଆସନ୍ତୁ ଦେଖିବା ଆଜିର ପ୍ରଥମ SMS କେଉ କୋଉଠୁ ଲେଖୁଛନ୍ତି ଏବଂ କଣ ଲେଖି ପଠେଇଛନ୍ତି। ଏହି SMS ରେ ଲେଖା ଅଛି, ନମସ୍କାର, ଜୟ ଜଗନ୍ନାଥ ଟୁ ଆର୍ ଅସମ୍ ଆର୍ଜି ପ୍ରେଜେଣ୍ଟେଟର ଅଫ୍ ଦ ମର୍ଣ୍ଣିଂ ଟ୍ରାନ୍ସମିଟର ଆଣ୍ଡ ଦ ମର୍ଣ୍ଣିଂ ଟ୍ରାନ୍ସମିଶନ ଇଜ ସୋ ମଚ୍ ସ୍ପ୍ଲେଣ୍ଡିଡ୍, ଥ୍ୟାଙ୍କ ୟୁ, ଥ୍ୟାଙ୍କସ ଅ ଲଟ୍। ଲେଖୁଛନ୍ତି ଏହି SMS କିଏ ଲେଖିଛନ୍ତି ତ ନିହାତି ମୁଁ ଜାଣିବାକୁ ଚାହିଁବି। ଲେଖୁଛନ୍ତି ସୋମନାଥ ସାହୁ, ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି, ଏବଂ ଲେଖୁଛନ୍ତି କି କିଛି କମ୍ପ୍ଲିମେଣ୍ଟସ୍ ରହିଛି ମୋ ପାଇଁ, ନିହାତି ଭାବରେ ସ୍ପେଶିଆଲ ଥ୍ୟାଙ୍କସ୍ ଜଣେଇଛନ୍ତି ମୋତେ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ୍। ଶୁଣିବାକୁ ଚାହିଁଛନ୍ତି ଦିଲୱାଲେ ଚଳଚ୍ଚିତ୍ରରୁ ମୌକା ମିଳେଗେ ତ ହମ୍ ବତା ଦେଙ୍ଗେ, ନିହାତି ଭାବରେ ବ୍ୟୁଟିଫୁଲ୍ ସା ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇଦେବି। ଚାଲନ୍ତୁ ଦେଖିବା ପରବର୍ତ୍ତୀ SMS କିଏ କୋଉଠୁ ପଠେଇଛନ୍ତି ଆଉ ସେ କଣ ଲେଖିକି ପଠେଇଛନ୍ତି। ଏହି SMS ଆମ ପାଖକୁ ଆସୁଛି ମାଣିଆ ବନ୍ଧରୁ, ସୁନିଆପାଟଣା ବଡମ୍ବାରୁ ପଠେଇଛନ୍ତି ହେମନ୍ତ ଚାନ୍ଦ, ଲେଖିଛନ୍ତି ଆଜି ସବୁଠୁ ଭଲ ଲାଗିଲା ଡାଇଲିନ ଚେଚାଟି, ଏହି ପ୍ରୋଗ୍ରାମ ଯଦି ଆହୁରି ଅଧିକ ସମୟ କରାଯାଇଥାନ୍ତା ତାହେଲେ ବି ବହୁତ ଭଲ ହେଇଥାନ୍ତା, ଅନେକ ଶ୍ରୋତା ଯୋଗଦାନ କରିଥାନ୍ତେ, ଆମ ପାଖରେ ସମୟ ଅବଧି ବି ଗୋଟେ ଘଣ୍ଟାରେ ରହିଥାଏ, ତା ଭିତରେ ଆମେ ଚେଷ୍ଟା କରିଥାଉ ସମସ୍ତଙ୍କୁ କଲ୍କୁ ସାମିଲ କରିବା ପାଇଁ। ପରେ ପରେ ଲେଖିଛନ୍ତି କି SMS ପ୍ରୋଗ୍ରାମରେ ଆମେ ଆମର SMS-ଟି ଆପଣ ଯେମିତି ନିହାତି ଆମ ପାଇଁ ଏଇ ଗୀତଟି ଶୁଣେଇବେ, ନିହାତି ଭାବରେ ଆପଣଙ୍କ ପାଇଁ ଗୀତଟି ଶୁଣେଇବି। ଲେଖିଛନ୍ତି ଦିଦି ଆପଣଙ୍କ ପସନ୍ଦର ଗୋଟେ ଗୀତ ଶୁଣେଇ ଦିଅନ୍ତୁ, ନିହାତି ଭାବରେ ମୋ ମନ ପସନ୍ଦର ବିନୋଦ ରାଠୋରଙ୍କ କଣ୍ଠରେ ଗୋଟେ ବ୍ୟୁଟିଫୁଲ୍ ସା ଗୀତ ଖାସ୍ କରି ଆପଣଙ୍କ ପାଇଁ, ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍, ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

କାଣା ଗୀତ ଶୁଣୁ ଶୁଣୁ ହଜିଯାଇଥିଲେ? ନା ନା, ହଜିଯାଆନ୍ତୁନି, କିଛି କଥା ଜୀବନରେ ଲୁଚେଇବାକୁ ଚେଷ୍ଟା କରନ୍ତୁ, କାହିଁକି ନା ଏଠି ନା ନଜର ଅଧିକା ଲାଗିଯାଏ ଆଉ ପ୍ରଶଂସା ବହୁତ କମ୍ ମିଳେ। ବାସ୍ ଲୁଚେଇ ଦିଅନ୍ତୁ ନା, ସାଇତି ଦିଅନ୍ତୁ।

ଶୁଣୁଛନ୍ତି ଆପଣ ମାନେ ଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ। ହଁ, ଯେତେବେଳେ ଆମେ ଆମର ଖାସ ଲୋକଙ୍କର ଚଏସ୍, ପସନ୍ଦ ନା ପସନ୍ଦ, ଏ ସବୁକିଛିକୁ ମନେ ରଖିଥାଉ ନା, ସେତେବେଳେ ଜୀବନଟା ଆଉ ଟିକେ ଅଧିକ ସୁନ୍ଦର ଲାଗେ। କାହିଁକିନା ଆମେ ତାଙ୍କ ପସନ୍ଦ ନା ପସନ୍ଦକୁ ବୁଝି ଯେତେବେଳେ ତାଙ୍କ ପାଇଁ କିଛି ସ୍ପେଶାଲି ପ୍ରେଜେଣ୍ଟ କରିଥାଉ ବା ତାଙ୍କୁ କିଛି ଦେଇଥାଉ, ସେତେବେଳେ ସେ ମୁହୂର୍ତ୍ତ କେବଳ ଖାସ ହେଇନଥାଏ, ସେ ମଣିଷ ମନରେ ମଧ୍ୟ ଆମେ ଗୋଟେ ସ୍ପେଶାଲ ଜାଗା କିଣି ନେଇଥାଉ। ଆଜିକାଲି ତ ଘରବାରି ପଟା ଅନେକ ଜଣ କିଣୁଛନ୍ତି, କିନ୍ତୁ କାହା ହୃଦୟରେ ଜାଗା ଖଣ୍ଡେ ତୋଳିବା ଜୀବନରେ ସବୁଠୁ ବଡ଼ ଦାୟିତ୍ୱ ହୋଇଥାଏ। କେବେ ଏଇ ଦାୟିତ୍ୱ ସମ୍ଭାଳିଛନ୍ତି? ଯଦି ସମ୍ଭାଳି ନାହାନ୍ତି ତାହେଲେ ଆଜିଠୁ ସମ୍ଭାଳିବା ଚେଷ୍ଟା କରନ୍ତୁ। ଯଦି ଆପଣଙ୍କ ଆଖପାଖରେ କେହି ଖାସ ଲୋକ ଅଛନ୍ତି ନା, ତାଙ୍କ ହୃଦୟର ଦାୟିତ୍ୱ ସମ୍ଭାଳିବା ପାଇଁ ଏବେଠୁ ଟିକେ ଟ୍ରାଏ କରନ୍ତୁ, ଟିକେ ଫିଲ୍ଡିଂ ସେଟ୍ଅପ୍ କରନ୍ତୁ। ଚାଲନ୍ତୁ ଦେଖିବା ଆମର ପରବର୍ତ୍ତୀ ଏସ୍ଏମ୍ଏସ୍ ଆଡ଼କୁ ବଢ଼ିବା। ନେକ୍ସଟ କିଏ ଆମକୁ ଏସ୍ଏମ୍ଏସ୍ ଲେଖିଛନ୍ତି, କ'ଣ ଲେଖିଛନ୍ତି ନିହାତି ଜାଣିବା। ଏହି ଏସ୍ଏମ୍ଏସ୍ କରୁଛନ୍ତି ରାଜେଶ, ରୀତିକା ଆଉ ମନୀଷା ନାୟକ, ଚର୍ଚ୍ଚିକା ବଜାର ଜଗତସିଂହପୁରରୁ ଆସୁଛି ମେସେସ। ଲେଖିଛନ୍ତି, ଡିଅର ଦେବମିତ୍ର ସିଷ୍ଟର, ୟୁ ହୋଷ୍ଟିଂ ଅଫ୍ ଅଲ୍ ପ୍ରୋଗ୍ରାମ୍ସ ଆର୍ ଭେରି ନାଇସ୍, ଥ୍ୟାଙ୍କ ୟୁ ଆଣ୍ଡ ସୋ ସ୍ୱିଟ୍ ଅଫ୍ ୟୁ। ୟେସ୍, ଡେଡିକେଟ୍ କରୁଛନ୍ତି ସେ ଗୀତଟିକୁ ସମସ୍ତ ଲିସନର୍ସ ମାନଙ୍କୁ ଏବଂ ସମସ୍ତ ଆର୍ଜିସ୍ ମାନଙ୍କୁ, ସ୍ପେଶିଆଲି ଆକାଶବାଣୀ କଟକର ସମସ୍ତ ଆର୍ଜିସ୍ ମାନଙ୍କୁ ସେ ଡେଡିକେଟ୍ କରିବାକୁ ଚାହୁଁଛନ୍ତି। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଫର୍ ୟର କ୍ୟୁଟ୍ ଜେଷ୍ଟର। ସୋ ଚାଲନ୍ତୁ ଦେଖିବା ନେକ୍ସଟ ତାଙ୍କର ଗୀତର କ'ଣ ରିକ୍ୱେଷ୍ଟ ରହିଛି, ସେ ଶୁଣିବାକୁ ଚାହିଁଛନ୍ତି। ଥାନେଦାରୁ ତମା ତମା ଲୋଗେ, ନିହାତି ଭାବରେ ବ୍ୟୁଟିଫୁଲ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ରିକ୍ୱେଷ୍ଟ କିଏ ଆଉ କୋଉଠୁ ପଠାଉଛନ୍ତି ଏବଂ ତାଙ୍କର କ'ଣ ଖ୍ୱାହିସ ଅଛି ଗୀତ ପାଇଁ। ଏହି ଏସ୍ଏମ୍ଏସ୍ କରିଛନ୍ତି କିଶୋର ପ୍ରଧାନ ଖୋର୍ଦ୍ଧାରୁ ଏବଂ ଲେଖୁଛନ୍ତି, ଗୁଡ୍ ମର୍ଣ୍ଣିଂ ମ୍ୟାମ୍, ଭେରି ଗୁଡ୍ ମର୍ଣ୍ଣିଂ ଟୁ ୟୁ। ଶୁଣିବାକୁ ଚାହିଁଛନ୍ତି ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରରୁ ତୁହି ମେରା ଶଭେ। ନିହାତି ଭାବରେ କେକେଙ୍କ ଭଏସ୍ରେ ଏ ମେଲୋଡିୟସ୍ ଟ୍ରାକ୍ ମୁଁ ଆପଣଙ୍କୁ ସିଓର ଶୁଣେଇବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

ଯାହାକୁ ଆମେ ନିଜର ବୋଲି ଭାବିଥାଉ। କେବେ ତ ଏମିତି ହେଇନଥାଏ କି ବାହାରେ ଚାଲିକି ଯାଉଥିବା ଲୋକ ଉପରେ ଆମେ ଆମର ହକ୍ ଜତେଇଥାଉ। ଆମେ ସେତେବେଳେ ଜଣଙ୍କ ଉପରେ ହକ୍ ଜତେଇଥାଉ ଯେତେବେଳେ ଆମେ ତାଙ୍କୁ ଭଲ ପାଇଥାଉ। ହଁ, ଆପଣ ସେମିତି କୋଉ ଲୋକ ଉପରେ ହକ୍ ଜଗାନ୍ତି? ଆପଣଙ୍କ ହୃଦୟର ଜାଗାରେ କାହାକୁ ସେମିତି ସାଇତି ଛୁଅନ୍ତି? ନିହାତି ଯାହାକୁ ସାଇତି ଥିବେ ସେ ଆପଣଙ୍କର ଅତି ଖାସ ହେଇଥିବେ। ଶୁଣିଛନ୍ତି ଆପଣ ମାନିଦେବ ମିତ୍ରକୁ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକରେ ଆନ୍ସର୍ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ର। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ ର ରିକ୍ୱେଷ୍ଟ କିଏ ଆଉ କୋଉଠୁ ପଠାଉଛନ୍ତି ଏବଂ ସିଏ କୋଉ ଗୀତ ଶୁଣିବାକୁ ଚାହିଁଛନ୍ତି। ଏହି ଏସ୍ଏମ୍ଏସ୍ ଆସୁଛି ଆମ ପାଖକୁ ଭୁବନେଶ୍ୱର ସହିଦ ନଗରରୁ। ପଠାଉଛନ୍ତି ଆମକୁ ବାସନ୍ତୀ ଖଟୁଆ ଏବଂ ଡେଡିକେଟ୍ କରୁଛନ୍ତି ସେ ସମସ୍ତ ଲିସନର୍ସ ମାନଙ୍କୁ। ଏହି ଏସ୍ଏମ୍ଏସ୍ ଆକ୍ଚୁଆଲି ଆମକୁ ପଠାଇଛନ୍ତି ଜଲିଲ ଖାନ୍ ଆଣ୍ଡ ସିମରନ ନିମଚୌଡି କଟକରୁ ଏବଂ ଡେଡିକେଟ୍ କରୁଛନ୍ତି ସେ ବାସନ୍ତୀ ଖଟୁଆ ସହିଦ ନଗର ଭୁବନେଶ୍ୱର ଏବଂ ଗରିବ ଖାନ୍ ଭାଇଙ୍କୁ ଡେଡିକେଟ୍ କରୁଛନ୍ତି, ଟୁନା ଭାଇନାଙ୍କୁ ଡେଡିକେଟ୍ କରୁଛନ୍ତି ଏବଂ ରାଜେଶ ନାୟକ ଭାଇଙ୍କୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ଏବଂ ସମସ୍ତ ଆର୍ଜେସ୍ ମାନଙ୍କୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ଆକାଶବାଣୀର। ନିହାତି ଭାବରେ ଶୁଣିବାକୁ ଚାହିଁଛନ୍ତି କୁଲି ନମ୍ବର ୱାନ୍ରୁ ହୁସ୍ନେହେ ସୁହାନା। ନିହାତି ଭାବରେ ଏ ବ୍ୟୁଟିଫୁଲ୍ ସା ଗୀତ ମୁଁ ତାଙ୍କୁ ସ୍ୟୋର୍ ଶୁଣେଇବି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଗୀତ ପାଇଁ କିଏ ଆଉ କୋଉଠୁ ରିକ୍ୱେଷ୍ଟ ପଠାଇଛନ୍ତି ଏବଂ ସେ କ'ଣ ଶୁଣିବାକୁ ଚାହିଁଛନ୍ତି। ଏହି ଏସ୍ଏମ୍ଏସ୍ କରୁଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ, ଶୁଣିବାକୁ ଚାହିଁଛନ୍ତି ହମ୍ ତୁମ୍ ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ଟିକୁ। ତାହେଲେ ଚାଲନ୍ତୁ ଆଉ ବିଲକୁଲ ବି ଲେଟ୍ ନକରି ଶୁଣି ନବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍କୁ।

ଥାନ୍ତି ଯେମିତି ଆପଣ ଆଉ ମୁଁ ହଁ ନିଜ ଭୁଲରୁ ହିଁ ଆମେ ଅନେକ କିଛି କଥା ଶିଖିଥାଉ କିନ୍ତୁ ଯିଏ ଭୁଲ କରିକି ସେଇ ଭୁଲକୁ ସୁଧାରି ନିଏ ସେ ହିଁ ଜୀବନ ବଞ୍ଚିବାର କଳା ଶିଖି ନିଏ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କନ୍ ଦିଲ୍ ସେ ଦିଲ୍ ତକ୍ ଏବେ ତ ସମୟ ମୋତେ ଇସାରା କଲାଣି ଆପଣଙ୍କଠୁ ମୋତେ ବିଦାୟ ନେଇଯିବାକୁ ପଡ଼ିବ କିନ୍ତୁ ମୁଁ ଯାଉଛି ଆପଣଙ୍କୁ ବିଲକୁଲ ବି ଏକା କରିଦେଇଯାଉନି କାହିଁକିନା ମୁଁ ଗଲାପରେ ଆସିଯିବେ ଆପଣଙ୍କର ଫେଭରେଟ୍ ଆଜି ଆପଣଙ୍କର ଆଜି ଦେବୀ ଆସିଯିବେ ଆପଣଙ୍କ ପାଖକୁ କିନ୍ତୁ ଆଜି ପାଇଁ ଦେବମିତ୍ରାକୁ ବିଦାୟ ଦିଅନ୍ତୁ ହାଭ୍ ଅ ଗ୍ରେଟ୍ ଡେ ଆହେଡ୍ ଲଭ୍ ୟୁ ଅଲ୍ ଆଣ୍ଡ ଟେକ୍ କେୟାର

ସେମିତି ଆଖି ଦୃଷ୍ଟିଆ ସକ୍ସେସ ମିଳିପାରିନଥିଲା, ତାପରେ ମେ ଖିଲାଡ଼ି ତୁ ଅନାଡ଼ି ପରେ ପରେ ୟେ ଦିଲ୍ ଲଗି ଭଳି ସିନେମା ତାଙ୍କୁ ଚମତ୍କାର ଭଳି କାମ ଦେଇଥିଲା ଏବଂ ତାଙ୍କ ଅଭିନୟ କରିୟରରେ ତାଙ୍କୁ ଅନେକ ସଫଳତା ଆଣିଦେଇଥିଲା। ନିଜର ନିଖୁଣ ଅଭିନୟ ଏବଂ ହ୍ୟାଣ୍ଡସମ୍ ଚେହେରା ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା। ସବୁବେଳେ ନିଜ ଚୁଲବୁଲ ଅନ୍ଦାଜର ସହିତ ସେ ଫ୍ୟାନମାନଙ୍କ ମନ ଜିତିପାରୁଥିଲେ ଏବଂ ତିଆରି କରିପାରିଥିଲେ ନିଜର ଗୋଟିଏ ସ୍ୱତନ୍ତ୍ର ଫ୍ୟାନ ବେସ୍। ତାପରେ ସେ କେବେ ପଛକୁ ଭୁଲି ଚାହିଁନାହାନ୍ତି, ଫ୍ୟାନ୍ସକୁ ଦେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ସୁପରହିଟ୍ ସିନେମା।

ਐਚ ਟੀਮ ਕਰ ਚੰਦੀ 100.4 ਆਖਾ ਸਣੀ ਐ ਫਿਲਮ ਰਨ ਵਗੜਾਕ ଆଜି କଳାକାରରେ ଆମେ କଥା ହେଉଛେ ସୈଫ ଅଲି ଖାନଙ୍କ ବିଷୟରେ ଫ୍ରେଣ୍ଡସ୍ 2001 ମସିହା କଥା ଯଦି ଦେଖିବା ତାହେଲେ 2001ରେ ସୈଫ ଅଲି ଖାନଙ୍କ ଜୀବନରେ ଆସିଥିଲା ତାଙ୍କ କରିୟରର ଟର୍ଣ୍ଣିଂ ପଏଣ୍ଟ ଏହି ଇୟରରେ ଆସିଥିବା ସିନେମା ଦିଲ ଚାହତା ହେ ରେ ସମୀର ନାମକ ଏକ ଚରିତ୍ର ତାଙ୍କୁ ଦେଇଥିଲା ଏକ ନୂଆ ପରିଚୟ ଏହାପରେ କଲ୍ ହୋ ନା ହୋ ଓମକାରା ଭଳି ଫିଲ୍ମରେ ସେ ଲଙ୍ଗଡ଼ା ତ୍ୟାଗୀ ଭଳି ଯେଉଁ କ୍ୟାରେକ୍ଟର ନିଭେଇଥିଲେ ଏହି କ୍ୟାରେକ୍ଟର ତାଙ୍କୁ ଅନେକ ସଫଳତା ଦେଇଥିଲା ନିଜର ଚମତ୍କାର ଅଭିନୟ ଯୋଗୁଁ ସେ ଅନେକ ପୁରସ୍କାର ମଧ୍ୟ ପାଇସାରିଛନ୍ତି 1994ରୁ ବେଷ୍ଟ ମେଲ୍ ଡେବ୍ୟୁ ଫର୍ ଦ ଫିଲ୍ମ ଆଶିକ ଆୱାରା 2002ରେ ବେଷ୍ଟ କମେଡିଆନ୍ ଫର୍ ଦ ମୁଭି ଦିଲ ଚାହତା ହେ ପାଇସାରିବା ପରେ 2007ରେ ବେଷ୍ଟ ଭିଲନ୍ 2021ରେ ତାନାଜୀ ପାଇଁ ବେଷ୍ଟ ସପୋର୍ଟିଂ ଆୱାର୍ଡ ମଧ୍ୟ ହାତେଇ ସାରିଛନ୍ତି ସୈଫ ଅଲି ଖାନ

ସହିତ ଏଇ ଯୋଉ ଖରାର ପ୍ରକୋପ ବର୍ତ୍ତମାନ ବଢି ଚାଲିଛି, ସେଇ ଖରା ଦାଉରୁ ନିଜକୁ ରକ୍ଷା କରିବା ପାଇଁ ନିଜ ସହିତ ଗୋଟିଏ ପାଣି ବଟଲ ସହିତ ଗୋଟିଏ ଛତା ନିହାତି ଭାବରେ କ୍ୟାରି କରନ୍ତୁ। ଆଉ ଯଦି ଫୋର୍ ହ୍ୱିଲର୍ରେ ଅଛନ୍ତି ଏବଂ କୌଣସି ସ୍ଥାନକୁ ଯାଉଛନ୍ତି ଏବଂ ଆମକୁ ଶୁଣିପାରୁଛନ୍ତି, ତାହେଲେ ନିହାତି ଭାବରେ ନିଜ ସେଫ୍ଟି ଏବଂ ନିଜ ଆଖପାଖ ଲୋକଙ୍କ ସେଫ୍ଟିକୁ ନଜରରେ ରଖି ସିଟ୍ ବେଲ୍ଟ ପିନ୍ଧିବା ସହିତ ସବୁ ଦିଗକୁ ନଜରରେ ରଖି ଗାଡ଼ି ଚଳାଚଳ କରନ୍ତୁ। ଯଦି ଟୁ ହ୍ୱିଲର୍ରେ ଯାତ୍ରା କରୁଛନ୍ତି ତାହେଲେ ହେଲମେଟ୍ ନିହାତି ଭାବରେ ପିନ୍ଧନ୍ତୁ ଏବଂ ନିଜ ଶରୀରକୁ ମଧ୍ୟ ଘୋଡ଼େଇ ରଖନ୍ତୁ, କାହିଁକିନା ଏଇ ଯୋଉଭଳିଆ ଖରା ହେଉଛି ସେଇ ଖରାରେ ଯଦି ଆପଣ ବାହାରକୁ ବାହାରୁଛନ୍ତି ତାହେଲେ ଯଦି ଆପଣଙ୍କର ସ୍କିନ୍ ପ୍ରୋବ୍ଲେମ୍ ଟିକିଏ ବି ଥିବ ତାହେଲେ ଏଇ ଖରାରେ ଆପଣଙ୍କୁ ବିଶେଷ ଭାବରେ କ୍ଷତି ମଧ୍ୟ ପହଞ୍ଚାଇପାରେ। ତେଣୁ ନିଜକୁ ସବୁବେଳେ ଫିଟ୍ ରଖନ୍ତୁ, ନିଜକୁ ଏମିତି ସୁରକ୍ଷିତ ରଖିଥାନ୍ତୁ ଆଉ ଶୁଣିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକୁ ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍। ଆଉ ହଁ, 11:30 ବାଜି ସାରିଛି, ଏବେ କିଛି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣେଇବାର ସମୟ। ତେବେ ଶୁଣେଇ ଦେଉଛି ଫଟାଫଟ ଆପଣଙ୍କୁ ଏହି ସୁନ୍ଦର ସୁନ୍ଦର ଗୀତ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ଏଇ ମନ ମିଶିଗଲା ପରେ ପୃଥିବୀ ଖୁବ୍ ସୁନ୍ଦର ଦିଶେ। ଅଧା ଥିବା ସ୍ୱପ୍ନ ସବୁ ରଙ୍ଗୀନ ହୋଇ ଆଖିରେ ମିଶେ। ନା ଥାଏ କିଛି ପାଇବାର ଆଶା, ନା ଥାଏ ହରେଇବାର ଡର। ଦୁଇଟି ହୃଦୟ କହେ କଥା ଦୁହିଁଙ୍କ ମନର। ସଦି ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକୁ। ଡିପି ଅଛି ଆପଣଙ୍କ ସହିତ। ଟାଇମ୍ ବର୍ତ୍ତମାନ 12:00। ଆରମ୍ଭ ହୋଇଯାଇଛି କିଛି କଥା କିଛି ଗୀତ। ଆଜି ପୁରା ସୋରେ ଆମେ କଥା ହେବା ମନ ମିଶିଗଲା ପରେ ଜଣେ ମଣିଷ କେମିତି ନିଜ ଜୀବନ କାଟେ, କେମିତି ସବୁ କଷ୍ଟକର ପରିସ୍ଥିତିକୁ ସେ ସହଜ କରିନିଏ, କେମିତି ଜଣେ ଅଜଣା ଲୋକ ଅତି ନିଜର ହୋଇଯାଏ, ଆଉ ଏମିତି ଅନେକ କିଛି କହିବି। କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଶୁଣିବାକୁ ପଡିବ ଏହି ସୁନ୍ଦର ଗୀତଟି, ଓନ୍ଲି ଅନ୍ ମ୍ୟୁଜିକାଲି ଅସ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକ୍, ଦିଲ୍ ସେ ଦିଲ୍ ତକ୍।

ଜୀବନରେ ଥରେ ହେଉ ନା କାହିଁକି କାହା ସହିତ ମନ ତ ନିହାତି ମିଶିଥିବ, ଆଉ ଏ ମନ ମିଶିଯିବା ପରେ ଶବ୍ଦ ସବୁ ଯେମିତି ନୀରବ ହୋଇଯାଆନ୍ତି। କହିବା ଅପେକ୍ଷା ବୁଝିବା ଶକ୍ତି ମଣିଷର ବଢ଼ିଯାଇଥାଏ। ଜଣଙ୍କ ଆଖିରେ ଲୁହ, ଅନ୍ୟ ଜଣଙ୍କ ଆଖିରେ କଷ୍ଟ ଦେଇଥାଏ। ଜଣଙ୍କ ଓଟର ହସ ଅନ୍ୟ ଜଣଙ୍କ ପାଇଁ ଖୁସିର ଜୁଆର ନେଇ ଆସେ। ଏହା କେବଳ ଭଲ ପାଇବାରେ ସୀମିତ ହୋଇ ରୁହେ ନାହିଁ, ବରଂ ଗୋଟିଏ ଏମିତି ବନ୍ଧନ ସୃଷ୍ଟି କରେ ଯେଉଁ ବନ୍ଧନରେ ଆପଣ ବାନ୍ଧି ହୋଇ ସାରା ଜୀବନ ଚାଲିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି।

ମନ ମିଶିଯିବା ପରେ ଯେଉଁ ଭଲ ପାଇବା ଅସୀମ ହୋଇଯାଏ ସେତେବେଳେ ଦୁଇଟି ଆତ୍ମାର ମିଳନ ହୁଏ। ସେତେବେଳେ ମନ ମିଶେ ସେଠି ଅନେକ ଭାବନାର ସୃଷ୍ଟି ହୁଏ। ମନ ମିଶିବା ପରେ ଅନେକ ସୁନ୍ଦର ସୁନ୍ଦର ସ୍ମୃତି ଆପଣ ଆପଣଙ୍କ ମନର ମଣିଷ ସହିତ ତିଆରି କରି ଚାଲନ୍ତି। ପରସ୍ପରର ହାତ ଧରି ଚାଲିବାର ଏକ ନୂଆ ସାହସ ମନକୁ ଆଣନ୍ତି ଏବଂ କୁହନ୍ତି ଏଇ ସମ୍ପର୍କକୁ କେଉଁଭଳି ଭାବରେ ଆଗକୁ ନେଇପାରିବେ ଏବଂ ତା ପାଇଁ ଆପଣ ସମସ୍ତ ପ୍ରକାରର ଚେଷ୍ଟା କରନ୍ତି।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ସେ ଗୋଟିଏ ଭିନ୍ନ ଅନୁଭୂତି ଦିଏ ଯେତେବେଳେ ଆମ ମନ କାହା ସହିତ ମିଶିଯାଏ। ମନ ଯେତେବେଳେ ମିଶିଯାଏ ସେତେବେଳେ ସବୁକିଛି ସହଜ ହୋଇଯାଏ, ସବୁକିଛି ସୁନ୍ଦର ଦେଖାଯାଏ। ସେଠାରେ ସନ୍ଦେହର ସ୍ଥାନ ରହେନି, ଦୂରତା ଥାଇପାରେ କିନ୍ତୁ ଦୂରତ୍ୱ ରହେ ନାହିଁ। ପରସ୍ପର ପ୍ରତି ଥିବା ଭରସା ସମ୍ପର୍କକୁ ଏତେ ମଜବୁତ କରିଦିଏ ଯେ ଦୁନିଆର କୌଣସି ଝଡ଼ ତାକୁ ଦୋହଲାଇପାରେ ନାହିଁ। ମନ ମିଶିବା ମାନେ ଜଣେ ଅନ୍ୟ ଜଣଙ୍କ ପାଇଁ ଦର୍ପଣ ପାଲଟିଯିବା, ଯେଉଁଠି ଦୋଷ ତ୍ରୁଟି ଅପେକ୍ଷା ସ୍ନେହ ଓ ସମ୍ମାନର ପରିମାଣ ସବୁବେଳେ ଅଧିକା ରହିଥାଏ। ତେବେ ସାଥୀ, ଜୀବନରେ କେବେ ନା କେବେ ଏମିତି ପରିସ୍ଥିତି ଆମ ଜୀବନରେ ଉପୁଜିଥିବ କି ଆମେ ଥରେ ହେଉ ନା କାହିଁକି ଆମ ମନ କାହା ମନ ସହିତ ମିଶିଯାଇଥାଏ, ଆଉ ଆମେ ସେଇଠି ହିଁ ନିଷ୍ପତ୍ତି ନେଇଯାଇଥାଏ କି ଆମକୁ ସାରା ଜୀବନ ଏଇ ବ୍ୟକ୍ତିଙ୍କ ସହିତ ବା ଏଇ ମଣିଷ ସହିତ ବିତେଇବାର ଅଛି। ଆଉ ତାପରେ ସବୁକିଛି ସହଜ ହୋଇଯାଏ, ସବୁ ଡିସିସନ୍ ଆପଣଙ୍କର କ୍ରିଷ୍ଟାଲ କ୍ଲିୟର ହୋଇଯାଏ। ସେହି ସମୟରେ ଆପଣଙ୍କୁ ଆପଣଙ୍କ ଭବିଷ୍ୟତ

0: ତେବେ ସାଥୀ ଆଜି ଆମେ କିଛି କଥା କିଛି ଗୀତରେ କଥା ହଉଥିଲେ କି ମନ ମିଶିଯିବା ପରେ କଣ ସବୁ ହୁଏ ଏବଂ ମନ ମିଶିବା କାହିଁକି ଜରୁରୀ, କାହିଁକି ନା ମନ ଯେତେବେଳେ ଆପଣଙ୍କର ଆୟତକୁ ଆସିବାକୁ ଥାଏ, କାହାର ଆୟତକୁ ଆସିଯିବା ପରେ ଜୀବନ ଆୟତକୁ ଆସିଯାଏ। ଜୀବନ ଏମିତି ଏକ ରାସ୍ତାକୁ ଆସେ ଯେଉଁ ରାସ୍ତା ସବୁବେଳେ ରଙ୍ଗୀନ ଆଉ ସୁନ୍ଦର ଦେଖାଯାଏ। ତେବେ ସମୟ ତ ଧୀରେ ଧୀରେ ଇସାରା ଦେଲାଣି କିଛି କଥା କିଛି ଗୀତର ଶୋକୁ ଏଇଠି ରଖିବାକୁ ହବ, କିନ୍ତୁ ଯାଉ ଯାଉ ଏତିକି କହିବି, ଯଦି ଆପଣଙ୍କର ଜୀବନରେ ମନ କେବେ କାହା ସହିତ ମିଶିଛି ତାହେଲେ ସେଇ ମଣିଷଙ୍କୁ ସବୁବେଳେ ପ୍ରାୟୋରିଟି ଦିଅନ୍ତୁ, କାହିଁକି ନା ଆପଣଙ୍କ ମନକୁ ସମ୍ଭାଳି ରଖିଥିବା ମଣିଷ ସବୁବେଳେ ଖାସ ହୋଇଥାନ୍ତି। କିଛି କଥା କିଛି ଗୀତ ପରେ ଶୁଣିପାରିବେ ଆପଣ ହିନ୍ଦୀରେ ସମ୍ବାଦ, ପରେ ପରେ ଇଂରାଜୀରେ ସମ୍ବାଦ, ତାପରେ ପୁଣି ଫେରୁଛି ଆଜି ଚର୍ଚ୍ଚାରେ ସୋକୁ ନେଇ। ଆଜି ଚର୍ଚ୍ଚାରେ ବି ଗୋଟିଏ ବଢ଼ିଆ ଟପିକ ଆପଣଙ୍କ ପାଇଁ ନେଇକି ଆସିବି ଗୋଟେ ବାଜି ଦଶ ମିନିଟ୍ରେ। ସେ ପର୍ଯ୍ୟନ୍ତ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକୁ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।
1: नमस्कार, आकाशवाणी समाचार के साथ मैं कनकलता। सर्वोच्च न्यायालय ने निर्वाचन आयोग द्वारा कराई गई मतदाता सूचियों के विशेष गहन पुनरीक्षण एसआईआर प्रक्रिया की वैधता को बरकरार रखा है। सर्वोच्च न्यायालय ने कहा कि एसआईआर प्रक्रिया स्वतंत्र और निष्पक्ष चुनावों की संवैधानिक अनिवार्यताओं को आगे बढ़ाती है। सर्वोच्च न्यायालय ने फैसला सुनाया कि निर्वाचन आयोग लोक प्रतिनिधित्व अधिनियम 1950 के अनुच्छेद 324 और उसके अधीन निर्मित नियम के तहत एसआईआर करवाने की शक्ति रखता है। मुख्य न्यायाधीश सूर्यकांत और न्यायमूर्ति जयमाल्या बागजी की एक पीठ ने उन रिट याचिकाओं पर फैसला सुनाया जिनमें पिछले साल जून महीने में चुनाव आयोग द्वारा बिहार में एसआईआर आयोजित करने के लिए जारी अधिसूचना को चुनौती दी गई थी।

0: ଏ ସାଥୀ ଗାଡ଼ିର ଷ୍ଟିୟରିଂ ହେଉ କି ଘରର
1: କାର୍ଯ୍ୟ ବ୍ୟସ୍ତତା ହେଉ, ରୋଷେଇ ଘରର ସେଇ କାର୍ଯ୍ୟ ବ୍ୟସ୍ତତା ଭିତରେ କିମ୍ବା ଅଫିସ ଡେସ୍କର କାମ, ରେଡିଓ ଆପଣଙ୍କୁ ସବୁବେଳେ ଆପଣଙ୍କ ସାଙ୍ଗରେ ରହିବା ପାଇଁ ଚେଷ୍ଟା କରେ। ଦିନକୁ କେମିତି ଆପଣଙ୍କୁ ସୁନ୍ଦର କରେ ଏବଂ ଆପଣଙ୍କ ଦିନଚର୍ଯ୍ୟାରେ କେମିତି ଗୋଟିଏ ଅଂଶ ହୁଏ ସେ ବିଷୟରେ ଆମେ ଆଜି ଆପଣଙ୍କ ମତ ପାଇଁ ଆମେ ଆପଣଙ୍କୁ ପଚାରିଛୁ ଏବଂ ଆପଣଙ୍କ ମତ ରଖିବା ପାଇଁ ଆପଣଙ୍କ ମୋବାଇଲରେ ଏସ୍ଏମ୍ଏସ୍ ବକ୍ସକୁ ଯାଇ 09495963210 ନମ୍ବରରେ ଆମକୁ ଏସ୍ଏମ୍ଏସ୍ କରିପାରିବେ। ଯଦି ହ୍ୱାଟ୍ସଆପ୍ କରିବା ପାଇଁ ଚାହୁଁଛନ୍ତି 8895254200ରେ ଆମକୁ ଆପଣଙ୍କ ମତାମତ ସେୟାର କରିପାରିବେ କି ଗୋଟିଏ ଦିନ ଆପଣଙ୍କର ଆପଣଙ୍କ ପ୍ରିୟ ରେଡିଓ ସହିତ କେମିତି କଟେ, ଆପଣଙ୍କର ଅଭିଜ୍ଞତା କ'ଣ, ଆପଣଙ୍କର ମତାମତ କ'ଣ। ତେବେ ଏହି ଭିତରେ

ଆମ ପାଖରେ ପ୍ରଥମ ମେସେଜ ଟି ଆଜି କାର୍ଯ୍ୟକ୍ରମର ଆସି ପହଞ୍ଚି ଯାଇଛି। ମେସେଜ ଟି କରିଛନ୍ତି ପୂଜା ଭୁବନେଶ୍ୱରରୁ। ପୂଜା ଲେଖିଛନ୍ତି, ଗୁଡ ଆଫ୍ଟରନୁନ୍ ଭାଇ, କେମିତି ଅଛନ୍ତି? ବହୁତ ହି ବଢିଆ ଅଛି ପୂଜା, ଆଶା କରୁଛି ଆପଣ ବି ବହୁତ ହି ବଢିଆ ଥିବେ। ତେବେ ପୂଜା ଲେଖିଛନ୍ତି, କେବେ କେବେ ଗୋଟିଏ ଦିନ ରେଡିଓ ସହ କାଟିଲେ ଲାଗେ ଯେ ଜୀବନଟା ଅଧିକ ସୁନ୍ଦର। ସକାଳର ମିଠା ଗୀତରୁ ଆରମ୍ଭ କରି ରାତିର ଭାବପ୍ରବଣ କଥା ପର୍ଯ୍ୟନ୍ତ ରେଡିଓ ସବୁବେଳେ ଆମ ମନର ସାଥୀ। କାମ କରୁଥିବା ବେଳେ, ଏକା ଥିବା ବେଳେ କିମ୍ବା ଯାତ୍ରାରେ ଥିବା ସମୟରେ ମଧ୍ୟ ରେଡିଓର ଶବ୍ଦ ଗୋଟିଏ ନିଜ ଲୋକଙ୍କ ଭଳି ଲାଗେ। ଆର୍ଯ୍ୟଙ୍କ ମଜା କଥା, ଶ୍ରୋତାଙ୍କ ଅନୁଭବ ଓ ମନଛୁଆଁ ଗୀତ ଦିନଟିକୁ ଖୁସିରେ ଭରି ଦେଇଥାଏ। ବହୁତ ହି ସୁନ୍ଦର କଥା ଲେଖିଛନ୍ତି ପୂଜା, ନିଜ ଅଭିଜ୍ଞତା ଏବଂ ରେଡିଓ ପ୍ରତି ଥିବା ତାଙ୍କର ଯେଉଁ ଭଲ ପାଇବା ଅଛି, ତାଙ୍କ ମେସେଜ ହିଁ କହିଦେଉଛି କି ସେ କେତେ ଭଲ ପାଆନ୍ତି ରେଡିଓକୁ। ଏବଂ ନିହାତି ଭାବରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ମେସେଜଟି ପାଇଁ, କାହିଁକି ନା ଆମେ ସବୁବେଳେ ଦିନର ଏମିତି ଅନେକ ସମୟ ବାହାର କରିଥାଉ ଯେଉଁ ସମୟ ଆମ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଭିତରେ ମଧ୍ୟ ଆମେ ରେଡିଓକୁ ସମୟ ଦେଇଥାଉ, କାହିଁକି ନା ରେଡିଓ ସହିତ ଯେଉଁ କନେକ୍ସନ୍ ଆମର ତିଆରି ହୋଇଯାଇଥାଏ, ସେଇ କାମ କରୁ କରୁ ସେଇ ରେଡିଓ ଶୁଣିବାର ମଜା ହିଁ ଅଲଗା ଥାଏ। ସେଇ ସମାନ କଥା ଲେଖିଛନ୍ତି ପୂଜା। ବହୁତ ବହୁତ ଧନ୍ୟବାଦ ପୂଜା, ମେସେଜ କରିଥିଲେ ଭୁବନେଶ୍ୱରରୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ବୌଦ୍ଧରୁ ଧାରା। ଧାରା ଲେଖୁଛନ୍ତି, ମୋ ଫେଭରାଇଟ୍ ରେଡିଓ ସହ କଟାଇଥିବା ଦିନ ବହୁତ ଆନନ୍ଦ ଦିଏ। ସକାଳରୁ ରାତି ପର୍ଯ୍ୟନ୍ତ ସୁନ୍ଦର ଗୀତ ଆଉ ଇଣ୍ଟରେଷ୍ଟିଂ କଥା ଶୁଣି ମୋର ତ ମନ ଖୁସି ହେଇଯାଇଥାଏ। ଆଉ ସେଦିନ ମୁଁ ନୂଆ ନୂଆ ତଥ୍ୟ ଜାଣେ ଆଉ ସମୟ ବହୁତ ଭଲରେ କଟେ। ଏହା ସହିତ ଅନେକ ଇନଫର୍ମେସନ୍ ଯେମିତି ନ୍ୟୁଜ୍ କିମ୍ବା ଫିଲ୍ମ ବିଷୟରେ ସବୁକିଛି ଜାଣିବା ପାଇଁ ସୁଯୋଗ ମିଳେ। ବହୁତ ବଢିଆ କଥା ଲେଖିଛନ୍ତି ଧାରା, କାହିଁକି ନା ରେଡିଓ ଯେତେବେଳେ ଗୋଟିଏ ଫୁଲ୍ ପ୍ୟାକେଜରେ ଆପଣଙ୍କ ପାଖକୁ ଆସେ, ସେ ଗୀତ କଥା ହଉ, ଇନଫର୍ମେସନ୍ କଥା ହଉ, ଖବର କଥା ହଉ, ସବୁକିଛି ଆପଣଙ୍କ ପାଖକୁ ଆଣିବା ପାଇଁ ସବୁବେଳେ ରେଡିଓ ଚେଷ୍ଟା କରିଥାଏ। ତେଣୁ ଯେତେବେଳେ ଆପଣଙ୍କ ସାଙ୍ଗରେ ରେଡିଓ ଆପଣଙ୍କୁ ଆପଣଙ୍କର ସାଙ୍ଗ କରିଦିଅନ୍ତି, ସେତେବେଳେ ଆପଣଙ୍କ ପାଖରେ ମ୍ୟୁଜିକ୍ର କମି ନଥାଏ, ଆପଣଙ୍କ ପାଖରେ ଇନଫର୍ମେସନ୍ର କମି ନଥାଏ, ଆପଣଙ୍କ ପାଖରେ ଏଣ୍ଟରଟେନମେଣ୍ଟର କମି ନଥାଏ। ତେଣୁ କରିକି ଯଦି ଆପଣ ରେଡିଓକୁ ଭଲ ପାଉଛନ୍ତି ତାହେଲେ ନିହାତି ଭାବରେ ଏଇ ଜିନିଷ ତ ଆପଣ ନିହାତି ଭାବରେ ଅନୁଭବ କରିଥିବେ। ତେବେ ନିହାତି ଭାବରେ ଆମ ପାଖରେ କିଛି ଆଉ ବି ମେସେଜ ଆସି ପହଞ୍ଚିଛି ଯାହା ଆପଣଙ୍କୁ ଗୀତ ପରେ ଜାଣିବା ପାଇଁ ମିଳିବ। କିନ୍ତୁ ତା ପୂର୍ବରୁ ଆପଣଙ୍କୁ କହି ରଖୁଛି କି ଯଦି ଆପଣ ଆପଣଙ୍କ ରେଡିଓ ସହିତ ଏକ୍ସପିରିଏନ୍ସକୁ ଆମ ସହିତ ସେୟାର କରିବା ପାଇଁ ଚାହୁଁଛନ୍ତି ତାହେଲେ ହ୍ୱାଟ୍ସଆପ୍ ଆମକୁ କରିପାରିବେ, ତା ସହିତ ଏସ୍ଏମ୍ଏସ୍ ବି କରିପାରିବେ। ହ୍ୱାଟ୍ସଆପ୍ କରିବାର ଠିକଣା ହେଉଛି 8895254200। ଆପଣ ଆମକୁ ଏସ୍ଏମ୍ଏସ୍ କରିପାରିବେ, ଆପଣ କ୍ଷମା କରିବେ, ମେସେଜ କରିପାରିବେ, ହ୍ୱାଟ୍ସଆପ୍ କରିପାରିବେ ଏବଂ ଏସ୍ଏମ୍ଏସ୍ କରିବା ପାଇଁ 09495963210 ଏଇ ଯେଉଁ ନମ୍ବର ମୁଁ ଆପଣଙ୍କୁ କହିଲି ଏଇ ନମ୍ବରରେ ଆପଣ ଏସ୍ଏମ୍ଏସ୍ କରିପାରିବେ। ଏସ୍ଏମ୍ଏସ୍ କରିବାର ତରିକା ହେଉଛି ଏଫ୍ଏମ୍ଆର୍ସି ଟାଇପ୍ କରିବେ, ଗୋଟିଏ ସ୍ପେସ୍ ଦେଇ ଆପଣଙ୍କ ମତାମତ ଲେଖିବେ ଏବଂ ଆଉ ଗୋଟିଏ ସ୍ପେସ୍ ଦେଇ ଆପଣଙ୍କ ନାଁ ଆଉ ଠିକଣା ଲେଖି ଏସ୍ଏମ୍ଏସ୍ କରିବେ। ହ୍ୱାଟ୍ସଆପ୍ କରିବାର ମଧ୍ୟ ସମାନ ତରିକା ରହୁଛି, ଏଫ୍ଏମ୍ଆର୍ସି ଟାଇପ୍ କରିବା ପାଇଁ ପଡ଼ିବ। ଏଫ୍ଏମ୍ଆର୍ସି ଟାଇପ୍ କରିବା ପରେ ଆପଣ ଆପଣଙ୍କ ମତାମତ ଟାଇପ୍ କରିବେ, ଲେଖିବେ, ତାପରେ ଗୋଟିଏ ସ୍ପେସ୍ ଦେଇ ଆପଣଙ୍କ ନାଁ ଆଉ ଠିକଣା ଲେଖି ଏଇ ନମ୍ବର ଗୁଡ଼ିକରେ ପଠାଇଦେବେ। ସେପର୍ଯ୍ୟନ୍ତ ଶୁଣେଇ ଦେଉଛି ଆପଣଙ୍କୁ ଏହି ସୁନ୍ଦର ସୁନ୍ଦର ଗୀତ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟାକୁ ଡିପି ଅଛି ଆପଣଙ୍କ ସହିତ ଶୋ ଚାଲିଛି ଆଜି ଚର୍ଚ୍ଚାରେ ଆଜି ଚର୍ଚ୍ଚାରେ ଆମେ ଟପିକ୍ ନେଇଛେ କି ରେଡିଓ ସହିତ ଆପଣଙ୍କର ଦିନ କେମିତି କଟେବା ଆପଣଙ୍କର ଅଭିଜ୍ଞତା କ'ଣ ତାକୁ ନେଇକି ଆମ ପାଖରେ ପରବର୍ତ୍ତୀ ମେସେଜ୍ଟି ଆସି ପହଞ୍ଚି ଯାଇଛି ଲେଖିଛନ୍ତି ଭାଇ ଗୁଡ୍ ଆଫ୍ଟରନୁନ୍ ନମସ୍କାର ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ ନମସ୍କାର ଜୟ ଜଗନ୍ନାଥ ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଭାଇ ବହୁତ ବହୁତ ଧନ୍ୟବାଦ ସେ ଲେଖିଛନ୍ତି ଏବେ ଆମେ ଅଫିସ ଷ୍ଟାଫ୍ 25 ଜଣ ଷ୍ଟାଫ୍ ଏକାଠି ହୋଇ ଖାଉଛୁ ଏବଂ ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ ଭାଇ ଆମେ ଟାଟା ଅଫିସରେ ଜବ୍ କରୁଛୁ ସେଇ ଅଫିସ କାମ ଭିତରେ ଆମେ ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ ଆମେ ତ ନନ୍ ଓଡ଼ିଆ ହେଲେ ବି ଟିକେ ଟିକେ ଓଡ଼ିଆ ବୁଝିପାରୁଛୁ ଆପଣଙ୍କ ପ୍ରୋଗ୍ରାମ ବହୁତ ଭଲ ଲାଗୁଛି ଅଶେଷ ଅଶେଷ ଧନ୍ୟବାଦ ମର୍ଣ୍ଣିଂରୁ 6:00 ରାତି 11 ପର୍ଯ୍ୟନ୍ତ ଆପଣଙ୍କର ପ୍ରୋଗ୍ରାମ ଶୁଣୁଛୁ ଆମ ଡ୍ୟୁଟି ଟାଇମ୍ରେ 8:00-5:00 ତକ୍ 5:00 ପରେ ଆମେ ରୁମ୍ରେ ଆପଣଙ୍କର ପ୍ରୋଗ୍ରାମ ଶୁଣୁଛୁ କିନ୍ତୁ ଗୋଟିଏ ଦିନ ଆମେ ଯଦି ଏଫ୍ଏମ୍ ନ ଶୁଣିବୁ ଆମକୁ ଜମା ଭଲ ଲାଗିବ ନାହିଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏଇ ସୁନ୍ଦର ମେସେଜଟି ପାଇଁ ମେସେଜଟି କରିଛନ୍ତି ଆଭାସ ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ମେସେଜ କରିଛନ୍ତି ଆପଣଙ୍କ ଏହି ସୁନ୍ଦର ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

ଏମିତି ଥିଲା କି ମୁଁ 180 କିଲୋମିଟର ଯାତ୍ରା ଏଫ୍ଏମ୍ ଶୁଣି ଶୁଣି ମୋ ଫେଭରେଟ୍ ବାଇକ୍ରେ ପଳେଇଥିଲି। ଆରେ ବାହ, ବହୁତ ହି ବଢିଆ କଥା। କାହିଁକି ନା ରେଡିଓ ଗୋଟିଏ ଏମିତି ସାଥୀ ଯିଏ ଆପଣଙ୍କୁ କେବେ ବି ଏକୁଟିଆ କରିବା ପାଇଁ ଦିଏନି। ଆପଣ ତାକୁ କିଛି କୁହନ୍ତୁ ନ କୁହନ୍ତୁ, ଆପଣଙ୍କର ଯେଉଁ ବି ଆବଶ୍ୟକତା ରହୁଛି, ମ୍ୟୁଜିକର ଆବଶ୍ୟକତା ରହୁଛି, ଆପଣଙ୍କର ଇନଫର୍ମେସନର ଆବଶ୍ୟକତା ରହୁଛି, ଯେକୌଣସି ଜିନିଷ ଆପଣଙ୍କୁ ଦରକାର, ଆପଣଙ୍କୁ ରେଡିଓ ଆପଣଙ୍କ ପାଖରେ ପହଞ୍ଚାଇ ଦିଏ ଗୋଟିଏ ସାଥୀ ଭଳି। ତେଣୁ ସବୁବେଳେ ରେଡିଓକୁ ଏମିତି ଭଲ ପାଉଥାନ୍ତୁ ଆଉ ଆମକୁ ଶୁଣିଥାନ୍ତୁ। ବହୁତ ବହୁତ ଧନ୍ୟବାଦ ସଞ୍ଜିତ।

ଆମ ପାଖେ ପରବର୍ତ୍ତୀ ମେସେଜ ଆସି ପହଞ୍ଚି ଯାଇଛି। ମେସେଜ ଟି କରିଛନ୍ତି ଉର୍ମିଲା ବେହେରା, ପ୍ରଶାନ୍ତ କୁମାର ବେହେରା। ସେ ଲେଖିଛନ୍ତି, ନମସ୍କାର ଭାଇ, କାର୍ଯ୍ୟକ୍ରମ ଟପିକ୍ରେ ମୋର ମତ ରହିବ ରେଡିଓ ମୋର ସବୁକିଛି, ସିଏ ଯଦି ଅଛି ମୋର ସବୁକିଛି ଅଛି। ରେଡିଓରେ ସମୟ କାଟିବାକୁ ବହୁତ ହି ଭଲ ଲାଗିଥାଏ, ସବୁ ସମୟରେ ସିଏ ଆମ ସାଥିରେ ଅଛି, ରହିଥିବ ମଧ୍ୟ। ଟପିକ୍ ପାଇଁ ଧନ୍ୟବାଦ ଭାଇ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣଙ୍କ ଏଇ ସୁନ୍ଦର ମେସେଜଟି ପାଇଁ, ଏବଂ ଆପଣ ସବୁବେଳେ ଆମ ସହିତ ଯୋଡ଼ିକି ରହିଥାନ୍ତି, ତେଣୁ ଆପଣ ସବୁବେଳେ ଗୋଟିଏ କନଷ୍ଟାଣ୍ଟ ଲିସନର ଭାବରେ ନିହାତି ଭାବରେ ଆମକୁ ସବୁବେଳେ ଶୁଣନ୍ତି, ନିଜ ମତ ଦିଅନ୍ତି, ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ। ଏମିତି ରେଡିଓକୁ ଭଲ ପାଉଥାନ୍ତୁ, ଆମକୁ ବି ଭଲ ପାଉଥାନ୍ତୁ, ତା ସହିତ ଶୁଣିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କାଟାକୁ ଆଉ କହୁଥାନ୍ତୁ ଦିଲ ସେ ଦିଲ ତକ। ମେସେଜଟି କରିଥିଲେ ଉର୍ମିଲା ବେହେରା, ପ୍ରଶାନ୍ତ ବେହେରା, ସୁଦ ସରଙ୍ଗୀରୁ। ବହୁତ ବହୁତ ଧନ୍ୟବାଦ।

0: ପରବର୍ତ୍ତୀ ମେସେଜ ସୁଶ୍ରୀ ଲିଙ୍କ ରୋଡ କଟକରୁ କରିଛନ୍ତି। ସୁଶ୍ରୀ ଲେଖିଛନ୍ତି ଗୁଡ ଆଫ୍ଟରନୁନ୍, ଆପଣଙ୍କୁ ମଧ୍ୟ ଗୁଡ ଆଫ୍ଟରନୁନ୍। ରେଡିଓ ଶୁଣିବାକୁ ମତେ ବହୁତ ଭଲ ଲାଗେ, ଯେମିତିକି ଏଫ୍ଏମ୍ ରେନ୍ବୋର କିଛି କଥା ଶୁଣି କ୍ଷମା କରିବେ, ଯେମିତିକି ଏଫ୍ଏମ୍ ରେନ୍ବୋର କିଛି କଥା ମତେ ଭଲ ଲାଗେ, ଯେମିତିକି ଦ ସୋ କିଛି କଥା କିଛି ଗୀତ। ବହୁତ ବହୁତ ଧନ୍ୟବାଦ ଆମ ପ୍ରତି ଆପଣଙ୍କ ଭଲ ପାଇବା କନଷ୍ଟାଣ୍ଟ ରଖିଥିବାରୁ। ସୁଶ୍ରୀ ମେସେଜ କରିଥିଲେ ଲିଙ୍କ ରୋଡ କଟକରୁ। ତେବେ ସାଥୀ, ଯଦି ଆମେ ରେଡିଓ ବିଷୟରେ କଥା ହିଁ ହଉଛେ, ତାହେଲେ ରେଡିଓ ଗୋଟିଏ ଏମିତି ମାଧ୍ୟମ ଯେଉଁ ମାଧ୍ୟମରେ ଆମେ ଅନେକ କିଛି ପାଇଥାଉ। ଆମକୁ କୌଣସି ଜିନିଷ ଦେଖିବାକୁ ମିଳିନଥାଏ ରେଡିଓରେ, କିନ୍ତୁ ରେଡିଓରେ ଏମିତି ଗୋଟିଏ କନେକ୍ସନ୍ ଥାଏ, ଯେଉଁ କନେକ୍ସନ୍ ଆମକୁ ବାନ୍ଧି ରଖେ, ଘଣ୍ଟା ଘଣ୍ଟା ଶୁଣିବା ପାଇଁ ବାଧ୍ୟ କରେ। ଏବଂ ଆମେ ଯେକୌଣସି କାମ କରିବା ସହିତ ବି ଏଇ ରେଡିଓ ସହିତ ଆମେ ଆମ କନେକ୍ସନ୍ ବଜାୟ ରଖିପାରୁ। ତେବେ ଆଜିର ଶେଷ ମେସେଜଟି ପଢ଼ିଦେବା। ଶେଷ ମେସେଜ କରିଛନ୍ତି ଖୋର୍ଦ୍ଧାରୁ ବିପିନ ଦଳେଇ, ଲେଖିଛନ୍ତି ରେଡିଓ ସହିତ ଦିନ ଖୁବ୍ ଭଲ ଲାଗେ, ମନ ଜାଣି ଗୀତ, ସୁନ୍ଦର ସୁନ୍ଦର କଥା, ତା ସହିତ ଆପଣଙ୍କ ଭଳି ଭାଇ ଦିଦିମାନେ ଆମ ପାଇଁ କେତେ ପ୍ରସ୍ତୁତି କରି ଆମକୁ ମନୋରଞ୍ଜନ କରନ୍ତି, ତେଣୁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଆଜିର ଏ ବିଷୟରେ ଏତିକି କହିବି ଯେ ରେଡିଓକୁ ମୁଁ ବହୁତ ଭଲ ପାଏ। ଏମିତି ଭଲ ପାଉଥିବା ଶ୍ରୋତାମାନଙ୍କ ପାଇଁ ହିଁ ରେଡିଓ ତିଆରି ହୋଇଛି, ତେଣୁ ସବୁବେଳେ ରେଡିଓକୁ ଏମିତି ଭଲ ପାଇବା ଦେଉଥାନ୍ତୁ, କାହିଁକିନା ରେଡିଓ ସହିତ ଆପଣମାନଙ୍କର ଯେଉଁ କନେକ୍ସନ୍ ରହିଛି ସେଇ କନେକ୍ସନ୍କୁ ଆପଣମାନେ ଏମିତି ବଜାୟ ରଖନ୍ତୁ, ରେଡିଓକୁ ଭଲ ପାଉଥାନ୍ତୁ, ତା ସହିତ ଶୁଣିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍। ସମୟ ହେଇଛି କାର୍ଯ୍ୟକ୍ରମକୁ ଏଇଠି ରଖିବାର, କିନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ ପୂର୍ବରୁ ଆପଣଙ୍କୁ ସମ୍ୟକ ସୂଚନା ଦେବା ପାଇଁ ଚାହୁଁଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହେଉଛି ଓଡ଼ିଆରେ ସମ୍ବାଦ, ପରେ ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏହା ପରେ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ, ଆଞ୍ଚଳିକ ସମ୍ବାଦ ପରେ ପୁଣି ଥରେ ଆପଣଙ୍କ ପାଖକୁ ଫେରିବି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ନେଇ। ସେ ପର୍ଯ୍ୟନ୍ତ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ କଟକକୁ, 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦିତ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ

ଆଇନ 1950 ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାଏର କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟ ହାସଲ ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପ ଜଡ଼ିତ ରହିଛି। ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି ଯେ ନିୟମିତ ସଂଶୋଧନ ପାଇଁ ଚିନ୍ତା କରାଯାଉଥିବା ସାଧାରଣ ପଦ୍ଧତି ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପକୁ ତୁଳନା କରାଯାଇପାରିବ ନାହିଁ। ନିର୍ବାଚନ କମିଶନ ସାମ୍ବିଧାନିକ କ୍ଷମତା ବହିର୍ଭୂତ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଭୋଟର ତାଲିକାର ସ୍ୱଚ୍ଛତା ସଠିକତା ଏବଂ ବିଶ୍ୱସନୀୟତା ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ ପ୍ରତିଷ୍ଠା ହୁଏ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଲୋକପ୍ରତିନିଧିତ୍ୱ ଆଇନ 1950 ଏବଂ ଭୋଟର ପଞ୍ଜୀକରଣ ନିୟମ 1960ର ପରିପନ୍ଥୀ ବୋଲି ହୋଇଥିବା ଯୁକ୍ତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଦେଶରେ ବୃଦ୍ଧି ପାଉଥିବା ତାପମାତ୍ରା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ଭନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଘରୁ ବାହାରକୁ ଯିବାବେଳେ ରୌଦ୍ରତାପରୁ ସୁରକ୍ଷା ପାଇବା ପାଇଁ ଆନୁଷଙ୍ଗିକ ସାମଗ୍ରୀ ପାଖରେ ରଖିବା ପାଇଁ କହିଛନ୍ତି। ଏଭଳି ପରିସ୍ଥିତିରେ ସମ୍ଭେଦନଶୀଳତା ସମର୍ଥନର ଏକ ମହାନ ପ୍ରେରଣା ପାଲଟିଥାଏ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ତୃଷାର୍ତ୍ତ ବ୍ୟକ୍ତିଙ୍କୁ ପାଣି ପିଇବା ଲାଗି ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରିବାର ଏବଂ ପରିଜନଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବାକୁ ଦେଶବାସୀଙ୍କୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଛାତ ବାଲକୋନି ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣିଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ଭେଦନଶୀଳତା ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ସ୍ଥିତ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଯୋଗଦେବେ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟର 33 ବିଭାଗର ପ୍ରାୟ 14,000 ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ତେବେ ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ନାଥୁଲା ପାସ୍ ଗସ୍ତକୁ ବାତିଲ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲିଠାରୁ ସିକ୍କିମ୍କୁ ତିନିଦିନିଆ ଗସ୍ତରେ ଅଛନ୍ତି। ଆସନ୍ତା ଜୁନ୍ 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଚଳିତ ଥରର ବାର୍ତ୍ତା ରହିଛି ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଅନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନର 25 ଦିନ ପୂର୍ବରୁ ମଧ୍ୟପ୍ରଦେଶର ଖଜୁରାହୋଠାରେ ଅନୁଷ୍ଠିତ ଯୋଗ ମହୋତ୍ସବ କାର୍ଯ୍ୟକ୍ରମରେ କହିଛନ୍ତି ଯୋଗ ଭାରତର ପ୍ରାଚୀନ ଜ୍ଞାନକୁ ଦର୍ଶାଉଥିବା ବେଳେ ଏହା ସୁସ୍ଥ ଏବଂ ସନ୍ତୁଳିତ ଜୀବନକୁ ବଢ଼ାଇବାରେ ଫଳପ୍ରଦ ହୋଇଥାଏ। ବୃଦ୍ଧାବସ୍ଥାରେ ସୁସ୍ଥ ରହିବା ଲାଗି ପ୍ରତ୍ୟହ ଯୋଗାଭ୍ୟାସ ନିତାନ୍ତ ଆବଶ୍ୟକ। ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଐତିହ୍ୟପୂର୍ଣ୍ଣ ଜୀବନରେ ଯୋଗ ଏକ ଅଂଶ ହୋଇ ରହିଛି। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ସ୍ୱରୂପ 2014 ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଭାରତ ସରକାର ପ୍ରତ୍ୟେକ ଗ୍ରାମ ପରିବାର ବିଦ୍ୟାଳୟ କାର୍ଯ୍ୟାଳୟ ଓ ଗୋଷ୍ଠୀଭିତ୍ତିକ କେନ୍ଦ୍ରଗୁଡ଼ିକରେ ଯୋଗକୁ ପହଞ୍ଚାଇବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗାଜା ସହରରେ ଗତ ରାତିରେ ହୋଇଥିବା ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ୍ ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାର୍ଜ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କମାଣ୍ଡର ଓଦେହଙ୍କ ମୃତ୍ୟୁ ଆତଙ୍କବାଦୀ ଗୋଷ୍ଠୀ ପ୍ରତି ଏକ ବଡ଼ ଆଘାତ ସୃଷ୍ଟି କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସିନ୍ବେଟ୍ ମିଳିତ ଭାବେ ଓଦେହଙ୍କ ଗତିବିଧି ଉପରେ ବହୁଦିନ ଧରି ନଜର ରଖିଥିଲେ, ଫଳରେ ଠିକ୍ ଲକ୍ଷ୍ୟଭେଦ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ଗାଜାରୁ ପ୍ରକାଶିତ ହମାସ ସମ୍ପର୍କିତ ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଓଦେହଙ୍କ ପତ୍ନୀ ଏବଂ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ପ୍ରାରମ୍ଭରେ ଇଜ୍ ଅଲ୍ ଦିନ୍ ଅଲ୍ ହଦାଦଙ୍କ ମୃତ୍ୟୁ ପରେ ମହମ୍ମଦ ଓଦେହ ହମାସର ସାମରିକ ଶାଖାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଇସ୍ରାଏଲ୍ ସେନା ଅନୁଯାୟୀ ସାମରିକ ମୁଖ୍ୟ ହେବା ପୂର୍ବରୁ ଓଦେହ ହମାସର ଗୁପ୍ତଚର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ବିମାନ ବାହିନୀ ଆକ୍ରମଣରେ ଅତିକମ୍ରେ 31 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ 40 ଜଣ ଆହତ ହୋଇଛନ୍ତି। ଲେବାନନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଇସ୍ରାଏଲ୍ ଓ ହେଜବୁଲା ମଧ୍ୟରେ ସୀମାପାର ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ଗତକାଲି ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି।
ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି ଦକ୍ଷିଣ ଲେବାନନ୍ରେ ହେଜବୁଲା ଭିତ୍ତିଭୂମିଗୁଡ଼ିକୁ ଲକ୍ଷ୍ୟ କରି ବାରମ୍ଭାର ଆକ୍ରମଣ କରାଯାଇଛି। ହେଜବୁଲା ପକ୍ଷରୁ ମଧ୍ୟ ଉତ୍ତର ଇସ୍ରାଏଲ୍ରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ପକ୍ଷରୁ ସୂଚନା ଦିଆଯାଇଛି।

0: ଇସ୍ରାଏଲ୍ ଏବଂ ହେଜବୁଲ୍ ମଧ୍ୟରେ ଯୁଦ୍ଧବିରତି ନେଇ ଗତ ଏପ୍ରିଲ୍ 16 ତାରିଖରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ସହମତି ସତ୍ତ୍ୱେ ଉଭୟ ପକ୍ଷଙ୍କ ମଧ୍ୟରେ ବାରମ୍ଭାର ଆକ୍ରମଣ ଓ ପ୍ରତିଆକ୍ରମଣ ଯୁଦ୍ଧବିରତିର ଦୁର୍ବଳ ସ୍ଥିତିକୁ ପ୍ରତିପାଦନ କରୁଛି। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଅଦ୍ୟାବଧି ତଦନ୍ତକାରୀ ସଂସ୍ଥା ନୂଆଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ, ଲାଟୁର ଏବଂ ଅହଲ୍ୟାନଗରରୁ 13 ଜଣଙ୍କୁ ଗିରଫ କରିସାରିଛି। ଏହି ମାମଲାରେ ଲାଟୁର ଭିତ୍ତିକ ଡାକ୍ତର ମନୋଜ ସିରୁରେଙ୍କୁ ଗିରଫ କରାଯାଇଛି। ସିବିଆଇ ଅନୁଯାୟୀ ଅଭିଯୁକ୍ତ ପିଭି କୁଲକର୍ଣ୍ଣିଙ୍କଠାରୁ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ଆଣି ଡାକ୍ତର ସିରୁରେ ଏକ କୋଚିଂ ସେଣ୍ଟରର ଅଭିଯୁକ୍ତ ମାଲିକଙ୍କ ପୁଅ ସମେତ 3 ଜଣଙ୍କୁ ଯୋଗାଇ ଦେଇଥିଲେ। ଅନ୍ୟ ଗିରଫ ଅଭିଯୁକ୍ତ ହେଲେ ପୁନେଭିତ୍ତିକ କୋଚିଂ ସେଣ୍ଟର ଡକ୍ଟର ଅଭଙ୍ଗ ପ୍ରଭୁ ମେଡିକାଲ ଏକାଡେମୀରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ତେଜସ ହର୍ଷ କୁମାର ଶାହା। ସେ ଗିରଫ ହୋଇଥିବା ଅଭିଯୁକ୍ତ ମନୀଷ ହାବିଲଦାରଙ୍କଠାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ ଆଣି ପ୍ରଘଟ କରିଥିଲେ। ଏପର୍ଯ୍ୟନ୍ତ ସିବିଆଇ ଦେଶର 49 ସ୍ଥାନରେ ଚଢ଼ଉ କରି ଆପତ୍ତିଜନକ କାଗଜପତ୍ର, ଲ୍ୟାପ୍ଟପ୍, ମୋବାଇଲ୍ ଫୋନ୍ ଆଦି ଜବତ କରିଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଗତ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ହ୍ୱାଇଟ୍ ହାଉସ୍ଠାରେ କ୍ୟାବିନେଟ୍ ବୈଠକରେ ଯୋଗଦେବେ। ପୂର୍ବରୁ କ୍ୟାମ୍ପ ଡେଭିଡ୍ଠାରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ହ୍ୱାଇଟ୍ ହାଉସ୍କୁ ସ୍ଥାନାନ୍ତର କରାଯାଇଛି। ବୈଠକରେ ରାଷ୍ଟ୍ରପତିଙ୍କ ସମେତ କ୍ୟାବିନେଟ୍ ସଦସ୍ୟ ଏବଂ ବିଦାୟୀ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ୍ ଏହି ସୂଚନା ପ୍ରଦାନ କରିଛନ୍ତି। ହ୍ୱାଇଟ୍ ହାଉସ୍ର ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ ବୈଠକରେ ଘରୋଇ ଏବଂ ବୈଦେଶିକ ବ୍ୟାପାର ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆମେରିକା ଉପରେ ଇରାନ୍ର ଯୁଦ୍ଧବିରତି ଉଲ୍ଲଙ୍ଘନ ଅଭିଯୋଗ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍ ବୈଠକ ଗୁରୁତ୍ୱ ବହନ କରୁଛି। ଦକ୍ଷିଣ ଇରାନ୍ ଅଞ୍ଚଳରେ ଆମେରିକା ସେନା ଆତ୍ମରକ୍ଷାମୂଳକ ଆକ୍ରମଣ କରିଥିବା ନେଇ ବର୍ଷ୍ଣନା କରିଥିବାବେଳେ କ୍ଷେପଣାସ୍ତ ପ୍ରକ୍ଷେପଣ ସ୍ଥଳ ଏବଂ ହର୍ମୁଜ୍ ପ୍ରଣାଳୀ ନିକଟରେ ଡଙ୍ଗାକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ଯୁଦ୍ଧବିରତି ଉଲ୍ଲଙ୍ଘନ ବୋଲି ଇରାନ୍ ଅଭିଯୋଗ କରିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁ ଚଣ୍ଡୀଗଡ଼ ମୋହାଲିଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟର୍ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଅନ୍ୟପକ୍ଷରେ ଗତକାଲି କ୍ୱାଲିଫାୟର୍ ପ୍ରଥମ ପର୍ଯ୍ୟାୟରୁ ପରାଜିତ ହୋଇଥିବା ଗୁଜରାଟ ଟାଇଟନ୍ସ ପାଇଁ କ୍ୱାଲିଫାୟର୍ 2ରେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ଆଉ ଏକ ସୁଯୋଗ ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ 1 ମ୍ୟାଚ୍ରେ ଆର୍ସିବି ଗୁଜରାଟ ଟାଇଟନ୍ସକୁ 92 ରନ୍ରେ ପରାସ୍ତ କରିଥିଲା। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ଭନ କରିବାକୁ ନାଗରିକଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ୍ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା। ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: This is Akashvani and I am Anuja Kumar with the Vinte News. The headlines. Supreme Court upholds Election Commission's power to conduct SIR of electoral rolls, says it is in consonance with Representation of the People Act 1950. Prime Minister Narendra Modi urges citizens to take precautions amid rising temperatures. IMD predicts severe heat wave conditions over Haryana, Madhya Pradesh, Punjab, Rajasthan, Uttar Pradesh and Vidarbh. India-Canada reaffirms shared objective of expanding bilateral trade to $50 billion by 2030. CBI arrests 2 more accused in NEET UG 2026 examination paper leak case. U.S. Senator Lindsey Graham questions credibility of Pakistan's role as possible mediator in U.S.-Iran talks, cites Islamabad's long-standing opposition to Israel. And in IPL cricket, Sunrisers Hyderabad to face Rajasthan Royals in eliminator match in Chandigarh this evening. And now the news in detail. The Supreme Court today upheld the legal

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍କାତ କାରଖାନାର କଲେ ଶିଳାନ୍ୟାସ। ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ଘନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଓଡ଼ିଶାର ଖାଲି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 18 ତାରିଖରେ ହେବ ଉପନିର୍ବାଚନ ଏବଂ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆଜି 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍କାତ କାରଖାନାର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ଭାରତରେ ପାରାଦୀପ ବିକାଶର ମଙ୍ଗ ଧରିବ। ଏହି ପ୍ରକଳ୍ପ ଓଡ଼ିଶାକୁ ଭାରତର ଇସ୍କାତ ରାଜଧାନୀ ଭାବେ ଗଢ଼ି ତୋଳିବା ସହିତ ପାରାଦୀପକୁ ବିକଶିତ ଓଡ଼ିଶାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ କରାଇବ। ଏହି କାରଖାନାର ଶୁଭାରମ୍ଭ ପରେ 30,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ପାଦନ କ୍ଷମତାକୁ ଆହୁରି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯିବା ସହିତ 60,000 କୋଟିର ପୁଞ୍ଜିନିବେଶ କରାଯିବ। ଏହାଫଳରେ ସ୍ଥାନୀୟ ଅଞ୍ଚଳର ଉନ୍ନତି ସହିତ ଆନୁଷଙ୍ଗିକ ଶିଳ୍ପର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜିର ଦିନରେ ଏଠି ହଜାର ହଜାର ସଂଖ୍ୟାରେ ଅର୍ଥାତ୍ ପାଖାପାଖି ଯେତେବେଳେ ପ୍ଲାଣ୍ଟ ସମ୍ପୂର୍ଣ୍ଣ ସମାପ୍ତ ହେବ 32,000ରୁ ଅଧିକ ଯୁବକ ଯୁବତୀ ଟେକ୍ନିକାଲ ନନ୍ ଟେକ୍ନିକାଲ ସମସ୍ତ ପ୍ରକାରର ଇଏ ସୁବିଧା ଏବଂ ଇଏ ଜବ୍ ଏମ୍ପ୍ଲୟି ତାଙ୍କ ପାଇଁ ଇଏ ହେବ ଏବଂ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଆନସିଲାରୀ ଇଣ୍ଡଷ୍ଟ୍ରି ମଧ୍ୟ ଏହା ସହିତ ଏ ଅଞ୍ଚଳକୁ ଯେଭଳି ଭାବରେ ଆସି ପହଞ୍ଚିବ ତାହା ନିଶ୍ଚିତ ଭାବରେ ଏ ଅଞ୍ଚଳ ଅଧିକ ସମୃଦ୍ଧ ହେବ। 2028-29ରେ ଯାହା ଶିଳାନ୍ୟାସ କରିବାର ଅବକାଶ ଥିଲା ଆମେ ଆଜି 2026ରେ ଶିଳାନ୍ୟାସ କଲୁ ଏବଂ 2029 ବେଳକୁ ଇଏ ପ୍ରଡକ୍ସନ ଷ୍ଟେଜରେ ଆସିଯାଇଥିବ ଏବଂ ତାର ଶୁଭ ଉଦ୍ଘାଟନ ମଧ୍ୟ କରିବ ଆମର ଇଏ ସରକାର ସମୟରେ। ଇଏ ଗୋଟିଏ ଆମ ସରକାରର ବଡ଼ ଐତିହାସିକ ନିଷ୍ପତ୍ତି।
0: କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଛନ୍ତି, ସରକାରଙ୍କ ନେତୃତ୍ୱରେ ଦ୍ରୁତ ଶିଳ୍ପାୟନ ମାଧ୍ୟମରେ ପୂର୍ବୋଦୟ ସ୍ୱପ୍ନକୁ ବାସ୍ତବର ରୂପ ମିଳୁଛି। ନବୀକରଣୀୟ ଶକ୍ତି, ଫାର୍ମା ଓ ପେଟ୍ରୋକେମିକାଲ୍ସ ଆଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟର ନିବେଶ ବୃଦ୍ଧି ପାଇବାରେ ଲାଗିଛି। 2030 ଭାରତ 300 ମେଟ୍ରିକ୍ ଟନ୍ର ଇସ୍କାତ ଉତ୍ପାଦନ ଲକ୍ଷ୍ୟରେ ଓଡ଼ିଶା 50% ଯୋଗଦାନକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛି। ଶିଳ୍ପାୟନ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଏହି କାରଖାନାରୁ ବାର୍ଷିକ 13.2 ମିଲିୟନ୍ ଟନ୍ର ଇସ୍କାତ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଦେଶରେ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ଘନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ରୌଦ୍ରତାପରୁ ସୁରକ୍ଷିତ ରହିବା ପାଇଁ ଘରୁ ବାହାରିବା ସମୟରେ ଆନୁଷଙ୍ଗିକ ସାମଗ୍ରୀକୁ ପାଖରେ ରଖିବା ପାଇଁ କହିଛନ୍ତି। ଛାତ, ବାଲକୋନି, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣି ଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦନ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ 1ରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ସକାଳ 9ଟାରୁ ଅପରାହ୍ନ 4ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ଅପରାହ୍ନ 5ଟାରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଦେବାଶିଷ

ମନ୍ତ୍ରଣାଳୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4:00 ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ରାଜ୍ୟରେ ବିଧାୟକଙ୍କ ସର୍ବୋତ୍ତମ ପ୍ରଦର୍ଶନର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ। 10 ଧରି ବନ୍ଦ ରହିଥିବା ଏହି ପ୍ରକ୍ରିୟାକୁ ବିଧାନସଭା ପକ୍ଷରୁ ପୁନର୍ବାର ଲାଗୁ କରାଯାଇଛି। ବାଚସ୍କତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏଥିରେ ଉପବାଚସ୍କତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଭାସ୍କର ମଡେଇ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ସଦସ୍ୟ ରହିଛନ୍ତି। ପ୍ରତିବର୍ଷ ଗୃହରେ ବିଧାୟକଙ୍କ ଉତ୍ତମ ପ୍ରଦର୍ଶନ, ଉପସ୍ଥାନ, ଗଠନମୂଳକ ପ୍ରସ୍ତାବ ଆଦିକୁ ମାନଦଣ୍ଡ ଭାବେ ବିଚାରକୁ ନେଇ ଏହି ଫଳାଫଳ ଘୋଷଣା କରାଯାଇଥାଏ। 2002 ଚାଲିଥିବା ଏହି ପ୍ରକ୍ରିୟା 2016 ପରଠାରୁ ବନ୍ଦ ରହିଥିଲା। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଧାର୍ଯ୍ୟ ଦରଠାରୁ ଅଧିକ ବସ୍ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଯାତ୍ରୀମାନେ ଅଧିକ ଭଡ଼ା ନ ଦେଇ ଧାର୍ଯ୍ୟ ଭଡ଼ା ଦେଇ ଯାତ୍ରା କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ଭାରତୀୟ ସେନାରେ ଅଗ୍ନିପଥ ଓ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 1 ଆରମ୍ଭ ହେବ। ଜୁନ୍ 12 ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଓ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା 10 ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଓ ସ୍ୱଚ୍ଛତା ଉପରେ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମଳଠାରେ ଦୁଇଦିନିଆ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 415 ବ୍ଲକସ୍ତରୀୟ ଅଧିକାରୀ ଓ 42 ପର୍ଯ୍ୟବେକ୍ଷକଙ୍କୁ ଭୋଟର ତାଲିକା ସମ୍ପର୍କିତ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଘରୋଇ ସଂଶୋଧନ, ଆବେଦନ ଫର୍ମ ପୂରଣ, ନୂତନ ମତଦାତାଙ୍କ ନାମ ସଂଯୋଜନ, ସମୟସୀମା ଓ ବିଚାର ବିମର୍ଶ ପ୍ରକ୍ରିୟା ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ରାୟଗଡ଼ା ଇଣ୍ଡୋର ଷ୍ଟାଡିୟମଠାରେ 7ମ ରାଜ୍ୟ ଯୋଗାସନ ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦ୍ଯାପନୀ ଦିବସରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ପ୍ରତିଯୋଗିତାରେ 20 ଜିଲ୍ଲାରୁ 300 ପ୍ରତିଯୋଗୀ 6 ବୟସ ବର୍ଗରେ 12 ଶ୍ରେଣୀରେ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲା ଚାମ୍ପିୟନ୍ ହୋଇଥିବାବେଳେ କେନ୍ଦ୍ରାପଡ଼ା ପ୍ରଥମ ରନର୍ସଅପ୍ ଓ ରାୟଗଡ଼ା ଦ୍ୱିତୀୟ ରନର୍ସଅପ୍ ହୋଇଛି। ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଗଣ୍ଡରେ 19 ଘଡ଼ିଆଳ ଶାବକ ଜନ୍ମ ନେଇଛନ୍ତି। ସମସ୍ତ ଶିଶୁ ଶାବକ ସୁସ୍ଥ ରହିଥିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ମହାନଦୀ ବନାଞ୍ଚଳରେ ଘଡ଼ିଆଳ ବଂଶବୃଦ୍ଧି ପାଇଁ 35 ମାଈ ଓ ଅଣ୍ଡିରା ଘଡ଼ିଆଳ ଛଡ଼ାଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆସନ୍ତା 2 ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟାହ୍ନ 12 ସୁଦ୍ଧା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 44.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍କାତ କାରଖାନାର କଲେ ଶିଳାନ୍ୟାସ। ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଓଡ଼ିଶାର ଖାଲି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 18 ହେବ ଉପନିର୍ବାଚନ। ଏବଂ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଭାରତମାଟିଏ, ଭାରତମାଟି ବୀର ପ୍ରସବିନୀ, ଅନେକ ବୀରଙ୍କର ଏଠି ଜନ୍ମ ହୋଇଛି। ଭାରତୀୟ କଳା ସ୍ଥାପତ୍ୟ ବିଶ୍ୱବିଖ୍ୟାତ। ଭାରତ ସବୁବେଳେ ସାରା ବିଶ୍ୱକୁ ଗୋଟିଏ ପରିବାର ବୋଲି ବିଶ୍ୱାସ କରିଥାଏ। ଆତିଥ୍ୟ ଦେବୋଭବ ଆମର ମୂଳମନ୍ତ୍ର। ବିପତ୍ତି ସମୟରେ ଅନ୍ୟ ଦେଶକୁ ସାହାଯ୍ୟର ହାତ ବଢ଼ାଇବା ଓ ଶାନ୍ତି ପ୍ରତିଷ୍ଠା କରିବା ଆମ ଦେଶର ମୁଖ୍ୟ ଧର୍ମ ଭାବରେ ଇତିହାସରେ ବର୍ଣ୍ଣିତ। ତେଣୁ ଜଣେ ଭାରତୀୟ କେମିତି ବା ଗର୍ବ ନ କରିବ, କେମିତି ନିଜ ଭାରତକୁ ନେଇ ଗୌରବ ନ କରିବ ଦେଶର ପ୍ରତ୍ୟେକଟି ନାଗରିକ, ଆଜି ସେଥିପାଇଁ ତ ଦୃଢ଼ ସ୍ୱରରେ ଓ ଗର୍ବରେ କହିପାରନ୍ତି, ଏଇ ମୋ ଦେଶ ଭାରତ, ଏଇ ମୋ ଦେଶ ଭାରତ, ଏଇ ମୋ ଦେଶ ଭାରତ।

ଫ୍ରେଣ୍ଡ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଡିପି ଅଛି ଆପଣଙ୍କ ସହିତ ଶୋ ଚାଲିଥିଲା ମୋ ଦେଶ। ଆଜି ମୋ ଦେଶ କାର୍ଯ୍ୟକ୍ରମରେ ଆମେ କଥା ହଉଥିଲେ ଏ ମୋ ଦେଶ ଭାରତ। ଆମ ଦେଶ ସତରେ କେତେ ମହାନ, ବିଭିନ୍ନତା ମଧ୍ୟରେ ଏକତା ଆମ ସମସ୍ତଙ୍କର ଗୋଟିଏ ମାତ୍ର ପରିଚୟ। ଏହାପରେ ଶାନ୍ତି, ଅହିଂସା ଓ ପ୍ରେମର ବାର୍ତ୍ତା ନେଇ ଆମେ ସାରା ବିଶ୍ୱକୁ ଆମ ଏକ ହେବାର ପରିଚୟ ଦେଉଛେ। ତେବେ ସମୟ ତ ଇସାରା ଦେଲାଣି ସାଥୀ, ପୁରା ଦିନ ଆପଣଙ୍କ ସହିତ ରହିଲି, ଆପଣଙ୍କ ସହିତ କଥା ହେଲି, ଆପଣଙ୍କୁ ଶୁଣେଇଲି ଢେର ସାରା ଗୀତ, ତା ସହିତ ଆପଣଙ୍କ ଦିଲ ସେ ମୋ ଦିଲ ତକର କନେକ୍ସନ ବନେଇକି ରଖିଥିଲି ପୁରା ଦିନ। କିନ୍ତୁ କଣ କରିବା, ଏବେ ସମୟ ଇସାରା ଦେଇଛି, ଡିପିକୁ ଯିବା ପାଇଁ ପଡ଼ିବ। ପୁଣି ଆପଣଙ୍କ ସହିତ ଦେଖା ହେବ, କଥା ହେବ ଢେର ସାରା, ପୁଣି ଆଉ ଗୋଟିଏ ନୂଆ ଦିନରେ ନୂଆ କଥା ନେଇ, ନୂଆ ଗୀତ ନେଇ ଆପଣଙ୍କ ପାଖକୁ ପୁଣି ଡିପି ଫେରିବ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଡିପିକୁ ଏଇ ଗୀତ ସହିତ। କିନ୍ତୁ ଗୋଟିଏ କଥା ଯାଉ ଯାଉ କହି ରଖୁଛି, ଯିବା ସହିତ ଆପଣଙ୍କର ପ୍ରିୟ ଆର୍ଜେ ଆର୍ଜେ ସୁଭି ଆସି ଷ୍ଟୁଡିଓରେ ପହଞ୍ଚି ଯାଇଛନ୍ତି। ମୋ ପରେ ପରେ ଆପଣଙ୍କ ସହିତ ରାତି 11 ପର୍ଯ୍ୟନ୍ତ କଥା ହେବେ ଆର୍ଜେ ସୁଭି। ସେ ପର୍ଯ୍ୟନ୍ତ ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ, ଅନୁଭବ ଥାନ୍ତୁ ଦିଲ ସେ ଦିଲ ତକ।

म्यूजिकली योर्स ट्यूनकर शिंदे 100.4 आकाशवाणी एफएम रेनबो कटक दिल से दिल तक सो चली छी सुरीला आफ्टरनून आउ मो छी आपनकर म्यूजिकल होस्ट एंड दोस्त सुवी आपनकर सहित फ्रेंड्स आमे माने जन्म नेला परे जेतेबेले आमे कर्ममय जीवन भितरे पशु ତ ଭଗବାନ ସବୁବେଳେ ଜାଣିଛନ୍ତି କି ଆମେ କେବେ ବି ଆମର ଯାହା ବି ମଞ୍ଜିଲ ରହିଛି ଯାହା ବି ସକ୍ସେସଫୁଲ ହେବାର ଟ୍ରିକ୍ସ ରହିଛି ଆମେ କେବେ ବି ତାକୁ ଏକୁଟିଆ ହାସଲ କରିପାରିବା ନାହିଁ ସୋ ଭଗବାନ ଆମ ପାଖରେ ଗୋଟେ ବହୁତ ହି ଭଲ ରାସ୍ତା ଦେଇଛନ୍ତି ଇନଫ୍ୟାକ୍ଟ କହିପାରିବା କି ଆମେ ମଣିଷମାନେ ହିଁ ସେଇଟାକୁ ତିଆରି କରିଛେ ଯାହାକୁ ଆମେ କହୁ ଆମର ଫ୍ୟାମିଲି ଫ୍ରେଣ୍ଡସ୍ ଆମ ଫ୍ୟାମିଲି ଆମର ଷ୍ଟ୍ରେଙ୍ଗଥ ଆମ ଫ୍ୟାମିଲିକୁ ଛାଡ଼ି କୌଣସି କାମ ଆମେ ଏକୁଟିଆ କରିପାରିବା ନାହିଁ ସୋ ତାରେ ଭାବନ୍ତୁ ତ ଫ୍ରେଣ୍ଡସ୍ ଏପର୍ଯ୍ୟନ୍ତ ଆପଣ ଯାହା ବି କାମ କରିଛନ୍ତି ଏମିତି ଗୋଟିଏ କାମ ଆପଣ ଭାବନ୍ତୁ ଯୋଉଟାକି ଆପଣ ଆପଣଙ୍କର ଫ୍ୟାମିଲି ମେମ୍ବର୍ସଙ୍କର ବିନା ସପୋର୍ଟରେ କରିଛନ୍ତି ଆଜି ପର୍ଯ୍ୟନ୍ତ ସୋ ଫ୍ରେଣ୍ଡସ୍ ସବୁ ଫ୍ୟାମିଲିର ଗୋଟିଏ ଟ୍ରାଡିସନ୍ ଥାଏ ଯୋଉଟାକି ଆମେ ପିଢି ଦର ପିଢି ଫଲୋ କରି ଆସିଥାଉ ଆଣ୍ଡ ଫ୍ରେଣ୍ଡସ୍ ଏଇ ଫ୍ୟାମିଲି ଟ୍ରାଡିସନ୍ସ ଆମ ସୋସାଇଟିର ଗୋଟେ ବହୁତ ହି ମୂଲ୍ୟବାନ ଆସେଟ୍ ଆଉ ଏଇଟା ଆମ ଫ୍ୟାମିଲିର ସବୁ ମେମ୍ବର୍ସକୁ ଏକାଠି ବାନ୍ଧି ରଖିବାରେ ବହୁତ ହେଲ୍ପ କରିଥାଏ ହଁ ଫ୍ରେଣ୍ଡସ୍ ଜେନେରେସନ୍ ଆଫ୍ଟର ଜେନେରେସନ୍ ଚାଲି ଆସୁଥିବା ଏଇ ରୀତିନୀତି ଗୁଡ଼ିକ ଆମକୁ ଆମର ରୁଟ୍ ସହିତ ଯୋଡ଼ିକି ରଖିଥାଏ ସୋ ଦ୍ୟାଟ୍ ଆମ ଫ୍ୟାମିଲି ଭିତରେ ସ୍ନେହ ଶ୍ରଦ୍ଧା ମ୍ୟୁଚୁଆଲ ଅଣ୍ଡରଷ୍ଟାଣ୍ଡିଂ ସବୁବେଳେ ବଢ଼ିଥାଏ ଆଣ୍ଡ ଆମ କଲଚରରେ ଖାସ୍ କରି ଆମ ଇଣ୍ଡିଆନ କଲଚରରେ ଏଇ ଫ୍ୟାମିଲି ଟ୍ରାଡିସନ୍ସକୁ ସବୁଠୁ ବଡ଼ ଷ୍ଟ୍ରେଙ୍ଗଥ ବୋଲି ବିବେଚନା କରାଯାଏ ସୋ ଫ୍ରେଣ୍ଡସ୍ ଆପଣ ବି ଆପଣଙ୍କ ଫ୍ୟାମିଲି ସହିତ ଟାଇମ୍ ସ୍ପେଣ୍ଡ କରନ୍ତୁ ଆଣ୍ଡ ଫ୍ୟାମିଲି ସହିତ ଏନ୍ଜୟ କରନ୍ତୁ ଆମକୁ ମାନେ ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍

ଫ୍ରେଣ୍ଡସ୍, ଆମ ଫ୍ୟାମିଲିର ଏଲ୍ଡର୍ସ ମାନେ ଗୁରୁଜନ ମାନେ ଏଇ ଟ୍ରାଡିସନର ମୁଖ୍ୟ ବାହକ ହୋଇଥାନ୍ତି। ସେମାନେ ନିଜର ଏକ୍ସପିରିଏନ୍ସ ଆଉ ନଲେଜକୁ ପରବର୍ତ୍ତୀ ପିଢ଼ିକୁ ପାସ୍ ଅନ୍ କରିଥାନ୍ତି। ପିଲାମାନେ ସେମାନଙ୍କୁ ଦେଖି ଭଲ ସଂସ୍କାର ଶିଖିଥାନ୍ତି ଏବଂ ଡିସିପ୍ଲିନ୍ ହେବାର ସୁଯୋଗ ପାଇଥାନ୍ତି। ଏଇଟା ହେବା ଦ୍ୱାରା ଫ୍ୟାମିଲିରେ ଏଲ୍ଡର୍ସଙ୍କ ପ୍ରତି ରେସ୍ପେକ୍ଟ ବି ବଢ଼ିଥାଏ ଆଉ ଭକ୍ତିଭାବ ବି ସୃଷ୍ଟି ହୋଇଥାଏ। ଫ୍ୟାମିଲିର ଏଇ ଟ୍ରାଡିସନାଲ ଭାଲ୍ୟୁଜ୍ ପିଲାମାନଙ୍କର ଏଜୁକେସନାଲ ଫ୍ୟୁଚର, କ୍ୟାରିୟର ଆଉ ମେନ୍ଲି ଲାଇଫ୍ ଗଢ଼ିବାରେ ଗୋଟିଏ ଇମ୍ପୋର୍ଟାଣ୍ଟ ପାର୍ଟ ବା ଇମ୍ପୋର୍ଟାଣ୍ଟ ରୋଲ୍ ପ୍ଲେ କରିଥାଏ। ସୋ ଫ୍ରେଣ୍ଡସ୍, ଯଦି ଆପଣ କେବେ ଆପଣଙ୍କର ଫ୍ୟାମିଲି ଟ୍ରାଡିସନକୁ ଫର୍ ଗ୍ରାଣ୍ଟେଡ୍ ନେଇଛନ୍ତି ବା

କେବେ ମାନି ନ ମାନିବାକୁ ଚାହିଁଛନ୍ତି ତେବେ ମୁଁ ତ କହିବି, ମୁଁ ତ ସଜେଷ୍ଟ କରିବି କି ଯାହା ବି ଆପଣଙ୍କର ଏଲ୍ଡର୍ସ ମାନେ ଯାହା ବି ଟ୍ରାଡିସନ୍ ସେଟ୍ କରିଛନ୍ତି ସେଇଟାକୁ ନିହାତି ଫଲୋ କରନ୍ତୁ। ଆଣ୍ଡ ଏମିତି ଆମ ସହିତ ଯୋଡ଼ି ହେଇଥାନ୍ତୁ ଓନ୍ଲି ଅନ୍ 100.4 ଆକାଶବାଣୀ FM ରେନ୍ବୋ କାଟକ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ସୁରିଲା ଆଫ୍ଟରନୁନ୍ ଆଣ୍ଡ ମୁଁ ଅଛି ଆପଣଙ୍କର ମ୍ୟୁଜିକାଲ ହୋଷ୍ଟ ଆଣ୍ଡ ଦୋସ୍ତ ସୁଭି।

ଏସ୍ ଏଇ ଫ୍ୟାମିଲି ଟ୍ରାଡିସନ୍ ଆମକୁ କୌଣସି ବି ପ୍ରୋବ୍ଲେମ୍ ସମୟରେ ଧୈର୍ଯ୍ୟ ଏବଂ ସାହସ ଦେଇଥାଏ। ଯେତେବେଳେ କୌଣସି ବି ଫ୍ୟାମିଲି ମେମ୍ବର କଷ୍ଟରେ ପଡ଼ନ୍ତି, ସମସ୍ତେ ଏକାଠି ସପୋର୍ଟିଭ୍ ହୋଇ ଛିଡ଼ା ହୋଇଥାନ୍ତି। ହଁ ଫ୍ରେଣ୍ଡସ୍, ଏଇ ଟ୍ରାଡିସନାଲ ୟୁନିଟି ଆମ ମନରେ ଗୋଟେ ଇନଭିଜିବଲ ପଜିଟିଭ ଏନର୍ଜି କ୍ରିଏଟ୍ କରିଥାଏ। ସୋ ଆମକୁ କେବେ ବି ଲୋନ୍ଲି ବା ଏକାକୀ ଅନୁଭବ ହୋଇନଥାଏ। ଆଣ୍ଡ ଫ୍ୟାମିଲିର ଏଇ ସପୋର୍ଟ ଆମ ଲାଇଫ୍ର ସବୁଠୁ ବଡ଼ ପ୍ରୋଟେକ୍ସନ। ଫ୍ରେଣ୍ଡସ୍, ଏହି ସୁନ୍ଦର ଟ୍ରାଡିସନ୍ସ ଆମ ନେକ୍ସଟ ଜେନେରେସନ୍ ପାଇଁ ଗୋଟିଏ ବଡ଼ ଗାଇଡ୍ ଭଳି। ସେମାନେ ଜାଣିପାରନ୍ତି ଯେ ସେମାନଙ୍କର ହିଷ୍ଟ୍ରି ଆଣ୍ଡ ଭାଲ୍ୟୁଜ୍ କେତେ ମହତ୍ତ୍ୱପୂର୍ଣ୍ଣ। ଏଇଟା ସେମାନଙ୍କୁ ପାଶ୍ଚାତ୍ୟ ସଂସ୍କୃତିର ବ୍ଲାଇଣ୍ଡ ଲିମିଟେସନ୍ରୁ ଦୂରେଇ ରଖିବାରେ ହେଲ୍ପ କରିଥାଏ। ଆଣ୍ଡ ଆମର ନିଜସ୍ୱ ପରମ୍ପରା ହିଁ ଆମ ପିଲାମାନଙ୍କୁ ଆମ ନେକ୍ସଟ ଜେନେରେସନ୍ମାନଙ୍କୁ ରିଅଲ୍ ହ୍ୟୁମାନ୍ ବିଙ୍ଗ୍ ଭାବେ ଗଢ଼ିତୋଳେ। ଆଣ୍ଡ ଏହି ସଂସ୍କାର ସେମାନଙ୍କୁ ସୋସାଇଟିରେ ଗୋଟିଏ ପରଫେକ୍ଟ ସିଟିଜେନ୍ ଭାବରେ ପ୍ରତିଷ୍ଠିତ କରାଇଥାଏ।

ଫାଇନାଲି ଏଇ ଫ୍ୟାମିଲି ଟ୍ରାଡିସନ୍ସ ହେଉଛି ଆମ ଲାଇଫ୍ର ସବୁଠୁ ଅମୂଲ୍ୟ ଗିଫ୍ଟ। ଏଇଟାକୁ ସେଭ୍ କରି ରଖିବା ଆଣ୍ଡ ଫରୱାର୍ଡ କରିବା ଆମ ସମସ୍ତଙ୍କର ରେସ୍ପନ୍ସିବିଲିଟି। ଏଇ ପାୱାର ଆମକୁ ସବୁ ସିଚୁଏସନ୍ରେ ଆଗକୁ ବଢ଼ିବାକୁ ଇନ୍ସପିରେସନ୍ ଦେଇଥାଏ। ଏଇଟା ପରିବାରକୁ କେବେ ବି ବ୍ରେକ୍ ହେବାକୁ ଦିଏ ନାହିଁ, ବରଂ ଷ୍ଟ୍ରଙ୍ଗ କରିଥାଏ। ସୋ ଫ୍ରେଣ୍ଡସ୍, ଆମେ ଆମ ଟ୍ରାଡିସନ୍କୁ ରେସ୍ପେକ୍ଟ ଦେବା ଆଣ୍ଡ ଏଇଟାକୁ ଫଲୋ କରିବା ଉଚିତ ଆଣ୍ଡ ଆମର ନେକ୍ସଟ ଅପକମିଂ ଜେନେରେସନ୍କୁ ବହୁତ ଭଲ ଭାବରେ ବୁଝେଇବା ଉଚିତ। ସୋ ଫ୍ରେଣ୍ଡସ୍, ଏଇ ମେସେଜ ସହିତ ହିଁ ଏଣ୍ଡ କରିବାକୁ ପଡିବ ଶୋ ସୁରିଲା ଆଫ୍ଟରନୁନ୍କୁ। କିନ୍ତୁ ଏଣ୍ଡରେ ପହଞ୍ଚେଇ ଦଉଛି ଜୁବିନ ନଟିଆଙ୍କ ଆୱାଜରେ ଗୋଟେ ବହୁତ ହି ମେଲୋଡିୟସ୍ ଟ୍ରାକ୍ ଆପଣଙ୍କ ପାଖରେ। ସୋ ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ୍ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଷ୍ଟୁଡିଓ ଘଡ଼ିରେ ଟାଇମ୍ ବର୍ତ୍ତମାନ ଅପରାହ୍ନ 5:03, ତ ଆରମ୍ଭ କରିବା ଆପଣଙ୍କ ସହିତ ଦିଲ୍ ସେ ଦିଲ୍ ତକ୍ କନେକ୍ଟ ହେବାର ସୋ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍। ଫ୍ରେଣ୍ଡସ୍, ଆମ ଲାଇଫ୍ରେ କିଛି ବେସିକ୍ ନେସେସିଟିଜ୍ ରହିଥାଏ ଯାହାକୁ ଆମେ କହିଥାଉ।

0: ମୌଳିକ ଆବଶ୍ୟକତା। ଆଗରୁ ଖାଦ୍ୟ ବସ୍ତ୍ର ବାସଗୃହ କେବଳ ହିଁ ଆମର ମୌଳିକ ଆବଶ୍ୟକତା ରହିଥିଲା, କିନ୍ତୁ ଏବେ ତା ସହିତ ଯୋଡ଼ି ହୋଇଯାଇଛି ସ୍ୱାସ୍ଥ୍ୟ ଏବଂ ଏ ସବୁକୁ ଭଲ ଭାବରେ ବୁଝିବା ପାଇଁ ଯାହା ଆମର ଆବଶ୍ୟକତା ସେଇଟି ହେଲା ଶିକ୍ଷା। ତ ଧୀରେ ଧୀରେ ଟାଇମ୍ ଟୁ ଟାଇମ୍ ଏଇ ଶିକ୍ଷାର ଜରିଆ ବି ଚେଞ୍ଜ ହେବାରେ ଲାଗିଛି। ଆଣ୍ଡ ଯେହେତୁ ଏବେର ଟାଇମ୍ ରହିଛି ଟେକ୍ନୋଲୋଜିର ଟାଇମ୍, ତେଣୁ ଏଜୁକେସନାଲ କ୍ଷେତ୍ରରେ ବି ଏଜୁକେସନ କ୍ଷେତ୍ରରେ ବି ଟେକ୍ନୋଲୋଜିର ବ୍ୟବହାର ହେବା ଆରମ୍ଭ ହୋଇଗଲାଣି। ଫ୍ରେଣ୍ଡସ୍, ଆଜି ଆମ ସହିତ ସେୟାର କରନ୍ତୁ ଏଇ ଏଜୁକେସନାଲ କ୍ଷେତ୍ରରେ ଟେକ୍ନୋଲୋଜି କେତେ ହେଲ୍ପଫୁଲ ହୋଇପାରିଛି, କ'ଣ କହିବେ ସେ ବିଷୟରେ। ସୋ ଆମକୁ ଡାଏଲ କରନ୍ତୁ ନମ୍ବର 06712303153। ଆଉ ଥରେ କହି ରଖୁଛି, ଆମକୁ ଡାଏଲ କରିବାର ନମ୍ବରଟି ହେଉଛି 06712303153 ଏବଂ କଲ୍ କରି ଜଣାନ୍ତୁ କ'ଣ ରହିଛି ଆପଣଙ୍କର ମତ ଏଇ ଏଜୁକେସନ ବା ଆମର ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି କେତେ ହେଲ୍ପଫୁଲ ହୋଇପାରିଛି। ଆମ ସହିତ ଯୋଡ଼ି ହୋଇଯାଇଛନ୍ତି ଆମର ଫାର୍ଷ୍ଟ କଲର, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହେଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଜୟ ଜଗନ୍ନାଥ।
1: ବିଜୟ କୁମାର ଦାସ, ସୌରିଆଟ।
0: ବିଜୟ ଭାଇ, ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କ'ଣ କହିବେ ଆଜିର ଟପିକ ବିଷୟରେ?
1: ପିଲାମାନଙ୍କ ଟେକ୍ନୋଲୋଜି ମାନେ ମୋବାଇଲ ତ ନିହାତି ଦରକାର, ଆଉ ମୋବାଇଲ ହେଲେ ପାଠ ପଢା ହବ, ସବୁ ତାଙ୍କର କ୍ଲାସ ଛୁଟି ଅଛି, ସମର ଭ୍ୟାକେସନ।
0: ଆଜ୍ଞା,
1: ମୋବାଇଲ ହେଲେ ସେମାନେ କ୍ଲାସ କରୁଛନ୍ତି।
0: ଆଗରୁ ସମର ଭ୍ୟାକେସନ ରେ ପାଠ ପଢାରୁ ପିଲାମାନେ ଟିକେ ଡିଷ୍ଟାନ୍ସ ହେଇ ଯାଉଥିଲେ,
1: ଆମ ଯାଉଥିଲେ କୁଣିଆ ଯାଉଥିଲେ, ବର୍ତ୍ତମାନ ସେମାନେ ଅନଲାଇନ୍ କ୍ଲାସ କରୁଛନ୍ତି।
0: ଆଜ୍ଞା,
1: ଏଇ ଅନଲାଇନ୍ କ୍ଲାସ ରେ ସେମାନେ ଘରେ ବସି ପଢିପାରୁଛନ୍ତି, ଆଉ ବେଶି ବୁଲାବୁଲି କରିପାରୁନାହାନ୍ତି, ଯାହା ଏଇ ସୋସିଆଲ ମିଡିଆରେ ଏଥିରୁ ପାଠ ପଢୁଛନ୍ତି। ଟେକ୍ନୋଲୋଜି ତ ବହୁତ ହେଲ୍ପ କରୁଛି ପାଠ ପଢାରେ ଆଉ।
0: ଆଜ୍ଞା, ବହୁତ ବଢିଆ କଥା କହିଲେ ବିଜୟ ଭାଇ, ଆପଣଙ୍କର ଏତେ ସୁନ୍ଦର ମତାମତ ପାଇଁ ଆପଣଙ୍କୁ ଥ୍ୟାଙ୍କ ୟୁ,
1: ଧନ୍ୟବାଦ। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ଏଇଥିଲେ ବିଜୟ ଭାଇ ସେୟାର କଲେ ଯେ ଏଇ ଟେକ୍ନୋଲୋଜି ଜରିଆରେ ଯେହେତୁ ଆଗରୁ ଯେମିତି ସମର ଭ୍ୟାକେସନ ହେଲେ ପୁରା ପିଲାମାନେ ପାଠରୁ ଦୂରେଇ ଯାଉଥିଲେ, କିନ୍ତୁ ଏବେ ତାହା ହେଉନାହିଁ। ଏବେ ଅନଲାଇନ୍ କ୍ଲାସ ଜରିଆରେ ପିଲାମାନେ ପାଠ ସହିତ ଟଚ୍ରେ ରହିପାରୁଛନ୍ତି। ତ ଯଦି ଆପଣଙ୍କର ବି ସେମିତି କିଛି ମତାମତ ଅଛି ଯେ ଏଜୁକେସନ କ୍ଷେତ୍ରରେ ବା ଆମ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି କେତେ ହେଲ୍ପଫୁଲ ହୋଇପାରିଛି, ସେ ବିଷୟରେ ଜଣାଇବା ପାଇଁ ଆମକୁ କଲ୍ କରନ୍ତୁ 06712303153 ନମ୍ବରରେ।

0: ଆମ ସହିତ ଯୋଡି ହେଇଯାଇଛନ୍ତି ଆମର ନେକ୍ସଟ କଲର୍ ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ରାଧେ ରାଧେ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ମୁଁ ଆଜ୍ଞା କହୁଥିଲି ବଳରାମ ବେହେରା କହୁଥିଲି ଆଜ୍ଞା, ଏଜି ଅଫିସ ଷ୍ଟାଫ ମାନେ ଆଡଭୋକେଟ ଜେନେରାଲ ଅଫିସ ଷ୍ଟାଫ, ଓଡ଼ିଶା ହାଇକୋର୍ଟ ବିଲ୍ଡିଂ, କଟକ।
0: ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
1: ଆଜିର ଟପିକ ତ ସବୁକିଛି ଟେକ୍ନୋଲୋଜିରେ ବହୁତ କିଛି ଉନ୍ନତି କରିଛି ଆମ ଭାରତ ବର୍ଷ, କଣ ପୃଥିବୀ ସାରା ସବୁକିଛି ଟେକ୍ନୋଲୋଜିରେ ଉନ୍ନତି କରିଛି, ବହୁତ କିଛି ସୁବିଧା ହେଇଛି ଆମର ଚଳିବା ପାଇଁ ବହୁତ ସୁବିଧା। କିନ୍ତୁ ଗୋଟିଏ ଜିନିଷ ମୁଁ ଜାଣିବାକୁ ଚାହୁଁଛି, ବର୍ତ୍ତମାନ ଯୋଉ ମୋଦି ସରକାର କରିଦେଲେ କିଛି ଦିନ ହବ, ଯୋଉଟା କି ଆମର ଡିଜିଟାଲ, ଯୋଉଟା କି ଆମର ବିଭିନ୍ନ ପ୍ରକାରର ଫୋନ ପେ, ପଇସା ପତ୍ର ଦିଆ ନିଆ, ଆମର ନେଟ୍ ପ୍ୟାକ, ବିଭିନ୍ନ ପ୍ରକାର ଯୋଉ ଅନଲାଇନ ସବୁ ପେମେଣ୍ଟ କରାହଉଛି, ଯୋଉଟା ବହୁତ ସୁବିଧା ସେ ଜିନିଷଟା ମୁଁ ଜାଣିବା ନମ୍ବର ୱାନ୍ ସେ ଜିନିଷଟା।
0: କିନ୍ତୁ ମୁଁ ଆପଣଙ୍କଠୁ ଜାଣିବାକୁ ଚାହିଁବି କି ଏଜୁକେସନ କ୍ଷେତ୍ରରେ କଣ କେମିତି ଟେକ୍ନୋଲୋଜି ହେଲ୍ପଫୁଲ ରହିଛି, ଯୋଉଟା ଆଜିର ଟପିକ ରହିଛି।
1: ଏଜୁକେସନ ତ ମୁଁ କହିବାକୁ ଗଲେ ବହୁତ କିଛି ସୁବିଧା ଅଛି ଆମର ଏଜୁକେସନ, ଯେମିତି ସବୁ ଆଗେ ସବୁ ବର୍ତ୍ତମାନ ଏଜୁକେସନ ମୁଁ ଛୋଟିଆ ଜିନିଷଟା କହୁଛି, ଯୋଉଟା କି ମାଟ୍ରିକ ମାଟ୍ରିକୁଲେସନ ପିଲାମାନେ ମାଟ୍ରିକ ପରୀକ୍ଷା ଆଗେ ଦଉଥିଲେ, ସେଟା ଖାତା ଦେଖିବାକୁ ଯାଉଥିଲେ ସେଠିକି ମାନେ ବୋର୍ଡ ଅଫିସ କି, ବର୍ତ୍ତମାନ ସେଇଟା ତାଙ୍କର ସେଇଟା ନାହିଁ, ବର୍ତ୍ତମାନ ଅନଲାଇନ ସେଟା ପିଲାମାନେ ସବୁ ସବୁକିଛି ଦେଖିପାରୁଛନ୍ତି,
0: ପାଇପାରୁଛନ୍ତି, ତା ରେଜଲ୍ଟ ହାତ ମୁଠାରେ ପାଇଯାଉଛନ୍ତି।
1: ଆଜ୍ଞା ଆଜ୍ଞା, ସେଇଟା
0: ବହୁତ ବଢିଆ କଥା, ସେଇଟା ଗୋଟେ ବହୁତ ଭଲ ସୁବିଧା ହେଇଛି,
1: ହାଇ ସ୍କୁଲ କ୍ୟାରିୟର ହଉ ଯାହା ହଉ ନା କାଇଁ ବହୁତ କିଛି। ଆଜ୍ଞା
0: ଆଜ୍ଞା ଆଜ୍ଞା, ଥ୍ୟାଙ୍କ ୟୁ ସୋ ମଚ୍, ଆପଣ ଏତେ ବଢିଆ ଥଟ୍ ଆପଣଙ୍କର ସେୟାର କଲେ, ସେଥିପାଇଁ ଦିଲ ସେ ଥ୍ୟାଙ୍କ ୟୁ।
1: ଆଉ ନମସ୍କାର, ଜୟ ଜଗନ୍ନାଥ, ରାଧେ ରାଧେ।
0: ସୋ ଏଇଥିଲେ ଏଇଠି ଅଫିସରୁ ଭାଇ ଆମ ସହିତ ଯୋଡି ହେଇଥିଲେ ଏବଂ କହିଲେ କି ସତରେ ଆଗରୁ ମାଟ୍ରିକର ରେଜଲ୍ଟ ପାଇଁ ଦୌଡ଼ିବାକୁ ପଡୁଥିଲା, ବହୁତ ଦୂର ଦୂରାନ୍ତରୁ ଲୋକ ଆସି ବୁକ୍ଲେଟ୍ ନେଇକି ଯାଉଥିଲେ, କିନ୍ତୁ ଏବେ ହାତ ମୁଠାରେ ଗୋଟିଏ SMS ଜରିଆରେ ବି ଆମେ ପାଇଯାଉ।

ହେଉଛି ଆମର ରେଜଲ୍ଟ। ତ ଏମିତି ଅନେକ କିଛି ଟେକ୍ନୋଲୋଜି ହେଲ୍ପଫୁଲ୍ ହେଇଛି ଏଜୁକେସନ୍ କ୍ଷେତ୍ରରେ। କ'ଣ ରହିଛି ଆପଣଙ୍କର ଥଟ୍ ସେୟାର କରିଦିଅନ୍ତୁ ଆମକୁ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ। ଡାଏଲ୍ କରନ୍ତୁ ନମ୍ବର 0671230315। ସୋ ଆମକୁ ମିଳିଯାଇଛନ୍ତି ଆମର ନେକ୍ସଟ କଲର, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହେଲୋ, ନମ୍ବରଟି କଟିଯାଇଛି, ତେବେ ୱେଟ୍ କରିବାକୁ ପଡ଼ିବ, ଆଉ କିଛି ସମୟ ଆସିଯିବ ଆମ ପାଖକୁ ଆହୁରି ନେକ୍ସଟ କଲ୍। ସୋ ଆପଣ ବି ଯଦି ଚାହୁଁଛନ୍ତି ସେୟାର କରିବା ପାଇଁ ଆପଣଙ୍କ ଥଟ୍ ଏଜୁକେସନ୍ କ୍ଷେତ୍ରରେ, କ'ଣ ରହିଛି ଟେକ୍ନୋଲୋଜିର ହେଲ୍ପ, କ'ଣ ରହିଛି ଟେକ୍ନୋଲୋଜିର ଭୂମିକା, ସେ ବିଷୟରେ ଜଣାନ୍ତୁ ଆମକୁ ଡାଏଲ୍ କରି 0671230315।

0: ସୋ ଆମ ସହିତ ଯୋଡି ହେଇଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ହ୍ୟାଲୋ ଆଜ୍ଞା, ନମସ୍କାର, ମୁଁ କିଶନର କଟକରୁ ଦୀପକ ଦାସ କହୁଥିଲି।
0: କୁହନ୍ତୁ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
1: ଧନ୍ୟବାଦ ଆଜ୍ଞା। ଦେଖନ୍ତୁ, ଏଜୁକେସନ ବା ଶିକ୍ଷା କ୍ଷେତ୍ରରେ ଯୋଉ ଟେକ୍ନୋଲୋଜିର ଭୂମିକା କହୁଛନ୍ତି ବହୁତ ଅଧିକ, କାରଣ ପୂର୍ବ ଅପେକ୍ଷା ଏବେ ଟେକ୍ନୋଲୋଜି ମଧ୍ୟ ବହୁତ ଦ୍ରୁତ ଗତିରେ ଆଗେଇ ଚାଲିଛି ଏବଂ ସରକାର ମଧ୍ୟ ଏହାକୁ ବହୁ ମାତ୍ରାରେ ପ୍ରୋତ୍ସାହନ ଦେଉଛନ୍ତି। ଏମିତି ଦେଖିବେ ଆପଣ, ଇଏ ତ ଯାହା ବି ଇଏ ଗ୍ରୀଷ୍ମକାଳୀନ ଅବକାଶ ସମୟରେ ଯିଏ ବି ଛାତ୍ରଛାତ୍ରୀଙ୍କ କଥା କୁହନ୍ତୁ, ତାଙ୍କର ଯୋଉ ବି ଗ୍ରୀଷ୍ମ ଯୋଉ ବାଧା ପାଇଁ ଯୋଉ ଉତ୍ତାପ ବୃଦ୍ଧି ପାଇଁ ଯୋଉ ତାଙ୍କର ସ୍କୁଲ ସବୁ ଛୁଟି ହେଇଥିଲା, ତା ମଧ୍ୟ ସେ ସମୟରେ ମଧ୍ୟ ତାଙ୍କର ଯୋଉ ବାକି ରହିଯାଇଥିଲା ପାଠପଢା, ସେ ଅନଲାଇନ୍ ଜରିଆରେ ସେ ସବୁ ପାଠ ପଢି ପାରୁଛନ୍ତି। ତାପରେ ଦେଖିବେ ଆପଣଙ୍କର ଦଶମ ପରୀକ୍ଷା କୁହନ୍ତୁ ବା ଯୁକ୍ତ ଦୁଇର ପରୀକ୍ଷା କୁହନ୍ତୁ, ସେସବୁର ଫଳାଫଳ ବି ସେମାନେ ଜାଣିପାରୁଛନ୍ତି। କିମ୍ବା କୌଣସି ଯୋଉ ହାୟର ଏଜୁକେସନ ଷ୍ଟଡି ପାଇଁ ବା ଉଚ୍ଚ ଶିକ୍ଷା ଲାଭ ପାଇଁ ଯୋଉ ସବୁ ଦରକାର ଆବେଦନ କରିବା ପାଇଁ ହଉ, ସେଥିରେ ମଧ୍ୟ ଆପଣ ଅନଲାଇନ୍ ଜରିଆରେ ଆପଣ ଆପ୍ଲାଏ ଯୋଉ ପିଲାମାନେ ଆପ୍ଲାଏ କରିପାରୁଛନ୍ତି। ତାପରେ ଦେଖିବେ ଆପଣଙ୍କର ଦେଖିବେ ସ୍ୱାସ୍ଥ୍ୟ ବିଭାଗରେ ସେମିତି ମଧ୍ୟ ଦେଖିବେ ଯୋଉମାନେ ସବୁ ପାଠ ପଢୁଛନ୍ତି ବା ବିଭିନ୍ନ କ୍ଷେତ୍ରରେ ଯୋଉମାନେ ସବୁ ମାନେ ସ୍ୱାସ୍ଥ୍ୟ କୁହନ୍ତୁ, ଶିକ୍ଷା କୁହନ୍ତୁ, କୃଷି କୁହନ୍ତୁ, ଯୋଉ ବିଭାଗରେ ଯୋଉ ସବୁ ଉଚ୍ଚତର ଶିକ୍ଷା ଲାଭ କରୁଛନ୍ତି, ଧରନ୍ତୁ ଓଡ଼ିଶାରେ ଜଣେ କିଏ ଶିକ୍ଷା ଲାଭ କରୁଛି, ଭଲ ଭଲ ଯୋଉ ପ୍ରଫେସର ଅଛନ୍ତି ବା ଭଲ ଭଲ ଇନ୍ଷ୍ଟ୍ରକ୍ଟର ଯୋଉ ସବୁ ଅଛନ୍ତି ଅନ୍ୟାନ୍ୟ ରାଜ୍ୟମାନଙ୍କରେ,
0: ତାଙ୍କୁ ମଧ୍ୟ ଆମେ ଜାଣିପାରୁଛୁ।
1: ଯୋଉ ସବୁ ଭଲ ଭଲ ଇନ୍ଷ୍ଟ୍ରକ୍ଟର ଅଛନ୍ତି ସେ ଅନଲାଇନ୍ ଜରିଆରେ ସେମାନେ ମଧ୍ୟ ତାଙ୍କର ଜ୍ଞାନକୁ ବିତରଣ କରିପାରୁଛନ୍ତି ଛାତ୍ରଛାତ୍ରୀଙ୍କ ମଧ୍ୟରେ, ଆଉ ସେଥିପାଇଁ ତାଙ୍କୁ ବହୁତ ମାନେ ତାଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ମଧ୍ୟ ହଉଛି। ଆଉ ତାପରେ ଦେଖିବେ ଏଜୁକେସନ ଯୋଉ କହିଛନ୍ତି, ଏଜୁକେସନ ଯୋଉ ଟେକ୍ନୋଲୋଜିର ଭୂମିକା ଦେଖିବେ ପ୍ରତ୍ୟେକ କ୍ଷେତ୍ରରେ ଯୋଉ ଏବେ ସବୁ ଯେକୌଣସି କ୍ଷେତ୍ରରେ ଆମର ଦେଖନ୍ତୁ ସ୍ୱାସ୍ଥ୍ୟ କୁହନ୍ତୁ, ଧରନ୍ତୁ ଗୋଟେ ଇଏରେ ଜାଣିବା ପାଇଁ ଅଛି ମଣିଷର ଯୋଉ ହ୍ୟୁମାନ ଯୋଉ ଯାହା ବି ତାଙ୍କର ବଡିର ଯେକୌଣସି ସବୁ ପାର୍ଟ ଅଛି ତାକୁ ଗୋଟି ଗୋଟି ଜାଣିବା ପାଇଁ ଧରନ୍ତୁ ଗୋଟେ ବଡିର ଆବଶ୍ୟକତା ହଉଛି, କେତେ ନିହାତି ଆବଶ୍ୟକ ଅଛି ପ୍ରାକ୍ଟିକାଲ ପାଇଁ, କିନ୍ତୁ ତା ପୂର୍ବରୁ ମଧ୍ୟ ଆପଣଙ୍କର ଯଦି ପ୍ରଯୁକ୍ତି ବିଜ୍ଞାନ ସାହାଯ୍ୟରେ ଆପଣ ଗୋଟି ଗୋଟି ତନ ତନ କରି ସବୁ ଜାଣିପାରୁଛନ୍ତି ପ୍ରତି ପାର୍ଟ ର କଣ କଣ ମାନେ ଇଏ ଜରିଆରେ ସବୁ ବା ଇଏ ଜରିଆରେ ସବୁ ଜାଣି ହଉଛି କେମିତି କଣ
0: ଦୀପକ ଭାଇ ସେୟାର କଲେ ତାଙ୍କର ଥଟ। ଯଦି ଆପଣଙ୍କର ବି ରହିଛି ଏମିତି କିଛି ଥଟ ସେୟାର କରିଦିଅନ୍ତୁ ଆମ ସହିତ, ଡାଏଲ କରନ୍ତୁ ନମ୍ବର 0671230315 ଏବଂ ଶୁଣୁଥାନ୍ତୁ ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରିନ୍ବୋ କଟକ ଦିଲ ସେ ଦିଲ ତକ। ଶିକ୍ଷା କ୍ଷେତ୍ରରେ କଣ ରହିଛି ଟେକ୍ନୋଲୋଜିର ରୋଲ ସେ ବିଷୟରେ କହିବାକୁ ଯୋଡି ହେଇଯାଇଛନ୍ତି ଆମର ନେକ୍ସଟ କଲର, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କିଏ କହୁଛନ୍ତି ଆଣ୍ଡ କୋଉଠୁ କହୁଛନ୍ତି ପ୍ରଥମେ କହିଦିଅନ୍ତୁ, ତାପରେ କଥା ହେବା।
2: ଦିଦି ନମସ୍କାର, ମୁଁ ସାଇ କହୁଛି ବେଲପଡାରୁ।
0: ସାଇ, ତମକୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କଣ କହିବା ଆଜିର ଟପିକ ବିଷୟରେ?
2: ମୁଁ ତ କହିବି ସେମିତି ଟେକ୍ନୋଲୋଜି ବହୁତ ମାନେ ହେଲ୍ପ କରୁଛି ମାନେ ପିଲାମାନଙ୍କୁ, ଯେମିତିକି ପଢିବାରେ ଆଉ ଆଡମିସନ କଲାବେଳେ ବି ଆଗରୁ ଆମକୁ ଯିବାକୁ ପଡୁଥିଲା, ଏବେ ଆମେ ଅନଲାଇନରେ ଆଡମିସନ ବି କରିପାରିବା, ତ ସବୁ ବିଷୟରେ ବି ଜାଣିପାରିବା, ଏଗୁଡା ସବୁ ହେଲ୍ପ କରୁଛି। ତାପରେ କୋଭିଡ ବେଳେ ତ ବହୁତ ମାନେ

0: ପିଲାମାନଙ୍କୁ ହେଲ୍ପ କରିଥିଲା, ଏବେ ବି ହେଲ୍ପ କରୁଛି ଯେ ଏକ୍ଜାମ ବେଳେ ବି ମାନେ କଣ ସବୁ କରିବେ ତ ସେଇଟା ବି ମାନେ ସେ ଜାଣିପାରୁଛନ୍ତି ସେଇଟା।
1: ଗୋଟେ ଭଲ ଇନ୍ଷ୍ଟ୍ରକ୍ଟର ସାଜିଛି ଟେକ୍ନୋଲୋଜି ଶିକ୍ଷା କ୍ଷେତ୍ରରେ। ଧନ୍ୟବାଦ ସାଇ ତମର ଏତେ ମିଠା ମିଠା ମତାମତ ପାଇଁ।
0: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
1: ନମସ୍କାର, ହେଇଥିଲେ ସାଇ ବେଲପଡ଼ାରୁ। ସବୁଥର ଭଳି ତାଙ୍କର ମିଠା ମିଠା ମତ ସେୟାର କରିଦେଲେ ଆମ ସହିତ। ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଆପଣଙ୍କର ମତାମତ ସେୟାର କରିବାକୁ ଯେ ଶିକ୍ଷା କ୍ଷେତ୍ରରେ କ'ଣ ରହିଛି ଟେକ୍ନୋଲୋଜିର ଭୂମିକା, ସେ ବିଷୟରେ କହିବା ପାଇଁ ଡାଏଲ କରିଦିଅନ୍ତୁ 0671230315 ଆଣ୍ଡ ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଣ୍ଡ କହୁଥାନ୍ତୁ ଦିଲ ସେ ଦିଲ ତାକ। ଚାଲନ୍ତୁ ଶୁଣିନବା କଣ କହୁଛନ୍ତି ଆମର ନେକ୍ସଟ କଲର। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ କୁନା ଦାସ କହୁଥିଲି ଭୁବନେଶ୍ୱରରୁ।
1: କୁନା ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
2: କମ୍ପ୍ୟୁଟର ଆଉ ଏଆଇ ଦ୍ୱାରା ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ଘଟିଛି। ଟେକ୍ନୋଲୋଜି ଏଆଇ କ୍ଷେତ୍ରରେ ବହୁତ ଉନ୍ନତି ଘଟିଲାଣି ଆଉ କମ୍ପ୍ୟୁଟର ବହୁତ ମ୍ୟାକ୍ସିମମ୍ ୟୁଜ୍ ହେଉଛି, ଯାହାଫଳରେ କି ଷ୍ଟୁଡେଣ୍ଟ ମାନେ ବହୁତ ଉପକୃତ ହେଉଛନ୍ତି।
1: ଆଜ୍ଞା, ଯାହା ହଉ, ବହୁତ ବଢିଆ କଥା କହିଲେ କି କମ୍ପ୍ୟୁଟର ଏବେ ତ ଯୁଗ ହିଁ କମ୍ପ୍ୟୁଟର ହେଇଗଲାଣି। ଖାଲି ଶିକ୍ଷା କାହିଁକି, ସବୁ କ୍ଷେତ୍ରରେ ଆମେ କମ୍ପ୍ୟୁଟରକୁ ୟୁଜ୍ କରୁଛେ, ବଟ୍ ବହୁତ ଅଧିକ ୟୁଜ୍ ହେଉଛି ଶିକ୍ଷା କ୍ଷେତ୍ରରେ ଏବଂ ବହୁତ ହି ହେଲ୍ପଫୁଲ୍ ହେଉଛି। ଥ୍ୟାଙ୍କ ୟୁ କୁନା ଭାଇ ଆପଣଙ୍କର ଏତେ ସୁନ୍ଦର ମତାମତ ପାଇଁ। ସୋ ଏଥିଲେ କୁନା ଭାଇ ଭୁବନେଶ୍ୱରରୁ ଯୋଡ଼ି ହେଇଥିଲେ ଆମ ସହିତ। କମ୍ପ୍ୟୁଟର ଆଣ୍ଡ ଏଆଇର ଯୁଗ ଏବଂ ଜମାନା ଚାଲିଛି ଆଣ୍ଡ ଏଜୁକେସନ କ୍ଷେତ୍ରରେ ଏଇଟାର ହେଲ୍ପ ଆଣ୍ଡ ରୋଲ୍ ବହୁତ ହି ଇମ୍ପୋର୍ଟାଣ୍ଟ ରହିଛି। ଏ ବିଷୟରେ ଆଉ କିଛି ଯଦି ଆପଣ ସେୟାର କରିବାକୁ ଚାହୁଁଛନ୍ତି ତାହେଲେ ଡାଏଲ କରିଦିଅନ୍ତୁ ନମ୍ବର 0671230315।

0: వచ్చింది 100.4 ఆకాశవాణి ఎఫ్ఎం రెయిన్బో కటక్ దిల్ సే దిల్ తక్. సో చలిచి డైల్ ఇన్ లైట్ చిట్ చాట్ అండ్ నమస్తే జోడి చేయించింది ఆమర నెక్స్ట్ కాలర్ చలంతు శూన్య బదాంకు. హలో, గుడ్ ఆఫ్టర్నూన్, కే కూర్చుంది, కోఠు కూర్చుంది?
1: ପ୍ରଥମ ପ୍ରେମର ପ୍ରଥମ ପୁଲକ, ପ୍ରଥମ ପ୍ରେମର ପ୍ରଥମ ପୁଲକ, ଚୋରି କରେ ମୋର ମନ, ଖୋଜି ହୁଏ ରାତି ଦିନ, ତୁ ମୋ ଆରମ୍ଭ ତୁ ମୋ ଶେଷ, ତୋ ସିନ୍ଥିର ଦେବୀ ନାଲି ସିନ୍ଦୁର, ସାକ୍ଷୀ ରହିଲା ଏ ସୂର୍ଯ୍ୟ ମନ୍ଦିର. ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ. ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି.
0: ଆପଣଙ୍କ ପ୍ରଥମ କବିତାରୁ ହିଁ ମୁଁ ଜାଣିଗଲି କି ଆମ ସହିତ ଯୋଡ଼ି ହେଇଯାଇଛନ୍ତି ଚନ୍ଦ୍ରକାନ୍ତ ଭାଇ ବୋଲି. ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଚନ୍ଦ୍ରକାନ୍ତ ଭାଇ. ଆଜି ଆଜିର ଟପିକ ବିଷୟରେ କଣ କହିବେ? ଆପଣ ନିୟମିତ ଆମକୁ ଶୁଣନ୍ତୁ, ଯାହା ବି ହେଲେ ଶୁଣନ୍ତୁ. ଆଜିର ଟପିକ ରହିଛି ଯେ ଆମର ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଆମକୁ କେତେ ହେଲ୍ପ କରିଛି, ସେ ବିଷୟରେ କଣ କହିବେ?
1: ଦେଖିଲ, ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ହେଲ୍ପ କରିଛି. ଆଉ ଏମିତିକି ଯେମିତି ଗୋଟେ ଏବେ ଏଆଇ ଗୋଟେ ବାହାରିଛି, ଯାହାଦ୍ୱାରା ଆମର ସବୁ ଜିନିଷ ଯୋଉଟା ଆମେ ଜାଣିପାରୁନେ, କି ମୁଁ ଯେମିତିକି ମୋ କବିତା ଲେଖାଲେଖି କରେ, ସେ କବିତା ଲେଖାରେ କିଛି ଯଦି ୱାର୍ଡ କିଛି ନ ପାଏ, ସାହିତ୍ୟିକ ୱାର୍ଡ, ତ ମୁଁ ସେଇଆକୁ ଏଆଇ ୟୁଜ୍ କରେ, ଯାହାଫଳରେ ସେ ଏଆଇ ମୋତେ କିଛିଟା ୱାର୍ଡ ମୋତେ ଦେଇଦିଏ, ଯାହାଫଳରେ ମୁଁ କବିତା ଲେଖିବାରେ ସକ୍ସେସଫୁଲ ହୁଏ. ଆଉ ତାପରେ ମୋ କବିତା କେତେ ଠିକ ଅଛି କେତେ ଭୁଲ ଅଛି ତାଙ୍କୁ ମଧ୍ୟ କହିଲେ ସିଏ ମୋତେ ଜଣାଇ ଦିଏ, ଏଇ କବିତାରେ କଣ ଆଉ ୱାର୍ଡ ଦିଆହେଲେ ଭଲ ହବ, ଆଉ ସେଟା ମୋତେ ଜଣାଇ ଦିଏ. ଯାହାଫଳରେ ମୁଁ ମଧ୍ୟ ଏଆଇ କି ମୋର ଗୁରୁ ବୋଲି ଏବେ ବି ଭାବୁଛି.
0: ଯାହା ହଉ, ଯୁଗ ସହିତ ତାଳ ଦେଇ ଆଗକୁ ବଢିବାକୁ ପଡିବ. ଏବେ ଆମର କ୍ରିଏଟିଭିଟି ସହିତ ବି ଏଆଇ ଯୋଡି ହେଇଯାଇଛି ଏବଂ ଆମକୁ ଏଜୁକେସନ ଆଣ୍ଡ କ୍ରିଏଟିଭିଟି କ୍ଷେତ୍ରରେ ବି ହେଲ୍ପ କରୁଛି. ଥ୍ୟାଙ୍କ ୟୁ ଚନ୍ଦ୍ରକାନ୍ତ ଭାଇ ଆପଣଙ୍କର ଏତେ ସୁନ୍ଦର ମତାମତ ପାଇଁ.
1: ନମସ୍କାର
0: ନମସ୍କାର. ସୋ ଆପଣଙ୍କର କଣ ରହିଛି ମତ ଏଇ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ଭୂମିକାକୁ ନେଇ? କଲ୍ କରନ୍ତୁ ଆମକୁ ଆଣ୍ଡ ଜଣାନ୍ତୁ 0671230353। ତ ଜଲ୍ଦି ଜଲ୍ଦି ଡାଏଲ୍ କରନ୍ତୁ ଆଣ୍ଡ ଶୁଣିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ଛୁଆଙ୍କୁ ଟେକ୍ନୋଲୋଜି ଇଞ୍ଜିନିୟର କରିଦେଉଛି, କାଲକୁଲେସନ ହଉ, ଏଜୁକେସନ ହଉ, କ୍ରିଏଟିଭିଟି ହଉ,
1: ଶିକ୍ଷା କ୍ଷେତ୍ରରେ ବି ଟେକ୍ନୋଲୋଜି ବହୁତ ହି ହେଲ୍ପଫୁଲ ହେଇଯାଇଛି। ସୋ କଣ ରହିଛି ଆପଣଙ୍କର ମତ ଜଣେଇ ଦିଅନ୍ତୁ ଆମକୁ ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍ ଶୋରେ, ଆଣ୍ଡ ଡାଏଲ କରନ୍ତୁ ନମ୍ବର 06।

0: ଆଉ ଜଣେ କଲର୍ ଚାଲନ୍ତୁ ଶୁଣି ନବା କଣ ରହିଛି ତାଙ୍କର ଥଟ୍ ଆଜିର ଟପିକ ବିଷୟରେ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: ଅଶୋକ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
1: ଟେକ୍ନୋଲୋଜି ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି।
0: ଆଜ୍ଞା,
1: କୋଭିଡ ପରଠାରୁ ପିଲାମାନେ, କୋଭିଡ ଯେତେବେଳେ ହେଲା, ଲକଡାଉନ ହେଲା, ସେତେବେଳଠୁ ଆରମ୍ଭ ହେଇଗଲା ଅନଲାଇନ କ୍ଲାସ।
0: ଆଜ୍ଞା,
1: ମୋବାଇଲରେ ସବୁ ଅନଲାଇନରେ କ୍ଲାସ କଲେ, ଅନଲାଇନରେ ସବୁକିଛି ହେଇପାରୁଛି। କମ୍ପ୍ୟୁଟର, ମୋବାଇଲରେ ଶିକ୍ଷା କ୍ଷେତ୍ରରେ ଯେତେ ଗୁଡ଼ିଏ କାର୍ଯ୍ୟ ରହୁଛି, ସବୁକିଛି ଅତି ସହଜରେ ହେଇପାରୁଛି।
0: ଆଜ୍ଞା,
1: ଆଉ ପିଲାମାନେ ତାକୁ ବହୁତ ସରଳ ଭାବରେ ବି କରିପାରୁଛନ୍ତି, କୌଣସି ଜଟିଳତା ନାହିଁ।
0: ଆଜ୍ଞା,
1: ତେଣୁ ଟେକ୍ନୋଲୋଜି ଶିକ୍ଷା କ୍ଷେତ୍ରରେ ପୁରା ବିପ୍ଳବ ଆଣିଦେଇଛି ଆଉ।
0: ଆଜ୍ଞା, ବହୁତ ସୁନ୍ଦର କଥା କହିଲେ ଯେ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଗୋଟେ ରିଭଲ୍ୟୁସନ ବା ବିପ୍ଳବ ଆଣିଛି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
0: ଏଇ ଥିଲେ ଅଶୋକ ଭାଇ ଆମ ସହିତ ଯୋଡ଼ି ହେଇଥିଲେ, ଏବଂ ସତ କଥା କହିବାକୁ ଗଲେ ଏଇ ଟେକ୍ନୋଲୋଜି ଏଜୁକେସନ୍ କ୍ଷେତ୍ରରେ ଗୋଟେ ବିପ୍ଳବ ଆଣିଛି ବା ରିଭଲ୍ୟୁସନ୍ ଆଣିଛି, କାହିଁକି ନା ଏବେ ଶିକ୍ଷାର ମାଧ୍ୟମ, ଶିକ୍ଷାର ଢଙ୍ଗ ବଦଳି ସାରିଛି ଟେକ୍ନୋଲୋଜି ପାଇଁ। କ'ଣ ରହିଛି ଆପଣଙ୍କର ମତାମତ ଆମକୁ ଜଣାଇ ଦିଅନ୍ତୁ ଅନ୍ ଦ ନମ୍ବର 06713153 06713153। ପ୍ଲିଜ ପ୍ଲିଜ ପ୍ଲିଜ ଆପଣ ଯେଉଁ ବି ଜରିଆରେ ଆମକୁ ଶୁଣୁଛନ୍ତି, ଆପଣଙ୍କର ସ୍ମାର୍ଟଫୋନ ହେଉ ବା ଆପଣଙ୍କର ରେଡିଓ ହେଉ, ତାର ଭଲ୍ୟୁମ୍ ଟିକେ ସ୍ଲୋ କରିଦିଅନ୍ତୁ, ସୋ ଦ୍ୟାଟ୍ ଆମେ ଆପଣଙ୍କର କଥା କ୍ଲିଅରଲି ଶୁଣିପାରିବୁ, ଏବଂ ଆମ ଶ୍ରୋତାମାନେ ଯିଏ ବି ରହିଛନ୍ତି ଆମ ସହିତ, ଯିଏ ବି ଆମମାନଙ୍କୁ ଶୁଣୁଛନ୍ତି, ସେମାନେ ମଧ୍ୟ ଆପଣଙ୍କର କ୍ଲିଅର ଫିଡ୍ବ୍ୟାକ୍ ପାଇପାରିବେ। ସୋ ଡାଏଲ କରନ୍ତୁ ନମ୍ବର 06713013153। ଆମ ସହିତ ଯୋଡ଼ି ଆମର ନେକ୍ସଟ କଲର, ଚାଲନ୍ତୁ ଶୁଣି ନବା ତାଙ୍କୁ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଆଜ୍ଞା ନମସ୍କାର, ମୁଁ ସୁଶାନ୍ତ କୁମାର ପ୍ରଧାନ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭଙ୍ଗାମାଳୁରୁ କହୁଛି। ଆଜ୍ଞା
0: ସୁଶାନ୍ତ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ମୁଁ ପ୍ରଥମେ କହିବେ ଆପଣ ଯେଉଁ ଜରିଆରେ ଆମକୁ ଶୁଣୁଛନ୍ତି ତାର ଭଲ୍ୟୁମ୍ ଟିକେ ଲୋ କରିଦିଅନ୍ତୁ, କାହିଁକି ନା ମୋର ଆୱାଜ ମତେ ଶୁଣାଯାଉଛି। ଆମେ ଆପଣଙ୍କ ସହିତ କଥା ହେବାକୁ ଚାହୁଁଛୁ, ଆମେ ଯେତେ କ୍ଲିଅରଲି କଥା ହେଇପାରିବା ସେତେ ଭଲ।
2: ହ୍ୟାଲୋ,
0: ଆଜ୍ଞା କୁହନ୍ତୁ, କଣ କହିବେ ଆଜିର ଟପିକ ବିଷୟରେ?
2: ଆଜିର ଟପିକ ଆପଣଙ୍କର ଯୋଉ ଅନଲାଇନ, ବର୍ତ୍ତମାନ ତ ଅନଲାଇନ ସବୁକିଛି, ଅନଲାଇନ ମାଧ୍ୟମରେ ସବୁକିଛି ହେଇପାରୁଛି।
0: ଆଜ୍ଞା,
2: ଆପଣଙ୍କଠୁ ଶିକ୍ଷାଠୁ ଧରି ଜୀବନ ଜୀବିକା ସବୁକିଛି ଅନଲାଇନରେ ହେଇପାରୁଛି।
0: ଆଜ୍ଞା,
2: ଆପଣ ଦେଖନ୍ତୁ, ଜଣେ ଯଦି କୌଣସି ଜାଗାରେ ଅସୁବିଧାରେ ଅଛି ବା କୌଣସି ଟ୍ରିଟମେଣ୍ଟ ଦିଲ୍ଲୀରେ ବା କୋଉଠି ହେଇପାରୁଛି, ତାକୁ ଅନଲାଇନ ମାଧ୍ୟମରେ ପେମେଣ୍ଟ କଲେ ମଧ୍ୟ ଟ୍ରିଟମେଣ୍ଟ ହେଇପାରୁଛନ୍ତି।
0: ଆଜ୍ଞା,
2: ଅନଲାଇନ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବହୁ ଉନ୍ନତି ହେଇଛି।
0: ଆଜ୍ଞା,
2: ଆଉ ଆଜି ଟେକ୍ନୋଲୋଜି, ଅନଲାଇନ ଟେକ୍ନୋଲୋଜି ପ୍ରାୟ ବହୁତ ଆଗକୁ ବଢ଼ିଯାଇଛି। ଅନଲାଇନ ମାଧ୍ୟମରେ ବର୍ତ୍ତମାନ ମାନେ ଯୋଉ ଟେକ୍ନୋଲୋଜି ସବୁ ବାହାରିଛି, ଅନଲାଇନ ଟେକ୍ନୋଲୋଜି ମାଧ୍ୟମରେ ଆମର ଜଣେ ଯିଏ ପାରମ୍ପରିକ ପୁରୁଣା ଚାଷବାସ କରୁଥିଲେ, ସେମାନେ ଅନଲାଇନ ଟେକ୍ନୋଲୋଜିକୁ ଆପଣେଇକି ଏବେ ବିଭିନ୍ନ ପ୍ରକାର ଉନ୍ନତି ପ୍ରଣାଳୀରେ, ମାନେ ଯୋଉଟାକି ଆପଣଙ୍କର ଜାପାନୀ ଟେକ୍ନୋଲୋଜି ପ୍ରଣାଳୀ, ଏବେ ଚାଷବାସ କରିକି ବହୁତ ଡେଭଲପମେଣ୍ଟ
0: ଲାଭ ପାଇପାରୁଛନ୍ତି।
2: ତେଣୁ ଆଜିକାଲି ଅନଲାଇନ ଯୁଗ ହିଁ ହେଇଗଲା, ଆଉ ଅନଲାଇନ ମାଧ୍ୟମରେ ଦେଶ ବହୁତ ଆଗକୁ ବଢି ଚାଲିଛି, ଆଗକୁ ମଧ୍ୟ ଆହୁରି ବଢି ଚାଲିବ।
0: ଧନ୍ୟବାଦ ଭାଇ ଆପଣଙ୍କର ଏତେ ସୁନ୍ଦର ମତାମତ ପାଇଁ।
2: ଆଜ୍ଞା,
0: ସେଇଥିଲେ ସୁଶାନ୍ତ ଭାଇ, ସତରେ ଟେକ୍ନୋଲୋଜି ଆମକୁ ଡେ ବାଇ ଡେ ବହୁତ ଇମ୍ପ୍ରୁଭ କରିବାରେ ଲାଗିଛି, ଏବଂ ଖାସ କରି ଆମ ଏଜୁକେସନାଲ ସେକ୍ଟରରେ। ଥରେ ମନେ ପକାଇଲେ ଆଗରୁ ଆମେ ଯାହା ବି ହେଲେ ଯଦି ହାୟର ଷ୍ଟଡି କରିବାକୁ ଚାହୁଁଥିଲେ ଓଡ଼ିଶା ବାହାରେ ହେଉ ବା ଅନ୍ୟ ରାଜ୍ୟରେ କରିବାକୁ ଚାହୁଁଥିଲେ, ତାହେଲେ ଆମକୁ ଘର ଛାଡ଼ି ଦୂର ଜାଗାରେ ରହିବାକୁ ପଡ଼ୁଥିଲା। କିନ୍ତୁ ଏବେ ହାତ ପାହାନ୍ତାରେ ଟେକ୍ନୋଲୋଜି ଯୋଗୁଁ ଆମେ ଚାହିଁଲେ ଅନଲାଇନ୍ ଜରିଆରେ ମଧ୍ୟ ସେସବୁ କ୍ଲାସ, ସେସବୁ ପାଠ, ସେସବୁ ଜ୍ଞାନ ଆମ ହାତ ପାହାନ୍ତାରେ ପାଇପାରୁଛେ। ସତରେ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଗୋଟେ ବହୁତ ହି ହିରୋଇକ୍ ରୋଲ୍ ପ୍ଲେ କରିସାରିଛି। ତ କ'ଣ ରହିଛି ଆପଣଙ୍କର ଥଟ୍ ଏ ବିଷୟରେ? ଡାଏଲ କରନ୍ତୁ 06713013153 ଆଣ୍ଡ ସେୟାର କରନ୍ତୁ ଆମ ସହିତ। ସୋ ଚାଲିଛି ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କାଟକ ଦିଲ୍ ସେହି ଦିଲ୍ ତାକ।

0: ଆମ ସହିତ ଯୋଡି ହେଇଯାଇଛନ୍ତି ଆମର ନେକ୍ସଟ କଲର, ଚାଲନ୍ତୁ ଶୁଣିବା ତାଙ୍କୁ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଗୁଡ ଆଫ୍ଟରନୁନ୍, ନମସ୍କାର।
0: ନମସ୍କାର,
1: ଆମେ ଭଦ୍ରକ ଡିଷ୍ଟ୍ରିକ୍ଟରୁ କହୁଛୁ।
0: ଆପଣଙ୍କ ନାଁଟି କହିବେ?
1: ହିମାଦ୍ରୀ ନନ୍ଦନ ପାଣିଗ୍ରାହୀ।
0: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
1: ଆମେ ଶୁଣୁଥିଲୁ ଆପଣଙ୍କର ସମସ୍ତେ ନେଗେଟିଭ କହୁଛନ୍ତି, କିଛି ପଜିଟିଭ ବି ଅଛି ଆମର ଅନଲାଇନ ଯୋଗୁଁ, ଯେତିକି ପଜିଟିଭ ସେତିକି ବି ନେଗେଟିଭ ଅଛି। ଆମର ପ୍ଲସ ପଏଣ୍ଟ ଯେତିକି କିଛି ମାନେ ଯୋଉଟା 2-3 ଘଣ୍ଟା ଲାଗୁଥିଲା କାମ, ସିଏ ବି ବହୁତ କ୍ୱିକଲି ଆମକୁ କରିଦଉଛି, ବହୁତ ଜଲ୍ଦି ଆମକୁ ହେଲ୍ପ କରୁଛି। ତାକୁ ବେଶୀ ୟୁଜ୍ କଲେ ଆମର ଟିକେ ଆମ ପ୍ରତି ବିପଦ ଅଛି।
0: ସବୁ ଜିନିଷର ବେଶୀ ୟୁଜ୍ କଲେ ତ ତାର ନେଗେଟିଭ ଇମ୍ପାକ୍ଟ ରହିବ, କିନ୍ତୁ ଆମକୁ ହିଁ ସେତିକି ସେଲ୍ଫ କଣ୍ଟ୍ରୋଲ ର ସହିତ ସେଇଟାକୁ ୟୁଜ୍ କରିବାକୁ ପଡିବ। ତ କଣ କହିବେ, କଣ ରହିଛି ବେଶୀ ଯେଉଁଟା ଇମ୍ପୋର୍ଟାଣ୍ଟ ରୋଲ କଣ ରହିଛି ଏଜୁକେସନାଲ?
1: ଆମେ ଯେତିକି ଆବଶ୍ୟକ ଆମ ଆବଶ୍ୟକ ହିସାବରେ ଆମେ ଇଣ୍ଟରନେଟ୍ ୟୁଜ୍ କରିବା, ନହେଲେ ଆମେ ପ୍ରାକୃତିକ ଦୁନିଆ ଠାରୁ ଦୂରେଇ ଯିବା, ଆସ୍ତେ ଆସ୍ତେ ତାକୁ ଦୂରେଇ ଯିବା। ଆମେ ମାନେ କୃତ୍ରିମ ଦୁନିଆ ମୋବାଇଲ ଭିତରେ ପଶିଯାଇ 24 ଘଣ୍ଟା ଆମେ ମୋବାଇଲରେ ହିଁ ରହିଯିବା, ଆଉ କିଛି ବାହାର ଖବର କିଛି ଏତେ ମାନେ ଜଡିତ ହେଇପାରିବେନି, ସ୍ୱତଃପ୍ରତ ଭାବେ ଜଡିତ ହେଇପାରିବେ।
0: ଆଜ୍ଞା, ବହୁତ ବହୁତ ସୁନ୍ଦର କଥା କହିଲେ। ନିହାତି ଭାବରେ ସବୁକିଛିକୁ ଆମେ ଜଗି ରଖି ଚଳିବା ଉଚିତ, ସବୁକିଛିକୁ ଜଗି ରଖି ବ୍ୟବହାର କରିବା ଉଚିତ, ଏଇଟା ମଧ୍ୟ ଆମେ ମାଇଣ୍ଡରେ ରଖିବା ଉଚିତ। ଧନ୍ୟବାଦ ହିମାଦ୍ରୀ ଭାଇ, ଆପଣ ଆମ ସହିତ ଯୋଡି ହେଲେ ଏବଂ ଏତେ ମିଠା ମିଠା ଥଟ୍ ସେୟାର କଲେ,
1: ଧନ୍ୟବାଦ।
0: ସୋ ଫ୍ରେଣ୍ଡସ, ଏଜୁକେସନାଲ କ୍ଷେତ୍ରରେ ଟେକ୍ନୋଲୋଜି ଆମକୁ ଯେତିକି ହେଲ୍ପ କରିଛି ତାର କିଛି କନ୍ସ ବି ରହିଛି, କିଛି ପ୍ରୋଜ୍ ବି ରହିଛି। ତ ନିହାତି ଭାବରେ ଆମେ ସବୁକିଛି ଯାହା ବି ନେଗେଟିଭିଟି ରହିଛି ସେସବୁକୁ ଦୂରେଇ ଏହାର ପଜିଟିଭ ଇମ୍ପାକ୍ଟ, ପଜିଟିଭ ପର୍ସପେକ୍ଟିଭ ଉପରେ ବେଶୀ ଧ୍ୟାନ ଦେବା ଦରକାର, ନିଜ ଉପରେ ସେଲ୍ଫ କଣ୍ଟ୍ରୋଲ ରହିବା ଦରକାର, ବେଶୀ ସମୟ ସ୍ମାର୍ଟଫୋନ୍ ବା ସ୍କ୍ରିନ୍ ଟାଇମ୍କୁ କମ୍ କରିବା ବି ଦରକାର, ଯେତିକି ଆବଶ୍ୟକ ସେତିକି ବ୍ୟବହାର କରିବା ଦରକାର। ବହୁତ ସୁନ୍ଦର କଥା କହିଲେ। ଏମିତି ଯଦି ଆପଣଙ୍କ ମାଇଣ୍ଡରେ ବି କିଛି ରହିଛି ଥଟ୍, ସେୟାର କରନ୍ତୁ ଆମ ସହିତ। ସୋ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ଡାଇଲ୍ କରନ୍ତୁ ନମ୍ବର 0671230315306712303153।

0: 10 କରିଛନ୍ତି ମ୍ୟୁଜିକାଲି ୟୋର୍ସ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଆଣ୍ଡ ଆଜି ଆମେ କଥା ହେଉଛେ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ଭୂମିକା ବିଷୟରେ. ଆମ ସହିତ ଯୋଡ଼ି ହୋଇଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହୋଇଯିବା ତାଙ୍କ ସହିତ. ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ହ୍ୟାଲୋ ହ୍ୟାଲୋ, ବୋଧହୁଏ କଲ୍ଟି ଡିସ୍କନେକ୍ଟ ହେଇଯାଇଛି. ସୋ କଥା ହେବା, ଯଦି ମୁଁ ଆପଣଙ୍କୁ ଆଉ ଥରେ ବି କହି ରଖୁଛି, ଯଦି ଆପଣ ଆମ ସହିତ କଥା ହେବାକୁ ଚାହୁଁଛନ୍ତି, ଆମ ସହିତ ଆପଣଙ୍କର ଥଟ୍ ସେୟାର କରିବାକୁ ଚାହୁଁଛନ୍ତି, ତାହେଲେ ମେକ୍ ସିଓର ଆପଣଙ୍କର ଯେଉଁଠି ବି ନେଟୱର୍କ ଅଛି ଟିକେ ସେହିଭଳି ଜାଗାକୁ ଆସି ଆମ ସହିତ କଥା ହୁଅନ୍ତୁ, ଏବଂ ଆପଣ ଯେଉଁ ଜରିଆରେ ଆମକୁ ଶୁଣୁଛନ୍ତି ତାର ଭଲ୍ୟୁମ୍କୁ ଟିକେ ଲୋ ରଖିଦିଅନ୍ତୁ, ସୋ ଦ୍ୟାଟ୍ ଆମେ କ୍ଲିୟରଲି କଥା ହେଇପାରିବା. କଥା ହେବା ପାଇଁ ଡାଏଲ କରନ୍ତୁ ନମ୍ବର 0671230353. ଚାଲନ୍ତୁ ଦେଖିନେବା କିଏ ଅଛନ୍ତି ଆମ ସହିତ ଲାଇନରେ. ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଜୟ ଜଗନ୍ନାଥ, ନମସ୍କାର. କିଏ କହୁଥିଲେ, କୋଉଠୁ କହୁଥିଲେ? ଚୈତନ୍ୟ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ. ହ୍ୟାଲୋ,
1: ଆଜ୍ଞା,
0: ଶୁଣିପାରୁଛନ୍ତି ତ?
1: ଆଜ୍ଞା ଆଜ୍ଞା.
0: ତ କଣ କହିବେ ଆଜିର ଟପିକ ବିଷୟରେ?
1: ଆଜ୍ଞା, ବିଜ୍ଞାନ କ୍ଷେତ୍ରରେ ତ ସବୁକିଛି ଆଗେଇଛି.
0: ଆଜ୍ଞା,
1: ବିଜ୍ଞାନ କ୍ଷେତ୍ରରେ ସବୁକିଛି କାମ ହେଇପାରୁଛି. ଦେଖନ୍ତୁ, ଆମେ ଆଗରୁ ଚିଠିଟିଏ ଲେଖିବା ପାଇଁ ଆମକୁ ଟିକେ ସମୟ ଦରକାର ହଉଥିଲା. ଗୋଟେ ଲେଟରଟେ ଆଣିବା, ଲେଟର ଆଣିଲେ ଲେଖିବା, ପଠେଇବା. କିନ୍ତୁ ୟା ଦ୍ଵାରା କଣ କରୁଛେ, ଆମେ ଗୋଟେ ମିନିଟ ଭିତରେ ବା ପାଞ୍ଚ ମିନିଟ ଭିତରେ ଆମେ ଏଠି ବି SMS ଲେଖିକି ପଠେଇ ଦେଇପାରୁଛେ.
0: ଆଜ୍ଞା,
1: ଟିକେ ତାଙ୍କ ସହିତ ସିଧାସଳଖ ବି କଥାବାର୍ତ୍ତା ହେଇପାରୁଛେ, ଏମିତିକି ତାଙ୍କୁ ବି କଣ ତାଙ୍କ ମୁହଁ ଚାହା ଚାହିଁବି ଏଥିରେ ଡାଇରେକ୍ଟଲି ହେଇପାରୁଛେ.
0: ଆଜ୍ଞା,
1: ତାପରେ ପଇସା ପତ୍ର କଥା.
0: ଆଜ୍ଞା,
1: ପଇସା ପତ୍ର କଥା ବି ଏଇ ମୋବାଇଲ ଦ୍ଵାରା ବା ଏଇ ବିଜ୍ଞାନ ଦ୍ଵାରା ଯେତେ ଆଗେଇଛି, ଆମେ ଏଇଠି ଟିକେ ପାଞ୍ଚ ମିନିଟ ଗାଁରେ ମୋର ପଇସା ଦରକାର, କଣ କେମିତି କରିବା, ହଠାତ୍ ଶିଖି ଆମେ ପଇସା କିଛି ହାତକୁ ତାଙ୍କ ଟିକେ ପଠେଇ ପାରୁଛେ.
0: ଆଜ୍ଞା,
1: ସେ ଯୋଉଠି ଥାଆନ୍ତୁ, ମାନେ କିଛି ନ ଯାଇକି ସେଠିକି ହେଇପାରୁଛି. ତାପରେ ଆହୁରି ଦେଖନ୍ତୁ, ଏଇ ଯୋଉ କାର୍ଯ୍ୟ କ୍ଷେତ୍ରରେ ଆମର ତନ୍ତ ସେଟ୍ଟା ତିଆରି କରିବା ପାଇଁ ଅତି କମ୍ରେ 8-10 ଦିନ ଲାଗୁଥିଲା, ମାନେ କାରିଗରକୁ. ବର୍ତ୍ତମାନ ସେ ଗୋଟେ ତନ୍ତକୁ ଠିଆ କରିବା ପାଇଁ ମେସିନ୍ ଦ୍ଵାରା ତା କଟିଂ କାଟିଂ କରି 1.5 ଦିନ ଭିତରେ ସେ ପୁରା ସମ୍ପୂର୍ଣ୍ଣ
0: ମାନେ
1: ସେଟ୍ ଠିଆ କରିଦେଉଛନ୍ତି. ଏମିତିକି ଦିନକ ଭିତରେ ବି ଠିଆ କରିଦେଉଛନ୍ତି ତନ୍ତଟି.
0: ଆଜ୍ଞା
1: ଆଜ୍ଞା, ଯୋଉଟାର ମୂଲ୍ୟ କି ହଉଛି 25,000 ଟଙ୍କା.
0: ଆଜ୍ଞା
1: ଆଜ୍ଞା, ସେଇଟା ଗୋଟେ ବି ସେ ପୁରା ସମ୍ପୂର୍ଣ୍ଣ ଇଏରେ ଫିଟିଂ କରିକି ଠିଆ କରିଦେଉଛନ୍ତି. ତେଣୁ ବିଜ୍ଞାନର ଅଗ୍ରଗତି ଯୋଗୁଁ ଏସବୁ ସମ୍ଭବ ହୋଇପାରୁଛି
0: ନିହାତି ଭାବରେ.
1: ଘରଟାକୁ ଘର ମାନେ ଆଗରୁ ତ ଏତେ ଗରମ ନଥିଲା, ଚାଳ ଘର ଥିଲା, ସେସବୁ ଥିଲା, ବର୍ତ୍ତମାନ ସବୁ ଛାତ ଘର ହେଇଗଲା, ଗରମ ହଉଛି.
0: ସେଇ
1: ଗରମକୁ ହଟେଇବା ପାଇଁ ବର୍ତ୍ତମାନ ବିଜ୍ଞାନ କେତେ ଅଗ୍ରଗତି କରିଛି, ପାହାଡ଼ ଗରମ କରିଦଉଛି କିନ୍ତୁ ଘର ଭିତରଟା ପୁରା ଥଣ୍ଡା
0: କରିଦଉଛି. ଠିକ ଅଛି ଭାଇ, ଆପଣ ଆମ ସହିତ ଏତେ ସୁନ୍ଦର ସୁନ୍ଦର କଥା ସେୟାର କଲେ, ସେଥିପାଇଁ ଚୈତନ୍ୟ ଭାଇ ଆପଣଙ୍କୁ ଦିଲ ସେ ଧନ୍ୟବାଦ. ନମସ୍କାର. ଏଥିରେ ଚୈତନ୍ୟ ଭାଇ ଆମ ସହିତ ଯୋଡ଼ି ହେଇଥିଲେ କୁଆଁରପାଳରୁ, ଏବଂ ସେୟାର କଲେ କି ବିଜ୍ଞାନ ଦ୍ୱାରା ଆମର ସବୁକିଛିର ମାଧ୍ୟମ ବଦଳି ଯାଇଛି, ଜୀବନ ବେଶ ସରଳ

ସୁନ୍ଦର ହେଇପାରିଛି ଏଇ ଟେକ୍ନୋଲୋଜିର ଅଗ୍ରଗତି ଦ୍ୱାରା। ସୋ କ'ଣ ରହିଛି ଆପଣଙ୍କର ଥଟ୍, ସେୟାର କରନ୍ତୁ। ଶିକ୍ଷା କ୍ଷେତ୍ରରେ କେମିତି ଟେକ୍ନୋଲୋଜି ଆମକୁ ହେଲ୍ପ କରିଛି ସେ ବିଷୟରେ ସେୟାର କରନ୍ତୁ ଆପଣଙ୍କର ଥଟ୍। ନମ୍ବରଟି ହେଉଛି 0671230353।

0: ଆମ ସହିତ ଯୋଡି ହେଇଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଋଷିକେଶ ଭାଇ, ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
1: ମୁଁ ପ୍ରଥମେ କହିବାକୁ ଚାହୁଁଛି ଯେ ବହୁତ ସୁନ୍ଦର ଟପିକ ଟେ ରଖିଛନ୍ତି। ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ଘଟୁଛି, କିନ୍ତୁ ସମସ୍ୟା ସେତେବେଳେ ଆସେ ଯେତେବେଳେ ଆମେ ତାକୁ କ୍ରିଏଟିଭ୍ ୟୁଜ୍ ନ କରି କପି ପେଷ୍ଟ ଯଦି ୟୁଜ୍ କରିବା, ଏଆଇ ୟୁଜ୍ କରିକି ଆମେ ଯଦି କପି ପେଷ୍ଟ କରିଦେବା ଆମ ଶିକ୍ଷା କ୍ଷେତ୍ରରେ, ତାହେଲେ ଆମର ନିଜର ସୃଜନଶୀଳ ଶକ୍ତିର ବିକାଶ ହେଇପାରିବ ନାହିଁ। ତେଣୁ ଆମର ଆଇସିଟି ର ବ୍ୟବହାର ହେବା ଦରକାର, ଟେକ୍ନୋଲୋଜିର ବ୍ୟବହାର ହେବା ଦରକାର, କିନ୍ତୁ ଆମକୁ ତାର ବ୍ୟବହାର ସମୟରେ ସୃଜନଶୀଳତା ଦିଗ ପ୍ରତି ଧ୍ୟାନ ଦେବା ଦରକାର, ନହେଲେ ଆମେ କପି ପେଷ୍ଟ ସୀମିତ ରହିଯିବା।
0: ନିହାତି,
1: ତେଣୁ ମୁଁ ଚାହୁଁଛି କି ଏଇ କ୍ଷେତ୍ରରେ ଆମେ ଶିକ୍ଷାର୍ଥୀ ମାନେ କିଛି ସଚେତନ ହବା ଦରକାର, ଆଉ ଆମର ପ୍ୟାରେଣ୍ଟସ ମାନେ ବି ସଚେତନ ହବା ଦରକାର। ଶିଶୁମାନଙ୍କୁ ମୋବାଇଲ ଦେଲା ବେଳେ ଆମେ ପାଠ ପଢିବା ସମୟରେ ତା ସହିତ ଆମେ ସେ ଦିଗଟିକୁ ଦେଖିବା, ଯେମିତି ଶିକ୍ଷା ସହିତ ଅନ୍ୟ କୌଣସି ଦିଗରେ ଯେମିତି ସେମାନେ ଆଟ୍ରାକ୍ଟ ନ ହୋଇ ମୋବାଇଲ କୁବ୍ୟବହାର ନ କରିଦିଅନ୍ତୁ ବା ଟେକ୍ନୋଲୋଜିର ଖରାପ ବ୍ୟବହାର ନ କରନ୍ତୁ। ତେଣୁ ଆମକୁ ତାର ସକ୍ରିୟାତ୍ମକ ବ୍ୟବହାରଟି କରିବା ଦରକାର, ସୁଫଳ ବ୍ୟବହାର କରିବା ଦରକାର। ଆଉ ଯଦି ପୁରା ସମ୍ପୂର୍ଣ୍ଣ ଭାବେ ନିର୍ଭର କରି କେବଳ ହିଁ ଆମେ କପି ପେଷ୍ଟ କରିବା ବା ତାକୁ ସହାୟକ ଭାରି ଯନ୍ତ୍ର ଭାବେ ବ୍ୟବହାର ନ କରି କେବଳ ତାକୁ କେବଳ ଆମର ଗାଇଡ ଯେମିତି ଏମ୍ବିଡେଡ୍ ଗାଇଡ କଲା ଭଳି ବ୍ୟବହାର କରିବା, ତାହେଲେ ଆମର ସମସ୍ୟା ଦେଖାଦେବ।
0: ନିହାତି ଭାବରେ ବହୁତ ସୁନ୍ଦର କଥା କହିଲେ ଯେ ଏଇଟା ଗୋଟେ ନିହାତି ସମସ୍ତଙ୍କୁ ସେତିକି ଆୱେର କରେଇଦବ ଯେ ଆମେ ଯେତିକି ତାକୁ ଭଲ ଭାବରେ ୟୁଜ୍ କରିବା ସେଇଟା ଆମ ପାଇଁ ସେତିକି ଫଳପ୍ରଦ ହବ। ଥ୍ୟାଙ୍କ ୟୁ ଋଷିକେଶ ଭାଇ, ଏତେ ସୁନ୍ଦର କଥା ଆମ ସହିତ ସେୟାର କରିଥିବାରୁ
1: ଆପଣଙ୍କୁ ମଧ୍ୟ ବହୁତ ଧନ୍ୟବାଦ।
0: ସେଇଥିଲେ ଋଷିକେଶ ଭାଇ, ସତରେ ସବୁ ଜିନିଷର ରହିଥାଏ, ଯେମିତି କୁହାଯାଏ ଗୋଟେ କଥାରେ ଯେ ଏକ୍ସେସ୍ ଅଫ୍ ଏଭ୍ରିଥିଙ୍ଗ ଇଜ୍ ବ୍ୟାଡ୍। ସୋ ଯେତେବେଳେ ଆମେ କୌଣସି ଗୋଟେ ଜିନିଷକୁ ଅତ୍ୟଧିକ ମାତ୍ରାରେ ୟୁଜ୍ କରିଥାଉ ବା ସବୁ ଜିନିଷର ଗୋଟେ ଭଲ ଦିଗ ରହିଥାଏ, ଗୋଟେ ଖରାପ ଦିଗ ରହିଥାଏ, ତ ଯଦି ଆମେ ଖରାପ ଦିଗ ପ୍ରତି ଅଧିକ ଧ୍ୟାନ ଦେବା ତାହେଲେ ଏହାର ଭଲ ଦିଗଟି ଦୂରେଇଯିବ। ଯେମିତି କହିଲେ ଯଦି ଆମେ ଏଆଇ ର ୟୁଜ୍ କରି କପି ପେଷ୍ଟ କରିବା ତାହେଲେ ଏଆଇ ଦ୍ୱାରା ଆମେ ଯେତେ ବେନିଫିଟ୍ ପାଉଛେ ସେଇଟା ମଧ୍ୟ ଦୂରେଇଯିବ। ସୋ କ'ଣ ରହିଛି ଆପଣଙ୍କର ଥଟ୍, ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି କେତେ କରିଛି ହେଲ୍ପ, ସେ ବିଷୟରେ ଜଣାନ୍ତୁ ଆମ ସହିତ, କଥା ହୁଅନ୍ତୁ ଆମ ସହିତ। ଡାଏଲ କରନ୍ତୁ ନମ୍ବର 0671230315। Stay tuned, 100.4 Akashvani FM, Rainbow Katak, Dil Se Dil Tak। So, ଚାଲନ୍ତୁ ନେଇଯିବା ଆମର ନେକ୍ସଟ କଲ, ଦେଖିନେବା କିଏ ରହିଛନ୍ତି ଆମ ସହିତ। ହ୍ୟାଲୋ, କଲ୍ଟି କଟିଯାଇଛି କୌଣସି କାରଣରୁ। ସୋ ଆପଣ ମେକ୍ ସିଓର କି ଆପଣ ଯେଉଁଠୁ ବି କଥା ହେଉଛନ୍ତି ଆମ ସହିତ ଆପଣଙ୍କର ନେଟୱାର୍କ ଠିକ ଥିବା ଦରକାର, ଏବଂ ଆପଣ ଯେଉଁ ଜରିଆରେ ଆମକୁ ଶୁଣୁଛନ୍ତି ତାର ଭଲ୍ୟୁମ୍ ଟିକେ ଲୋ କରିଦିଅନ୍ତୁ ଆମ ସହିତ କଥା ହେବା ବେଳେ, କିନ୍ତୁ ଆମ ସହିତ ସେୟାର କରନ୍ତୁ ଆପଣଙ୍କର ଏଇ ବହୁତ ହି ଭାଲ୍ୟୁଏବଲ୍ ଥଟ୍। ଡାଏଲ କରନ୍ତୁ ନମ୍ବର 0671230315।

0: ସୁଚାଲନିକ ନମ୍ବର କିଏ ରହିଛନ୍ତି ଆମ ସହିତ? ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଗୁଡ୍ ଆଫ୍ଟରନୁନ୍, ମୁଁ ଜଜାତି କିଶୋର ମହାନ୍ତ।
0: ଆଜ୍ଞା,
1: କରଞ୍ଜିଆ ମୟୂରଭଞ୍ଜରୁ କହୁଥିଲି।
0: ଜଜାତି ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
1: ମୁଁ ନିଶ୍ଚୟ କହିବି, ଶିକ୍ଷା କ୍ଷେତ୍ରରେ ବିଜ୍ଞାନ ବା ଟେକ୍ନୋଲୋଜି ଆମକୁ ବହୁତ ଆଗକୁ ନେଇଛି। ଏବେ ପୃଥିବୀର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ବି ପ୍ରଫେସର ମାନଙ୍କର ପାଠ ଆମେ ଘରେ ରହିକରି ପଢିପାରିବା ଅନଲାଇନ ମାଧ୍ୟମରେ, ଯୋଉଟାକୁ ଆଗରୁ ଆମେ ଜାଣିପାରୁନଥିଲେ ଯେ ଏତେ ପୃଥିବୀରେ ଏତେ ବଡ ବଡ ବିଶ୍ୱବିଦ୍ୟାଳୟ ସବୁ ଅଛି। ଏବଂ ଅନଲାଇନରେ ମୁଁ ଜାଣିବାରେ ଅନେକ ପିଲା ଓଏସ୍ ଆଇଏସ୍ ମଧ୍ୟ ପାଇପାରୁଛନ୍ତି। ଘରେ ବସିକରି ବିଭିନ୍ନ କୋଚିଂ ସେଣ୍ଟର ପାଠ ଖୁବ ସହଜରେ ଅତି ସୁନ୍ଦର ଭାବରେ ପଢିପାରୁଛନ୍ତି। ଏହା ଶିକ୍ଷା

0: କ୍ଷେତ୍ରରେ ଅତ୍ୟନ୍ତ ବରଦାନ ସାବ୍ୟସ୍ତ ହେଇଛି ଏବଂ ଆକୁ ଆହୁରି ଗାଁ ଅଞ୍ଚଳରେ ରହୁଥିବା ପିଲା ବି ଆକୁ ଭାରତବର୍ଷରେ ବିଭିନ୍ନ ବଡ଼ ବଡ଼ ଉଚ୍ଚ ପଦପଦବୀରେ ରହିକରି ମାନଙ୍କୁ ଆହୁରି ଆଗକୁ ନେବେ।
1: ତେଣୁ
0: ଭଳି ଟେକ୍ନୋଲୋଜି ସବୁ ବର୍ଗର ଲୋକ ଉପକୃତ ହେଉଛନ୍ତି ଆଗକୁ ହେବେ।
1: थैंक यू जयजाति भाई इतनी सुंदर इतने वैल्युएबल थॉट आपणंकर आम सहित शेयर करले सेति भाई आपणंकु दिल से धन्यवाद।
0: धन्यवाद मैडम।
1: सो इथिले जयजाति भाई जोडी हितले मयूरभंज रु कहले कि सतरे आगरु आमे कोनोसी बाहर जागा को जिबा को पडुथिला बाहर जागा रे एडजस्ट करबा को पडुथिला किंतु एबे आ से सबुर झिंझट नाही आमा हात पाहंता रे मिली जाई छे हमको स्क्रीन माने स्क्रीन टाइम आमे जोडी हे पारु छे ई इंटरनेट जरिया रे बा टेक्नोलॉजी जरिया रे दूर देश सहित विदेश सहित एवं पाई पारु छे ढेर सारा ज्ञान। सो कोन रही छे आपणंकर मत शिक्षा क्षेत्र रे टेक्नोलॉजी कौन रही भूमिका से विषय कॉल करी जणंतु हमको नंबर टी हूँ 0671230315। आम सहित जोड़ी नेक्स्ट कॉलर चलंतु सुनवा तंकु। हेलो गुड आफ्टरनून के कहते कौठ कहते
2: जय जगन्नाथ नमस्कार।
1: नमस्कार
2: मुँ तो कहूली से आपंकर भूतपूर्व कलर राजेश नायक फ्रम चर्चिका बजार जगत सिंहपुर।
1: राजेश भाई आपण को हम कार्यक्रम को स्वागत कौन कहे आज टॉपिक विषय
2: भाई सुंदर टॉपिक जानपाई जिन धन्यवाद देवी आपिक कह निश्चिंत भाव बर्तमान आधुनिक अत्याधुनिक जुगरे वैज्ञानिक जुगरे एआई जमान ଟେକ୍ନୋଲୋଜି ତ ବହୁତ କିଛି କାମ କରୁଛି ଫିର୍ ବି ତାର ଯେତିକି ଭଲ ଅଛି ସେତିକି ବି ଖରାପ ଅଛି।
1: ଆଜ୍ଞା
2: ଗୋଟେ କଥା ହଉଛି ବର୍ତ୍ତମାନ ସାଟେଲାଇଟ୍ ମାଧ୍ୟମରେ ଆପଣଙ୍କର ସବୁ ରେଡିଓ ଚାଲୁଛି ଟେଲିଭିଜନ ଚାଲୁଛି ମୋବାଇଲ ଚାଲୁଛି କମ୍ପ୍ୟୁଟର ଚାଲୁଛି ଯଦି ଉପଗ୍ରହ ବନ୍ଦ ହେଇଯିବ
1: ତାହେଲେ
2: ସବୁ ଠପ୍ ହେଇଯିବ ଆମେ ଅତ୍ୟଧିକ ଡିପେଣ୍ଡାଣ୍ଟ ହବାଟା ଠିକ ନୁହଁ। ଆଉ ଯୋଉ କହିଲେ ଆପଣ ପାଠପଢା ହଉଛି ବର୍ତ୍ତମାନ ଯୋଉ ଅନଲାଇନ୍ ପାଠପଢା ପିଲାମାନେ ଗୋଟେ ବାହାନା କଲେ ଯେ ଆମେ ଅନଲାଇନ୍ ପାଠ ପଢୁଛୁ ଘରେ ଗରିବ ଲୋକ ଘରେ ଦୁଇ ଓଳି ଦିମୁଟା ଖାଇବାକୁ ନଥିବ ଜୁଲମ କରିକିରି ଭାଇ ଆଣ୍ଡ୍ରଏଡ ସେଟ୍ ସ୍ମାର୍ଟଫୋନ ଆମକୁ ଦରକାର ବାପା ମା କଷ୍ଟ କରି ଦୁଃଖ କରିକି ଦେବେ ସେମାନେ ଅନଲାଇନ୍ ପାଠ ପଢିଲେ କି ଫ୍ରି ଫାୟାର ଖେଳିଲେ କି ପବ୍ଜି ଖେଳିଲେ କି ଗେମ୍ ଖେଳିଲେ କି କାହା ସାଙ୍ଗେ ଚାଟିଂ କଲେ କି ରାତି ଅନିଦ୍ରା କୋଉଠି କଣ କଲେ ସେଟା କଣ ଗାର୍ଡିଆନ ଜଗିକି ବସୁଛନ୍ତି। ତେଣୁ ବହୁତ କିଛି ବି ଖରାପ ତା ଦେହରେ ଘଟୁଛି ବହୁତ ଜାଗାରେ ଏଇ ଲକ୍ କରିକିରି ବି ଧୋକା ଖାଉଛନ୍ତି ସୁଇସାଇଡ୍ ବି କରୁଛନ୍ତି
1: ସବୁ
2: ଗରିବ ପୁଅ ଝିଅ ବି ପାଠ ପଢି ପାରିବେନି ଯୋଉମାନଙ୍କ ପାଖରେ ପଇସା ଅଛି ଲକ୍ଷପତି କୋଟିପତି ସେମାନେ କମ୍ପ୍ୟୁଟର ପଢେଇବେ। ଆଜିକାଲି ସରକାରୀ ସ୍କୁଲରେ ଆପଣ ଦେଖନ୍ତୁ କମ୍ପ୍ୟୁଟର ଥୁଆ ହେଇଛି ସବୁ ଥୁଆ ହେଇଛି ଖତ ଖାଉଛି କମ୍ପ୍ୟୁଟର ମାଷ୍ଟର ନାହାନ୍ତି ନା ପିଲାମାନଙ୍କୁ ପାଠ ବି ପଢଉନାହାନ୍ତି। ତେଣୁ ମୋ ମତରେ ନିଜ ଉପରେ ନିର୍ଭର କରେ ଯଦି ଆପଣ ଉପଯୁକ୍ତ ଟ୍ରେନିଂ ପାଇଥିବେ ତାହେଲେ ଆପଣ କମ୍ପ୍ୟୁଟର ଚଲେଇ ପାରିବେ କି ମୋବାଇଲ ଚଲେଇ ପାରିବେ ଉପଯୁକ୍ତ ଟ୍ରେନିଂ ନ ପାଇଥିଲେ ସେ ବି କାମ କରିପାରିବେ ନାହିଁ। ତେଣୁ ସବୁଆଡେ ଚିନ୍ତା କରିକିରି ଆମେ ଆଧୁନିକ ଯୁଗରେ ଆଗକୁ ବଢୁଛୁ
1: କିନ୍ତୁ
2: ଅନ୍ୟାନ୍ୟ ଦିଗରେ ବହୁତ କିଛି ବେନିଫିଟ ଅଛି ସ୍ୱାସ୍ଥ୍ୟ ବିଜ୍ଞାନ ହଉ ଆପଣଙ୍କ ଅନ୍ୟାନ୍ୟ ଦିଗରେ ଆଗକୁ ବଢୁଛି। ଆଜିକାଲି ତ ଲୋକମାନେ କହିଲେଣି ଯଦି ମେସିନ ବାହାରନ୍ତା କି ରୋବୋଟ ଫୋବୋଟ ବାହାରନ୍ତା ଆମକୁ ରୋଷେଇ କରି ଖାଇବାକୁ ଦେଇଯାନ୍ତା ଅନଲାଇନ୍ ମଗେଇକିରି ଖାଉଛନ୍ତି ପଛେ ଘରେ ରୋଷେଇ କରିକି
1: ଖାଉନାହାନ୍ତି।
2: ମୋ ମତରେ ଯେତିକି ଆପଣଙ୍କ କମ୍ପ୍ୟୁଟରର ମୋବାଇଲର ଯେତିକି ବେନିଫିଟ ଅଛି ତାଠାରୁ ଅଧିକା ଖରାପ ଅଛି।
1: ନାଇଁ ଅଧିକ ତ ଖରାପ କହିପାରିବା ନାହିଁ କିନ୍ତୁ କିଛି ଖରାପ ତ ରହିଛି ପ୍ରତ୍ୟେକ ଜିନିଷର କିଛି ଭଲ କିଛି ଖରାପ ଥାଏ ଭାଇ କିନ୍ତୁ ସେଇଟା ଆମ ଉପରେ ହିଁ ନିର୍ଭର କରେ ଆମେ ତାକୁ କେଉଁ ଦିଗରେ ୟୁଜ୍ କରିବା।
2: ଏକ୍ଜାମ୍ପଲ ଦେଲେ ନିର୍ଭର କରେ ପିଲା ବାପା ଜାଣିଲା ଯେ ପୁଅ ନେଉଛି ମୋର କମ୍ପ୍ୟୁଟର କ୍ଲାସ କରିବ କି ପାଠ ପଢିବ ପୁଅ ଯଦି ରାତି ଅନିଦ୍ରା କୋଉଠି କଣ କଲା ବାପା ମା କଣ ତାକୁ ଜଗିକି ବସିଛନ୍ତି ଆଜିକାଲି
1: ସେଇଟା ସେ ପିଲା ଉପରେ ହିଁ ଭାଇ ନିର୍ଭର କରେ ଯେ ଯେଉଁ ପିଲା
2: ପାଇଗଲା ସେମାନଙ୍କୁ ଆପଣ କିଛି ପାଟି ଫିଟେଇ ପାରିବେନି କହିଲା ମାନେ ବହୁତ ମାନେ ଅଲଗା ପ୍ରକାର ସବୁ ହବ କିଏ ସୁଇସାଇଡ କରିଦଉଛନ୍ତି।
1: ସେ ଶୁଣନ୍ତୁ ଭାଇ ସେଇଟା ସେ ପିଲା ଉପରେ ହିଁ ନିର୍ଭର କରେ କି ସିଏ ତାକୁ କିପରି ୟୁଜ୍ କରିବ ବା କେମିତି ୟୁଜ୍ କରିବ ସେସବୁ ଦିଗରେ ଧ୍ୟାନ ବି ଦେବାକୁ ପଡିବ। ସୋ ଭାଇ ଆପଣ ଆମ ସହିତ ଏତେ ସୁନ୍ଦର କଥା ସେୟାର କଲେ ଏବଂ ସମସ୍ତଙ୍କୁ ଆୱେର ମଧ୍ୟ କଲେ ସେଥିପାଇଁ ଦିଲ୍ ସେ ଧନ୍ୟବାଦ ଆପଣଙ୍କୁ।
2: ନାଇଁ ନାଇଁ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ଗୋଟେ କରେଣ୍ଟ ଟପିକ ଆଣିଛନ୍ତି ଆଉ ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି। ରାଜେଶ ଭଉଣୀ ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ସୋ ଏଇଥିରେ ରାଜେଶ ଭାଇ ଆମ ସହିତ ସେୟାର କଲେ ଏବଂ ଆମକୁ ଚେତେଇ ଦେଲେ ଯେ ସତରେ ଏଇ ଟେକ୍ନୋଲୋଜି ଶିକ୍ଷା କ୍ଷେତ୍ରରେ ଯେତିକି ବେନିଫିସିଆଲ ଆର ସେତିକି କନ୍ସ ମଧ୍ୟ ରହିଛି, ସେତିକି ନେଗେଟିଭ ପର୍ସପେକ୍ଟିଭ ମଧ୍ୟ ରହିଛି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଆମର

0: ସୋ ଆମ ସହିତ ଯୋଡ଼ି ହେଇଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ ଶୁଣି ନେବା ତାଙ୍କୁ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଗୁଡ୍ ଆଫ୍ଟରନୁନ୍, ସୁନିତା କହୁଛି, କଟକରୁ ସାଥିରେ ଅଛି।
0: ସୁନିତା ଭଉଣୀ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
1: ମୁଁ ଟପିକ ଉପରେ କହିବି ଯେ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ବହୁତ ଭୂମିକା ଅଛି। ଆଜିକାଲି ମାନେ ସ୍କୁଲ ଛୁଟି ଦିଆହଉଛି, ଯାହା ମାଧ୍ୟମରେ ମାନେ ମୋବାଇଲରେ ହଉ ପାଠ ପଢି ପାରୁଛନ୍ତି, ଲ୍ୟାପଟପ୍ ରେ ବି ହଉ ପଛେ ପିଲାମାନେ ପାଠ ପଢି ପାରୁଛନ୍ତି, ଆଉ ଟ୍ୟୁସନ ବି ଯାଉଛନ୍ତି। ଆଉ ଟେକ୍ନୋଲୋଜିର ଭୂମିକା ବହୁତ ରହିଛି, କାହିଁକି ନା ମାଷ୍ଟର ମାନେ ଯୋଉ ଆସିପାରିବେନି ନା ଛୁଟି ଦିଆହଉଛି ସ୍କୁଲରେ, ସେଥିପାଇଁ ସେମାନେ ପାଠ ଦଉଛନ୍ତି ଯେ ଏଇ ମୋବାଇଲ ମାଧ୍ୟମରେ ପାଠ ପଢ। ଆଉ ରଜ ପରେ ସ୍କୁଲ ଖୋଲିବ, ସେମାନେ ସ୍କୁଲକୁ ମାନେ ସବୁ କିଛି ଏଇ ମୋବାଇଲରେ ହିଁ ପ୍ରଶ୍ନର ଆଉ ଉତ୍ତର ସବୁ ପାଠ ସବୁ ପଳେଇ ଆସୁଛି। ଆଗ କାଳରେ କଣ, ସ୍କୁଲ ଆମେ ଯେତେବେଳେ ପାଠ ପଢା ଯାଉଥିଲୁ ସେତେବେଳେ ସ୍କୁଲ ଛୁଟି ଦିଆ ହଉଥିଲା, ଆମେ ଖାଲି ଟ୍ୟୁସନ ଯାଉଥିଲୁ, କିନ୍ତୁ ପାଠ ଆମକୁ ସାର୍ ମାନେ ପଠେଇ ପାରୁନଥିଲେ। ଏବେ କିନ୍ତୁ ସେସବୁ ତ ବହୁତ ଉପରେ ହେଇଗଲାଣି ନା, କାହିଁକି ନା ମୋବାଇଲରେ ହିଁ ସବୁ ପିଲାମାନେ ପାଠ ପଢିପାରିବେ, କେହି ଆଉ ଗୋଟେ ଦିନ ବି ବନ୍ଦ କରିପାରିବେନି।
0: ବହୁତ ସୁନ୍ଦର,
1: ଭୂମିକା ବହୁତ ରହିଛି।
0: ଆଜ୍ଞା ଆଜ୍ଞା, ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଏବେ, ଯାହା ପୂର୍ବରୁ ଟିକେ ପୂର୍ବରୁ ଆମର ଜଣେ ଶ୍ରୋତା ଭାଇ କହୁଥିଲେ କି ଟେକ୍ନୋଲୋଜି ଏବେ ଗୋଟେ ରିଭଲ୍ୟୁସନ୍ ଆଣିଦେଇଛି ଶିକ୍ଷା କ୍ଷେତ୍ରରେ। ଥ୍ୟାଙ୍କ ୟୁ ସୋ ମଚ୍ ସୁନିତା ଭଉଣୀ, ଆପଣ ଆପଣଙ୍କର ଏତେ ଭାଲ୍ୟୁଏବଲ୍ ଥଟ୍ ଆମ ସହିତ ସେୟାର କଲେ। ସୋ ଏଥିଲେ ସୁନିତା ଭଉଣୀ କହିଲେ କି ସତରେ ଟେକ୍ନୋଲୋଜି ଜରିଆରେ ଆମେ ଏବେ ହାତ ପାହାନ୍ତରେ ଆମର ସବୁ ଜ୍ଞାନ ପାଇପାରୁଛେ। ତ ସମୟ ଧୀରେ ଧୀରେ ସରି ସରି ଆସିଲାଣି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୋରେ। ସୋ ଜଲ୍ଦି ଜଲ୍ଦି ଆପଣଙ୍କର ଥଟ୍ ସେୟାର କରିଦିଅନ୍ତୁ, କ'ଣ ରହିଛି ଆପଣଙ୍କର ଥଟ୍, ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର କ'ଣ ରହିଛି ଭୂମିକା ସେ ବିଷୟରେ ଜଣାଇ ଦିଅନ୍ତୁ। ଆଣ୍ଡ ଡାଏଲ୍ କରନ୍ତୁ ନମ୍ବର 0671230315।

0: ସୋ ଆମକୁ ମିଳିଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ ହ୍ୟାଲୋ ଗୁଡ୍ ଆଫ୍ଟରନୁନ୍, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ କିରତ କହୁଛି, ଟଞ୍ଝତିଲା ସାଙ୍କୁଲ ପଣ୍ଡୁଆରୁ।
0: କିରତ ଭାଇ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
1: ଆଜିର ଟପିକରେ ମୁଁ ଏତିକି କହିବି, ଆଗରୁ ଥିଲା ଅଫଲାଇନ ଯୁଗ, ବୁଝିଲେ କି?
0: ଆଜ୍ଞା।
1: ଏବେ ବର୍ତ୍ତମାନ ପାଇଁ ଅନଲାଇନ ଯୁଗ।
0: ଆଜ୍ଞା।
1: ଏବେ ଅନଲାଇନରେ ମାନେ ଯେତିକି ମଣିଷ ଉପରେ ଖରାପ ପଡୁଛି ତାର ଭଲ ବି ପଡୁଛି, କାହିଁକି ନା ଏବେ ବର୍ତ୍ତମାନ ପାଇଁ କିଛି ପିଲା ବି ସେଟା ମାନେ ଅନଲାଇନରେ କ୍ଲାସ କରୁଛନ୍ତି।
0: ଆଜ୍ଞା।
1: ହେଲା ସେଇ ଅନଲାଇନ କୁ ନେଇକି କିଛି ବି ଗୋଟେ କାଣ୍ଡ କାରନାମା କରିଛନ୍ତି, ଯାହାଫଳରେ ମାନେ ଗୋଟେ ବାଧା ସୃଷ୍ଟି ହଉଛି।
0: ଆଜ୍ଞା।
1: ତେଣୁ ସବୁ ପିଲା ଏଥିରେ ସମାନ ନଥାନ୍ତି, କିଛି ବି ଅଛନ୍ତି ପିଲା ଭଲ, କିଛି ଅଛନ୍ତି ବି ପିଲା ଖରାପ। ତେଣୁ ନିଜ ଉପରେ ନିର୍ଭର କରେ ଯୋଉ ଅନଲାଇନ।
0: ଆଜ୍ଞା
1: ଆଜ୍ଞା।
0: ଆମେ ଯେତେ ଯେତେ ସନ୍ତୁଳିତ ଭାବରେ ଏଇଟାକୁ ୟୁଜ କରିବା। ହ୍ୟାଲୋ କିରତ ଭାଇ, ଆପଣଙ୍କର ବ୍ୟାକଗ୍ରାଉଣ୍ଡ ନଏଜ ବହୁତ, କିରତ ଭାଇଙ୍କ ସହିତ କଥା ଆଗକୁ ବଢିପାରିନି କାହିଁକିନା ତାଙ୍କର ବ୍ୟାକଗ୍ରାଉଣ୍ଡ ନଏଜ ବହୁତ ହି ଆସୁଥିଲା, ଯାହାଫଳରେ ତାଙ୍କ ସହିତ କଥା ହି ହେଉନଥିଲା। ବାକି ସେ ଯାହା ବି କହିଲେ କି ଆମ ଉପରେ ହିଁ ନିର୍ଭର କରେ ଆମେ କେତେ ଭଲ ଭାବରେ ଏହାକୁ ବ୍ୟବହାର କରିବା। ଗୋଟେ ସନ୍ତୁଳିତ ବ୍ୟବହାର ହିଁ ଆମକୁ ଟେକ୍ନୋଲୋଜିର ବେନିଫିଟ ଦେଇପାରିବ, ବା ଶିକ୍ଷା କ୍ଷେତ୍ରରେ ଏହାର ଯେଉଁ ଗୁଡ୍ ପଏଣ୍ଟସ୍ ରହିଛି ଆମେ ସେସବୁକୁ ଆଚିଭ୍ କରିପାରିବା। ସୋ ସମୟ ବହୁତ ହି କମ୍ ରହିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୋରେ। ସୋ ଆଉ କିଛି ସମୟ ଭିତରେ ବହୁତ ସଂକ୍ଷେପରେ କ'ଣ କହିବେ ଆପଣ, ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି କେତେ କରିଛି ହେଲ୍ପ, ସେ ବିଷୟରେ କହିଦିଅନ୍ତୁ ଆମକୁ ଡାଏଲ୍ କରି। ଡାଏଲ୍ କରନ୍ତୁ ନମ୍ବର 06712303153 06712303153।

0: ଲାଇଭ ଚିଟ୍ଚାଟ୍ର ସମୟ ସରିସରି ଆସିଛି। ତ ଆମ ସହିତ ଯୋଡି ଯାଇଛନ୍ତି ଆଜି ଆମର ଲାଷ୍ଟ କଲର। ସୋ ନେଇଯିବା ଏଇ ଲାଷ୍ଟ କଲ ଟି। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ହ୍ୟାଲୋ, ଗୁଡ ଆଫ୍ଟରନୁନ୍, ମୁଁ ସାରସ୍ୱତୀ ପ୍ରୋଗ୍ରାମରୁ କହୁଥିଲି।
0: ଆପଣଙ୍କ ନାଁ ଟି କହିଦେବେ? ଶୁଭଲକ୍ଷ୍ମୀ ଭଉଣୀ, ଆପଣ କେଉଁଠି ଯିବା ଆସିବା କରିବା ଭିତରେ କଥା ହେଉଛନ୍ତି କି? ଆପଣଙ୍କର ବହୁତ ହି ବ୍ୟାକଗ୍ରାଉଣ୍ଡ ନଏଜ୍ ଆସୁଛି ଏବଂ ଆପଣଙ୍କ କଥା ବହୁତ କମ୍ ଶୁଣାଯାଉଛି। ହ୍ୟାଲୋ, ସୋ ଏଇଥିଲେ ଶୁଭଲକ୍ଷ୍ମୀ ଭଉଣୀ, କିନ୍ତୁ ତାଙ୍କ ସହିତ କଥା ହେଇ ହେଲା ନାହିଁ, କାହିଁକି ନା ସେ କୋଉଠି ବୋଧେ ଯାଉଛନ୍ତି, କୋଉଠି ବୋଧେ ଯାତ୍ରା କରୁଛନ୍ତି, ସେଥିପାଇଁ ହାୱାର ଆୱାଜ ବହୁତ ଜୋରସେ ଆସୁଥିଲା। ସୋ ଫ୍ରେଣ୍ଡସ, ଯେତେବେଳେ ବି ଆପଣ ଆମ ସହିତ କଥା ହେଉଛନ୍ତି, ଆମ ସହିତ ଯୋଡ଼ି ହେଉଛନ୍ତି, ମେକ୍ ସିଓର ଆପଣ ଯେଉଁ ଜାଗାରେ ଅଛନ୍ତି ସେଠି ଟିକେ କମ୍ ନଏଜ୍ ଥିବା ଦରକାର, ଆପଣଙ୍କର କଥା କ୍ଲିୟର ଶୁଭୁଥିବା ଦରକାର। ଏବଂ ଆପଣ ଯଦି ଆମକୁ ରେଡିଓ ଜରିଆରେ ଶୁଣୁଛନ୍ତି ବା ଅନ୍ୟ କୌଣସି ଫୋନ୍ ମାଧ୍ୟମରେ ଶୁଣୁଛନ୍ତି, ତାହେଲେ ତାର ଭଲ୍ୟୁମ୍ ମଧ୍ୟ ସ୍ଲୋ ରଖନ୍ତୁ, ସୋ ଦ୍ୟାଟ୍ ଆମେ ଆପଣଙ୍କ ସହିତ କ୍ଲିୟରଲି କଥା ହେଇପାରିବା।

ହେଡ୍‌ଲାଇନ୍ ସହ ମୁଁ ସୁକନ୍ୟା। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ରାୟ ଶୁଣାଇଛନ୍ତି। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ଭନ କରିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ୍ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଉଦେଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ବୈଠକ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ୍ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ 80 କୋଟି ଲୋକଙ୍କୁ ମାସିକ ରାସନ ସହାୟତା ପ୍ରଦାନ କରିଛି। ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର 25,530 କୋଟି ଟଙ୍କାର ସାର୍ଥକ ପିଡିଏସ୍ ଯୋଜନାକୁ ଅନୁମୋଦନ କରିଛନ୍ତି। ଆସାମ ବିଧାନସଭାରେ ୟୁସିସି ବିଲ୍ 2026 ପାରିତ ହୋଇଯାଇଛି। ଦେଶର ତୃତୀୟ ରାଜ୍ୟ ଭାବେ ଆସାମରେ ଲାଗୁ ହୋଇଛି ଏହା। ପୂର୍ବରୁ ଉତ୍ତରାଖଣ୍ଡ ଓ ଗୁଜରାଟରେ ୟୁସିସି ଲାଗୁ ହୋଇଥିଲା। ସିବିଏସ୍ଇ ନବମ ଦଶମ ପାଇଁ 3ଟି ଆଞ୍ଚଳିକ ଭାଷା ବାଧ୍ୟତାମୂଳକ ପ୍ରସଙ୍ଗରେ ଧାର୍ଯ୍ୟ ପଲିସି ଉପରେ ରହିତାଦେଶ ପାଇଁ ସର୍ବୋଚ୍ଚ କୋର୍ଟ ମନା କରିଛନ୍ତି। ଓଡ଼ିଶାରେ ହେବ 2027 ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍। ସିକିମ୍ର ପ୍ରାକୃତିକ ପରିବେଶକୁ ବଞ୍ଚାଇ ରଖିବା ଆମର କର୍ତ୍ତବ୍ୟ ବୋଲି ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍‌ଲାଇନ୍ସ ଏତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍‌ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7ଟା ସମୟରେ।

SMS କିମ୍ବା WhatsApp ଜରିଆରେ ରିକ୍ୱେଷ୍ଟ କରି ଶୁଣି ପାରିବେ କାର୍ଯ୍ୟକ୍ରମ ରେନ୍ବୋ SMS ରେ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା।

ଶୁଣିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା।

ସନ୍ଧ୍ୟା ନଇ ଆସିଲେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ସ୍ମରଣରେ ତୁଳସୀ ଚଉରାମୂଳେ ସଂଯବତୀ ପ୍ରଜ୍ୱଳିତ କରିବା ହେଉଛି ଆତ୍ମାର ଏକ ପବିତ୍ର ସମର୍ପଣ। ଏହି ଦୀପର

ସ୍ନିଗ୍ଧ ଆଲୋକ କେବଳ ଘରର ଅନ୍ଧକାର ଦୂର କଲେନି, ବରଂ ପ୍ରଭୁଙ୍କ ଚରଣରେ ମନକୁ ଏକାଗ୍ର କରି ଭକ୍ତିର ଏକ ଅପୂର୍ବ ଶିହରଣ ଖେଳାଇ ଦିଏ, ଯାହାଦ୍ୱାରା ସମଗ୍ର ପରିବେଶ ହୋଇଉଠେ ଅମୃତମୟ।

0: এটি শেষ করছ ভক্তি গীতর কার্যক্রম আরাধনা।
1: ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଏଥିଲାଗି ରାସନ ପରିବହନ ଏବଂ ପରିଚାଳନା ପାଇଁ ସହାୟତା, ସାଧାରଣ ବଣ୍ଟନରେ ସ୍ୱୟଂକ୍ରିୟା ଆୟ, ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଓଡ଼ିଶାକୁ ଦେଶର ଷ୍ଟିଲ୍ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପାରାଦୀପର ଏରସମା ଅଞ୍ଚଳରେ ଜେଏସ୍ଡବ୍ଲ୍ୟୁର ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ଲାଣ୍ଟ 2028 ମସିହା ସୁଦ୍ଧା ଉତ୍ପାଦନ ଆରମ୍ଭ କରିବ। ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପକ୍ଷରୁ ଏହି ପ୍ରକଳ୍ପ ପାଇଁ 1,25,000 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅତ୍ୟାଧୁନିକ କାରଖାନାରୁ ବାର୍ଷିକ ପ୍ରାୟ 24 ମିଲିୟନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ହେବା ସହ ସେଠାରେ 12 ମିଲିୟନ୍ ଟନ୍ର ଏକ ସିମେଣ୍ଟ ପ୍ଲାଣ୍ଟ, 900 ମେଗାୱାଟ୍ କ୍ୟାପିଟିଭ୍ ପାୱାର ସିଷ୍ଟମ୍ ଏବଂ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବ। ପାରାଦୀପର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଗୁଜରାଟର ମୁନ୍ଦ୍ରା ବନ୍ଦର ଶୈଳୀରେ 2 ଉପକୂଳ ବିକାଶ ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା 5,000 କୋଟି ଟଙ୍କା ଅନୁଦାନରେ ପାରାଦୀପ କଟକ ଭୁବନେଶ୍ୱର ପୁରୀ ଅର୍ଥନୈତିକ କରିଡର ନିର୍ମାଣ ହେବ। ଆଗାମୀ କିଛି ବର୍ଷ ମଧ୍ୟରେ କେବଳ ପାରାଦୀପ ଅଞ୍ଚଳରେ 1,00,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। 2 ବର୍ଷ ମଧ୍ୟରେ ଶିଳ୍ପାୟନ ନିଯୁକ୍ତିର ସଫଳତା ରିପୋର୍ଟ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଛନ୍ତି। ଏହି ସମୟ ମଧ୍ୟରେ 433 ପ୍ରକଳ୍ପକୁ ସରକାର ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା 8,50,000 କୋଟି ଟଙ୍କାର ନିବେଶ ସହ 5,00,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଷ୍ଟ୍ର ନିର୍ମାଣ ଏବଂ ସ୍ଥାୟୀ ବିକାଶ, ସୂଚନା ଓ ପ୍ରସାରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟ୍ଟି କହିଛନ୍ତି। ଆଜି ଲୋକଭବନରେ ଯୁବ ସଙ୍ଗମ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଗୁଜରାଟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ ଉଭୟ ରାଜ୍ୟର ସାଂସ୍କୃତିକ ଐତିହ୍ୟ, ପରମ୍ପରା, ଲୋକକଳାକୁ ପ୍ରସାରିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାର ଦେଶରେ କଳା, ସଂସ୍କୃତି ଓ ଐତିହ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ତୀର୍ଥଯାତ୍ରା ରୂପରେଖ ଏବଂ ଆଧ୍ୟାତ୍ମିକ ଐତିହ୍ୟ

ସମ୍ବର୍ଦ୍ଧନ ଜାତୀୟ ଅଭିଯାନ ପ୍ରସାଦ ଆରମ୍ଭ କରାଯାଇଛି। ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ 2014-15 ଆର୍ଥିକ ବର୍ଷରେ ଏହାର ଶୁଭାରମ୍ଭ ହୋଇଥିଲା। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ହୃଦୟ ଯୋଜନା ବନ୍ଦ ହେବା ପରେ ଦେଶରେ ଥିବା ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ସଂରକ୍ଷଣ ପାଇଁ ପ୍ରସାଦ ଯୋଜନା କାର୍ଯ୍ୟକାରୀ କରାଗଲା। ଏଥିରେ ଦେଶର ପୂର୍ବରୁ ଚିହ୍ନଟ କରାଯାଇଥିବା ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସାମିଲ କରାଯାଇଛି। ପୁରୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଧାମକୁ ମଧ୍ୟ ଯୋଜନାରେ ସାମିଲ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ବର୍ଷ ରାଜ୍ୟରେ ମୌସୁମୀ ବର୍ଷା ଏବଂ ଏଲ୍ନିନୋ ଆଶଙ୍କାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ ଓ କୃଷି କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସନ୍ତା ଖରିଫ୍ ଚାଷର ରଣନୀତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି। ଆବାସୀ ମାଧ୍ୟମରେ ଆଜି ସିଂହଦେଓ କମ୍ ବର୍ଷା ଆଶଙ୍କା ଥିବା ଅଞ୍ଚଳରୁ ପର୍ଯ୍ୟାପ୍ତ ପରିମାଣର ବିହନ ଯୋଗାଣ ସୁନିଶ୍ଚିତ କରିବା ସହ ଡାଲିଜାତୀୟ ତୈଳବୀଜ ମିଲେଟ୍ ବିହନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଚ୍ଚ ଜମି ଏବଂ ବର୍ଷା ନିର୍ଭରଶୀଳ ଅଞ୍ଚଳରେ ଫସଲ ବିବିଧୀକରଣକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିବାକୁ ଜିଲ୍ଲା କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କଫେଡ୍ ଲ୍ୟାମ୍ପସ୍ ଏବଂ ପ୍ୟାକ୍ସ ମାଧ୍ୟମରେ କୃଷକଙ୍କୁ ସାର ଯୋଗାଣ ସୁନିଶ୍ଚିତ କରାଯିବ। ସାର ବଣ୍ଟନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରରେ ସନ୍ତୁଳିତ ଏବଂ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା, ସବୁଜ ସାରର ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତିକୁ ପ୍ରୋତ୍ସାହିତ କରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅଧିକରୁ ଅଧିକ ଚାଷୀଙ୍କ ନାମାଙ୍କନ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ବନ୍ଦ ରହିଥିବା ଚିନିକଳ ପରିଦର୍ଶନ କରିଛନ୍ତି। ଖୁବ୍ ଶୀଘ୍ର ଚିନିକଳର ପୁନରୁଦ୍ଧାର କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷୀ ଓ ଶ୍ରମିକମାନେ ଉପକୃତ ହେବେ। ପୂର୍ବରୁ କାର୍ଯ୍ୟରତ କର୍ମଚାରୀମାନଙ୍କ କର୍ମସଂସ୍ଥାନ ପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେଉଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଫୁଲବାଣୀରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ସଦସ୍ୟା ପ୍ରତିଭା ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କୋର୍ଟରେ 24ଟି ମାମଲାର ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ସମସ୍ତ ବୁଥ୍ସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ଫର୍ମ ବଣ୍ଟନ କରିବା ସହ ଉପଯୁକ୍ତ ତଥ୍ୟ ସଂଗ୍ରହ କରିବା ସମ୍ପର୍କରେ ବିଡିଓ ତହସିଲଦାର ପ୍ରଶିକ୍ଷଣ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତାଧିକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସପ୍ତମ ରାଜ୍ୟ ଯୋଗାସନ ଚାମ୍ପିୟନ୍ସିପ୍ରେ କେନ୍ଦ୍ରାପଡ଼ା ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ 18 ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜିତ ହେବ। ହଂକଂଠାରେ ଅନୁଷ୍ଠିତ ଏସିଆ ଆଥଲେଟିକ୍ସ କାଉନ୍ସିଲ୍ ବୈଠକରେ 2027 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ର ଆୟୋଜନ ଦାୟିତ୍ୱ ଓଡ଼ିଶାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ପୂର୍ବରୁ ଏହି ଏସୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି। ଓଡ଼ିଶାର ବିଶ୍ୱସ୍ତରୀୟ ଭିଭିଭୂମି ଓ ବୃହତ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିବାର କ୍ଷମତା ଆମକୁ ବିଶ୍ୱ କ୍ରୀଡ଼ା ଜଗତରେ ଏକ ପ୍ରମୁଖ କେନ୍ଦ୍ର ଭାବେ ସ୍ଥାପିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ର ଗତ 12 ବର୍ଷ ମଧ୍ୟରେ ପରିବର୍ତ୍ତନ ଓ ଅଭିବୃଦ୍ଧିର ଏକ ଐତିହାସିକ ଯାତ୍ରା ଅତିକ୍ରମ କରିଛି। 2025-26 ଆର୍ଥିକ ବର୍ଷରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ବିକ୍ରୟ 1,87,105 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ, ଭୋକାଲ୍ ଫର୍ ଲୋକାଲ୍ ଏବଂ ଲୋକାଲ୍ ଟୁ ଗ୍ଲୋବାଲ୍ ପରି ଅଭିଯାନରୁ ପ୍ରେରିତ ହୋଇ ଆଜି ଖଦି କେବଳ ଏକ ପାରମ୍ପରିକ ଉତ୍ପାଦ ହୋଇ ରହିନାହିଁ, ଏହା ନୂତନ ଭାରତର ଆତ୍ମନିର୍ଭର, ସ୍ୱଦେଶୀ ଗୌରବ ଏବଂ ଗ୍ରାମୀଣ ସମୃଦ୍ଧିର ଏକ ଜୀବନ୍ତର ପ୍ରତୀକରେ ପରିଣତ ହୋଇଛି। ପାଣିପାଗ।
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ସତର୍କ ସୂଚନା ଜାରି କରାଯାଇଛି।

ରହିଛି। ଅପରପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବା ସହ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ।

ନ୍ୟୁ ଛେଡ୍ଲାଇନ୍ ସହ ମୁଁ ସୁକନ୍ୟା। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ବୈଠକ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ୍ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ 80 କୋଟି ଲୋକଙ୍କୁ ମାସିକ ରାସନ ସହାୟତା ପ୍ରଦାନ କରିଛି। ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର 25,530 କୋଟି ଟଙ୍କାର ସାର୍ଥକ ପିଡିଏସ୍ ଯୋଜନାକୁ ଅନୁମୋଦନ କରିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆସାମ ବିଧାନସଭାରେ ୟୁସିସି ବିଲ୍ 2026 ପାରିତ ହୋଇଛି। ଦେଶର ତୃତୀୟ ରାଜ୍ୟ ଭାବେ ଆସାମରେ ଏହା ଲାଗୁ ହୋଇଛି। ପୂର୍ବରୁ ଉତ୍ତରାଖଣ୍ଡ ଓ ଗୁଜରାଟରେ ୟୁସିସି ଲାଗୁ ହୋଇଥିଲା। ସିବିଏସ୍ଇ ନବମ ଦଶମ ପାଇଁ 3ଟି ଆଞ୍ଚଳିକ ଭାଷା ବାଧ୍ୟତାମୂଳକ ପ୍ରସଙ୍ଗରେ ଧାର୍ଯ୍ୟ ପଲିସି ଉପରେ ରହିତାଦେଶ ପାଇଁ ସର୍ବୋଚ୍ଚ କୋର୍ଟ ମନା କରିଛନ୍ତି। ଓଡ଼ିଶାରେ ହେବ 2027 ମସିହା ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍। ସିକିମ୍ର ପ୍ରାକୃତିକ ପରିବେଶକୁ ବଞ୍ଚାଇ ରଖିବା ଆମର କର୍ତ୍ତବ୍ୟ ବୋଲି ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଦେଶରେ ଇବୋଲା ଭାଇରସ୍ ଜନିତ କୌଣସି ମାମଲା ଦୃଷ୍ଟିକୁ ଆସିନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଇବୋଲାକୁ ନେଇ ବ୍ୟତିବ୍ୟସ୍ତ ନ ହେବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଲୋକଭବନର ଅଭିଷେକ ହଲ୍ଠାରେ ଯୁବ ସଂଗମ ଛାତ୍ରଛାତ୍ରୀଙ୍କ ସହ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ଭାବ ବିନିମୟ କରିଛନ୍ତି। ରାଷ୍ଟ୍ର ନିର୍ମାଣ ଏବଂ ସ୍ଥାୟୀ ବିକାଶ ତଥା ସୂଚନା ପ୍ରସାରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ରାଜ୍ୟପାଳ କହିଛନ୍ତି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ସ ଏତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ ଶୁଣିପାରିବେ ରାତି 10ଟା ସମୟରେ।

वेलकम बैक फ्रेंड्स, ट्यून करिछंती 100.4 आकाशवाणी एफएम रेनबो कटक दिल से दिल तक। सो चली इवनिंग अपडेट ट्रेंड किसी अपडेट्स नहीं आपण के साथ जोड़ी जाय छी मु आपण के म्यूजिकल होस्ट एंड दोस्त सुभी। सो फ्रेंड्स, एबे किछि जगह रे काल बैसाखी जनित वर्षा हेबारे लागि छी एवं किछि जगह रे गरम मध्यम बढ़िबारे लागि छी। ସେଥିପାଇଁ ସବୁବେଳେ ସଚେତନ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ, ସାଙ୍ଗରେ ଛତା ଏବଂ ରେନକୋଟ୍ ନେବାକୁ ଜମା ବି ଭୁଲନ୍ତୁ ନାହିଁ। କାଳବୈଶାଖୀ ଅର୍ଥାତ୍ ଅତ୍ୟଧିକ ବଜ୍ରପାତ ହେଉଥିବା ସମୟରେ କୌଣସି ଗଛ ତଳେ ଆଶ୍ରୟ ନିଅନ୍ତୁ ନାହିଁ, କୌଣସି ଫାଙ୍କା ଜାଗା ଦେଖି ଆଶ୍ରୟ ନିଅନ୍ତୁ ଏବଂ ବେଶୀ ଓଦା ଜାଗାରେ ଛିଡ଼ା ହୁଅନ୍ତୁ ନାହିଁ। ଅର୍ଥାତ୍ ଯେଉଁ ଜାଗାରେ ପାଣି ଜମିଛି ସେଇ ଜାଗାରେ ଇଲେକ୍ଟ୍ରି ସଞ୍ଚାରିତ ହେବାର ଆଶା ଥାଏ ଏବଂ ସେଠି ବିଦ୍ୟୁତ୍ ଝଟକା ଲାଗିବାର ସମ୍ଭାବନା ଥାଏ, ଦୁର୍ଘଟଣା ହେବାର ସମ୍ଭାବନା ଥାଏ। ତେବେ ଏପରି ସ୍ଥାନକୁ ଆଭଏଡ୍ କରନ୍ତୁ। ଯଦି ଆପଣଙ୍କର ଅତ୍ୟଧିକ ନେସେସରୀ କାମ ନାହିଁ ତେବେ ବାହାରକୁ ବାହାରନ୍ତୁ ନାହିଁ ଏବଂ ପ୍ରତ୍ୟେକ ସୂଚନା ଏହି ସମ୍ପର୍କିତ ପାଣିପାଗ ସୂଚନା ଉପରେ ନଜର ରଖନ୍ତୁ ଏବଂ ସେହି ଆକର୍ଡିଂ ହିଁ ଆପଣଙ୍କର ପ୍ଲାନ୍ ବନାନ୍ତୁ। ସୋ ଫ୍ରେଣ୍ଡସ୍, ଯଦି ଆପଣ କୌଣସି ଜାଗାକୁ ଯାତ୍ରା କରୁଛନ୍ତି ବାଇକ୍ ଯୋଗେ ହେଉ ବା କାର୍ ଯୋଗେ ହେଉ, ତେବେ ଏହି ବର୍ଷା ଘଡ଼ଘଡ଼ି ସମୟରେ କୌଣସି ସୁରକ୍ଷିତ ସ୍ଥାନ ଦେଖି ରେଷ୍ଟ ନିଅନ୍ତୁ ବା ସେହି ସ୍ଥାନରେ ବିରାମ ନିଅନ୍ତୁ, ବିଶ୍ରାମ କରନ୍ତୁ ଏବଂ ଟିକିଏ ବର୍ଷା ଛାଡ଼ିଗଲା ପରେ, ଝଡ଼ ତୋଫାନ କମିଗଲା ପରେ ନିଜର ଯାତ୍ରା ଆରମ୍ଭ କରନ୍ତୁ। ଟିକିଏ ସମୟ ଦେଲେ ହିଁ ଆମେ ଏହିସବୁ ଦୁର୍ଘଟଣାକୁ ଦୂରେଇ ପାରିବା ଏବଂ ସତର୍କତା ଏବଂ ସଚେତନତା ଅବଲମ୍ବନ କରି ଆମେ ଏହିସବୁକୁ ଉପଭୋଗ ବି କରିପାରିବା। ଫ୍ରେଣ୍ଡସ୍, ବେଳେବେଳେ ଅକସ୍ମାତ୍ ବୃଷ୍ଟିପାତ ଯୋଗୁଁ ଆମେ ଓଦା ହୋଇଯାଇଥାଉ ଏବଂ ଏଇ ଯେଉଁ ନୂଆ ନୂଆ ବୃଷ୍ଟିପାତ ଏଇଟା ଦ୍ୱାରା ଆମର ବିଶେଷ ଦେହର କ୍ଷତି ହୋଇଥାଏ, ମାନେ ଶାରୀରିକ କ୍ଷତି ହୋଇଥାଏ, ବିଭିନ୍ନ ରୋଗ ଆମକୁ ହୋଇଥାଏ। ଯେପରି ଆମର ଏହି ସମୟରେ ଇମ୍ୟୁନିଟି କମିଯିବା ଯୋଗୁଁ ଆମେ ସର୍ଦ୍ଦି ଖାସିର ଶିକାର ହୋଇଥାଉ। ତେବେ ନିହାତି ନିଜ ଯଦି ଆପଣ ଏପରି ଓଦା ହୋଇ ଘରକୁ ଫେରୁଛନ୍ତି ତାହେଲେ ନିହାତି ଭାବରେ ଗୋଟିଏ ଶୁଖିଲା ଟାୱେଲରେ ନିଜକୁ ପୋଛି ନିଅନ୍ତୁ ଭଲ ଭାବରେ ଏବଂ କିଛି ଉଷୁମ ଖାଦ୍ୟ, ଉଷୁମ କ୍ଷୀର ହେଉ, ଗରମ ପାଣି, ଉଷୁମ ପାଣି ହେଉ ବା କୌଣସି କାଢ଼ା ଯେମିତି ତୁଳସୀ ପତ୍ର, ଲବଙ୍ଗ, କୌଣସି ମସଲା ପକାଇ ମସଲା ଚା ହେଉ, ଏହିସବୁକୁ କନଜ୍ୟୁମ୍ କରନ୍ତୁ। ଦେଖିବେ ଆପଣଙ୍କୁ ସର୍ଦ୍ଦି ଖାସି ହେବାର ସମ୍ଭାବନା କମ୍ ରହିବ।

0: କାରଣ ହେଉଛି ଆମେ ସଚେତନ ରହିନଥାଉ, ସେଥିପାଇଁ ଆମେ ହୁଏତ ପ୍ୟାନିକ୍ ହେଇଯାଇଥାଉ। କିନ୍ତୁ ଜମା ବି ଏହି ସମୟରେ ପ୍ୟାନିକ୍ ହୁଅନ୍ତୁ ନାହିଁ ଏବଂ ନିଜର ଉପସ୍ଥିତ ବୁଦ୍ଧିକୁ ଉପଯୋଗ କରନ୍ତୁ, ସତର୍କ ରୁହନ୍ତୁ ଏବଂ ସଚେତନ ରୁହନ୍ତୁ। ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏସୀୟ ରିଲେସ୍ ପ୍ରତିଯୋଗିତା 2027 ଏବଂ ଏସୀୟ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ଆୟୋଜନ କରିବ ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଏଥିଲାଗି ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପଭି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ସାର୍ଥକ ପିଡିଏସ୍ ଯୋଜନାରେ 3ଟି ପ୍ରମୁଖ କୃତ୍ରିମ ବୁଦ୍ଧିମତା ସକ୍ଷମ ମଡ୍ୟୁଲ ରହିଛି। ସେଗୁଡ଼ିକ ହେଲା ନିର୍ମଲ, ଆଶା ଓ ସକ୍ଷମ। ନିର୍ମଳ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ରିଅଲ୍ ଟାଇମ୍ ପଞ୍ଜୀକରଣ କରିପାରିବେ। ହିତାଧିକାରୀମାନେ ବିଭିନ୍ନ ଭାଷାରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଅଭିଯୋଗ ଆଶା ମଡ୍ୟୁଲ୍ରେ ଦାଖଲ କରିପାରିବେ। ସେହିଭଳି ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଖାଦ୍ୟଶସ୍ୟ ପରିବହନ କରୁଥିବା ଯାନକୁ ଟ୍ରାକିଂ କରିବା ଦିଗରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ମଡ୍ୟୁଲ୍ ସକ୍ଷମ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଖାଦ୍ୟଶସ୍ୟର ଆନ୍ତଃରାଜ୍ୟ ପରିବହନ ଏବଂ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର ଡିଲରମାନଙ୍କ ଲାଭାଂଶ ଏବଂ ବର୍ତ୍ତମାନର କେନ୍ଦ୍ରୀୟ ପାଣ୍ଠି ସହାୟତା ଜାରି ରଖିବା ସମ୍ପର୍କିତ ନିୟମାବଳୀଗୁଡ଼ିକୁ ମଧ୍ୟ ସଂଶୋଧନ କରିବାକୁ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ 81,35,00,000 ନାଗରିକଙ୍କୁ ସୁରକ୍ଷିତ ରଖିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପୂର୍ଣ୍ଣ କରିବା ଲାଗି ଏହି ଯୋଜନା ସହାୟକ ହେବ। ଏହି ଯୋଜନା ବର୍ତ୍ତମାନର ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଜନା ବଦଳରେ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଶ୍ରୀ ବୈଷ୍ଣବ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି ଦେଶବ୍ୟାପୀ ଅବ୍ୟାହତ ରହିଥିବା ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନାଗରିକଙ୍କ ହିତ ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ବିଭିନ୍ନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟଗୁଡ଼ିକ ନିଜ ନିଜ ସକ୍ଷମ ଅନୁଯାୟୀ ଏ ଦିଗରେ କିଭଳି ଜନସାଧାରଣଙ୍କୁ ସହାୟତା ଦେଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି।
2: प्रधानमंत्री जी ने कैबिनेट में मौसम की जो हीट वेव की परिस्थिति है उसका भी सभी मंत्रियों के साथ चर्चा की और माननीय प्रधानमंत्री जी का जो राष्ट्र के प्रति आह्वान है उसी आह्वान के तहत सभी से अपने अपने मंत्रालय में सुविधा पहुंचाने की किस तरह की सुविधाएं की जा सकती है उसके ऊपर भी चर्चा हुई।
1: सार्थक पीडीएस योजना संपर्क में सूचना दे श्री वैष्णव कहते
2: ये सुधार है पीडीएस के सिस्टम में पूरे डिलीवरी सिस्टम में लॉजिस्टिक्स में ट्रांसपोर्टेशन में मटेरियल हैंडलिंग में और पीडीएस के बेनिफिशरीज की ग्रीवेंस के रिड्रेसल के लिए बहुत बड़ा ये स्ट्रक्चरल रिफॉर्म है और पीडीएस एक ऐसी व्यवस्था है जिसमें केंद्र और राज्य मिलकर ही सारा काम करते हैं। दूर दराज के क्षेत्र हो, महिलाएं हो, वंचित हो, सबको कवर किया जाता है।
1: सार्थक पीडीएस द्वितीय पर्याय कार्यकारी करने लगे आज केन्द्र कैबिनेट 25,500 कोटी ऊर्ध टा मंजूर कर स्वराष्ट्रमंत्री अमित शाह यार प्रशंसा कर।

ଫ୍ରେଣ୍ଡସ୍, ଯେତେବେଳେ କୌଣସି ବିପତ୍ତି ଆସିଥାଏ, କୌଣସି ଅକସ୍ମାତ୍ ବିପର୍ଯ୍ୟୟ ଆସିଥାଏ, ସେତେବେଳେ ହଠାତ୍ କି ଆମେ ପ୍ୟାନିକ୍ ହେଇଯାଇଥାଉ। ମୁଁ କହିବି ଯେ ଏଇ ପ୍ୟାନିକ୍ ହେବାର କାରଣ

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସରକାର ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ସାର୍ଥକ ପିଡିଏସ୍ ଦ୍ୱିତୀୟ ପର୍ଯ୍ୟାୟରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଜ୍ଞାନକୌଶଳ ପ୍ରୟୋଗ କରାଯିବା ଦ୍ୱାରା କୃଷି କ୍ଷେତ୍ରରେ ବିଭିନ୍ନ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସଫଳତାର ସହ ପହଞ୍ଚପାରିବ। ଗମନାଗମନ ଖର୍ଚ୍ଚ ଲାଗି ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକର ଲାଭାଂଶ ମଧ୍ୟ ବୃଦ୍ଧି କରିବା ବ୍ୟବସ୍ଥା ଏହି

କରିଛନ୍ତି। ଆଜି ଗ୍ୟାଙ୍ଗଟକ୍ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ସେ ଏହା କହିଛନ୍ତି। ନବସୃଜନ, ଆପୋଷ ବିଶ୍ୱାସ ତଥା ନୂତନ ଚିନ୍ତାଧାରା ମାଧ୍ୟମରେ ଦେଶ ନିର୍ମାଣ ଓ ସମାଜର ଦୁର୍ବଳ ବର୍ଗଙ୍କର ଉତ୍ଥାନ ଦିଗରେ କାର୍ଯ୍ୟ କରିବା ଲାଗି ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ସଶକ୍ତିକରଣ ହାସଲ ଲାଗି ଶିକ୍ଷା ହେଉଛି ଉପଯୁକ୍ତ ମାର୍ଗ। ସିକିମ୍ର ଜୈବ ବିବିଧତା ଏବଂ ସମୃଦ୍ଧ ଉଦ୍ଭିଦ ଓ ଜୀବଜଗତକୁ ପ୍ରଶଂସା କରିବା ସହିତ 2016 ଏହା ପ୍ରଥମ ଜୈବିକ ରାଜ୍ୟର ମାନ୍ୟତା ପାଇଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ସମାରୋହ ପୂର୍ବରୁ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ସିକିମ୍ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପିଙ୍କ୍ ସିଟି ରନର୍ ଆମ ଦିଦି ବାହିନୀ ବସ୍ ସେବାର ଶୁଭାରମ୍ଭ କରିଥିଲେ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଦାୟକୁ ସର୍ବୋଚ୍ଚ ଅଦାଲତ ବୈଧ ବୋଲି ଘୋଷଣା କରିଛନ୍ତି। ବିଚାରପତି ଜଷ୍ଟିସ୍ ଜେବି ପାଡିୱାଲା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ବେଞ୍ଚ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଜିଏସ୍ଟି ଆଇନ ପରିସରଭୁକ୍ତ ବୋଲି ମତବ୍ୟକ୍ତ କରିଛନ୍ତି। ଜିଏସ୍ଟି ଆଇନକୁ ସଂଶୋଧନ କରି ସରକାର 2023 ଅକ୍ଟୋବର 1 ବିଦେଶୀ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକୁ ଭାରତରେ ପଞ୍ଜିକୃତ କରାଇବା ଲାଗି ବାଧ୍ୟତାମୂଳକ କରିଥିଲେ। 2023 ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ 28% ଜିଏସ୍ଟି ଲାଗୁ କରିବା ଲାଗି ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ପରିଷଦର ଏହି ନିଷ୍ପତ୍ତି ବିରୋଧରେ ଗେମିଂ କମ୍ପାନୀଗୁଡ଼ିକ ବିଭିନ୍ନ ହାଇକୋର୍ଟରେ ଆବେଦନ କରିଥିଲେ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଅନ୍ତତଃ 2 ଭାରତୀୟ ଭାଷା ସମେତ ମୋଟ 3 ଭାଷା ବାଧ୍ୟତାମୂଳକ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୀତି ବିପକ୍ଷରେ ହୋଇଥିବା ଆବେଦନକୁ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ବିଚାରପତି ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ପୀଠ ଏହି ମାମଲାରେ କେନ୍ଦ୍ର ସରକାର, ସିବିଏସ୍ଇ ଏବଂ ଏନ୍ସିଆର୍ଟିକୁ ନୋଟିସ୍ ଜାରି କରିବା ସହିତ 2 ମଧ୍ୟରେ ସେମାନଙ୍କୁ ଉତ୍ତର ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଖରିଫ୍ ଅଭିଯାନ 2026 ଲାଗି ଜାତୀୟ କୃଷି ସମ୍ମିଳନୀକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆଗାମୀ ଖରିଫ୍ ଋତୁ ଲାଗି ଏକ ନିରନ୍ତର କୃଷି ପ୍ରକ୍ରିୟା ଜାରି ରଖିବା ସହିତ ଉତ୍ପାଦନ ବୃଦ୍ଧି, ଜଳବାୟୁ ସହନଶୀଳତା, ଭିଭିଭୂମିକୁ ସଶକ୍ତ କରିବା ଏବଂ କୃଷକଙ୍କର ସମୃଦ୍ଧି ଦିଗରେ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଥମ ଥର ଲାଗି 2026 ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାର ପ୍ରୋଭିଜନାଲ୍ ଉତ୍ତର ଚିଠା ଜାରି କରିଛି। ଏ ସମ୍ପର୍କରେ ଏକ ବିବୃତ୍ତି ଦେଇ ଆୟୋଗ କହିଛନ୍ତି ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନଙ୍କ ଯଦି ଏହି ପ୍ରୋଭିଜନାଲ୍ ଉତ୍ତର ଚିଠା ସମ୍ପର୍କରେ କୌଣସି ଆପତ୍ତି ଥାଏ ତେବେ ଏ ସମ୍ପର୍କରେ 3 ପ୍ରାମାଣିକ ତଥ୍ୟ ସହିତ ୟୁପିଏସ୍ସି ଅନ୍ଲାଇନ୍ .nic.in ପୋର୍ଟାଲ୍ରେ ଆଗାମୀ 31 ସନ୍ଧ୍ୟା 6 ମଧ୍ୟରେ ଆବେଦନ କରିପାରିବେ। ଭାରତ ଆଗାମୀ ବର୍ଷ ଏସୀୟ ରିଲେସ୍ ପ୍ରତିଯୋଗିତା ଏବଂ 2028 ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଆଜି ହଂକଂଠାରେ ଅନୁଷ୍ଠିତ ଏସୀୟ ଆଥ୍ଲେଟିକ୍ସ ସଂଘର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ବର୍ଷ ଚଣ୍ଡୀଗଡ଼ଠାରେ ଏସୀୟ ରିଲେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ 2028 ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଭୁବନେଶ୍ୱରଠାରେ ଆୟୋଜିତ ହେବ। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ନ୍ୟୁ ଚଣ୍ଡୀଗଡ଼ ମୋହାଲିଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତର ଏଚ୍ଏସ୍ ପ୍ରଣୟ ବିଜୟୀ ହୋଇଛନ୍ତି। ସେ ଇଣ୍ଡୋନେସିଆର ଜୋନାଟନ୍ ଖ୍ରୀଷ୍ଟେଙ୍କୁ 10-21, 21-12, 21-18 ସେଟ୍ରେ ପରାସ୍ତ କରିଛନ୍ତି। ମିକ୍ସ ଡବଲ୍ସ ବର୍ଗରେ ଭାରତର ଧ୍ରୁବ କପିଳା ଓ ତାନିସା କ୍ରାଷ୍ଟଙ୍କ ଯୋଡ଼ି ମ୍ୟାଲେସିଆର ୱଙ୍ଗ୍ ତିଏନ୍ ସି ଓ ଲିମ୍ ଚିୟୁ ସିଏନ୍ ଯୋଡ଼ିକୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଛନ୍ତି। ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ, ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ, ଏବଂ ଆଇପିଏଲ୍ କ୍ରିକେଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତାର। ସୋ ଆରମ୍ଭ ହେଇସାରିଛି ସନ୍ଧ୍ୟା ଆସର, ଆଣ୍ଡ ଏଇ ଆସର ଜମେଇବା ପାଇଁ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ସୁଭି ଆପଣଙ୍କ ସହିତ। ସୋ ଫ୍ରେଣ୍ଡ, ସନ୍ଧ୍ୟା ଆସର ଆସିଗଲେ ଆସିଯାଇଥାଏ ଆପଣଙ୍କ ଏସ୍ଏମ୍ଏସ୍ ର ଅପେକ୍ଷା। ମାନେ ଯଦି ଆଜି ଅଛି ଆପଣଙ୍କର କେହି ପ୍ରିୟ ଜଣଙ୍କର ହ୍ୟାପି ବାଲା ବର୍ଥଡେ, ୟା ଫେର୍ ଅଛି କିଛି ଗୁଡ୍ ୱିସ୍ କରିବାକୁ, ତାହେଲେ ଜଣେଇ ଦିଅନ୍ତୁ ଏଇ ରେନ୍ବୋ ଜରିଆରେ। ସ୍ପେଶାଲ ବନେଇ ଦିଅନ୍ତୁ ତାଙ୍କ ୱିସ୍କୁ। ଆପଣ ଚାହିଁଲେ ଏସ୍ଏମ୍ଏସ୍ କରିପାରିବେ, ନହେଲେ ଚାହିଁଲେ ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ଏସ୍ଏମ୍ଏସ୍ କରିବା ପାଇଁ ନିଜର ଏସ୍ଏମ୍ଏସ୍ ବକ୍ସକୁ ଯାଆନ୍ତୁ, ଟାଇପ୍ କରିଦିଅନ୍ତୁ FMRC ସ୍ପେସ୍ ଦେଇ ଲେଖିଦିଅନ୍ତୁ ଆପଣଙ୍କର ୱିସ୍, ଆପଣଙ୍କ ନାଁ ଏବଂ ଠିକଣା ଲେଖି ପଠେଇ ଦିଅନ୍ତୁ ନମ୍ବର 09495963210। ଆପଣ ଚାହିଁଲେ ଆମକୁ ଆମର ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର 8895254200 ମଧ୍ୟ ହ୍ୱାଟ୍ସଆପ୍ କରିପାରିବେ। ସୋ ଜଲ୍ଦି ଜଲ୍ଦି କରିଦିଅନ୍ତୁ ଆମ ପାଖକୁ ଏସ୍ଏମ୍ଏସ୍, ତା ସହିତ ଆପଣଙ୍କ ପାଖରେ ପହଞ୍ଚେଇ ଦେଉଛି କିଛି ମିଠା ମିଠା ଗୀତ ଅନ୍ ଦ ଶୋ ସନ୍ଧ୍ୟା ଆସର। ଆଣ୍ଡ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତାକ୍।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ସୋ ଫ୍ରେଣ୍ଡସ୍, ଆପଣଙ୍କର ମିଠା ମିଠା ମେସେଜ୍ ସହିତ ଆପଣଙ୍କ ପାଖରେ ମିଠା ମିଠା ଗୀତ ପହଞ୍ଚୁ ପହଞ୍ଚୁ କେତେବେଳେ ସମୟ ସରିଗଲା ଜଣା ହିଁ ପଡ଼ିଲାନି। ସୋ ଏଇଠି ହିଁ ଏଣ୍ଡ କରୁଛୁ। ସୋ ସନ୍ଧ୍ୟା ଅସରକୁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ

ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝୀ। ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଆସନ୍ତା ମାସ 18 ତାରିଖରେ ଭୋଟ୍ ଗ୍ରହଣ କରାଯିବ। କେନ୍ଦ୍ର ସରକାରଙ୍କ ଜାତୀୟ ଅଭିଯାନ ପ୍ରସାଦ ଯୋଜନାରେ ପୁରୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଧାମକୁ କରାଗଲା ସାମିଲ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ବନ୍ଦ ରହିଥିବା ଚିନିକଳ ପରିଦର୍ଶନ କରିବା ସହିତ ଖୁବ୍ ଶୀଘ୍ର ଚିନିକଳର ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ। ରାଜ୍ୟରେ ଆସନ୍ତା ବର୍ଷ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜିତ ହେବ। ହଂକଂଠାରେ ଅନୁଷ୍ଠିତ ଏସିଆ ଆଥଲେଟିକ୍ସ କାଉନ୍ସିଲ୍ ବୈଠକରେ 2027 ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ର ଆୟୋଜନ ଦାୟିତ୍ୱ ଓଡ଼ିଶାକୁ ମିଳିଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପଭି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10ଟାରେ।

ट्यून कर शुंदे 100.4 आकाश बाणी एफएम रेनबो कटक दिल से दिल तक स्टूडियो घड़ी रे समय वर्तमान राति 8:57 आरंभ हो सारी सो गीत रे मितरे ଗୀତରେ ମିତରେ ମୁଁ ଅଛି ଆପଣଙ୍କର ହୋଷ୍ଟ ଆଣ୍ଡ ଦୋସ୍ତ ସୁଭି ଆପଣଙ୍କ ସହିତ ଆପଣଙ୍କ ପାଖରେ ପହଞ୍ଚୁଛି କିଛି ବ୍ୟୁଟିଫୁଲ ମ୍ୟୁଜିକାଲ ଟ୍ରାକ୍ ଆଣ୍ଡ ଦେନ୍ ଆପଣଙ୍କ ସହିତ କଥା ବି ମଧ୍ୟ ବହୁତ ସାରା ବଟ୍ ଆଜିର ଏଇ ବର୍ଷା ଭରା ଥଣ୍ଡା ଭିଜା ପାଗରେ ମୋର କିଛି ମ୍ୟୁଜିକାଲ ଅଛି ସୋ ଆପଣଙ୍କ ପାଖରେ ପହଞ୍ଚେଇ ଦେଉଛି ଆଉ କିଛି ବ୍ୟୁଟିଫୁଲ ସମ୍ ମ୍ୟୁଜିକାଲ ଟ୍ରାକ୍ ଦେନ୍ ଆଇଲ୍ ବି ବ୍ୟାକ୍ ୱିଥ୍ ସମ୍ ନ୍ୟୁ ଟପିକ୍ସ ଆଣ୍ଡ ଗସିପ୍ସ ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

वेलकम बैक फ्रेंड्स, ट्यून करिछंती 100.4 आकाशवाणी एफएम रेनबो कटक दिल से दिल तक। फ्रेंड्स मने पकेले छोटो बेले लाइफ रो गोटे नाइटमेयर थिला, किंतु सेटा परे हमरा हैप्पी प्लेस रे कन्वर्ट हो जाउतला। सेटा हला हमरो फर्स्ट स्कूल मेमोरी। ଯେତେବେଳେ ଆମେ ପ୍ରଥମ ଦିନ ସ୍କୁଲ ଯିବାକୁ ବାହାରୁଥିଲେ ସେତେବେଳେ କେତେ କାନ୍ଦୁଥିଲେ, ମା ମାନଙ୍କୁ ଛାଡ଼ୁ ନଥିଲେ, ଆମ ମମା ମାନଙ୍କୁ ପୁରା ଜାବୁଡ଼ିକି ଧରୁଥିଲେ, ଆଣ୍ଡ କେତେ ପ୍ରକାର ମ୍ୟାନିପୁଲେଟ୍ କରୁଥିଲେ କି ସ୍କୁଲ ଯିବାର ନାହିଁ ବୋଲି। କିନ୍ତୁ ଏବେ ଆପଣ ମାର୍କ କରିଛନ୍ତି କି ଆମେ କହିବା ପୂର୍ବରୁ ଏଇ ଜେନେରେସନର ପିଲାମାନେ ସ୍କୁଲ ଯିବାକୁ ଆଗଭର ହେଇଯାଉଛନ୍ତି। କାହିଁକି ନା ସ୍କୁଲ ଏବେ ପାଲଟି ଯାଇଛି ଆଉ ଗୋଟେ ହୋମ, ମାନେ ଆଉ ଗୋଟେ ନିଜର ଲାଗୁଥିବା ପ୍ଲେସ। ସୋ ଫ୍ରେଣ୍ଡସ, ପିଲାଙ୍କୁ ସ୍କୁଲ ଯିବା ପୂର୍ବରୁ କିଛି ପ୍ରସ୍ତୁତି କରାଇବା ଦରକାର, ଯାହାଦ୍ୱାରା କି ଏଇସବୁ ସ୍କୁଲ ଆଟଲିଷ୍ଟ ସେମାନଙ୍କୁ କେବେ ବି ସ୍କେରି ଲାଗିବ ନାହିଁ। ପିଲା ପ୍ରଥମ ଥର ସ୍କୁଲ ଯିବା ପୂର୍ବରୁ ତା ମନରୁ ଭୟ ଦୂର କରିବା ଜରୁରୀ। ତାକୁ ସ୍କୁଲ ବିଷୟରେ ଭଲ ଭଲ ଏବଂ ମଜାଦାର କଥା କୁହନ୍ତୁ, ସେଠାରେ ସେ ନୂଆ ସାଙ୍ଗ ପାଇବ ବୋଲି ତାକୁ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡ୍ସ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍, ଆଣ୍ଡ୍ ସୋ ଚାଲିଛି ଗୀତରେ ମିତରେ। ଫ୍ରେଣ୍ଡ୍ସ ମନେ ପକାନ୍ତୁ, ପ୍ରାୟତଃ ପିଲାମାନଙ୍କର ଯେତେବେଳେ ସେମାନେ ସ୍କୁଲ ଜଏନ୍ କରିଥାନ୍ତି, ସ୍କୁଲ ଟାଇମିଂ ବହୁତ ସକାଳୁ ହୋଇଥାଏ ଆଣ୍ଡ ପିଲାମାନଙ୍କର ନର୍ମାଲି ଟିକେ ଲେଟ୍ ଯାଙ୍କେ ଶୋଇବାର ଆଦତ ଥାଏ। ତ ଯେତେବେଳେ ସେମାନଙ୍କୁ ଆମେ ହଠାତ୍ କି ସ୍କୁଲ ପଠାଇବା ପୂର୍ବରୁ ଜଲ୍ଦି ଉଠେଇଦେଉ, ସେମାନେ ବହୁତ ହି ଚିଡ଼ଚିଡ଼ ହେଇଯାନ୍ତି ଆଣ୍ଡ ଯେହେତୁ ତାଙ୍କର ଗୋଟେ ହ୍ୟାବିଟ୍ ଭାଙ୍ଗିଯାଏ, ତେଣୁ ସେମାନେ ସ୍କୁଲ ଯିବାକୁ ରାଜି ହୁଅନ୍ତି ନାହିଁ। ସୋ ସ୍କୁଲ ଯିବାର କିଛି ଦିନ ପୂର୍ବରୁ ପିଲାଙ୍କୁ ଶୋଇବା ସମୟ ଠିକ୍ କରିଦିଅନ୍ତୁ, ତାଙ୍କୁ ରାତିରେ ଶୀଘ୍ର ଶୋଇବାକୁ ଛାଡ଼ିଦିଅନ୍ତୁ ଏବଂ ସକାଳୁ ଶୀଘ୍ର ଉଠିବାର ଅଭ୍ୟାସ କରାନ୍ତୁ। ଫ୍ରେଣ୍ଡସ୍, ପିଲାମାନଙ୍କ ପାଇଁ ପରିବର୍ତ୍ତନ ସବୁବେଳେ ସ୍ଲୋଲି ଆଣିବା ଦରକାର, କାହିଁକି ନା ଛୋଟ ପିଲା ସେମାନଙ୍କର ବ୍ରେନ୍ ଏତେ ବି ଡେଭଲପ୍ ହେଇନଥାଏ କୌଣସି ଚେଞ୍ଜକୁ ହଠାତ୍ କି ଆକ୍ସେପ୍ଟ କରିବା ପାଇଁ। ସୋ ଏଇ ଧୀରେ ଧୀରେ ପରିବର୍ତ୍ତନ ଆଣିଲେ ସକାଳୁ ଉଠିବା ଦ୍ୱାରା ପିଲାଟି ଲେଜି ହେବା ପରିବର୍ତ୍ତେ ଫ୍ରେଶ୍ ଅନୁଭବ କରିବ ଆଣ୍ଡ ଯାହାଦ୍ୱାରା କି ସେ ସ୍କୁଲ ଯିବା ପାଇଁ ଆଉ କେବେ ବି ଚିଡ଼ଚିଡ଼ ହେବ ନାହିଁ, ବରଂ ନିଜେ ନିଜେ ରେଡି ହେଇ ବାହାରି ଯିବ ସ୍କୁଲ।

ଫ୍ରେଣ୍ଡସ୍, ସ୍କୁଲ ଯିବା ପୂର୍ବରୁ ସବୁବେଳେ ପିଲାମାନଙ୍କୁ ନିଜର ନିତ୍ୟକର୍ମ ଶିଖେଇଥିବା ନିହାତି ଜରୁରୀ। ଆଟଲିଷ୍ଟ ତାକୁ ନିଜରେ ନିଜ ହାତରେ ବ୍ରଶ କରାଇବା ଏବଂ ଶୌଚ ହେବା ଶିଖାନ୍ତୁ। ସ୍କୁଲରେ କେମିତି ନିଜ ପୋଷାକ ଠିକ୍ ରଖିବ ସେ ବିଷୟରେ ତାକୁ ଭଲ ଭାବରେ ବୁଝାନ୍ତୁ। ନିଜ ହାତ ଧୋଇବା ଏବଂ ସଫା ସୁତୁରା ରହିବା ଶିଖେଇବା ସ୍କୁଲ ଯିବା ପୂର୍ବରୁ ନିହାତି ଜରୁରୀ। ଏସବୁ କାମ ତାକୁ ଶିଖେଇଥିଲେ ପିଲାଟି ସ୍କୁଲରେ କାହା ଉପରେ ନିର୍ଭର କରିବ ନାହିଁ ଏବଂ ଏମିତି ଛୋଟ ଛୋଟ କାମ ନିଜେ କରିପାରିଲେ ପିଲାର ସେଲ୍ଫ କନ୍ଫିଡେନ୍ସ ମଧ୍ୟ ବଢ଼ିବ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍, ଆଣ୍ଡ ସୋ ଚାଲିଛି ଅଭୁଲା ସ୍ମୃତି। ଫ୍ରେଣ୍ଡସ୍, ଟିକେ ମନେ ପକାନ୍ତୁ ତ ସେଇ ସୋଲେ ବା ଦିୱାର ଭଳି ସୁପରହିଟ୍ ସିନେମା କଥା। ଅମିତାଭ ବଚ୍ଚନ ଆଉ ଶଶି କପୁର ଯେତେବେଳେ ଫେସ୍ ଟୁ ଫେସ୍ ହେଇ ଯାଉଥିଲେ, ହଲ୍ ମେ ତୋ ଆଗ ଲଗ ଜାତି ଥି। ଜଣେ ଆଙ୍ଗ୍ରି ୟଙ୍ଗ ମ୍ୟାନ୍ ତ ଆଉ ଜଣେ ପୁରା ଶାନ୍ତ ସରଳ ପୁଲିସ ଅଫିସର। ମେରେ ପାସ୍ ମା ହେ ବାଲା ଡାଇଲଗ ଶୁଣି କାହାର ବା ରୋମାଞ୍ଚ ହେବନି କୁହନ୍ତୁ ତ। କଣ ଆପଣ ବି ମନେ ରଖିଛନ୍ତି ସେଇ ଡାଇଲଗ ଗୁଡିକ କି? ମନେ ପକାଉଥାନ୍ତୁ ଆଣ୍ଡ ଏନ୍ଜୟ କରୁଥାନ୍ତୁ ଏଇ କିଛି ନଷ୍ଟାଲଜିକ ମ୍ୟୁଜିକାଲ ଟ୍ରାକ ଗୁଡିକୁ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସମସ୍ତଙ୍କର ଫେଭରେଟ୍ ମୁଭିର ଲିଷ୍ଟରେ ନିହାତି ଭାବରେ ଆଡ୍ ହେଇଥିବ ମୁଭି ଅମର ଆକବର ଆନ୍ଥୋନି। ବିନୋଦ ଖନ୍ନା, ଋଷି କପୁର ଆଉ ଅମିତାଭ ବଚ୍ଚନ ତିନି ଜଣ ଯାକ ନିଜ ନିଜ ଷ୍ଟାଇଲରେ ଏମିତି କମାଲ କରିଥିଲେ ଯେ ଲୋକେ ତାଙ୍କୁ ବାରମ୍ବାର ଦେଖିଲେ ବି ମନ ଭରୁ ନଥିଲା। ଗୋଟିଏ ହିଁ ମୁଭିରେ ଆକ୍ସନ, କମେଡି, ଇମୋସନ ସବୁକିଛି ଏତେ ଭରପୁର ହିଁ ରହିପାରେ। ସତରେ ସେମାନଙ୍କ ଅନ୍ଦାଜ ପୁରା ହିଁ ହଟକେ ଥିଲା।

ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଅଭୁଲା ସ୍ମୃତି ଆଣ୍ଡ ସୋ ଭି ଅଛି ଆପଣଙ୍କ ସହିତ ଫ୍ରେଣ୍ଡସ୍ ମଲ୍ଟି ଷ୍ଟାରର୍ ମୁଭିର ଜମାନା ଯେତେବେଳେ ଥିଲା ସେତେବେଳେ କେହି କାହାର ସ୍ଟେଟସ୍ ଦେଖୁନଥିଲେ ସମସ୍ତେ ମିଳିମିଶି କାମ କରୁଥିଲେ ଏବଂ ଚେଷ୍ଟା କରୁଥିଲେ ସବୁବେଳେ ନିଜ ଅଡିଏନ୍ସଙ୍କର ଫେଭରେଟ୍ ହୋଇ ରହିବା ପାଇଁ ସଞ୍ଜୀବ କୁମାରଙ୍କ ଭଳି ଗମ୍ଭୀର ଅଭିନେତା ଆଉ ଶତ୍ରୁଘ୍ନ ସିହ୍ନାଙ୍କ ଭଳି ସଟ୍ଗନ୍ ହିରୋ ଏକାଠି ମିଶି କାମ କରୁଥିଲେ ସମସ୍ତଙ୍କୁ ନିଜ ନିଜର ଶ୍ରେଷ୍ଠ ଅଭିନୟ ଦେଖାଇବା ପାଇଁ ପୁରା ସୁଯୋଗ ମିଳୁଥିଲା କେହି କାହାକୁ ଛୋଟ ଦେଖାଇବାକୁ ଚେଷ୍ଟା କରୁନଥିଲେ ବରଂ ମିଳିମିଶି ଧମାକା କରୁଥିଲେ ପରଦା ଉପରେ

ସୋ ଚାଲିଛି ଅଭିନାଶ ସ୍ମୃତି ଆଣ୍ଡ ସୁଭି ଅଛି ଆପଣଙ୍କ ସହିତ। ସୋ ଫ୍ରେଣ୍ଡସ୍, ଖାଲି ହିରୋ କାହିଁକି, ଆମ ହିରୋଇନ୍ ମାନେ ବି କମାଲ ଥିଲେ ପରଦା ଉପରେ। ହେମା ମାଲିନୀ, ରେଖା କିମ୍ବା ଜିନା ତମାନ, ସମସ୍ତେ ନିଜ ନିଜ ଗ୍ଲାମର ଆଉ ଅଭିନୟରେ ଫିଲ୍ମର ଜାନ ପାଲଟି ଯାଇଥିଲେ। ତାଙ୍କ ସାଙ୍ଗକୁ ରାଜକୁମାର ଆଣ୍ଡ ସୁନୀଲ ଦତ୍ତାଙ୍କ ଭଳି ଭାରି ବ୍ୟକ୍ତିତ୍ୱ ସିନେମାକୁ ଆହୁରି ଓଜନଦାର ବନେଇ ଦେଉଥିଲେ। ସେମାନଙ୍କର ଗୋଟିଏ ଡାଇଲଗ୍ ଶୁଣିବା ପାଇଁ ଅଡିଏନ୍ସ ଚାତକ ଭଳି ଚାହିଁ ରହୁଥିଲେ। ଆଣ୍ଡ ଏହିସବୁ ମ୍ୟାଜିକ୍ ପଛରେ ହାତ ଥିଲା ମନମୋହନ ଦେଶାଇ ଆଣ୍ଡ ପ୍ରକାଶ ମେହେରାଙ୍କ ଭଳି ନିର୍ଦ୍ଦେଶକଙ୍କର। ସେମାନେ ଜାଣିଥିଲେ କେଉଁ ହିରୋଙ୍କୁ କେମିତି ସିନେମାରେ ବ୍ୟବହାର କଲେ ଦର୍ଶକ ଖୁସି ହେବେ। ଆଣ୍ଡ ସେଥିପାଇଁ ତ ତାଙ୍କ ଫିଲ୍ମ ଦେଖିବାକୁ ପୁରା ଫ୍ୟାମିଲି ଏକାଠି ହଲ୍କୁ ଆସୁଥିଲେ। ସତ କହିବାକୁ ଗଲେ ଫ୍ରେଣ୍ଡସ୍, ଏହି ମଲ୍ଟି ଷ୍ଟାରର ସିନେମାର ଗୋଲ୍ଡେନ୍ ଏରା ଏବେ ହିଷ୍ଟ୍ରି। ସୋ ଏହିସବୁ ମୁଭିର ଗୀତ ଗୁଡ଼ିକ ଆଜି ବି ସତରେ ଆମର ଅଭୁଲା ସ୍ମୃତି ହେଇ ରହିଛି। ଆଣ୍ଡ ଏଇଠି ହିଁ ଶେଷ କରିବାକୁ ପଡିବ ଅଭୁଲା ସ୍ମୃତି ଶୋକୁ। ବଟ୍ ଏନ୍ କରିବା ପୂର୍ବରୁ ପହଞ୍ଚି ଦେଉଛି କିଶୋର କୁମାରଙ୍କ ଆୱାଜରେ ଏହି ମଲ୍ଟି ଷ୍ଟାରର ମୁଭିଜରୁ ଆଉ ଗୋଟେ ବହୁତ ହି ଖାସ ଟ୍ରାକ୍। ସୋ କିପ୍ ଏଞ୍ଜୟିଂ ଆଣ୍ଡ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍।

ଆଜିର ପ୍ରଥମ ଗୀତଟି ରିକ୍ୱେଷ୍ଟ କରିଛନ୍ତି ମନୋଜ ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଶୁଣିବାକୁ ଚାହିଁଛନ୍ତି ମୁଭି ସିଟି ଲାଇଟ୍ରୁ ଗୋଟେ ଗୀତ ଏବଂ ତାପରେ ଆମ ସହିତ ଯୋଡ଼ି ହେଇଛନ୍ତି ଦେଖିନବା କି ଆସିକି କଥା ଚିତ୍ରରୁ ଗୋଟେ ବହୁତ ହି ଖାସ୍ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ସିଟି ସେକ୍ଟର 6 କଟକରୁ କଳ୍ପନା ମହାନ୍ତି ସୋମ ପ୍ରକାଶ ଏବଂ ଭାରତ ଚନ୍ଦ୍ର ନାୟକ ପହଞ୍ଚିଦେଉଛି ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍ ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ପରବର୍ତ୍ତୀ ରିକ୍ୱେଷ୍ଟ କରିଛନ୍ତି ହାଲୁ ଭାଇ ସେୟା ଆଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି କିଏ ଜିତେ କିଏ ହାରେ କଥା ଚିତ୍ରରୁ ଗୋଟେ ବହୁତ ହି ବ୍ୟୁଟିଫୁଲ ଟ୍ରାକ୍ ଏବଂ ଲେଖିଛନ୍ତି ଗୁଡ୍ ନାଇଟ୍ ଅପା ଆପଣଙ୍କୁ ମଧ୍ୟ ଗୁଡ୍ ନାଇଟ୍ ପରେ ପରେ ମେସେଜଟି କରିଛନ୍ତି ନିର୍ମଳା ବେହେରା ଏବଂ ସନ୍ତୋଷ ବେହେରା ନାତୁଣୀ ଆଦ୍ୟାଶା କନ୍ତୋଲ ଆଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ କଥାଚିତ୍ର ଦଣ୍ଡା ବାଳୁଙ୍ଗାରୁ ଗୋଟିଏ ଗୀତ ଏବଂ ପରେ ପରେ ରିକ୍ୱେଷ୍ଟ କରିଛନ୍ତି ଭୁବନେଶ୍ୱରୀ ମିଶ୍ରଙ୍କ ଆୱାଜରେ ଫିଲ୍ମ ସୌତୁଣୀରୁ ଗୋଟେ ଗୀତ ସୁନୀଲ କାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକାଳି ଶଙ୍ଖତରାସ କଟକରୁ ବ୍ୟାକ୍ ଟୁ ବ୍ୟାକ୍ ପହଞ୍ଚି ଦେଉଛି ଆପଣଙ୍କ ପାଖରେ ଆପଣମାନଙ୍କର ଏହି ମନ ପସନ୍ଦର ଗୀତ ଗୁଡ଼ିକ ଷ୍ଟେ ଟ୍ୟୁନ୍ ଟୁ ଓନ୍ଲି ଆଣ୍ଡ ଓନ୍ଲି ୟୋର ଫେଭରେଟ୍ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍। ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ରିକ୍ୱେଷ୍ଟଟି କରିଛନ୍ତି ସୋନବିଲ୍ କୁଦାଳି ଆସାମରୁ ହିତେନ୍ଦ୍ର ଦାସ ଏବଂ ଶୁଣିବାକୁ ଚାହିଁଛନ୍ତି ତୁମକୋ ନା ଭୁଲ ପାଇଙ୍ଗେ କଥା ଚିତ୍ରରୁ ଗୋଟେ ଗୀତ ଏବଂ ଡେଡିକେଟ୍ କରିଛନ୍ତି ଅଲ୍ ଆର୍ଜିସ୍ ଅଫ୍ ଆକାଶବାଣୀ କଟକ ଏବଂ ତାଙ୍କ ସାଙ୍ଗମାନଙ୍କୁ ମିନାଲ ରୋମେଶ ଅମାଲ ବିମଲ ଭୈକନ ଏବଂ ନାରାୟଣଙ୍କୁ ସୋ ତାଙ୍କୁ ଶୁଣେଇଦେବା ତାଙ୍କ ମନପସନ୍ଦର ଏହି ଗୀତଟି ଏବଂ ପରେ ପରେ ରିକ୍ୱେଷ୍ଟ କରିଛନ୍ତି ଜମସେଦପୁର ଝାରଖଣ୍ଡ ସୁପାହି ସାହି ଗାଁରୁ ଦେବେନ୍ଦ୍ର ତାନ୍ତି ରାକେଶ ତାନ୍ତି ପ୍ରକାଶ ନିଶା କୁମାରୀ ରେଶ୍ମା କୁମାରୀ ଦୀପାଲି କୁମାରୀ ଅର୍ ଦେବେନ୍ଜୀ ଫିଲ୍ମ କିସ୍ମତରୁ ଶୁଣିବାକୁ ଚାହିଁଛନ୍ତି ଗୋଟେ ବହୁତ ହି ଖାସ୍ ଗୀତ ଏବଂ ପରେ ପରେ ଯୋଡ଼ି ହୋଇଛନ୍ତି ହଜାରୀ ଲେନ୍ କଟକରୁ ରଶ୍ମି ରଞ୍ଜନ ଦାସ ଏବଂ ଶୁଣିବାକୁ ଚାହିଁଛନ୍ତି ହସ୍ତେ ହସ୍ତେ କଟିଯାଏ ରସ୍ତେ ଏହି ଗୀତଟି ବହୁତ ହି ଖାସ୍ ବ୍ୟୁଟିଫୁଲ୍ ଟ୍ରାକ୍ ଗୁଡ଼ିକ ରିକ୍ୱେଷ୍ଟ କରିଛନ୍ତି ସୋ ପହଞ୍ଚିଦେବା ତାଙ୍କ ପାଖରେ ସମସ୍ତଙ୍କ ପାଖରେ ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

കുറിച്ചെന്തി 100.4 ആക്കസ് ബാണി എഫ് എം റെയിൻബോ കട്ടക് ദിൽ സി ദിൽ തക്. സോ ചലിച്ചി റെയിൻബോ എസ് എം എസ് ଏବଂ ବହୁତ ହି କମ୍ ସମୟ ଅଛି ରେନ୍ବୋ ଏସ୍ଏମ୍ଏସ୍ କୁ ସାରିବା ପାଇଁ. ସୋ ଆମ ପାଖରେ ରିକ୍ୱେଷ୍ଟ ଗୋଟି ପହଞ୍ଚିଛନ୍ତି ଡକ୍ଟର ଅଭୟ କୁମାର ରାଉତ, ମହାପ୍ରସାଦ ରାଉତ, ସୋନୁ ରାଜା, ସାହେବ ଶୁଭମ, ମାମୁନି, ପୂଜାଲିନ ପରିଡ଼ା ଏବଂ ଅନ୍ୟମାନେ ଶୁଣିବାକୁ ଚାହିଁଛନ୍ତି ଗୀତ ରୂପା ସଗଡ଼ିରେ ସୁନା କନିଆ. ରିକ୍ୱେଷ୍ଟ କରିଛନ୍ତି ବେଲରପ୍ପା ସାହାନିଆଜପୁର କେନ୍ଦ୍ରାପଡ଼ାରୁ, ଏବଂ ଆଉ ଗୋଟିଏ ରିକ୍ୱେଷ୍ଟ କରିଛନ୍ତି ବାହୁଡ଼ିବେ ମୋ ଜଗାବଳିଆ କଥାଚିତ୍ରରୁ, ଶୁଣିବାକୁ ଚାହିଁଛନ୍ତି ଏହି ସଙ୍ଗଟି. ରିକ୍ୱେଷ୍ଟ କରିଛନ୍ତି ଚିଦାନନ୍ଦ ପ୍ରଧାନ, ହେମନ୍ତ କୁମାର ଚାନ୍, ଚୈତନ୍ୟ ଚାନ୍, ଟୁକୁନା ପାତ୍ର, ମାଣିଆବନ୍ଧ ବଡ଼ମ୍ବାରୁ. ସୋ ଏଇ ଦୁଇଟି ଗୀତ ଲାଷ୍ଟରେ ଆପଣଙ୍କ ପାଖରେ ପହଞ୍ଚି ଦେଉଛି. ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍.

0: ଆକାଶବାଣୀ କଟକ।
1: ନମସ୍କାର, ଆଜିର ଅନ୍ତିମ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ନେଇ ନିଆଗଲା ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ଭୁବନେଶ୍ୱରଠାରେ ମାଲକାନଗିରି ଜିଲ୍ଲାର ଜମିଜମା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ। ସେପ୍ଟେମ୍ବର ସୁଦ୍ଧା ବକେୟା ଥିବା ଜମିଜମା ମାମଲା ବନ୍ଦୋବସ୍ତ କରିବାକୁ ଦେଲେ ନିର୍ଦ୍ଦେଶ। ଓଡ଼ିଶା ରାଜ୍ୟସଭା ଉପନିର୍ବାଚନ ନିମନ୍ତେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆସନ୍ତା ମାସ 18 ତାରିଖରେ ହେବ ଭୋଟ୍ ଗ୍ରହଣ। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ। ଭୁବନେଶ୍ୱର ପୁରୀ 316 ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ। ଭିଡ଼ ନିୟନ୍ତ୍ରଣ ପାଇଁ ନିର୍ମାଣ ହେବ ଫ୍ଲାଇଓଭର ଏବଂ ଭେହିକିଲ୍ ଅଣ୍ଡରପାସ୍। ଆସନ୍ତା ବର୍ଷ ଓଡ଼ିଶାରେ ଆୟୋଜିତ ହେବ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନ୍ସିପ୍। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଜିର ମୁଖ୍ୟ ସମ୍ବାଦ ସମାପ୍ତ ହେଲା। ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05 ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 49ତମ ଭାଗ ଶୁଣିପାରିବେ ସକାଳ 6:40 ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ଜୀବାଣୁନାଶକ ଔଷଧର ସଦୁପଯୋଗ ଏହି ବିଷୟରେ ଆଲୋଚନା କରିବେ ଡାକ୍ତର ନିରଞ୍ଜନ ମହାନ୍ତି ସକାଳ 7:25 ଶୁଣିବେ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ଶୁଣିବେ ସକାଳ 8:30 ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ଜରିଆରେ ନିଜର ମତାମତ ସେୟାର କରିପାରିବେ ସକାଳ 9:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ୍ ଟାଇମ୍ ବାଇ ଭାରତ ମସଲା ସକାଳ 9:45 ଓଡ଼ିଆ ଚଳଚ୍ଚିତ୍ର ଗୀତ ରେନ୍ବୋ ଏସ୍ଏମ୍ଏସ୍ ସକାଳ 10:00 ଦିନ 11:00 ଶୁଣିବେ କଳାକାର ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ଦିନ 11:30 ମଧ୍ୟାହ୍ନ 12:00 ଶୁଣିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଆଜି ଚର୍ଚ୍ଚାରେ ଦିନ 1:10 ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ମତ ରଖିପାରିବେ ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45 ଅପରାହ୍ନ 3:00 ଶୁଣିବେ ମୋ ଦେଶ ସୁରିଲା ଆଫ୍ଟରନୁନ୍ ଶୁଣିବେ ଅପରାହ୍ନ 4:00 ଅପରାହ୍ନ 5:02 ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ଫୋନ୍ କଲ୍ ଜରିଆରେ ନିଜର ମତ ରଖିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 31ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30 ରାତି 7:25 ଶୁଣିବେ ସନ୍ଧ୍ୟା ଆସର ରାତି 8:02 ଶୁଣିବେ ଗୀତରେ ମିତରେ ଅଭୁଲ ସ୍ମୃତି ଶୁଣିବେ ରାତି 9:15 ଏବଂ ରାତି 10:00 ନିଜ ମନପସନ୍ଦର ଗୀତ ରିକ୍ୱେଷ୍ଟ କରି ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା ଏଇଠି ଶେଷ କରୁଛୁ ଆଜିର ଅଧିବେଶନ ଏଇଠି ହିଁ ବିଦାୟ ଦିଅନ୍ତୁ ଆପଣଙ୍କ ମ୍ୟୁଜିକାଲ ହୋଷ୍ଟ ଆଣ୍ଡ ଦୋସ୍ତ ସୁଭିକୁ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ ସେତେବେଳେ ଯାଏ ଟାଟା ଟେକ୍ କେୟାର ବାଏ ଗୁଡ୍ ନାଇଟ୍

ମା ବାଟମଙ୍ଗଳା ଶ୍ରୀକ୍ଷେତ୍ରରେ ଜଣେ ଅତି ପ୍ରସିଦ୍ଧ ତଥା ପବିତ୍ର ଦେବୀ, ଯିଏକି ଶ୍ରୀମନ୍ଦିରକୁ କଢେଇ ନେବାରେ ଭକ୍ତକୁ ସାହାଯ୍ୟ କରିଥାନ୍ତି। ଶ୍ରୀକ୍ଷେତ୍ର ଯିବା ପୂର୍ବରୁ ଭକ୍ତଟିଏ ନିଶ୍ଚିତ ରୂପେ ଦର୍ଶନ କରେ ତାଙ୍କୁ। ସେଠାକୁ ଯାଉଥିବା ସବୁ ଯାତ୍ରୀଙ୍କୁ ବାଟ ଦେଖାଇବା ତଥା ତାଙ୍କୁ ସୁରକ୍ଷା ପ୍ରଦାନ କରିବା ହେଉଛି ମା ବାଟମଙ୍ଗଳାଙ୍କର ଅଶେଷ କରୁଣା, ଅଶେଷ କୃପା, ଅଶେଷ ମହିମା। ତେବେ ପୁରୀ ସହରରେ ପ୍ରବେଶ କରିବା ପୂର୍ବରୁ ପ୍ରାୟ 7 କିଲୋମିଟର ଦୂରରେ ରହିଛନ୍ତି ମା ବାଟମଙ୍ଗଳା।

ପୌରାଣିକ ବିଶ୍ୱାସ ଅନୁଯାୟୀ ସୃଷ୍ଟି ଆରମ୍ଭରେ ଯେବେ ସୃଷ୍ଟିକର୍ତ୍ତା ବ୍ରହ୍ମା ଚତୁର୍ଦ୍ଦିଗରେ ଅନ୍ଧକାର ତଥା ଶୂନ୍ୟତା ଦେଖିଲେ ସେ ଭୟଭୀତ ହୋଇପଡ଼ିଲେ। ସେତିକିବେଳେ ପ୍ରକଟ ହେଲେ ମା ବାଟମଙ୍ଗଳା। ସେ ତାଙ୍କୁ

କିମ୍ବଦନ୍ତୀ ଆହୁରି ମଧ୍ୟ କହେ, ରାଜା ଇନ୍ଦ୍ରଦ୍ୟୁମ୍ନ ଯେବେ ଭଗବାନ ବ୍ରହ୍ମାଙ୍କୁ ମର୍ତ୍ତ୍ୟକୁ ନିମନ୍ତ୍ରଣ କରି ଆଣନ୍ତି, ସେତେବେଳେ ଭୁଲିଯାଇଥିଲେ ଶ୍ରୀକ୍ଷେତ୍ରକୁ ରାସ୍ତା। ସେହି ସମୟରେ ମା ବାଟମଙ୍ଗଳା ହିଁ ସେମାନଙ୍କୁ ମନେ ପକାଇ ଦେଇଥିଲେ ଶ୍ରୀକ୍ଷେତ୍ରକୁ ରାସ୍ତା, କଢ଼େଇ ନେଇଥିଲେ ପୁରୀକୁ। ଶ୍ରୀମନ୍ଦିର ଦର୍ଶନ ଅଭିଳାଷୀ ପ୍ରତ୍ୟେକଟି ଭକ୍ତ ପ୍ରଥମେ ଦର୍ଶନ କରିଥାନ୍ତି ମା ବାଟମଙ୍ଗଳାଙ୍କୁ। ସେଥିପାଇଁ ତାଙ୍କୁ ଶ୍ରୀକ୍ଷେତ୍ରର ପ୍ରବେଶ ଦ୍ୱାର ରକ୍ଷକ ଭାବେ ମାନ୍ୟତା ଦିଆଯାଇଛି।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ନବକଳେବର ସମୟରେ ବି ଏହି ମନ୍ଦିରର ବିଶେଷ ଭୂମିକା ଥାଏ। ମହାପ୍ରଭୁଙ୍କ ନୂତନ ବିଗ୍ରହ ନିର୍ମାଣ ପାଇଁ ଆସୁଥିବା ପବିତ୍ର ଦାରୁ ଶଗଡ଼ିକୁ ପୁରୀ ସହର ଭିତରକୁ ପ୍ରବେଶ କରାଇବା ପୂର୍ବରୁ ମା ବାଟମଙ୍ଗଳାଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥାଏ। ମା ହେଉଛନ୍ତି ଶ୍ରୀକ୍ଷେତ୍ରର ଦ୍ୱାରପାଳିକା ବା ରକ୍ଷାକର୍ତ୍ତୀ। ସେଥିପାଇଁ ପୁରୀକୁ ଯାଉଥିବା ସମସ୍ତ ଗାଡ଼ି ଓ ସେଥିରେ ଥିବା ଯାତ୍ରୀମାନେ ଯାତ୍ରା ଯେମିତି ନିରାପଦ ହେଉ ସେଥିପାଇଁ ମନ୍ଦିର ସାମ୍ନାରେ ଅଟକି ମାଙ୍କ ସିନ୍ଦୁର ମଥାରେ ମାରିଥାନ୍ତି। ମାଙ୍କ ମହିମା ସତରେ ଅବର୍ଣ୍ଣନୀୟ। ଚାଲନ୍ତୁ ତାଙ୍କ ପାଦ ପଦ୍ମରେ ସମସ୍ତଙ୍କର ମଙ୍ଗଳ ମନେ ଆସି ତାଙ୍କର ଆଶୀର୍ବାଦ ଭିକ୍ଷା କରିବା ଆଜିର ଅର୍ଘ୍ୟ ଥାଳିରେ।

ଶୁକଦେବ ବ୍ୟାସଙ୍କୁ ପ୍ରଣାମ କରି ଶ୍ରୀହରିଙ୍କ ଗୁଣ କୀର୍ତ୍ତନ କଲେ। ଏ ଜଗତରେ ସେ ଜୀବ ସୃଷ୍ଟି କରିଛନ୍ତି, ସବରି ଭିତରେ ଆତ୍ମାରୂପୀ ଅଛନ୍ତି। ପୂର୍ବକାଳରେ ନାରଦ ମୁନି ବ୍ରହ୍ମାଙ୍କୁ ଯାହା ପଚାରିଥିଲେ ସେହି କଥା ମୁଁ କହିବି। ନାରଦ ବ୍ରହ୍ମାଙ୍କୁ କହିଲେ, ତୁମେ ତ ସୃଷ୍ଟି ହେବା ଆଗରୁ ଅଛ, ତେଣୁ ତୁମ କଥା କାହାରିକୁ ଜଣା ନାହିଁ। ଭୂତ, ଭବିଷ୍ୟ, ବର୍ତ୍ତମାନ ତୁମକୁ ସବୁ ଜଣା। ତୁମେ ପୁଣି କାହାକୁ ତପସ୍ୟା କରୁଛ? ତୁମ ଉପରେ ଆଉ କିଏ ଅଛି? ବ୍ରହ୍ମା କହିଲେ, ନାରଦ, ତୁମେ ଯାହା କହିଲ ତାହା ଠିକ୍। ମୁଁ ଏ ସୃଷ୍ଟିର କର୍ତ୍ତା, କିନ୍ତୁ ଏ ସୃଷ୍ଟିକୁ ମୁଁ ଯେ ସର୍ଜନା କରିଛି ତାହା କେବଳ ବିଷ୍ଣୁଙ୍କ ଆଜ୍ଞାରେ। ସେହି ହରି ହେଉଛନ୍ତି ଜଗତର ଈଶ୍ୱର, ତାଙ୍କରି ଇଚ୍ଛାରେ ଆମ୍ଭେମାନେ ଚାଳିତ, ତାଙ୍କରି ମାୟାରେ ବଶୀଭୂତ ଏ ଜଗତ। ଅଜ୍ଞାନ ଫଳରେ ଲୋକେ ବିମୋହିତ ହୋଇ

0: ఈజాది ట్యూన్ కూర్చుంది 100.4 ఆకాశవాణి ఎఫ్ఎం రెయిన్బో కటక్కు దిల్ సే దిల్ తక్ మ్యూజిక్ మిత్ర అను అజి రోహిచి ఆపణంకు సహిత
1: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
3: यहाँ खबरें तोड़ी मरोड़ी नहीं जाती।
4: बहुत सारे निजी चैनल और निजी चैनलों के बोलबाला में

ଶୁଭ ସକାଳରେ ଏବେ ଜାଣିବା ଆଜି ଦିନର ଇତିହାସ ସମ୍ପର୍କରେ। ତେବେ ଆଜିର ଦିନରେ 1946 ମସିହାରେ ଭାରତର ପ୍ରସିଦ୍ଧ ସାମାଜିକ କାର୍ଯ୍ୟକର୍ତ୍ତା ତଥା ସୂଚନା ଅଧିକାର ଆନ୍ଦୋଳନର ମୁଖ୍ୟ ସୂତ୍ରଧାର ଅରୁଣା ରାୟ ଜନ୍ମଗ୍ରହଣ କରିଥିଲେ। ୯୯୯ ମସିହା ଆଜିର ଦିନରେ ଇସ୍ରୋକୁ ମିଳିଥିଲା ଏକ ବଡ଼ ସଫଳତା। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଏକାସାଥିରେ ଭାରତ, ଜର୍ମାନୀ, ଦକ୍ଷିଣ କୋରିଆ ସମସ୍ତଙ୍କର ଏହି ତିନି ଦେଶର ତିନୋଟି ଉପଗ୍ରହକୁ ସଫଳତାପୂର୍ବକ ଅନ୍ତରୀକ୍ଷର କକ୍ଷରେ ସ୍ଥାପିତ କରିପାରିଥିଲା।

ତା ଛଡ଼ା 1999 ମସିହା ଆଜିର ଦିନରେ କାର୍ଗିଲ ଯୁଦ୍ଧ ସମୟରେ ଭାରତୀୟ ବାୟୁସେନା ପଡ଼ୋଶୀ ରାଷ୍ଟ୍ର ବିରୁଦ୍ଧରେ ଅପରେସନ୍ ସଫେଦ ସାଗରର ଆରମ୍ଭ କରିଥିଲା। ଭାରତର ପ୍ରସିଦ୍ଧ ମୂର୍ତ୍ତିକାର ତଥା ଆଧୁନିକ ଭାରତୀୟ ମୂର୍ତ୍ତିକଳାର ଅଗ୍ରଦୂତ ରାମକିଙ୍କର ବେଜ 1906 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ।

ତାଛଡ଼ା 2014 ମସିହା ଆଜିର ଦିନରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ରୂପେ ପ୍ରଥମ ଥର ପାଇଁ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ।

ସୋ ଫ୍ରେଣ୍ଡ୍ ସେ ଥିଲା ଆଜି ଦିନର ଇତିହାସ। ପରେ ପରେ ଜାଣିବା ଆହୁରି ବହୁତ କିଛି ଶୁଭ ସକାଳରେ। ହେଲେ ତା ପୂର୍ବରୁ ନବା ଗୋଟିଏ ଛୋଟିଆ ବ୍ରେକ୍। ଦେଲ୍ ସେ ଦେଲ୍ ତାକ୍।

फ्रेंड्स जदि आमको ए सुंदर पृथ्वी रे बंचिबार अछि निरोग होई सुस्थ रहिबार अछि तेबे पानी पवन शुद्ध रहिबार अछि आ पानी पवन शुद्ध रहबाक हेले धीरे धीरे जो बढ़ुथिबा जंगल क्षय याकु रोकिबाक हेबो गछ लगेबाक हेबो आ केवल बड़ माने गछ लगेले हेबनी ସେଥିପାଇଁ ଆମର ଯେଉଁ ଭବିଷ୍ୟତ ପିଢ଼ି ଅଛି ତାକୁ ମଧ୍ୟ ପ୍ରସ୍ତୁତ କରିବାକୁ ହେବ। ସେଥିପାଇଁ 23 ମଇରୁ 31 ମଇ ପର୍ଯ୍ୟନ୍ତ ପାଳନ କରାଯାଉଛି ଚିଲଡ୍ରେନ୍ସ ଗାର୍ଡେନିଂ ୱିକ୍, ଅର୍ଥାତ୍ ପିଲାମାନଙ୍କୁ ବଗିଚା କାମ ପାଇଁ ପ୍ରୋତ୍ସାହିତ କରିବା, ତାଙ୍କୁ ଗଛ ଲଗାଇବା ପାଇଁକି ଇନ୍ସପାୟାର କରିବା, ତାଙ୍କୁ ଗଛର ମୂଲ୍ୟ ବୁଝାଇବା ଏବଂ ଗଛ ନ ଲଗାଇଲେ ଆଗକୁ କ'ଣ ଅସୁବିଧା ହେବ ସେ ବିଷୟରେ ସଚେତନ କରିବା। ତେଣୁ ନିଜ ନିଜ ପିଲାମାନଙ୍କୁ ଗଛ ଲଗାଇବା ପାଇଁ ନିଶ୍ଚୟ ପ୍ରୋତ୍ସାହିତ କରନ୍ତୁ ଆଉ ଏମିତି ଆମକୁ ଶୁଣୁଥାନ୍ତୁ। ଦିଲ୍ ସେ ଦିଲ୍ ତକ୍।

ସୂର୍ଯ୍ୟନ୍ତୀ ଶୁଭ ସକାଳକୁ ମ୍ୟୁଜିକ୍ ମିତ୍ର ଅନୁ ସହ ଦିଲ ସେ ଦିଲ ତକ୍ ଆଉ ଆଜି ହେଉଛି ଆକ୍ଟର ଦିଲୀପ ଯୋଶୀ ଜେଠାଲାଲଙ୍କର ହାପି ବାଲା ବର୍ଥଡେ। ଜେଠାଲାଲଙ୍କୁ ତ ଆପଣ ସବୁବେଳେ ଦେଖୁଥିବେ ଆଉ ଜାଣିଛନ୍ତି ମଧ୍ୟ, ଗୋଟେ ଏଭଳି ରନିଂ ଶୋ ଯୋଉଠିକି ଏଇ କ୍ୟାରେକ୍ଟରଟି ଏତେ ପପୁଲାର ଯେ ଆଜି ପ୍ରତ୍ୟେକଟି ହୃଦୟରେ ରହିଛନ୍ତି ସେ ଆକ୍ଟର ଦିଲୀପ ଯୋଶୀ। ତେବେ ଦିଲୀପ ଯୋଶୀଙ୍କ କ୍ୟାରିୟର ଆରମ୍ଭ ହୋଇଛି ଥିଏଟରରୁ, ମାତ୍ର 12 ବର୍ଷ ବୟସରେ ସେ ଆରମ୍ଭ କରିଥିଲେ ଅଭିନୟ ଏବଂ ପାଠ ପଢ଼ୁଥିବା ସମୟରେ ସେ ଇଣ୍ଡିଆନ ନ୍ୟାସନାଲ ଥିଏଟର ତରଫରୁ ଜିତିଥିଲେ ବେଷ୍ଟ ଆକ୍ଟରର ଆୱାର୍ଡ। ତେବେ ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି, ଯେମିତିକି ମୈନେ ପ୍ୟାର କିୟା, ହମ୍ ଆପକେ ହେଁ କୌନ, ଫିର ଭି ଦିଲ ହେ ହିନ୍ଦୁସ୍ତାନୀ, ଖିଲାଡ଼ି 420, ୱାନ୍ ଟୁକା 4, ହମ୍ ରାଜ, ଦିଲ ହେ ତୁମ୍ହାରା, କ୍ୟା ଦିଲ ନେ କାହା, ଏମିତି ଅନେକ। ତେବେ ଏଇଠି ରଖୁଛି ଆଜି ସକାଳର ପ୍ରଶ୍ନ। ଚଳଚ୍ଚିତ୍ର ହମ୍ ଆପକେ ହେଁ କୌନ, ଯେଉଁଥିରେ ଲିଡ୍ ରୋଲ୍ରେ ଥିଲେ ସଲମାନ ଖାନ ଏବଂ ମାଧୁରୀ ଦୀକ୍ଷିତ, ସେଇ ଫିଲ୍ମରେ ଆକ୍ଟର ଦିଲୀପ ଯୋଶୀଙ୍କ କ୍ୟାରେକ୍ଟରର ନାଁ କ'ଣ ଥିଲା? ଆଉ ଥରେ କହି ରଖୁଛି ଆଜି ସକାଳର ପ୍ରଶ୍ନ, ହମ୍ ଆପକେ ହେଁ କୌନ ଚଳଚ୍ଚିତ୍ରରେ ଆକ୍ଟର ଦିଲୀପ ଯୋଶୀ ଗୋଟେ ସୁନ୍ଦର ରୋଲ୍ ନିର୍ବାହ କରିଥିଲେ ଆଉ ସେଇ କ୍ୟାରେକ୍ଟରଟିର ନାଁ କ'ଣ ଥିଲା? ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଆନ୍ସର ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 09495963210 ଏଇ ନମ୍ବରରେ।

8895524200 ଏଇଟା ହେଉଛି ଆମର ହ୍ୱାଟ୍ସଆପ୍ ନମ୍ବର। ସେଠି ମଧ୍ୟ ଆପଣ ମେସେଜ କରି କହିପାରିବେ। ଆକ୍ଟର ଦିଲୀପ ଯୋଶୀ ହମ୍ ଆପକେ ହେଁ କନ୍ରେ କରିଥିବା କ୍ୟାରେକ୍ଟରର ନାଁଟି କ'ଣ? ତ ଜଲ୍ଦି ଜଲ୍ଦି ଜଲ୍ଦି ଜଲ୍ଦି ମେସେଜ କରନ୍ତୁ, କାରଣ ଯିଏ ପ୍ରଥମେ ସଠିକ ଉତ୍ତର ଲେଖି ପଠେଇବେ ସେ ହେଇପାରିବେ ଆଜି ସକାଳର ଶ୍ରୋତାମାନେ ଲିସନର୍ ଅଫ୍ ଦ ମର୍ଣ୍ଣିଂ। ତ ଡେରି କାହିଁକି, ଜଲ୍ଦି ମେସେଜ କରନ୍ତୁ ଆଉ ଶୁଣୁଥାନ୍ତୁ ଗୋଟେ ବ୍ୟୁଟିଫୁଲ ବ୍ୟୁଟିଫୁଲ ଟ୍ରାକ୍ ଦିଲ୍ ସେ ଦିଲ୍ ତକ୍।

ମର୍ଣ୍ଣିଂ ମେଲୋଡ଼ିରେ ସ୍ୱାଗତ ଆପଣଙ୍କୁ ପୁଣି ଥରେ। ତେବେ କଥା ହେଉଥିଲେ ଆମେ ଗଛ ସମ୍ପର୍କରେ। ଭାବନ୍ତୁ, ଫୁସ୍ଫୁସ୍ ବିନା ମଣିଷର ଅବସ୍ଥା କ'ଣ ହେଇଥାନ୍ତା? ମଣିଷର ଅସ୍ତିତ୍ୱ ହିଁ ନଥାନ୍ତା, ନୁହେଁ କି? ସେମିତି ଭାବନ୍ତୁ, ପୃଥିବୀର ଫୁସ୍ଫୁସ୍ ହେଉଛି ଗଛ। ଗଛ ବିନା ପୃଥିବୀକୁ ଇମାଜିନ୍ କରିହେବ? କେବେ ନୁହେଁ। ଏଇଟା ଗୋଟେ ଅବାସ୍ତବ କଥା। ହେଲେ ଏଇ ଅବାସ୍ତବ କଥାଟା କାହିଁକି କେଜାଣି ମଣିଷ ମଗଜରେ ଢୁକୁନି, ସେ କଥା ଆମେ କେହି ବି କହିପାରୁନେ। ତେଣୁ ବେଳ ଥାଉ ଥାଉ ସଚେତନ ହୁଅନ୍ତୁ, ଆଉ ଗଛ ଲଗାନ୍ତୁ। ଗୋ ଗ୍ରୀନ୍, ତାହେଲେ ହିଁ ଆମେ ରହିପାରିବା ଚିର ସବୁଜ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ ନେଇ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଫ୍ରେଣ୍ଡସ୍ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ଆଜି କଥା ହେବା ଆମେ ଏଇ ଖରାଦିନ ସମ୍ପର୍କରେ ନା ତ ଆପଣ ଭାବୁଥିବେ ଯେ ଖରାଦିନ ସମ୍ପର୍କରେ କ'ଣ କଥା ହେବା, ଖରା ତ ଜୋରେ ହେଉଛି, ଝାଳ ତ ବୋହୁଛି, ଆଉ କ'ଣ ଦରକାର? ତ ଖରାଦିନ ହେଲେ ମାନେ ଖରାଦିନ ଆସିଲେ ମନେ ପଡ଼ିଯାଏ ମାମୁଁ ଘର କଥା। ହଁ, ସ୍କୁଲ ଛୁଟି ହେଲା ମାତ୍ରେ ବହୁତ ଇଚ୍ଛା ହୁଏ କେମିତି ଦାଣ୍ଡିଆ ମାରିକି ଯିବା ମାମୁଁ ଘର, କାରଣ ମାମୁଁ ଘରେ ରୋକଟକ୍ ନଥାଏ ନା ବାପା ମାଆଙ୍କ ମାଡ଼ ଗାଳି ଥାଏ। ସେଇଥିପାଇଁ କି ଅଜା ଆଈଙ୍କ ସୁରକ୍ଷା ଛତା ତଳେ ମଣିଷ ନିଜକୁ ଗୋଟେ ପରମ ବୀର ବୋଲି ଅନୁଭବ କରେ ନାଇଁ। ତ ସେୟାର କରନ୍ତୁ ଆଜି ଖରାଦିନେ ମାମୁଁ ଘରକୁ ଯିବାର ଅନୁଭବ। କଥା ହେବାକୁ ହେଲେ ଡାଏଲ କରନ୍ତୁ 06712303153 ଏବଂ କୁହନ୍ତୁ ଆମକୁ ଏ ସମ୍ପର୍କରେ। ଆଉ କଲର ଆମ ସହିତ ଯୋଡ଼ି ହେଇଗଲେଣି, ଦେଖିଦେବା କିଏ କରିଛନ୍ତି କଲ। କିଏ କଲ୍ଟି କଟିଯାଇଛି କିଛି କଥା ନାହିଁ, ଆପଣ ଚାହିଁଲେ ଏବେ ବି ଆମକୁ କଲ୍ ଲଗେଇ ପାରିବେ। କଲ୍ ଆସିଯାଇଛି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
1: ଅଶୋକ ପଣ୍ଡା ମଧୁପାଟଣା କଟକ।
0: କେମିତି ଅଛନ୍ତି ଭାଇ? ନମସ୍କାର।
1: ଭଲ ଅଛି। ଆପଣଙ୍କ କଥାରେ ଏତେ ଆତ୍ମୀୟତା ରହିଛି ଯେତେ ଶୁଣୁଥିଲେ ମନ ବୁଝୁ ନାହିଁ।
0: ଓକେ, ବହୁତ ବହୁତ ଧନ୍ୟବାଦ। ଆଜିର ଟପିକ ଉପରେ କଣ କହିବେ?
1: ମାମୁଁ ଘରକୁ ଯିବାଟା ଥୟ ଖରାଦିନେ।
0: ଆଚ୍ଛା, ଆପଣ ଯାଉଥିଲେ ତାହେଲେ?
1: ନିଶ୍ଚିନ୍ତ ଭାବେ।
0: କଣ ସବୁ କରନ୍ତି ମାମୁଁ ଘରେ?
1: ମାମୁଁ ଘର ପାଖରେ ନଈ ଅଛି, କୁଆଖାଇ ନଈ।
0: ଆଚ୍ଛା, କୋଉ ଜାଗା, କୋଉ ଅଞ୍ଚଳଟା ଟିକେ ମେନସନ କରନ୍ତୁ, ସମସ୍ତେ ଆମେ ଜାଣିବା।
1: ଫୁଲନଖରା।
0: ଆଚ୍ଛା,
1: ଫୁଲନଖରା। ଆଉ ମାମୁଁଙ୍କ ଗାଁ ନାଁ ହଉଛି କାଚରାମଳ।
0: ଆଚ୍ଛା,
1: ସେଇ ମାମୁଁ ନଈ କଡ଼ରେ ତାଙ୍କର ଘରଟା। ନଈରେ ତ ନିଦୁ ପହଁରୁଥିଲୁ, ଗାଧୋଉଥିଲୁ, ତାପରେ ପଖାଳ ଖାଇଦେଇ ମାମୁଁଙ୍କ ବାଡି ପଟେ ଅଛି ଆମ୍ବ ତୋଟା। ଆମ୍ବ ତୋଟାକୁ ଯାଇ ଗୋଟେ ମଛିଣା ନେଇକି ମଛିଣା ପକେଇକି ଲୁଡୁ ପାଲି ପଡୁଥିଲା, ଲୁଡୁ ଖେଳୁଥିଲୁ। ଆଉ ଯଦି ଅଧିକା ପାର୍ଟନର ହେଲେ ତାହେଲେ ତାସ ଖେଳୁଥିଲୁ।
0: ବଢିଆ। ଆଚ୍ଛା ଭାଇ, ଆଜି ବି ମାମୁଁ ଘର ସହିତ ସମ୍ପର୍କ ଅଛି? କେବେ ଯାଆନ୍ତି? ଏବେ ବି
1: ମାମୁଁ ଘର ସହିତ ସମ୍ପର୍କ ଅଛି ଯେ ଆଗ ପୂର୍ବ କାଳର ମଜା ଆଉ ନାହିଁ।
0: ସେଇଟା ତ କେବେ ବି ହବନି, କିନ୍ତୁ ଯାଆନ୍ତି କି ନାହିଁ ଏବେ ବି?
1: ହଁ, ଯାଉ, ଦରକାର ପଡିଲେ ଯାଉ। ମାମୁଁଙ୍କର କୌଣସି ଦରକାର ହେଲେ, ପର୍ବପର୍ବାଣି ହେଲେ ବା କିଛି ଆବଶ୍ୟକତା ହେଲେ ଯାଉ।
0: ଆଚ୍ଛା,
1: ଆଉ ମାମୁଁ ମାଇଁ ବି ଆସନ୍ତି ଘରକୁ।
0: ଖୁବ ବଢିଆ, ଖୁବ ବଢିଆ। ଏମିତି ସମ୍ପର୍କ ରଖିଥାନ୍ତୁ ମାମୁଁ ଘର ସହିତ ବି ଆଉ ଆମ ସହିତ ବି। ରହିଲି, ନମସ୍କାର।
1: ଆପଣ ସହିତ ତ ସମ୍ପର୍କ ନିଶ୍ଚିନ୍ତ ଭାବେ ରହିବ, ଆଉ ଏଇଟା ସ୍ୱାଭାବିକ କଥା ଆଉ।
0: ଓକେ, ବହୁତ ବହୁତ ଧନ୍ୟବାଦ। ରହିଲି ଭାଇ, ନମସ୍କାର।
1: ଧନ୍ୟବାଦ।
0: ତ ଏଥିଲେ ଅଶୋକ ଭାଇ ମଧୁପାଟଣା କଟକରୁ, ଆଉ ଖୁବ ସୁନ୍ଦର ସୁନ୍ଦର କଥା ସେ କହୁଥିଲେ, ତାଙ୍କ ମାମୁଁ ଘରେ ରହିବାର ଅନୁଭବ କହୁଥିଲେ। ତେବେ ଆପଣ ଚାହିଁଲେ ଆମ ସହିତ ସେୟାର କରିପାରିବେ। ଦେଖୁ ଦେଖୁ ସେୟାର କରିବାକୁ ରେଡି ହେଇଗଲେଣି ଆପଣ, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
2: ମ୍ୟାଡମ୍ ନମସ୍କାର।

0: नमस्कार, किए कहते कौट कहते
1: सत्यव्रत साहू जाजपुर
0: केमती अछंती?
1: भलो अछि, चिंता छ अछि।
0: अछि आज अपन प्रथम थर कॉल करछंती?
1: हां, आगु थर कॉल
0: करछी। अच्छा, बहुत बढ़िया। खरा केमती होछि से पटे?
1: खरा प्रबल होछि।
0: अच्छा, आज रे टॉपिक ऊपर कोन कहबे?
1: आ टॉपिक गोटे सुंदर टॉपिक, माने मामू घर एमिति गोटे जगह ମାନେ ଗଳାର ମଣି କରି ରଖନ୍ତି। ମୁଁ ବେଶୀ ମୋ ମାମୁଁ ଘର ଭଲ ପାଏ ଦୁଇଟି କାରଣ। ଗୋଟେ କାରଣ ଟା ହଉଛି ମୋ ମାମୁଁ ଘର ଦେଇଯାଇଛି, ମାନେ ମୋ ମାମୁଁ ଘର ଟା ହଉଛି ଭଦ୍ରକ ଜିଲ୍ଲାର ପନ୍ଦରବାଟିଆ, ମାନେ ଆରଡି ଯିବା ପାଇଁ ସେ ରାସ୍ତାଟା ଅଛି। ମୋ ମାମୁଁ ଘର ଦେଇକି ବହୁତ ବସ୍ ଯାଏ, ଆରଡି ବସ୍ ଟ୍ରକ ଇତ୍ୟାଦି ଯାଏ, କିନ୍ତୁ ଆମ ଗାଁରେ ସେ ସୁବିଧା ନଥାଏ। ମତେ ଭାରି ଭଲ ଲାଗେ ଯେ ପିଲାବେଳେ କଥା କହୁଛି, ଖୁବ ବଢିଆ ଲାଗେ ଯେ କେତେ ବସ୍ ଗାଡି ଚାଲୁଛି, ଇଏ ଗୋଟେ କଥା। ଆଉ ଗୋଟେ କଥା ଇଣ୍ଟରେଷ୍ଟିଂ କଥା ହଉଛି, ମାମୁଁ ଘର କଲିକତା ଚାକିରି କରନ୍ତି। କଲିକତାର ଯୋଉ ଚିନି ମିଠା ଆସିଥାଏ ସେଇଟା ପାଇଁ ମୋର ଗୋଟେ ବହୁତ ଆକର୍ଷଣ ଥାଏ ପିଲାବେଳର କଥା। ଏବେ ତ ମୁଁ ବୁଝିବାରେ କଲେଣି, କିନ୍ତୁ ବହୁତ ମତେ ଖୁସି ଲାଗେ ଯେ ସେ ଚିନି ମିଠା ଖାଇବା ପାଇଁ, ଚିନିରେ ହାତୀ, ଚିନିରେ ଘୋଡା, ଆପଣ ଚିନିରେ ମାଛ ଏସବୁ ହେଇଥାଏ। ସେଇ ଯୋଉ ସେଇ ଇଏଟା ମତେ ଭାରି ଆଟ୍ରାକ୍ସନ କରେ ମାମୁଁ ଘର ଯିବା ପାଇଁ।
0: ମାମୁଁ ଘର
1: ସ୍ମୃତି ନାହିଁ, ଆମର ବି ସ୍ମୃତି ଅଛି ମାମୁଁ ଘର ସହିତ, ଏମାନଙ୍କ ସହିତ ସ୍ମୃତି, ମାମୁଁ ମାଇଁ ସମସ୍ତେ ସ୍ମରଣୀୟ ସମସ୍ତେ ଅଛନ୍ତି। ଯଦିଓ ଜଣେ ଦିଜଣ ମାମୁଁ ମରିଗଲେଣି, ତଥାପି ମାମୁଁ ଘର ପ୍ରତି
0: ସେଇ ଆକର୍ଷଣ ରହିଛି, ନହେଲେ ଆପଣ ସମ୍ପର୍କ ରଖିନଥାନ୍ତେ। ବହୁତ ବହୁତ ଧନ୍ୟବାଦ, ଏମିତି ସମ୍ପର୍କ ରଖିଥାନ୍ତୁ ଆଉ ଆମକୁ କେବେ ଭୁଲିବେନି, ଠିକ ଅଛି? ଏମିତି କଲ୍ ଲଗାଉଥିବେ ମଝିରେ ମଝିରେ, ଠିକ ଅଛି, ରହିଲି, ନମସ୍କାର। ତ ଏଥିରେ ସତ୍ୟବ୍ରତ ଭାଇ ଯାଜପୁରରୁ ଆଉ ବହୁତ ବଢିଆ ବଢିଆ କଥା ସେୟାର କଲେ, ମାମୁଁ ଘରକୁ କେବେ ଭୁଲି ହୁଏନି ବୋଲି ସେ କହିଲେ। ତେବେ ଆପଣ କଣ ଭାବନ୍ତି ନିଶ୍ଚୟ ଜାଣିବା, ହେଲେ ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍ ପରେ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ୍ ସେ ଦିଲ୍ ତକ୍, ଷ୍ଟେ ଟ୍ୟୁନ୍ଡ।

0: ଖରା ଦିନେ ଛୁଟି ହେଲା ମାତ୍ରେ ସ୍କୁଲ ମନେ ପଡ଼େ ମାମୁଁ ଘର। ତେବେ କେମିତି ଆପଣଙ୍କର ଅନୁଭବ ରହିଛି ଏଇ ମାମୁଁ ଘର ବିଷୟରେ, ଏ ସମ୍ପର୍କରେ କଥା ହେବା ପାଇଁ ଡାଏଲ କରନ୍ତୁ 06712303153 ଏବଂ କଲର ଯୋଡ଼ି ହେଇଗଲେଣି, ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ,
1: ନମସ୍କାର। ଜୟ ଜଗନ୍ନାଥ।
0: ନମସ୍କାର, କିଏ ରାଜେଶ ଭାଇ କହୁଛନ୍ତି ଜଗତସିଂହପୁରରୁ?
1: ହ୍ୟାଲୋ
0: ହ୍ୟାଲୋ
1: ଭଉଣୀ ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ମୁଁ କହିଲି ରାଜେଶ ଭାଇ କହୁଛନ୍ତି ଜଗତସିଂହପୁରରୁ?
1: ଆଜ୍ଞା।
0: ଆଚ୍ଛା, କେମିତି ଅଛନ୍ତି ଭାଇ?
1: ଆଜି ପାଗ କୋହଲା କୋହଲା ଅଛି, ପୁରା ବିନ୍ଦାସ ଅଛି ଆଉ, ନହେଲେ ତ ଘିମିରି ଫିମିରି ବାହାରି ଗଲାଣି ଆଜ୍ଞା, ପୁରା ତ ପରିସ୍ଥିତି ସାଙ୍ଗିନି ଆଉ।
0: ହଁ, ନିଶ୍ଚୟ ଖରା ତ ପ୍ରବଳ ହଉଛି, ଉତ୍ତାପ ମଧ୍ୟ ବଢୁଛି। ତେବେ ଆଜିର ଟପିକ ଉପରେ କଣ କହିବେ?
1: ଆଜ୍ଞା, ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ନିଶ୍ଚିନ୍ତ ଭାବରେ ମାମୁଁ ଘର ଯିବା ପାଇଁ ତ ସମସ୍ତେ ଭଲ ପାଆନ୍ତି, ଆଉ କେତେ ଜାଗାରେ ବି ଲୋକ ଭଲ ପାଆନ୍ତି ନାହିଁ। ଆଜ ଏକ୍ସାମ୍ପଲ, ମୋର ତ ମାମୁଁ ଅଧା ତ ଏକ୍ସପାୟାର କରିଗଲାଣି, ମା ବି ଏକ୍ସପାୟାର କରିଗଲାଣି, ଦୁଇ ମାମୁଁ ଅଛନ୍ତି, ଭୁବନେଶ୍ୱର ଚାକିରି କରିଛନ୍ତି। ଆଉ ମୁଁ ସମୟ ସୁବିଧା ଦେଖିଲେ କେତେବେଳେ ସେମାନେ ଆମ ଘରକୁ ଆସନ୍ତି, ଆମେ ବି ତାଙ୍କ ଘରକୁ ଯାଉ। ଆଉ ବି ଗୋଟାଏ ପ୍ରକାର ମାମୁଁ ଆମର ଅଛନ୍ତି, ଆପଣ ଜାଣିଥିବେ, ଠାକି ମାମୁଁ, ଯୋଉମାନେ ଆଣ୍ଟି ସୋସିଆଲ କାମ କଲେ, ଚୋରି ଡକାୟତି ରାଜନୀତି ମର୍ଡର ଏସବୁ କଲେ, ମାମୁଁ ମାନେ ବି ତାଙ୍କୁ ଭଲକିରି ଟ୍ରିଟମେଣ୍ଟ କରିକି ନେଇକିରି ବାଡେଇକିରି ଏପଟେ ଧରିବେ ନୋଟା କମଳ, ସେଆଡେ ଯିବେ ଆଳି ପିଙ୍ଗଳ ଜେଲକୁ ଆଉ। ଆଉ ଗୋଟେ ମାମୁଁ ଥିଲା ଆମର ଜାଣିଥିବେ, କଂସ ମାମୁଁ, ମଞ୍ଚରେ ପଡି ମାମୁଁ ମଲା। ତେଣୁ ଏମିତି ବିଭିନ୍ନ ପ୍ରକାର ମାମୁଁ ଅଛନ୍ତି, ଯୋଉ ମାମୁଁ ଯିଏ ଯାହାକୁ ଆମେ ଯେମିତିଆ ଦେଖିବା ସେ ମାମୁଁ ସେଇଭଳିଆ ଟ୍ରିଟମେଣ୍ଟ କରିବେ ଆଉ।
0: ନିଶ୍ଚୟ ନିଶ୍ଚୟ, ଆପଣ ଜହ୍ନ ମାମୁଙ୍କୁ ଭୁଲିଗଲେ। ଆଚ୍ଛା ଠିକ ଅଛି,
1: ଜହ୍ନ ମାମୁଁ ବି ଥିଲା, ଚନ୍ଦା ମାମା।
0: ନିଶ୍ଚୟ ନିଶ୍ଚୟ, ଓକେ, ଆଜି ସବୁ ମାମୁଙ୍କର ଚରିତ୍ର ଚିତ୍ରଣ ହେଇଗଲା, ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର।
1: ଆଜ୍ଞା, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ତ ଏଇ ଥିଲେ ରାଜେଶ ଭାଇ ଜଗତସିଂହପୁରରୁ, ଆଉ ଖୁବ ସୁନ୍ଦର ଭାବେ ମାମୁଁ ମାନଙ୍କ ବିଷୟରେ ପୁରା ଟିପ୍ପଣୀ କରିଦେଲେ, ବର୍ଣ୍ଣନା କରିଦେଲେ। ତେବେ ଆପଣ ଚାହିଁଲେ ଆମ ସହିତ ଯୋଡ଼ି ହେଇପାରିବେ ଏବଂ କହିପାରିବେ ଆପଣ କେମିତି ନିଜ ମାମୁଁ ଘରେ ଏଇ ଛୁଟିକୁ କାଟନ୍ତି। ତ ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ
2: ହ୍ୟାଲୋ ହ୍ୟାଲୋ,
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନା, ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଛି, କୁଆଁରପାଳ ମାଣିଆମଙ୍ଗଳ।
0: କେମିତି ଅଛନ୍ତି?
2: ନା, ମୁଁ ଭଲ ଅଛି, କଣ ହବ, ଅଧିକ ଜାଗା ତ ଘିମିରି ପଡି ଯାଇଛନ୍ତି, ବଡ ବଡ ଘିମିରି ହେଇଛନ୍ତି, ବସିଛି, କିଛି
0: ପଖାଳ ଖାଉଛନ୍ତି ନା ନାଇଁ?
2: ନା, ପଖାଳ ନାହିଁ, ପଖାଳ ମୁଁ ପ୍ରାୟ ଖାଉନି।
0: କାହିଁକି?
2: ପଖାଳ ତ ଟିକେ ମୁଁ ଖାଏନି ଆଉ, କାମ ଚାରି ଦିନ ପାଞ୍ଚ ଦିନ ଦିନେ ଲାଗେ ଖାଏ ଆଉ, ସଦା ସକାଳୁ ଚୁଟା ଖାଏ, ଦ୍ୱିପହର ବେଳକୁ
0: ସେଇ ଚାଇ ପଖାଳ କଥା ହଉ ପଛେ, ପଖାଳ ଟିକେ ନ ଖାଇଲେ ଏଇ ଯୋଉ ଗରମରେ ରହି ହବନି ନୁହେଁ?
2: ଚାଇ ପଖାଳ ଟିକେ ମୁଁ ଅଧିକା ଖାଏ, ପଖାଳ ଅପେକ୍ଷା ଚାଇ ପଖାଳ ଟିକେ ଅଧିକା ମୋର ଆଉ।
0: ବଢିଆ, ଆଜିର ଟପିକ ଉପରେ କଣ କହିବେ?
2: ନା, କଣ କହିବି, ମାମୁଁ ତ ବିଭିନ୍ନ ପ୍ରକାର ମାମୁଁ ଅଛନ୍ତି, ଜହ୍ନ ମାମୁଁ ଅଛି, ଜହ୍ନ ମାମୁଁ ଧରିକି, ପୋଲିସ ମାମୁଁ ଧରିକି, ବାଘ ମାମୁଁ ଧରିକି, କଂସ ମାମୁଁ ଧରିକି, ନିଜ ମାମୁଁ ପର୍ଯ୍ୟନ୍ତ ପ୍ରବଳ ମାମୁଁ ଅଛନ୍ତି। ମାମୁଁ ଘର କଥା ମନେ ପଡ଼ିଲେ ପିଲାବେଳ କଥା, ମାମୁଁ ଘର ଆମ୍ବ ତୋଟା, ମାମୁଁ ଘର ପଣସ ତୋଟା, ମାମୁଁ ଘର ବାରିକରେ

0: ପୋଖରୀ ବଡ ଗଛ ଏସବୁ କଥା ମନେ ପଡିଗଲେ ମ୍ୟାମ କହନି ପିଲାବେଳ କଥା ମନେ ପଡିଗଲେ ଯାହା ମନ ହୁଏ କଣ କରିବା ଆଉ ତେଣୁକରି ଆଉ ତ ଆମେ ବଡ ହେଇସାରିଲୁ ସବୁ ମାମୁଁ ତ ସବୁ ବଡ ହେଇସାରିଲେଣି ତେଣୁକରି ମାମୁଁ ଘର ଅଧ୍ୟକ୍ଷତା ଚାଲିଛି ଏବେ ବି ମାମୁଁ ଘର ସହିତ ଭଲ ରିଲେସନ ଅଛି ଯିବା ଆସିବା ସବୁ କାମରେ ହଉଛି
1: ମାମୁ ଘର
0: ମାମୁଁ କହନି ମାମୁଁ ମୋ ଅଜା ଯିଏ ଯେ ତାଙ୍କ

0: କହିବା ମାମୁଁ ଘର ମଜା ଯିଏ ଭାଇ ଠିକ ସେ ମୋର କଥା କହିବ ଯିଏ ମାମୁଁ ଘର ମଜା ଲୋକ ଯିଏ କହିପାରିବ ମାମୁଁ ଘରଠୁ ମଜା ଆଉ କୋଉଠି ନାହିଁ ମାମୁଁ ଘର ମଜା ଆଉ କୋଉଠି ତମେ ପାଇବନି ସବୁ ଜିନିଷ ସବୁ ଦେଇ ପାଇପାରିବ କିନ୍ତୁ ମାମୁଁ ଘର ମଜା କୌଣସି ଏରିଆରେ ପାଇପାରିବନି କା ଘରେ ପାଇବନି
1: ବଢିଆ ବଢିଆ ବଢିଆ ମାନେ ମାମୁଁ ଘର ମାନେ ସ୍ମୃତି ଆଜି ପୁରା ମନେ ପଡିଯାଇଛି ଆପଣ ଆଉ ମାନେ ଯେମିତି କହୁଛନ୍ତି ସମସ୍ତଙ୍କର ମାମୁଁ ଘର କଥା ଆଜି ମନେ ପଡିବ ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର
0: ନମସ୍କାର
1: ତ ଏଇ ଥିଲେ ପ୍ରଫୁଲ୍ଲ ଭାଇ କୁଆରପାଳ କଟକରୁ ଏବଂ ଯେମିତିକି ସେ ନିଜ ମାମୁଁ ଘର କଥା ବର୍ଣ୍ଣନା କଲେ ମତେ ଲାଗୁଛି ଆଜି ସମସ୍ତଙ୍କର ମାମୁଁ ଘର କଥା ପ୍ରଚୁର ମନେ ପଡିବ ତ ସେଇ ସ୍ମୃତିକୁ ଉଜାଗର କରିବା ନିମନ୍ତେ ଆମକୁ ନିଶ୍ଚୟ କଲ୍ କରନ୍ତୁ ହେଲେ ତା ପୂର୍ବରୁ ଶୁଣନ୍ତୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଦିଲ୍ ସେ ଦିଲ୍ ତକ୍।

0: ଠିକ ଗୋଟିଏ ସ୍ୱପ୍ନର ସହର ପରି ମାମୁଁ ଘର, ଯୋଉଠି ସ୍ୱପ୍ନ ଧୀରେ ଧୀରେ ବଡ଼ ହୁଏ। ତ ଚାଲନ୍ତୁ ଦେଖିନେବା କାହାର ସ୍ୱପ୍ନ ବଡ଼ ହେଇଛି ଏଇ ମାମୁଁ ଘରେ। ହ୍ୟାଲୋ
1: ହ୍ୟାଲୋ ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଗୀତାଞ୍ଜଳି ଦଳେଇ କହୁଛି, ଭୁବନେଶ୍ୱର।
0: କେମିତି ଅଛନ୍ତି?
1: ଫାଷ୍ଟ କ୍ଲାସ ଅଛି। ସାଇରୀ ପ୍ୟାର କା ଛୁପା ଲୋ, ପ୍ୟାର କା ଛୁପା ଲୋ ଆଖ କେ ପଲକୋ ମେ କହିଁ ଓ ଦେଖ ନା ଲେ ତେରେ ହୃଦୟ କି କାହାନୀ କହିଁ ଉନକେ ହୃଦୟ ମେ ସ୍ଟୋର ନା କର ଦେ ଓ ମେରେ ରବ ଉନକି ଆଖ କି ରୋଶନୀ ଔର ହୃଦୟ କି ଧଡ଼କନ କୁ ସଲାମତ ରଖନା ଏହି ଦୁଆ ମେରା ଏହି ପ୍ରାର୍ଥନା।
0: ବହୁତ ବହୁତ ଧନ୍ୟବାଦ। ଆଜିର ଟପିକ ଉପରେ କଣ କହିବେ?
1: ମାମୁଁ ଘର ତ ସମସ୍ତଙ୍କ ପାଇଁ କମ ସେ କମ ଆମ ଜେନେରେସନ ପାଇଁ ମାମୁଁ ଘର ଗୋଟେ ଯେମିତିକି ଗୋଟେ ମାନେ ପରୀ ରାଇଜର କାହାଣୀ ଭଳି କେମିତି ମାନେ ସମର ଭ୍ୟାକେସନ ହବ ଆଉ ମାମୁଁ ଘରେ ଆମେ ଯାଇକି ରହିବୁ ସମସ୍ତେ ଆମେ ଯେମିତି ବର୍ଷ ସାରା ଅପେକ୍ଷା କରିଥାଉ। ସେତେବେଳେ ଏତେ ହଉଛି ମାନେ ଗାଡି ମଟର ସୁବିଧା ନଥିଲା ତ ସବୁବେଳେ ତ ଯାଇ ହବନି ମାମୁଁ ଘରକୁ। ତାପରେ ଯେମିତିକି ମୋର ମାମୁଁ ଘରଟା ହଉଛି ନଈ କୂଳରେ ଥିଲା, ନଈ ପାର ହେଇକି ଯିବାକୁ ପଡିବ ସେତେବେଳେ ଏତେ ସୁବିଧା ନଥିଲା। ତେଣୁ ଆମେ ପୁରା ସମର ଭ୍ୟାକେସନ କୁ ଅପେକ୍ଷା କରିଥାଉ, ଯାଇକି ପୁରା ସମର ଭ୍ୟାକେସନ ଟା ସେଠି କେମିତି କଟେଇବେ। କାରଣ ସବୁଠୁ ବଡ କଥା ହେଲା ମାମୁଁ ଘରେ ରୋକ ଟୋକ ନଥାଏ, ଆଉ ପୁରା ହଉଛି ନଈ କୂଳଟା ଥାଏ ଯେତେ ଯାହା କରିବ। ଆଉ ହଉଛି ମାଇଙ୍କ ହଉଛି ମାଇଙ୍କର ସ୍ନେହ ମମତା ତ ହଉଛି ସେଠି ତ ଏକ୍ସଟ୍ରା ଲାର୍ଜ କାର ତ ସେଇଟା ଥାଏ। ଆଉ ହଉଛି ମତେ ଟିକେ ବେଶୀ ବହୁତ ବେଶୀ ଭଲ ପାଆନ୍ତି ସେ ମାନେ ମୋ ମାମୁଁ ଘର ଏରିଆ ସାରା ବହୁତ ଭଲ ପାଆନ୍ତି, କାହିଁକିନା ମୁଁ ତ ହଉଛି ଏଠି ବହୁତ ଭଲ ପଢୁଥିଲି। ଆଉ ସମସ୍ତେ ଜାଣିଛନ୍ତି ସେତେବେଳେ ହଉଛି ଏକ୍ଜାମ ଦେଇକି ଯାଇଥିବି ଆଉ ସମସ୍ତେ ହଉଛି ରେଜଲ୍ଟ ବାହାରିଥିବ ଆଉ ସମୟ ସେ ଜାଣିଥିବେ ମୁଁ ତ ନିହାତି ସ୍କୁଲ ଟପର ହେଇଥିବି, ସ୍କୁଲରେ ହଉଛି କରିଥିବି। ତ ସମସ୍ତଙ୍କର ଗୋଟେ ବହୁତ କାଷ୍ଟ, ଆଉ ଯେହେତୁ ମୁଁ ଭଲ ଗୀତ ବୋଲୁଥିଲି ତ ମତେ ସେମାନେ ସେଇ ସବୁ ଇଏ କରନ୍ତି। ଆଉ ଗପିବାରେ ତ ମୁଁ ମାଷ୍ଟର ଥିଲି ସେତେବେଳେ, ସେଥିପାଇଁ କଣ କଣ ଗପ ହଉଛି କହିବେ କୁହାଇବେ ସବୁ ମୁଁ ମୋର ଗପ ଚାଲିଥିବି। ବହୁତ ଭଲ ପାଉଥିଲେ ସେମାନେ ସବୁ। ସେତେବେଳେ ମୋ ମାମୁଙ୍କ ପିଲାମାନେ ଟିକେ ଛୋଟ ଥିଲେ, ଆଉ ମାନେ ମୋର କଲେଜ ପିଲା ବେଳକୁ ମାମୁଙ୍କର ହଉଛି ମ୍ୟାରେଜ ହଉଛି ହେଇଯାଇଥିଲେ, ପିଲାମାନେ ଛୋଟ ଥିଲେ ତେଣୁ ସେମାନେ ହଉଛି ଏତେ ବେଶୀ ଯୋଉ ମାନେ ଜାଣିନଥିଲେ। ଟିକେ ବଡ ହେଲା ପରେ ଜାଣିଛି ମମି ଦିଦି ବହୁତ ହଉଛି ଟପର ଷ୍ଟୁଡେଣ୍ଟ, ବଟ କଣ କଣ ହୁଏ ନା ମ୍ୟାଡମ ଯଦି ଆପଣ ଟପର ହୁଅନ୍ତୁ ଯାହା ବି ହୁଅନ୍ତୁ ଯଦି ଆପଣ କିଛି କରୁନାହାନ୍ତି ଦେନ୍ ୟୁ ଆର୍ ଜଷ୍ଟ ଏ ୟୁଜଲେସ୍ ପର୍ସନ, କିଛି ନାହିଁ ଆପଣଙ୍କର ହଉଛି ଯେତେ ଆପଣ ଟପର ଥାନ୍ତୁ କଣ ହୁଅନ୍ତୁ କେତେ ବି ପାଠ ପଢିଥାନ୍ତୁ କିଛି ବି ଆପଣଙ୍କର ଭାଲ୍ୟୁଲେସ୍ ସେମିତି। ତ ସେମାନେ ବି ଦିଦି ଭାବିଲେ ବୋଧେ ତ ମୋର ଭାଲ୍ୟୁଟା ପୁରାପୁରି କମିଗଲା, ନହେଲେ ହଉଛି ଦିଦି କଣ କରୁଛି ଏବେ ହଉଛି ବଡ଼ ହେଇଗଲେଣି ସମସ୍ତେ ଭଲ ଭଲ ଜବ୍ କରୁଛନ୍ତି କହୁଛନ୍ତି ଦିଦି କିଛି ନୁହଁ। ତାପରେ ଯେହେତୁ ହଉଛି ମୋ ହଜବେଣ୍ଡଙ୍କର ବହୁତ କମ ଦରମା ପାଉଥିଲେ ସେଥିପାଇଁ ମୁଁ ମୋ ରିଲେଟିଭ ମାନଙ୍କ ସହିତ ଟିକେ ବେଶୀ ମାନେ ମାନେ କଣ୍ଟାକ୍ଟ ରହିଲେନି, କାହିଁକିନା ଆପଣ ଜାଣିଥିବେ ହଉଛି ଓଡ଼ିଆର ବନ୍ଧୁ ବାନ୍ଧବକୁ ଆପଣ ହଉଛି ପୁରା ଚଳେଇବା ପାଇଁ ହଉଛି ଦବାକୁ ପଡିବ ସବୁ ମାନେ ବ୍ୟବହାର ସବୁ ତ ସେଇଟା ହେଇଗଲା। କିନ୍ତୁ ଆଉ ଗୋଟେ କଥା କହିବି ତ ଏଇଠି ହଉଛି ଗୋଟେ କଥା କହିବି, ବେଳେ ବେଳେ କଣ ହୁଏ ନା ଯିଏ ଆମେ ଭାବୁଛେ ଯେଉଁମାନେ ଚାକିରି କରୁନାହାନ୍ତି ମାନେ ତାଙ୍କର କିଛି ନାହିଁ, କିନ୍ତୁ ଆପଣ ଜାଣିଥିବେ ଆମର ଯୋଉ କାଷ୍ଟ ସିଷ୍ଟମ ଯୋଗୁଁ ବହୁତ ଲୋକମାନେ ଯାହାକୁ ଗୋଟେ ଆପ୍ଲିକେସନ ଲେଖିବାକୁ ଛୁଟି ଦରଖାସ୍ତ ଲେଖିବାକୁ ଯାହା ପାଖରେ ବି ତାର ଷ୍ଟାଣ୍ଡାର୍ଡ ନଥିବ ସେ ଚାକିରି କରିକି ନିଜକୁ ଅଫିସର ବୋଲେଇ ପାରୁଛି। ଯୋଉମାନଙ୍କର ଏ ଫର ଆପଲ କି ହଉଛି ବି ଫର ବଲ୍ କୁ ହଉଛି ଜାଣିବି ମାନେ କହିପାରିବ ତ ପିଲାଙ୍କୁ ପଠେଇବାର ସେତିକି ବି ନଥିବ ଷ୍ଟାଣ୍ଡାର୍ଡ, ସେମାନେ ଗୋଟିଏ ହଉଛି ଗୋଟେ ଗୋଟେ ପିଲାଙ୍କୁ ପଢେଇବାର ଦାୟିତ୍ୱ ନେଇଯାଉଛନ୍ତି କାହାର କାହାର ହଉଛି କିଏ ଯୋଗୁଁ। ତ ଏଇଟା କେତେ ଦୂର ହଉଛି ଆମ ସମାଜ ପାଇଁ କ୍ଷତିକାରକ ତା ଆମ ସମସ୍ତଙ୍କୁ ଜଣା। ଠିକ ଅଛି ଜାତି ଦେଖିକି ହଉଛି ସଂରକ୍ଷଣ କରାଯାଉ, କିନ୍ତୁ ମାନେ ଯୋଉ ଗୋଟେ କି ଷ୍ଟାଣ୍ଡାର୍ଡ
0: ଆପଣ ଗୋଟିଏ କଥା ଯେ ଆମେ କହିବାକୁ ଚାହିଁବୁ ଯେ ଆମେ ଯାହା ଟପିକ ରଖୁଛୁ ନା ତା ଉପରେ ଆପଣ କୁହନ୍ତୁ, ଯେବେ ସେଭଳି କିଛି ଟପିକ ଆସିବ ନିଶ୍ଚୟ ଆମେ କଥା

0: ରହିଲି ନମସ୍କାର ଜୟ ଜଗନ୍ନାଥ। ତ ଏଥିଲେ ଗୀତାଞ୍ଜଳି ଦଳେଇ ଭୁବନେଶ୍ୱରରୁ ଏବଂ ସେ ତାଙ୍କ ମାମୁଘର ବିଷୟରେ କହିଲେ। ଆଉ ଏତିକି ସମସ୍ତଙ୍କୁ ରିକ୍ୱେଷ୍ଟ ଯେ ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ଯୋଉ ଟପିକ ଉପରେ ଆମେ ରଖୁଛୁ ସେ ଟପିକ ଉପରେ କଥା ହୁଅନ୍ତୁ, କାରଣ ଅଲଗା ଟପିକ ଉପରେ ଆମେ ଯଦି କଥା ହେବା ସମୟ ବି ଯିବ, ଆଉ ଅନ୍ୟାନ୍ୟ ଯୋଉମାନେ ବି ଅଛନ୍ତି ଆପଣମାନଙ୍କ ପରି ଲିସନର୍ସ ସେମାନେ ଆମ ସହିତ ଯୋଡ଼ି ହେଇପାରିବେନି। ଆଉ ନିଜର ମତାମତକୁ ସର୍ଟ ଆଣ୍ଡ କ୍ରିସ୍ପ କରନ୍ତୁ ତାକି ଆମେ ବହୁତ ଜଣଙ୍କ ସହିତ ଯୋଡ଼ି ହେଇପାରିବା, କନେକ୍ଟ ହେଇପାରିବା। ତ ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ ଜୟ ଜଗନ୍ନାଥ, ରାଧେ ରାଧେ, ନମସ୍କାର ଆଜ୍ଞା।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଆଜ୍ଞା କହୁଥିଲି ବଳରାମ ବେହେରା କହୁଥିଲି ଆଜ୍ଞା, ଏଜି ଅଫିସ ହାଇକୋର୍ଟ କଟକରୁ।
0: କେମିତି ଅଛନ୍ତି ଭାଇ?
1: ଭେରି ଗୁଡ୍ ବଏ, ଭେରି ନାଇସ୍।
0: ଆଜିର ଟପିକ ଉପରେ କଣ କହିବେ?
1: ଟପିକ ଉପରେ ତ ମାମୁ ଘର ମୋର ହଉଛନ୍ତି ଆଜ୍ଞା ଦିଟା ଅଜା, ଗୋଟେ ହଜାର ତିନି ପୁଅ ଆଉ ଗୋଟେ ହଜାର ପାଞ୍ଚ ପୁଅ। କିନ୍ତୁ ମାମୁ ଘରକୁ ମୁଁ ଯିବି, କୋଉ ମାମୁ ଘରେ ଖାଇବି ଆଜ୍ଞା? ବଡ ମାମୁ ଘରେ ଖାଇବି ନା ମଝିଆ ଘରେ ଖାଇବି ନା ସାନ ମାମୁ ଘରେ ଖାଇବି ନା ସାନ ଅଜା ପାଞ୍ଚଟା ମାମୁ ତାଙ୍କ ଘରେ ଖାଇବି? ମାନେ ଖାଇ ଖାଇ ଆଜ୍ଞା ମୁଁ ଆଉ କୁହନ୍ତୁନି ଯେ ଅବସ୍ଥା ମୋର ଢିଲା ହେଇଯାଏ ମାମୁ ଘରକୁ, ସବୁ ମାଈ ମାନେ ମୋତେ ଆଦର କରିବେ ଆଜ୍ଞା।
0: ଆପଣ ବହୁତ ଭାଗ୍ୟବାନ ତାହେଲେ, ଏତେ ମାମୁ ଥିଲେ ଆପଣଙ୍କର। ଆଉ
1: କୁହନ୍ତୁ ମାନେ ମାମୁ ଘରଟା ହଉଛି ଆମର ଏପଟେ ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଆରିଗମା ଗ୍ରାମ ରଙ୍ଗଣୀ ସାହିରେ ମାମୁ ଘର ଗାଁଟା ଆଜ୍ଞା। ମାମୁ ହେଲେ ମାମୁ ମାନେ ତିନି ମାମୁ ତ ମାନେ ବଡ ମାମୁ ମଝି ମାମୁ ସବୁ ମାନେ ଆଦର ଏତେ କରିବେ, ଛୋଟବେଳେ ଗାଁକୁ ଗଲାନି ସେ କାନ୍ଧରେ ପକେଇ କାନ୍ଧରେ ବସେଇ ବୁଲେଇ ମତେ ଗାଁ ସାରା।
0: ଓକେ, ତ କହିବାର କଥା ହେଲା ଏବେ ବି ଯାଆନ୍ତି?
1: ନାଇଁ ଟିକେ କମିଯାଇଛି ଆଜ୍ଞା, ଏପଟେ ଚାକିରି ଦେଖିବାକୁ ପଡିବ କେତେବେଳେ କେମିତି ଯାଏ, ସବୁବେଳେ ତ ଯାଇ ହୁଏନି, ପିଲାମାନେ ସବୁ ବଡ ହେଇଗଲେଣି ସବୁ ଟିକେ ଏପଟ ସେପଟ ହେଇଯାଉଛି, କିନ୍ତୁ ଗଲେ ଆଦରଟା ବହୁତ ହୁଏ ମାଇ ମାନଙ୍କର, ବହୁତ ଆଦର ମାମୁ ଅପେକ୍ଷା ମାଇ ମାନେ ବେଶୀ ଆଦର କରନ୍ତି।
0: ବଢିଆ ବଢିଆ, ଏମିତି ତାହେଲେ ସେଇ ସ୍ମୃତିକୁ ସାଇତିକି ରଖିଥାନ୍ତୁ ଆଉ ସମ୍ପର୍କ ରଖିଥାନ୍ତୁ, ଠିକ ଅଛି?
1: ଆଜ୍ଞା ଆଜ୍ଞା ଆଜ୍ଞା, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ରହିଲି, ନମସ୍କାର, ଜୟ ଜଗନ୍ନାଥ।
0: ତ ଏଥିଲେ ବଳରାମ ଭାଇ କଟକରୁ, ଏବଂ ଯେମିତିକି ସିଏ ତାଙ୍କ ଏକ୍ସପିରିଏନ୍ସ ସେୟାର କଲେ ଯେ କିଭଳି ତାଙ୍କ ମାମୁ ଘର ଥିଲା। ତ ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ
2: ହ୍ୟାଲୋ
0: ହଁ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର, ଉର୍ମିଳା ବେହେରା କହୁଥିଲେ ସଦସଡ଼ଙ୍ଗୀର।
0: କେମିତି ଅଛନ୍ତି ଉର୍ମିଳା?
2: ବଢିଆ ଅଛି, ଆପଣ କେମିତି?
0: ବଢିଆ ବଢିଆ ବଢିଆ। ଆଉ ଆଜିର ଟପିକ ଉପରେ କଣ କହିବେ?
2: ନିଶ୍ଚିନ୍ତ କହିବି, ମାମୁ ଘର ଖରା ଛୁଟିଟା ବହୁତ ଭଲ ଲାଗିଥାଏ, ମାମୁ ତ ମୋର ନାହାନ୍ତି।
0: ଆଚ୍ଛା,
2: କିନ୍ତୁ ଜେଜେବେଳେ ଗୋଟେ ନଈ ହେଇକି ଯିବାକୁ ପଡେ ମାମୁ।
0: ଆଚ୍ଛା,
2: ଆମେ ଯେତେବେଳେ ଛୋଟ ଥିଲୁ ଆମ ଜେଜେ କଣ କରନ୍ତି ଆମକୁ କାନ୍ଧି, ଯେତେବେଳେ ଆମ୍ପର ବି
0: ନେଇକି
2: ଆସନି ସମସ୍ତଙ୍କ ପାଇଁ ବାରିଆଡେ ଗୋଟେ ଗଛ ଲଗେଇଛି ସେଇଥିରେ ପଳୁଛି। ମୁଁ କହିଲି ତାହେଲେ ହଉ ଆମେ ଯେତେବେଳେ ଯିବୁ ଆମକୁ ଟିକେ ଦେଖେଇବ ସେ ଗଛ, କାନ୍ଧେଇକି ନେଇକି ଯାଆନ୍ତି ମିନିମମ ସେ ନଈଟା ପାରି ହବାକୁ ଅଧଘଣ୍ଟା ଲାଗିଥାଏ, ଆଉ କାନ୍ଧରେ ବସିକି ଯିବାର ସେ ଯୋଉ ମଜା। ମାମୁ ଘର ଖଜୁରୀ ଗଛ ଥାଏ, ମାଆ କଣ କରନ୍ତି ସକାଳୁ ଯାଇକି ଖଜୁରୀ କୋଳି କୁଳେଇ ନେଖା ଆଣିକି ଆମକୁ ଦିଅନ୍ତି ଖାଇବା ପାଇଁ।
0: ଆଚ୍ଛା,
2: ଆଉ ସିଏ ମଜା ସାଙ୍ଗ ସାଥି ସେଠି ନଈ କୂଳେ ନଈକି ଯିବା ଗାଧୋଇ ନଈ ଦେହରୁ ମାଛ ଧରିବା ସେଟା ଗୋଟେ ନିଆରା ଅନୁଭୂତି ଥାଏ। ଆଉ ବର୍ତ୍ତମାନ ତ ପିଲାମାନେ ମାମୁ ଘରକୁ ଯିବାକୁ ବି ମାନେ କୁଣ୍ଠିତ, ମାନେ କଷ୍ଟ ଲାଗୁଛି ମାମୁ ଘରେ ରହିବା ପାଇଁ।
0: ଆଚ୍ଛା,
2: ମୋ ପୁଅ ତ ଟୋଟାଲ କହୁଛି ମୁଁ ଯିବିନି ମାମୁ ଘର।
0: ଆଚ୍ଛା,
2: ଆଉ ଆମେ ସେତେବେଳେ ଯାଉ ସେଇ ଗୋଟା ଭଲ ଲାଗେ, ଆଉ ଅଜା ଆଇତ ବି ନାହାନ୍ତି ଚାଲିଗଲେଣି, ଏବେ ରିସେଣ୍ଟ ଯାଇଥିଲି ମାଉସୀ ଜଣେ ଅଛନ୍ତି ସେଠି ତାଙ୍କ ଝିଅ ବାହାଘର ହଉଥିଲା, ମୁଁ କହିଲି ଯାହା ହଉ ଦଶ ପନ୍ଦର ବର୍ଷରେ ଆଜି ମାମୁ ଘର ଜାଗା ସବୁ ବୁଲିକି ଦେଖିବାର ସୁଯୋଗ ମିଳିଲା।
0: ନିଶ୍ଚୟ ନିଶ୍ଚୟ, ମାମୁ ଘର କଣ କିଏ ଭୁଲି ପାରେ, ତ ଏମିତି ମାମୁ ଘର ସ୍ମୃତିକୁ ସବୁବେଳେ ସାଇତି ରଖନ୍ତୁ।
2: ପ୍ରଥମ ବନ୍ଧୁ ଯଦି ଆମେ ଯିବା କୁଆଡେ ନା ମାମୁ ଘର,
0: ନିଶ୍ଚୟ ପ୍ରଥମ
2: ଆଉ ଅଲଗା ଯିଏ ଯୁଆଡେ ଯୋଉ ବନ୍ଧୁ ବାନ୍ଧବ ଆଉ,
0: କିନ୍ତୁ ପ୍ରଥମ ମାମୁ ଘର ବହୁତ ବଢିଆ କଥାଟେ କହିଲେ, ବହୁତ ବଢିଆ ଲାଗିଲା କଥା ହେଇକି, ରହିଲି, ନମସ୍କାର,
2: ଥ୍ୟାଙ୍କ ୟୁ
0: ଅପା। ଓକେ, ଉର୍ମିଳା ସୁଧା ଷଡ଼ଙ୍ଗୀରୁ ଆମକୁ କଲ୍ କରିଥିଲେ ଏବଂ ଯେମିତିକି ସେ ତାଙ୍କର ନିଆରା ଏକ୍ସପିରିଏନ୍ସ କହିଲେ। ତ ଚାଲନ୍ତୁ ଏବେ ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ୍ ସେ ଦିଲ୍ ତକ୍।

0: ସୁନୁଛନ୍ତି ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ୱିଥ୍ ମ୍ୟୁଜିକ୍ ମିତ୍ର ଅନୁ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ତ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ ହିମାଚଳ କହୁଥିଲି ଖୋର୍ଦ୍ଧାରୁ
0: କେମିତି ଅଛନ୍ତି
1: ବହୁତ ବଢିଆ ବହୁତ ବଢିଆ
0: ଆଜିର ଟପିକ ଉପରେ କଣ କହିବେ
1: ଆଜି ତ ପିଲାଦିନ କଥା ପୁରା ମନେ ପକେଇ ଦେଲେ ଆଉ
0: ଆଚ୍ଛା ତାହେଲେ ସେୟାର କରନ୍ତୁ
1: ମାନେ ଛୁଟି ଯେକୌଣସି ଛୁଟି ଖାଲି ଖରା ଛୁଟି ନୁହେଁ ଇଭେନ୍ ଆପଣଙ୍କର ଦଶହରା ଛୁଟି ହେଲା ମାନେ ଆଗ ସେତେବେଳେ ତ ଆମ ଟାଇମରେ ଆଉ ଫୋନ ଏତେ ନଥିଲା ମାମୁଁ ଆସି ପହଞ୍ଚି ଯାଇଥିବେ ଦୌଡ ତାଙ୍କ ଘରକୁ ମାମୁଁ ଆସିଲା ମାନେ ଜାଣିଦେଲୁ ଯେମିତି ମାମୁଁ ଆସୁଛନ୍ତି ବୋଲି ତାପରେ ତ ମାନେ ବୋଉକୁ କହି ପୁରା ପ୍ୟାକ୍ ପ୍ୟାକ୍ କରି ରେଡି କରିକି ଥିବୁ ମାମୁଁ ଆସିଲା ମାନେ ମାମୁଁ ଚାଲ ମାମୁଁ ଘରେ ଖାଇଥିବେ ନ ଖାଇଥିବେ ସେ କଥା ବୁଝାବୁଝି ନାହିଁ
0: ଚାଲ ଯିବା
1: ଗଲା ବେଳକୁ ଆଇ ଆମର ପୁରା ରେଡି କରି ରଖିଥିବ ଖାଇବା ପାଇଁ ଖାଇ ଦେଇକି ଆଗ ଖାଲି ଗଛ ପଛରେ ଡିଆଁ ଡିଇଁ କର ଆଗ ବୁଲ ଆଗ
0: ତାପରେ ଆଉ ସବୁ କଣ ହୁଏ
1: ଆଉ ଗଲା ମାନେ ମାମୁଁ ମାନଙ୍କ ସାଙ୍ଗରେ ଚାଲ ଏଠିକି ଯିବା ସେଠିକି ଯିବା ଏଠି ବୁଲିବା ବୁଲା ଆଉ
0: ପାଠ ପଢାରେ ଡୋରି ବାନ୍ଧି ଦେଇ ବୁଲିବାର ସେ ଯୋଉ ମଜା ଆଉ କେତେବେଳେ

0: ପାଠ ଆଉ ମାମୁଁ ଗଲା ମାନେ ସେ ପାଠଟା ସେ ରହିଗଲା ଘରେ।
1: ଆଚ୍ଛା
0: ପାଠ ରହିଲା ଘରେ ଆମେ ଚାଲିଲୁ ବୁଲିବାକୁ। ଏବେ ଅଛି ଅଜା ଆଇ ଗଲା ପରେ ଟିକେ କମି ଯାଇଛି କିନ୍ତୁ ମଝିରେ ମଝିରେ କେତେବେଳେ ବେସିକାଲି ମୋ ମାମୁଁ ଘରଟା ହଉଛି ଚୌଦ୍ୱାର। ମୁଁ କେତେବେଳେ ଯଦି ଯାଉଥାଏ ଢେଙ୍କାନାଳ ଗଲେ ଫେରିଲା ବେଳକୁ ନିହାତି ମାମୁଁ ଘରେ ଟିକେ ଟଚ୍ କରିକି ଆସେ। ରାସ୍ତାରେ ପଡିବ ଟିକେ ଦେଖା କରିଦେଇକି ଆସେ ଆଉ।
1: ଆଚ୍ଛା ଆପଣ କହିବାର କଥା ହେଲା ଆପଣଙ୍କ ଜେନେରେସନ ଆପଣ ଦେଖିଲେ ଯୋଉ ନେକ୍ସଟ ଜେନେରେସନ ସେମାନଙ୍କର ଏଇ ଯୋଉ ମାମୁଁ ଘର ପ୍ରତି ଉତ୍ସୁକତା ଦେଖିବାକୁ ମିଳୁଛି ସେମିତି?
0: ନାଇଁ ଏବେ କିନ୍ତୁ ସତ କଥା ଟିକେ ମାମୁଁ ଘର ପ୍ରତି ପିଲାଙ୍କର ଟିକେ ଇଣ୍ଟରେଷ୍ଟ କମି ଯାଇଛି ଆଜ୍ଞା। ମୁଁ ଦେଖୁଛି ଆମ ପିଲାମାନେ ସବୁ ସେମାନେ ଟିକେ ମାମୁଁ ଘରକୁ ଏତେ ଯିବା ପାଇଁ ଇଣ୍ଟରେଷ୍ଟେଡ ନୁହଁ। ସେମାନେ ତାଙ୍କ ଦୁନିଆରେ ସେମାନେ ଗୋଟେ ଅଲଗା ଟାଇପ୍ର ବଞ୍ଚିବା ପାଇଁ ଚାହୁଁଛନ୍ତି।
1: ତାଙ୍କୁ ଯୋଉ ମୋବାଇଲ ରୂପକ ଡବାଟି ଧରେଇ ଦିଆଯାଇଛି
0: ଆଜ୍ଞା,
1: ସେଥିପାଇଁ ସେମାନେ ଡିଷ୍ଟ୍ରାକ୍ଟ ହେଇଯାଉଛନ୍ତି। ନାଇଁ
0: ମୋବାଇଲ କମ୍ପ୍ୟୁଟର ଧରିକି ସେ ଦିନ ଯାକ ସେମାନେ ଛୁଟି ପାଇଲା ମାନେ ସେଇଟାରେ ଆଗ ସେମାନେ ବେଶୀ ଖେଳିବେ।
1: ହୁଏତ ସେଥିପାଇଁ କି ସେମାନେ ସମ୍ପର୍କ ସବୁରୁ ଦୂରେଇ ଯାଉଛନ୍ତି ଆଉ ଏଇ ମୋବାଇଲ ଦୁନିଆକୁ ରିଅଲ ଭାବୁଛନ୍ତି।
0: ଏବେ ଆମେ ଚାହୁଁଛୁ ତାଙ୍କୁ ଟିକେ ପୁଶ୍ କରୁଛୁ ଜବରଦସ୍ତ ଛୁଟି ହେଲେ ଗାଁକୁ ଯାଅ ମାମୁଁ ଘରକୁ ଯାଅ ତଥା ଟିକେ ମାମୁଁ ଘର ସହିତ ଟଚ୍ ରହୁ ଟିକେ ସୋସିଆଲାଇଜ୍ ହୁଅନ୍ତୁ ପିଲାମାନେ।
1: ନିହାତି ଏଇଟା ଆପଣମାନେ ହିଁ କରିପାରିବେ ସେଇ ମୋବାଇଲରୁ ତାଙ୍କୁ ବାହାର କରିକି କେମିତି ଆମେ ସମ୍ପର୍କ ରଖିବା ସେସବୁକୁ ଚେଷ୍ଟା ନ କଲେ ଆଗକୁ କଣ ହବ ଆପଣ ହିଁ ଜାଣିଥିବେ ନୁହେଁ କି?
0: ଆଜ୍ଞା ବିଲକୁଲ। ଏବେ ବି ମାମୁଁ ମାଇଁ କେବେ ବି ଘରକୁ ଆସିଲେ ବି ମାମୁଁ ରହିଯାଅ କି ମାଇଁ ରହିଯାଅ ଯିବ ମୁଁ ତମକୁ ଛାଡ଼ିଦେବି ଏଇଭଳିଆ ଏବେ ଟିକେ ଯେତେ ଅଜା ହେଇଥିଲା ପର୍ଯ୍ୟନ୍ତ ଟିକେ ରିଲେସନଟା ଟିକେ ଷ୍ଟ୍ରଙ୍ଗ ଥାଏ
1: ତାପରେ ଧୀରେ ଧୀରେ ଛିଡ଼ିଯାଏ
0: କମିଯାଏ।
1: ନିଶ୍ଚୟ ନିଶ୍ଚୟ। ଓକେ ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି ରହିଲି। ନମସ୍କାର। ତ ଏ ଥିଲେ ସୀମାଞ୍ଚଳ ଭାଇ ଖୋର୍ଦ୍ଧାରୁ ଆଉ ଖୁବ ସୁନ୍ଦର ଭାବରେ ନିଜର ମାମୁଁ ଘରର ସମ୍ପର୍କକୁ ସେ ବର୍ଣ୍ଣନା କଲେ ବହୁତ ବଢିଆ ଲାଗିଲା। ତ ଆପଣ ବି ଚାହିଁଲେ ଆମ ସହିତ କନେକ୍ଟ ହେଇପାରିବେ କହିପାରିବେ ଆପଣଙ୍କ ମାମୁଁ ଘରେ ରହିବାର ଏକ୍ସପିରିଏନ୍ସ ଏଇ ଖରାଦିନେ ଖାସ କରି। ତ ଦେଖିନେବା କିଏ କରିଛନ୍ତି କଲ।
0: ହ୍ୟାଲୋ
1: ହଁ ହ୍ୟାଲୋ ନମସ୍କାର କିଏ କହୁଛନ୍ତି? କୋଉଠୁ କହୁଛନ୍ତି?
2: ନମସ୍କାର ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।
2: ରଶ୍ମି ରଞ୍ଜନ ସାହୁ ତ୍ରିନାଥ ବଜାର ଫୁଲନକରରୁ କହୁଛି।
1: ହଁ କେମିତି ଅଛନ୍ତି?
2: ବହୁତ ଭଲ ଅଛି ଆକାଶବାଣୀ ପାଖରେ ହିଁ ଅଛି।
1: ଓକେ ଓକେ ବହୁତ ବଢିଆ। ତେବେ ଆଜିର ଟପିକ ଉପରେ କଣ କହିବେ?
2: ଟପିକ ମୁଁ ତ ଛୋଟବେଳୁ ମାମୁଁ ଘରେ ରହୁଥିଲି ମାନେ 25 ବର୍ଷ ରହିଛି।
1: ଆଚ୍ଛା
3: ବହୁତ
1: ବଢିଆ। ତେବେ ଆଜିର ଯୋଉ ଟପିକ ଅଛି କଣ କହିବେ ତା ଉପରେ?
3: ଟପିକ ତ ବହୁତ ସୁନ୍ଦର ଟପିକ ରଖିଛନ୍ତି ତେଣୁ କରି ମାମୁଁ ଘର କଥା କହିଲେ ମାମୁଁ ଘର ତ ବହୁତ ଭଲରେ କଟେ। ଆମେ ସେତେବେଳେ ମାମୁଁ ଘରକୁ ବହୁତ ଯାଉଥିଲୁ ମାମୁଁ ଘର ଯେହେତୁ ଆମର ପାଖରେ ମାମୁଁ ଘରକୁ ଯାଉଥିଲୁ ମାମୁଁ ଘର ବହୁତ ଭଲରେ କଟେ ଆଉ ତେଣୁକରି ଆପଣ ନିଅନ୍ତୁ ଆମେ 4 ଜଣ କଥା ହବୁ ଆପଣଙ୍କ
1: ସାଙ୍ଗେ।
3: ହ୍ୟାଲୋ
1: ହ୍ୟାଲୋ
3: ହ୍ୟାଲୋ ମ୍ୟାମ ନମସ୍କାର ମୁଁ ବାମଦେବ ତୃଷ୍ଟି କହୁଥିଲି।
1: ହଁ ହଁ ନମସ୍କାର ଭାଇ ଆଉ ଆଜିର ଟପିକ ଉପରେ କଣ କହିବେ କୁହନ୍ତୁ?
3: ଆଜି ଟପିକ ଉପରେ ତ କହିବୁ ଆଜି ଆମେ ଆକାଶବାଣୀର 90ତମ ବର୍ଷ ଯୋଉ ଆଜି ପଦାର୍ପଣ କରୁଛି ସେଥିରେ ଯୋଉ ପଦଯାତ୍ରା ଆଜି ଥିଲା ସେଥିରେ ଆଜି ଆମେ ସବୁ ଶ୍ରୋତା ସାମିଲ ହେଇଥିଲୁ
1: ଏବଂ
3: ସବୁ ଶ୍ରୋତା ମଧ୍ୟ ଏଠି ଆକାଶବାଣୀ ପାଖରେ ଅଛୁ। ଆଉ ଯାହା ହଉ ଆଜି ଟପିକ ଉପରେ ବି କହିବାକୁ ଗଲେ ଯେ ମୋ ମାମୁଁ ଘର ହଉଛି ମୋ ଗାଁରେ ନିଜ ଗାଁରେ ମୋ ମାମୁଁ ଘର ତେଣୁ ମାମୁଁ ଘରକୁ ଆମ ଘରକୁ ଯିବା ଆସିବା ସବୁବେଳେ ମୋର ସବୁଦିନ ହିଁ ଲାଗିଥାଏ। ତେଣୁ ମାମୁଁ ଘର ଆମ ଘର ପାଖରେ ନଦୀ ଅଛି ତେଣୁ ଆମ ମାମୁଁ ଘରେ ଯୋଉ ଅଛନ୍ତି ମୋର ମାମୁଁ ପୁଅ ଭାଇ ଆମେ ସମସ୍ତେ ମିଶିକି ଆମ ଘର ପାଖ ଯେଉଁଠି ନଦୀକି ଯାଉ ଗାଧେଇ ଏମିତି ବହୁତ କିଛି ମାମୁଁ ଘର ଅନୁଭୂତି ଅଛି। ତେଣୁ ଯେହେତୁ ଆମେ ଆଜି ସମସ୍ତେ ଆସିଛୁ ଆମେ ବହୁତ ଉତ୍ସାହର ସହିତ ଆପଣଙ୍କ ସହିତ କଥା ହେବୁ ବୋଲି ସମସ୍ତେ ଇଚ୍ଛା କରୁଛୁ। ଆପଣ ଟିକେ ଆମକୁ ସମୟ ଦେବେ ଆମେ ନିଶ୍ଚିନ୍ତ କଥା ହେବୁ। ସୁନୀଲ ଭାଇଙ୍କୁ ଦଉଛି ତୁମ
4: ନମସ୍କାର।
1: ନମସ୍କାର କେମିତି ଅଛନ୍ତି ଭାଇ?
4: ଭଲ ତ ନିଶ୍ଚିତ ଅଛି। ଆଜି ଇଣ୍ଡିଆର ଅନୁଭବ କାହିଁକିନା 90 ବର୍ଷ ପୂର୍ତ୍ତି ଯୋଉ ଆକାଶବାଣୀର ତାଥିରେ ଆମେ ସାମିଲ ହେଇଛି ଆକାଶବାଣୀ ତର ବନ୍ଧୁତ୍ୱ ହାତ ପୁଣି ବଢେଇଛି ଆମକୁ ଆମେ ବହୁତ ଗୌରବାନ୍ୱିତ ନେଇକି ମନେ କରୁଛୁ। ଆଉ ଖୁବ କମ୍ ସମିତ କହୁଛି ଯେ ମାମୁ ମାମୁ ମାଇଁ ତ ସେତେବେଳେ ଥିଲେ ସବୁ ଚାଲିଗଲେଣି, ମାମୁ ସାଇକେଲ ସେତେବେଳେ ନେଇକି ଆମେ ଯାଉଥିଲେ ଜଣ ଜଣ କି ସେତେବେଳେ ଉତ୍ସବ ଭଲ।

0: ଅନ୍ୟତମ ସାଇକେଲ ନେଇକି ଯିବା ଆସିବା କରନ୍ତି, ସାଇକେଲ ର ଅନୁଭୂତି ବହୁତ ଭଲ। ତାପରେ ସେଠି ରାମଚଣ୍ଡାରେ ଖେଳ କୁଦ ସବୁ, ସେଗୁଡା ମାମୁ ଘର କଥା କେବେ ଜୀବନରେ ଭୁଲି ହେଇନି କି ଭୁଲି ହବନି। ବର୍ତ୍ତମାନ ମୁଁ ଆଉ ବେଶୀ କିଛି ଅପା କହିବାକୁ ଚାହୁଁନି, ବର୍ତ୍ତମାନ ମୁଁ କିଛି ସାଙ୍ଗେ ଦଉଛି।
1: ଓକେ ଦିଅନ୍ତୁ।
2: ନମସ୍କାର କହିସାରିଲେଣି, ମୁଁ ତା ବିଷୟରେ କିଛି ନ କହିକି ମୋ ମାମୁ ଘର କଥା କହୁଛି।
1: ଆଜ୍ଞା,
2: ମୋର ମା ଆଉ ମାମୁ ଇଏ ଦି ଜଣ ଥିଲେ, ମୋର ଅଜା ଯୋଜନା ଦ୍ୱିତୀୟ ବିବାହ କରିଥିଲେ। ଇଏ ପ୍ରଥମ ମାଙ୍କର ଇଏ ମାମୁ ଆଉ ମା ତିନି ଜଣ ଭଉଣୀ ଭାଇ ଭଉଣୀ ଥିଲେ। ତାପରେ ତାଙ୍କ ହଉଛି ପଥର ଯେ ଆସିଲେ ଆଇଜି ଆସିଲେ, ତାଙ୍କର ଖାଲି ଝିଅ ଥିଲେ। କିନ୍ତୁ ଯେହେତୁ ମୋ ମା ଆଉ ମାମୁ ଏ ଦି ଜଣ ଯାକେ ଆଗ ମାରିଥିଲେ, ତେଣୁକରି ସେମାନଙ୍କର ଭିତରେ ଟିକେ ନିଆରା ସମ୍ପର୍କ। ତାପରେ ଆମର କହନ୍ତି ଆମେ ଖୁବ ଛୁଆ ହେଇଥିଲୁ, ମୋ ବାପା ଆମକୁ ଚାଲି ଚାଲିଗଲେ, ତେଣୁକରି ଆମେ ଜୀବନରେ ଆଉ ମାମୁ ମାମୁଙ୍କ ଠାରୁ ଆମେ ସବୁ ସବୁ ସ୍ନେହ ସମ୍ପର୍କ ଯେତେ ଆମର ଯେତେ ଯାହା କହନ୍ତି ମାମୁ ଆମର ସବୁ
1: ଆଜ୍ଞା।
2: ଗୋଟେ ଆମର ଆମର ଆଜ୍ଞା ନିଆରା ଅନୁଭୂତି ମାମୁଙ୍କ ପାଇଁ।
1: ଏମିତି
2: ମାମୁ ଆମର ବାହାରେ ଚାକିରି କରୁଥିଲେ, ସିଏ ଆସିଲେ ଆଗରେ ଘରେ ପହଞ୍ଚିବେ, ଘରେ ଥୋଇ ଦେଇକି ବ୍ୟାଗ ଟିକେ ଆସିକି ଆମ ଘରେ ପହଞ୍ଚିବେ ଭଉଣୀ ପାଖରେ ଆଗରେ। ଇଏ ଗୋଟେ ନିଆରା ସମ୍ପର୍କ ଥିଲା ଆଜ୍ଞା, ବହୁତ ଭଲ ଲାଗେ। ସେ କଥା ମନେ ପଡ଼ିଲା ଯେ ମାମୁ ବି ଆଜି ନାହାନ୍ତି, କିନ୍ତୁ ଏ କଥା ମନେ ପଡ଼ିଲା ବହୁତ ବଢିଆ ଲାଗେ। ମାମୁ ଘର ଯଦି ଦୁନିଆରେ ବାପ ମା ପରେ ଆଉ ଯୋଉଠି ସ୍ୱର୍ଗ ଥାଏ ସେଇଟା ହଉଛି ମାମୁ ଘର।
1: ଆଚ୍ଛା,
2: ବୁଝିପାରିଲ? ନିଜ ଘର ଛଡା ଆଉ ଯୋଉଠି ସ୍ୱର୍ଗ ଥାଏ, ସ୍ୱର୍ଗ ଠୁ ବି ଆହୁରି ସୁନ୍ଦର, ସେଇଟା ହଉଛି ମାମୁ ଘର। ମୋ ମାମୁ ଜଣେ ଗରିବ କୃଷକ ପରିବାର, ମୋ ମାମୁ ପ୍ରତି ବର୍ଷ ରଜକୁ ଆଉ ଖୁଦୁରୁ ବୁଣିକି ଆସନ୍ତି, ମୁଢି ଯାହା ତାଙ୍କର ଯେତିକି ସକ୍ଷମ ନେଇକି ଆସନ୍ତି। ସେ ପ୍ରଥମେ ମତେ ଗୋଟିଏ ରାଉଣ୍ଡ ସାଇକେଲରେ ଗାଁ ଯାକ ବୁଲେଇବେ, ବୁଝିପାରିଲେ? ଗୋଟିଏ ରାଉଣ୍ଡ ସାଇକେଲରେ ବୁଲେଇବେ ଆଉ ବୁଲେଇକିରି ଆଣିବେ, ତାପରେ ଯାହା ତାଙ୍କ ପକେଟରେ ଥିବ ସବୁ ଯାକ ପଇସା ମତେ ଧରେଇ ଦେଇକି ଯିବେ। ଆଜି ମାମୁ ମାନେ ବର୍ତ୍ତମାନ ଶଯ୍ୟା ଥାଇ, ବର୍ତ୍ତମାନ ମାମୁଙ୍କ ପାଖକୁ ମୁଁ ଯାଉଛି ପ୍ରତି ସପ୍ତାହରେ ଥରେ ଲେଖା ଯାଉଛି, ସେବା ଟିକେ ଯତ୍ନ କରୁଛି। ଭଉଣୀ ତାଙ୍କର ପୁଅ ନାହାନ୍ତି, ଚାରି ପାଞ୍ଚ ଜଣ ଭଉଣୀ, ତେଣୁ କରିକି ମୁଁ ଦାୟିତ୍ୱ ନଉଛି ମାମୁଙ୍କର, ତାଙ୍କ ସହିତ ଟିକେ ରଖୁଛି, ତାଙ୍କୁ ମେଡିକାଲ ଦେଖଉଛି, ଏସବୁ କାମ କରୁଛି ଆଉ କଣ।
1: ଆଜ୍ଞା,
2: ଆଉ ଟିକେ ରଶ୍ମି ସହିତ ଆଉ ଟିକେ କଥା ହେଇଯାଉ। ହ୍ୟାଲୋ, ଅଗ୍ନିରଞ୍ଜନ ସାହୁ। ଛୋଟବେଳୁ ତ 25 ବର୍ଷ ବଢିକି ଆସିଛି, ମୋ ମାମୁ ଘର ହଉଛି ପାଟସୁନ୍ଦରପୁର ଭଦଳ। ମୁଁ ଏବେ ବି ମାମୁ ଘରକୁ ସବୁ ଯାଏ, ଆସନ୍ତା 30 ତାରିଖ ବି ଯିବି, ଆମ ଜାଇଙ୍କର ଶ୍ରାଦ୍ଧ ଅଛି, ଯିବି। ଆଉ ଆଜି ଗୋଟେ ବଡ ଖୁସିର ଦିନ ଯେ ଆମେ 6 ଜଣ ଶ୍ରୋତା ଭାଇ ଆପଣଙ୍କୁ ସାହା କରିଥିଲେ, ଏଇଟା ହଉଛି ରେକର୍ଡ ରେନ୍ବୋ ଡାଇଲିଂରେ ଅନୁଭବ ପାଇଁ, ଏଇଟା ହଉଛି ରେକର୍ଡ।
1: ଓକେ, କିନ୍ତୁ ବହୁତ ଖୁସି ଲାଗିଲା ସମସ୍ତେ ନିଜ ମାମୁ ଘର ଏକ୍ସପିରିଏନ୍ସ ଯୋଉ କହିଲେ, ବହୁତ ବଢିଆ ଲାଗିଲା। ଓକେ, ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ତ ଏଥିରେ ଯେମିତିକି ଆପଣମାନେ ଜାଣିଲେ ଯେ ଯେହେତୁ ଆକାଶବାଣୀ କଟକର 9ବର୍ଷ ପୂର୍ତ୍ତି ଅବସରରେ ପଦଯାତ୍ରାର କାର୍ଯ୍ୟକ୍ରମ ରହିଥିଲା ଆଉ ସମସ୍ତେ ଏକାଠି ହେଇଛନ୍ତି, ତ ସେମାନେ ଅତ୍ୟନ୍ତ ଖୁସିର ସହିତ ଆମ ସହିତ କଥା ହେଲେ ଡାଏଲ ଇନ୍ରେ। ତେବେ ଆଗକୁ ବଢିବା, ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ୍ ସେ ଦିଲ୍ ତକ୍।

0: ଯଦି ମାମୁଁ ଘରେ ଏଇ ଖରାଦିନେ କଟେଇବାର ଏକ୍ସପିରିଏନ୍ସ ଆଜି ଆମେ କଥା ହଉଛେ ଏ ସମ୍ପର୍କରେ ଡାଇଲିନ୍ ଲାଇଭ୍ ଚିଟ୍ ଚାଟ୍ରେ ଦେଖ ନବା କିଏ କରୁଛନ୍ତି କହ ହ୍ୟାଲୋ
1: हर दिन जंगल में इधर एक चश्मा है अगर मैं कल से ज्यादा नहीं दौड़ूंगा तो मुझे शेर खा जाएगा अगर एक चश्मा अगर कल में आज के बाद आज के विंटर अगर ज्यादा नहीं ट्रेस पकड़ूंगा तो शिकर मेरे हाथ से निकल जाएगा
0: अरे वाह आज बहुत एक्साइटमेंट रे कथा होचंदी प्रशांत
1: आम जीवन में मैं बात बता रखे हमको प्रतिदिन सकाल दौड़िया को पड़े କଥା ଅଲଗା ସମସ୍ତଙ୍କର ଦୌଡିବା ତରିକା ଅଲଗା ଅଲଗା ଆପଣ ବି ଆପଣଙ୍କ ତରିକାରେ ଦୌଡୁଛନ୍ତି ଆମ ତରିକାରେ
0: ଓକେ ଆପଣ ପ୍ରଶାନ୍ତ କହୁଛନ୍ତି ରାଜହଂସରୁ
1: ଆଜ୍ଞା ମ୍ୟାଡମ ଧନ୍ୟବାଦ
0: ତ ଆଜିର ଟପିକ ଉପରେ କଣ କହିବେ
1: ମ୍ୟାମ ବହୁତ ସୁନ୍ଦର ଟପିକ ବାସ୍ତବତା ହଉଛି ମ୍ୟାମ ଯେ ଭଣିଜ ଭଣିଜ ମାମୁଁ ଘରେ ଅଛନ୍ତି କୁଣିଆ ଆଉ କୁଣିଆଙ୍କର ଦରଜା କୋଉଠି ଥାଏ ମ୍ୟାମ ଭଗବାନଙ୍କ ସଦୃଶ ତ ସେ ଆଦର ସମ୍ମାନ ଯଦି ଆମ ଭାଗ୍ୟରେ ବହୁତ କମ ମିଳିଥିଲା କିନ୍ତୁ ଯେହେତୁ କୁଣିଆଙ୍କ ଆଖ୍ୟା ଯେତେବେଳେ ମାମୁଁ ଭଣିଜା ଭଣିଜ ମାନେ ଆସନ୍ତି ସେ କଟକଣା ଭିତରେ ପିଲା ଥାନ୍ତି ସେ ପିଲାଟା ଆସିଛି ତାକୁ କୌଣସି ପ୍ରକାର କଟକଣା ଲଗେଇ ନଥାନ୍ତି ମାମୁଁ ମାଇଁ ବା ବିଜେପି ଗୁରୁଜନ ଗୁରୁଜନ ମାନେ
0: ନିହାତି
1: ବାସ୍ତବତା ସେଇଠି ଅଛି
0: ମ୍ୟାମ
1: ପିଲା କିଛି ଭୁଲ ବି କଲେ ସେମାନେ ନିଜ ପିଲାଙ୍କ ଉପରକୁ ନେଇଯାନ୍ତି
0: ନିହାତି ନିହାତି ନିହାତି
1: ନିଶ୍ଚୟ
0: ସେଇଟା ଆମର ସୌଭାଗ୍ୟ ଆପଣ ମାନେ କହୁଛନ୍ତି କିଛି କଥା ନାହିଁ ଆପଣ ଏମିତି ଆମକୁ ମାନେ ଭଲ ପାଉଥାନ୍ତୁ ଏମିତି ଶୁଣୁଥାନ୍ତୁ ଏମିତି ରେଡିଓକୁ ଆଗକୁ ବଢ଼ାନ୍ତୁ।

0: ଆଜି ଯୋଉ 90ତମ ଜନ୍ମଦିନ ବହୁତ ସୁନ୍ଦର ଦିନ ଆଜି ତ ମୋର ମ୍ୟାଡାମ ଆପଣଙ୍କୁ ଇଏ ଯେ ଏଇ ଯେ ଟ୍ରଫିକ ସମୟର ଟିକେ ଗୀତ ଟିକେ କମ ବଜାନ୍ତୁ ଅନୁରୋଧ ଆପଣଙ୍କୁ
1: ପ୍ରଶାନ୍ତ ରାଜହଂସ କଟକରୁ ଆଉ ଖୁବ୍ ସୁନ୍ଦର ଭାବେ ନିଜ ମାମୁଘର ଏକ୍ସପିରିଏନ୍ସ ସେୟାର କଲେ ଆପଣ ଚାହିଁଲେ ଆମ ସହିତ ସେୟାର କରିପାରିବେ ଆପଣଙ୍କ ମାମୁଘରେ ଏଇ ଖରାଦିନେ ରହିବାର ଏକ୍ସପିରିଏନ୍ସ ଦେଖିନବା କିଏ କରିଛନ୍ତି କଲ୍ ହ୍ୟାଲୋ
2: ହ୍ୟାଲୋ ମ୍ୟାଡାମ ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ଅବିନାଶ ମିଶ୍ର କହୁଛି ଭୁବନେଶ୍ୱରରୁ
1: କେମିତି ଅଛନ୍ତି ବହୁତ ଦିନ ପରେ ଆପଣ କଲ୍ କଲେ
2: ଭଲ ଅଛି ଆଜ୍ଞା କିନ୍ତୁ ଖରାରେ କିନ୍ତୁ ଖରା ଯେହେତୁ ବେଶୀ ହଉଛି ଟିକେ ମାନେ ଅବାଗିଆ ଲାଗୁଛି
1: ନିହାତି ନିହାତି ନିହାତି ଖରା ପ୍ରବଳ ହଉଛି ଆଉ ଖାସ କରି ଭୁବନେଶ୍ୱରରେ ତ ପୁରା ଜଳୁଛି ଯେମିତିକି ଆମେ ସମସ୍ତେ ଜାଣିଛେ ତ ଆଜିର ଟପିକ ଉପରେ କଣ କହିବେ
2: ଦେଖନ୍ତୁ ମାମୁଠୁ ଆଉ ଭଲ ଶବ୍ଦ କିଛି ନାହିଁ ମୋ ମାମୁ ମୋ ମାମୁ ଭଳିଆ ମାମୁ ନାହାନ୍ତି ମୋ ମାମୁ ସମସ୍ତଙ୍କଠୁ ଭିନ୍ନ ଆଉ ଯେତେବେଳେ ମୁଁ ଥିଲି ସମ୍ବଲପୁରରେ ମୋର ସ୍କୁଲ ପରୀକ୍ଷା ସରିଲା ପରେ ମୁଁ ମାନେ ଆସେ ଭୁବନେଶ୍ୱର ଆଉ ମୋ ମାମୁ ଘର ହଉଛି ଭୁବନେଶ୍ୱର ପଟିଆରେ ସେ ଘର ବି କରିଛନ୍ତି ସେଇଠି ତାଙ୍କର ସେଠି ନିଜ ଘର ଅଛି ମୁଁ ବସ୍ରେ ଆସିଲେ ମୁଁ ଆଚାର୍ଯ୍ୟ ବିଭାଗ ଛକରେ ଓହ୍ଲେଇକି ଅଟୋରେ ମୁଁ ପଳେଇ ଆସେ ମୋ ମାମୁ ଘରକୁ ମୋ ମାମୁ ଦେଖିକି ଯୋଉ ଖୁସି ହୁଅନ୍ତି ମତେ ଭାରି ଖୁସି ଲାଗେ ବହୁତ ଖୁସି ଲାଗେ ଆଉ ମୋ ଡାକ ନାଁ ହଉଛି ଗୁଡୁ ମୋତେ ମୋ ମାମୁ କେବେ ଗୁଡୁ ବୋଲି କେବେ ଡାକନ୍ତିନି ସବୁବେଳେ ସେ ମତେ ଡାକନ୍ତି ପୁଅ ବୋଲି ହଁ ମତେ କେବେ ସେ ଡାକିବେନି ଗୁଡୁ ବୋଲି ସବୁବେଳେ ମତେ କହିବେ ପୁଅ ବୋଲି ଆଉ ମୋ ମାମୁ ଭଳିଆ ମାମୁ ମ୍ୟାଡାମ ନାହାନ୍ତି ସେ ମାନେ ମତେ ଏତେ ଭଲ ଭଲ ପାଆନ୍ତି ମତେ ସେ ଏତେ ସ୍ନେହ ମାନେ ଦିଅନ୍ତି ସବୁବେଳେ କୁହନ୍ତି ପୁଅ କେବେ କିଛି ଚିନ୍ତା କରିବୁନି ଆଉ ସବୁବେଳେ ମୁଁ ତୋ ପାଖାପାଖି ଅଛି ଆଉ ମାନେ ଭାବିବୁନି ଯେ ତୋ ପାଖରେ କେହି ନାହାନ୍ତି ବୋଲି ସବୁବେଳେ ଭାବିବୁ ମୁଁ ତୋ ପାଖାପାଖି ଅଛି ଜୀବନ ସାରା ପାଇଁ ମୁଁ ତୋ ପାଖାପାଖି ଅଛି ତୋର ଯାହା ଦରକାର ଯାହା ବି ତୋର ଆବଶ୍ୟକ ମତେ ସବୁବେଳେ କହିବୁ ଆଉ ଗୋଟେ କଥା ମୁଁ ଏଠି କହିବି ଆମର ମାମୁ ଘରେ ଯେତେବେଳେ ମୁଁ ଆସେ ସେତେବେଳେ ଅଜା ଆଈ ମାମୁ ମାଇ ସବୁ ମିଶିକି ସେମାନେ ସବୁ ରହୁଥିଲେ ତ ମୁଁ ସେ ଟାଇମରେ ଟିକେ ମାନେ ଚଗଡା ଥିଲି ମୁଁ କଣ କରେ ଅଜା ମୋର ଯେତେବେଳେ ବାହାରକୁ ଯିବେ କିଛି ଜିନିଷପତ୍ର କି କିଛି ପନିପରିବା ଆଣିକି ଆସିବା ପାଇଁ ମାମୁଙ୍କର ସେଠି ମାନେ ବସିକି ଆମେ ଚା ପିଉଥିଲୁ କେମିତି ଗପସପ୍ କରୁଥିବୁ ମୁଁ କଣ କରେ ମୁଁ ଖଟ ଉପରେ ଠିଆ ହେଇକି ମାନେ ଫ୍ୟାନ୍ ଉପରେ ସବୁ ଥାଳିଆ ଗିନା ପେନ୍ ସବୁ ମାନେ ରଖିଦିଏ ମାମୁ ଦେଖିକି ହସନ୍ତି ସେଠୁ ଅଜା ଆସିକି ଫ୍ୟାନ୍ ସୁଇଚ୍ ଅନ୍ ଦେଲେ ମାନେ ସବୁ ଗୁଡାକ ତଳେ ଧଳା ଧରିକି ପଡିବ
1: ତ ବଢିଆ ଖେଳ ଆପଣ ଶିଖିଛନ୍ତି ଆଉ ଯୋଉମାନେ ଏବେ ଶୁଣୁଥିବେ ନୂଆ ନୂଆ ପିଲାମାନେ ଯୋଉମାନେ ଶୁଣୁଥିବେ ସେମାନେ ବଢିଆ ଶିଖିକି ଏଇ କାମ କରିବେ
2: ମତେ ମୋର ଏଇଟା ଟିକେ ସେତେବେଳେ ମୁଁ ଟିକେ ଚମୁଟିଏ ମାନେ ବଦମାସି ଥିଲି ଆଉ ମୋ ମୋ ମାମୁ ମାନେ ବସିଥିବେ ଯେତେବେଳେ ଅଜା ମୋର ମାନେ ମାନେ ତାଙ୍କ ଲୁଙ୍ଗି ଶୁଖୁଥିବ ମୁଁ କଣ କରିବି ସେ ଲୁଙ୍ଗିଟାକୁ ଆଣିକି ରଖିଦେବି ଗୋଟେ କୋଉ ତାଜା ଉପରେ ମାନେ ସେ ମତେ ଭାରି ମଜା ଲାଗେ ମୋ ମାମୁଙ୍କର ମୋର ସେତେବେଳେ ବହୁତ ମଜା କରୁ ଆଉ ମୋ ମାମୁଙ୍କ ଭଳିଆ ମାମୁ ମ୍ୟାଡାମ ନାହାନ୍ତି କିନ୍ତୁ ଦୁଃଖର ସହିତ ଆଟେଣ୍ଡ କରୁଥିଲି ମୋ ମାମୁ 2021 ମସିହାରେ ଚାଲିଗଲେ ଆଉ ମତେ ବହୁତ ଦୁଃଖ ଲାଗିଲା ମୋ ମା କହିଲେ ମୋ ପୁଅର ମାନେ ଡାହାଣ ହାତ ଭାଙ୍ଗିଗଲା ମୋ ତା ମାମୁ ଚାଲିଗଲେ ଆଉ ମୋ ମାମୁ ମ୍ୟାଡାମ ମୋର ମାନେ ସବୁକିଛି ଥିଲେ ମୋ ନନା ମୋ ବହୁତ ମତେ ଭଲ ପାଆନ୍ତି କିନ୍ତୁ ମୋ ମାମୁଙ୍କର ସ୍ନେହ ମୋ ପ୍ରତି ଗୋଟେ ମାନେ ଅନ୍ୟ ଆଉ ଏଭଳିଆ ମାମୁ ମ୍ୟାଡାମ କୋଉଠି ବି ମିଳିବନି ମତେ ଏତେ ଭଲ ପାଆନ୍ତି ସେ ଆଉ ଯେତେବେଳେ ଆଉ ମୋ ମାମୁ LIC ଅଫିସରେ ଚାକିରି କରିଥିଲେ ମୁଁ ତାଙ୍କ ସାଙ୍ଗେ ଯେତେବେଳେ ମାନେ ତାଙ୍କ ଅଫିସକୁ ଯାଏ ସମସ୍ତେ କହିବେ ହୋତା ବାବୁ ଆଉ ଇଏ କି ଆପଣଙ୍କ ପୁଅ ନା ନାଇଁ ମୋ ଭଣଜା ନା ଦେଖିବା ପାଇଁ ପୁରା ଆପଣଙ୍କର ଆଉ ଆପଣଙ୍କ ଭଣଜାଙ୍କ ମୁଁ ପୁରା ଏକା ଦେଖିବା ପାଇଁ ଆଉ ମାମୁ ସେତେବେଳେ ବହୁତ ଖୁସି ହେଇ ଯାଆନ୍ତି ଆଉ ଗୋଟେ କଥା ମ୍ୟାଡାମ କହୁଛି 1993 ମସିହାରୁ ଭୁବନେଶ୍ୱର ମତେ ମୋ ମାମୁ ହିଁ ବୁଲେଇଛନ୍ତି ଆଉ ଦେଖିଛନ୍ତି ଏଇ ଜାଗା ତେଣୁ ମାମୁଙ୍କର କଥା ମ୍ୟାଡାମ ଯେତେ ତ କହିଲେ କମ ହବ ମୁଁ ମାମୁ ଭଳିଆ ମାମୁ ନାହାନ୍ତି ମୁଁ ମାମୁଙ୍କୁ ଏଇଠୁ ନମସ୍କାର କରୁଛି ଅଣିଆ ମୋ ମାମୁ ଯୋଉଠି ଅଛନ୍ତି ଭଲସେ ଥାଆନ୍ତି
1: ନିହାତି ନିହାତି ବହୁତ ଏକ୍ସାଇଟମେଣ୍ଟ ଆପଣଙ୍କର ଏତେ ଭଲ ପାଆନ୍ତି ଏତେ ସୁନ୍ଦର ଭାବେ ବର୍ଣ୍ଣନା କଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର ତ ଏଥିରେ ଅବିନାଶ ମିଶ୍ର ଭୁବନେଶ୍ୱରରୁ ଏବଂ ତାଙ୍କ ମାମୁଙ୍କ ବିଷୟରେ କେତେ ସୁନ୍ଦର ସେ ବର୍ଣ୍ଣନା କଲେ କେତେ ମାନେ ଭଲ ପାଆନ୍ତି ଇମୋସନାଲ ଇଏ ହେଉଛନ୍ତି କହୁଛନ୍ତି ତ ଆଜିର ଯୋଉ ଏକ୍ସପିରିଏନ୍ସ ଥିଲା ଆପଣ ସମସ୍ତଙ୍କର ଯେ ମାମୁଘର ଗୋଟେ ଲାଗେ ଯେମିତି କୁହୁକ ଘର ମାନେ ସେଠି ଯେମିତି କିଛି ବାଡ଼ବତା ନାହିଁ କିଛି

ପରିବର୍ତ୍ତେ ଗୀତର ପ୍ରଥମ ଲାଇନ୍ ଲେଖନ୍ତୁ, ସ୍ପେସ୍ ଦେଇ ଗୀତଟି ଯେଉଁ ଫିଲ୍ମ ବା ଆଲବମ୍ର ତା ନାଁ ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ନିଶ୍ଚୟ ଲେଖନ୍ତୁ, ଆଉ ତାପରେ ସିଧା ପଠାଇ ଦିଅନ୍ତୁ 09495962310 ଏହି ନମ୍ବରରେ। ହ୍ୱାଟ୍ସଆପ୍ ନମ୍ବର ବି ଆମର ରହିଛି 8895254200, ଏହି ନମ୍ବରରେ ମଧ୍ୟ ଆପଣ ହ୍ୱାଟ୍ସଆପ୍ କରିପାରିବେ। ତ ଯାହା କରୁଛନ୍ତି ଜଲ୍ଦି କରନ୍ତୁ, ଆଉ ଲେଖି ପଠାନ୍ତୁ ଆପଣଙ୍କର ମନ ପସନ୍ଦର ଗୀତ, ଆମେ ନିଶ୍ଚୟ ପ୍ଲେ କରିବୁ ଆପଣଙ୍କ ମନ ପସନ୍ଦର ଗୀତ। ଆଉ ପ୍ଲେ କରିବାକୁ ବି ଯାଉଛୁ ପ୍ରଥମ ରିକ୍ୱେଷ୍ଟ ଟି ରେନ୍ବୋ ଏସ୍ଏମ୍ଏସ୍ର କୈଳାଶ ବେହେରା, କାମିନୀ ବେହେରା କଣ୍ଟ୍ରୋଲ ଆଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ସୌତଣୀ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ଗାଇଛନ୍ତି ପ୍ରଣବ ପଟ୍ଟନାୟକ ଏବଂ ଲେଖିଛନ୍ତି ନମସ୍କାର। ହଁ, ତ ଏଇ ଯେଉଁ ବି ଫିଡ୍ବ୍ୟାକ୍ଟି ଅଛି ନାରାୟଣ ଭାଇଙ୍କ ପାଇଁ ଅଛି, ଲେଖିଛନ୍ତି ଦୁଇ ଦିନ ହେଲା ଭାଇଙ୍କ ଉପସ୍ଥାପନା ଶୁଣୁଛି, ଆପଣଙ୍କର ଆଲୋଚନା ସାଙ୍ଗକୁ ଗୀତଗୁଡ଼ିକ ବେଶ୍ ସୁନ୍ଦର ଲାଗୁଛି, ବହୁତ ବହୁତ ଧନ୍ୟବାଦ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍ ନାରାୟଣ ଭାଇଙ୍କ ପାଇଁ ଏଇ ଫିଡ୍ବ୍ୟାକ୍ଟି ଥିଲା, ବହୁତ ବହୁତ ଧନ୍ୟବାଦ। ଆପଣଙ୍କୁ କାର୍ଯ୍ୟକ୍ରମ ଭଲ ଲାଗୁଛି ଶୁଣି, ବହୁତ ଭଲ ଲାଗିଲା। ତ ଚାଲନ୍ତୁ, ଆପଣଙ୍କ ପସନ୍ଦର ଗୀତଟି ପହଞ୍ଚିଲା ଆପଣଙ୍କ ପାଖରେ, ଏଇ ନିଅନ୍ତୁ।

ଗୋଟେ ଗୀତଟି ରିକ୍ୱେଷ୍ଟ କରିଛନ୍ତି ହ୍ୱାଟ୍ସଆପ୍ ମାଧ୍ୟମରେ ରେମଣ୍ଡାରୁ ଆୟୁଷ ସତ୍ୟଭାମା ଲିଙ୍ଗରାଜ ମେହର ରାମ ତେରି ଗଙ୍ଗା ମେଲିର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ଲତା ମଙ୍ଗେସ୍କରଙ୍କ କଣ୍ଠରୁ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଆମ ପାଖକୁ ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ସୋମନାଥ ସାହୁ ଏକ ଦୁଜେ କେ ଲିଏର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲସୁବ୍ରମଣ୍ୟମଙ୍କ କଣ୍ଠରେ ଚାଲନ୍ତୁ ଶୁଣିବା।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଆ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ରେନ୍ବୋ ଏସ୍ଏମ୍ଏସ୍ ର ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ହ୍ୱାଟ୍ସଆପ୍ ମାଧ୍ୟମରେ ରମେଶ ଚନ୍ଦ୍ର ସାହୁ ଓକୁମା ଭାପୁର ଢେଙ୍କାନାଳରୁ ଲେଖିଛନ୍ତି। ଫୁଲ ଚନ୍ଦନ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିବା ପାଇଁ ଚାହିଁଛନ୍ତି, ଯାହାକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ଲେଖିଛନ୍ତି, ଗୁଡ୍ ମର୍ଣ୍ଣିଙ୍ଗ ମ୍ୟାମ୍, ଆଜିର ପ୍ରୋଗ୍ରାମ ଗୋଟେ ନିଆର ଢଙ୍ଗର ଲାଗିଲା। ଆପଣଙ୍କ ସୁନ୍ଦର ଉପସ୍ଥାପନା ତଥା ଡାଇଲ୍ ଇନ୍ ଚିଟ୍ଚାଟ୍ର ବିଷୟବସ୍ତୁ ବହୁତ ସୁନ୍ଦର ଥିଲା, ହେଲେ ମୋ ଫୋନ୍ଟି ଲାଗିଲାନି, ତେଣୁ ଟିକେ ଦୁଃଖ ଲାଗିଲା। କିଛି କଥା ନାହିଁ, ନିଶ୍ଚୟ ଲାଗିବ, ଆପଣଙ୍କ ଫୋନ୍ ବି ଦିନେ ଦିନେ ନିଶ୍ଚୟ ଲାଗିଯାଏ, ତ ବେଟର ଲକ୍ ନେକ୍ସଟ ଟାଇମ୍। ତ କିଛି କଥା ନାହିଁ, ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ଗୀତ ପହଞ୍ଚିଲା ଆପଣଙ୍କ ପାଖରେ।

ସମୀର ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ ଲେଖିଛନ୍ତି ଶୁଣିବା ପାଇଁ ହିମେଶ ରେଶମିଆଙ୍କ କଣ୍ଠରେ ଏକ ବ୍ୟୁଟିଫୁଲ ଟ୍ରାକ୍ ଆଉ ତା ସହିତ ଲେଖିଛନ୍ତି ମ୍ୟାମ୍ ନମସ୍କାର ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ନବେ ବର୍ଷରେ ଆକାଶବାଣୀ ଏହି ଅବସରରେ ଆୟୋଜିତ ୱାକାଥନ୍ରେ ଭାଗ ନେଇ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ବାହାରି

ଆୟୋଜିତ ୱାକାଥନ୍ରେ ଭାଗ ନେଇ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ବାହାରି ଆକାଶବାଣୀ କଟକ ପରିସରରେ ଏହି ପଦଯାତ୍ରା ଶେଷ ହେଲା। ଏବେ ଏବେ ଆପଣ ଷ୍ଟୁଡିଓରେ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି, ଆମେ ଷ୍ଟୁଡିଓ ବାହାରେ ଆପଣଙ୍କ କାର୍ଯ୍ୟକ୍ରମ ଶୁଣି ଖୁସି ହେଉଛୁ। ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଏତେ ସୁନ୍ଦର କାର୍ଯ୍ୟକ୍ରମ ଆପଣ ଭାଗ ନେଲେ ଏବଂ ତା ସହିତ ଆମକୁ ଉତ୍ସାହିତ ମଧ୍ୟ କରୁଛନ୍ତି। ତ ଚାହୁଁ ଶୁଣିବା ଆପଣଙ୍କ ପସନ୍ଦର ଏ ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଜଲିଲ ଖାନ ଏବଂ ସିମରନ ନିମଚୌଡ଼ି କଟକରୁ ମୁଝସେ ଶାଦି କରୋଗି ୟାର ଟାଇଟଲ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ଏବଂ ଶୁଣିବାକୁ ଚାହିଁଛନ୍ତି ସବୁ ଶ୍ରୋତା ଏବଂ ସବୁ ଆରଜେସ୍କୁ ଖାସ୍ କରି ଟୁନା ଭାଇନା ରାଜେଶ ନାୟକ ଗରିଫ ଖାନ ବାସନ୍ତୀ ଖଟୁଆ ସହିତ ଭୁବନେଶ୍ୱରରୁ ଏ ସମସ୍ତଙ୍କୁ ଶୁଣିବାକୁ ସେ ଚାହିଁଛନ୍ତି ତ ଚାଲନ୍ତୁ ସମସ୍ତଙ୍କ ପସନ୍ଦର ଶୁଣିବା ଏଇ ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଆମ ପାଖକୁ ହେମନ୍ତ ଚାନ୍ଦ ମାଣିବନ୍ଧ ଶୂନ୍ୟପାଟଣା ବଡମ୍ବାରୁ ଶୁଣିବାକୁ ଚାହିଁଛନ୍ତି ବେଟା ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ତା ସହିତ ୱିଶ୍ କରିଛନ୍ତି ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ ମହାପ୍ରଭୁ ଘଣ୍ଟା ଘୋଡ଼େଇ ରଖନ୍ତୁ ଏବଂ ପହଞ୍ଚିଲା ଆପଣଙ୍କ ପସନ୍ଦର ଏଇ ଗୀତଟି।

ମୂର୍ତ୍ତି ଗୀତଟି ରିକ୍ୱେଷ୍ଟ କରିଛନ୍ତି ଲିଜାରାଣୀ କଲ୍ୟାଣୀ ରଶ୍ମି ସୁରେଖା ମାମି ଲତା ଖଟୁଆ ମଙ୍ଗଳା ବଜାର ନୂଆପଟଣା ତିଗିରିଆ କଟକରୁ ଶୁଣିବାକୁ ଚାହିଁଛନ୍ତି ଶାନ୍ତିଲତା ବାରିକଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଭଜନ ଯାହାକୁ ଶୁଣାଇବାକୁ ଚାହିଁଛନ୍ତି ବାସନ୍ତୀ ଦିବ୍ୟଚନ୍ଦନ ବିଶ୍ୱରଞ୍ଜନ ଲକ୍ଷ୍ମୀପ୍ରିୟା ରୋଜାଲିନ୍ ଏବଂ ସବୁ ଶ୍ରୋତାଙ୍କୁ ତା ସହ ସମସ୍ତଙ୍କୁ ୱିଶ୍ କରିଛନ୍ତି ଚାଲନ୍ତୁ ଶୁଣିବା ତାଙ୍କ ପସନ୍ଦର ଗୀତଟି।

ମୋତିନଗର ନ୍ୟୁ ଦିଲ୍ଲୀରୁ ଆମ ପାଖକୁ ରିକ୍ୱେଷ୍ଟ କରିଛନ୍ତି କବିତା ଅନିଲ ମାନସୀ ଗୌରବ ଅରୋଡା ଏବଂ ସମସ୍ତ ପରିବାରବର୍ଗ ଶୁଣିବାକୁ ଚାହିଁଛନ୍ତି ମୋହରା ଚଳଚ୍ଚିତ୍ରର ଏହି ଗୀତଟି ଚାଲନ୍ତୁ ଶୁଣିବା।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଆମ ପାଖକୁ ଭାଟାପରା ଛତିଶଗଡ଼ରୁ ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖିଲାଲ ବର୍ମା ଏ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଆଣ୍ଟି ନମ୍ବର ୱାନ୍ ଚଳଚ୍ଚିତ୍ରର ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ଗାଇଥିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଚାହାନ୍ତୁ ଶୁଣିବା।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଆମ ପାଖକୁ ରୋହିତ ସେନ, ଆଭା ସେନ, ଦୀପକ କୁମାର ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଶୁଣିବାକୁ ଚାହିଁଛନ୍ତି ଲାଲ ଦୁପଟା ମଲମଲକାର ଏହି ଗୀତଟି ଲେଖିଛନ୍ତି ନମସ୍କାର ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କଣ୍ଟୋ ଲାଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ଶେଷ ଶ୍ରାବଣ ଚଳଚ୍ଚିତ୍ରରୁ ପ୍ରଣବ ପଟ୍ଟନାୟକ ଗାଇଥିବା ଏହି ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରଶାନ୍ତ କୁମାର ବିଶୋଇ ଶ୍ରୀକରୁଆ ଗୋପାଳପୁର କଟକରୁ। ଶୁଣିଲେ ଶୁଣିବାକୁ ଚାହିଁଛନ୍ତି ସତ୍ୟମେବ ଜୟତର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଏବଂ ଲେଖିଛନ୍ତି ନମସ୍କାର ରେଡିଓ ଏବଂ ମ୍ୟାମ୍ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ରେଡିଓ ମିନ୍ସ ଅଲ୍ ବିଲଙ୍ଗିଙ୍ଗ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍ ଅଫ୍ ରେଡିଓ। ରେଡିଓର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଉ ଯେଉଁ ବନ୍ଧୁମାନେ ପଦଯାତ୍ରାରେ ସାମିଲ ହୋଇଥିଲେ ସେମାନଙ୍କୁ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ ଏବଂ ରେଡିଓ ପରିବାରର ଶୁଭମାନସୀ ରହୁଛି। ଓକେ, ଆପଣ ମଧ୍ୟ ବହୁତ ଭଲରେ ରୁହନ୍ତୁ, ଯାହା ବି ଯେଉଁ କ୍ଷେତ୍ରରେ ବି କାମ କରୁଛନ୍ତି ସଫଳ ହୁଅନ୍ତୁ, ଆଉ ପହଞ୍ଚିଲା ଆପଣଙ୍କ ପସନ୍ଦର ଗୀତଟି ଆପଣଙ୍କ ପାଖରେ।

ରେନ୍ବୋ ଏସ୍ଏମ୍ଏସ୍ ର ଶେଷ ଗୀତ ରିକ୍ୱେଷ୍ଟ କରିଛନ୍ତି ସନ୍ତୋଷ ଭୋଇ ପ୍ରହରାଜପୁର ପାଟଣାରୁ। ଧର୍ମର ହେବ ଜୟ ଏହି ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ଇରା ମହାନ୍ତି ଏବଂ କୁମାର ବାପିଙ୍କ କଣ୍ଠରେ। ଆଉ ତା ସହ ଆପଣଙ୍କ ମ୍ୟୁଜିକ୍ ମିତ୍ର ଅନୁ ନେଉଛି ଆପଣଙ୍କ ଠାରୁ ବିଦାୟ। କଥା ଦେଉଛି ନିଶ୍ଚୟ ଦେଖା ହେବ ଏଇଠି ଆପଣଙ୍କ ସହିତ ପୁଣି ଥରେ ପୁଣି ଏକ ତ ସେଥିପାଇଁ ନେବାକୁ ପଡ଼ିବ ମୋତେ ବିଦାୟ। ଆପଣ ଏମିତି ରହିଥାନ୍ତୁ ଆମ ସହ, ଆଗକୁ ଆହୁରି ଅନେକ କାର୍ଯ୍ୟକ୍ରମ ରହିଛି ଆପଣଙ୍କ ପାଇଁ ମନୋରଞ୍ଜନ ଭରା, ତେଣୁ ଜମା ବି ଟ୍ୟୁନ୍ ଅଫ୍ କରିବେନି, ସବୁବେଳେ ଟ୍ୟୁନ୍ ଇନ୍ କରିକି ରଖିଥିବେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଦିଲ୍ ସେ ଦିଲ୍ ତକ୍ ଟାଟା ବାଇ ବାଇ ସି ୟୁ ସାୟୋନାରା ହମ୍ ହେ ରାହି ପ୍ୟାର କେ ଫିର୍ ମିଲେଙ୍ଗେ ନା ଚଲତେ ଚଲତେ କିପ୍ ଶାଇନିଙ୍ଗ କିପ୍ ସ୍ମାଇଲିଙ୍ଗ ହାଭ୍ ଅ ନାଇସ୍ ଡେ ବାଏ।

ଭାଇ ନମସ୍କାର। ସମସ୍ତେ ଆଶା କରୁଛି ବହୁତ ଭଲରେ ଥିବେ, ସମସ୍ତେ ଖୁସିରେ ରୁହନ୍ତୁ, ଦିନ ସାରା ବହୁତ ସମସ୍ତଙ୍କର ଭଲରେ ଯାଉ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନବକାଟକ ଦିଲ ସେ ଦିଲ ତକରେ ଆଜି ଅଛି ଆପଣମାନଙ୍କ ସହିତ ସୁଜାତା, ଢେର ସାରା କଥା ହେବା, ମିଠା ମିଠା ଗୀତ ଶୁଣେଇବି, ସେଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ଡେନବକାଟକ ଦିଲ ସେ ଦିଲ ତକ। ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କଳାକାରର। ସାଥୀ, ଭାରତୀୟ ସଙ୍ଗୀତ ଜଗତରେ ଅନେକ ପ୍ରସିଦ୍ଧ ଗାୟକ ନିଜର ସୁମଧୁର କଣ୍ଠରେ ଶ୍ରୋତାଙ୍କ ହୃଦୟ ଜିତିଛନ୍ତି। ହଁ ସାଥୀ, ସେମାନଙ୍କ ମଧ୍ୟରୁ ଅଭିଜିତ ଭଟ୍ଟାଚାର୍ଯ୍ୟ ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ଓ ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର, ଯାହାଙ୍କ ଗୀତର ମାଧୁର୍ଯ୍ୟ, ସୁରିଲା କଣ୍ଠ ଓ ଭାବପୂର୍ଣ୍ଣ ଗାୟନଶୈଳୀ ତାଙ୍କୁ ବଲିଉଡ଼ରେ ଏକ ଅଲଗା ସ୍ଥାନ ଦେଇଛି। ଯେମିତିକି ବିଶେଷ କରି ଶାହରୁଖ ଖାନଙ୍କ ପାଇଁ ଗାଇଥିବା ଗୀତଗୁଡ଼ିକ ଆଜି ମଧ୍ୟ ଲୋକମାନଙ୍କ ମନରେ ଅମର ହୋଇ ରହିଛି। ହଁ ସାଥୀ, ଆଗକୁ ଆମେ ତାଙ୍କ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣି ଦେଉଛି ତାଙ୍କ କଣ୍ଠରୁ ଏହି ସୁନ୍ଦର।

ସାଥୀ, ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଜନ୍ମ 30 ଅକ୍ଟୋବର 1958 ମସିହାରେ ଉତ୍ତରପ୍ରଦେଶର କାନପୁରରେ ଏକ ବେଙ୍ଗଲୀ ପରିବାରରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଧୀରେନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ଓ ମାତାଙ୍କ ନାମ କମଳାଦେବୀ ଭଟ୍ଟାଚାର୍ଯ୍ୟ।

ଛୋଟବେଳୁ ତାଙ୍କର ସଙ୍ଗୀତ ପ୍ରତି ଅଧିକ ଆକର୍ଷଣ ଥିଲା। ସେ ସ୍କୁଲ ଓ କଲେଜରେ ବିଭିନ୍ନ ସାହିତ୍ୟିକ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଉଥିଲେ। କାନପୁରରେ ଅଭିଜିତ ଖ୍ରୀଷ୍ଟ ଚର୍ଚ୍ଚ କଲେଜରୁ ବାଣିଜ୍ୟ ବିଷୟରେ ସ୍ନାତକ ଶିକ୍ଷା ସମାପ୍ତ କରିସାରିଲା ପରେ ପଢ଼ାଶୁଣା ପରେ ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ, କିନ୍ତୁ ସଙ୍ଗୀତ ପ୍ରତି ତାଙ୍କ ଭଲ ପାଇବା ତାଙ୍କୁ ମୁମ୍ବାଇକୁ ଆଣିଥିଲା, ଯେଉଁଠାରେ କି ସେ ସଙ୍ଗୀତ ଜଗତରେ ନିଜକୁ ପ୍ରତିଷ୍ଠିତ କରିବାରେ ଦୀର୍ଘ ସମୟ ସଂଘର୍ଷ କରିଥିଲେ।

ହଁ ସାଥୀ, ମୁମ୍ବାଇରେ ସେ ଅନେକ ସଙ୍ଗୀତ ନିର୍ଦ୍ଦେଶକଙ୍କ ନିକଟକୁ ଯାଇ ଅବସର ଖୋଜୁଥିଲେ। ତାଙ୍କ ଭାଗ୍ୟ ପରିବର୍ତ୍ତନ ହେଲା ଯେତେବେଳେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଆର୍ ଡି ବର୍ମନ ତାଙ୍କୁ କଣ୍ଠକୁ ପସନ୍ଦ କରିଥିଲେ। ସେ ତାଙ୍କ ଆନନ୍ଦ ଔର ଆନନ୍ଦ ଚଳଚ୍ଚିତ୍ରରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ, ଯାହା ତାଙ୍କ ଜୀବନର ପ୍ରଥମ ବଡ଼ ସୁଯୋଗ ହୋଇଥିଲା। ଯେଉଁ ଚଳଚ୍ଚିତ୍ରରେ କି ସେ କିଶୋର କୁମାର, ଆଶା ଭୋସଲେ ଓ ଲତା ମଙ୍ଗେସ୍କରଙ୍କ ଭଳି ମହାନ ଗାୟକଙ୍କ ସହ ଗାଇବାର ସୁଯୋଗ ପାଇଥିଲେ।

ବଡ଼ ସଫଳତା ଥିଲା। ସେଥିସହିତ ସେ ଅନେକ ସଙ୍ଗୀତ ଆଲବମ୍ ମଧ୍ୟ ପ୍ରକାଶ କରିଥିଲେ। ମେ ଦିୱାନା ହୁଁ ତେରା ବିନା ଲମ୍ହେ ଜାଦେ ପରି ଆଲବମ୍ ଶ୍ରୋତାମାନଙ୍କ ମନ ଜିତିଥିଲା।

ଅଭିଜିତ ଗାୟନରେ ଏକ ଅଲଗା ଭାବନା ଥାଏ। ସେ ରୋମାଣ୍ଟିକ ଗୀତ, ଦୁଃଖ ଭରା ଗୀତ ଓ ମସ୍ତି ଭରା ଗୀତ ସବୁ ପ୍ରକାରର ଗୀତକୁ ଅତ୍ୟନ୍ତ ସୁନ୍ଦର ଭାବେ ଗାଇପାରନ୍ତି। ତାଙ୍କର ସ୍ୱର ମନକୁ ଛୁଇଁ ଯାଏ। ନବେ ଦଶକର ସଙ୍ଗୀତ ପ୍ରେମୀମାନଙ୍କ ମଧ୍ୟରେ ସେ ଏକ ସ୍ମରଣୀୟ କଣ୍ଠସ୍ୱର। ଆଜି ମଧ୍ୟ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରେଡିଓ, ଟେଲିଭିଜନ ଓ ସୋସିଆଲ ମିଡିଆରେ ଶୁଣିବାକୁ ମିଳେ। ତାଙ୍କର ଗୀତ ପୁରୁଣା ହେଲେ ମଧ୍ୟ ତାହାର ମାଧୁର୍ଯ୍ୟ କେବେ ବି କମିବନି। ସେ ଭାରତୀୟ ସଙ୍ଗୀତ ଜଗତରେ ଏକ ଅମର କଣ୍ଠସ୍ୱର ଭାବେ ସଦା ସ୍ମରଣୀୟ ରହିବେ। ସତୀ ସମୟ ତ ଇସାରା ଦେଲାଣି, ଏଇଠି ଶେଷ କରୁଛୁ କଳାକାର କାର୍ଯ୍ୟକ୍ରମକୁ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲତା ଦେଲତା ସାଥି ଯେମିତି କୁହନ୍ତି ନା ଯେତେ ପୁରୁଣା ହବ ସେତେ ଭଲ ଲାଗିବ ଓଲ୍ଡ ଇଜ୍ ଗୋଲ୍ଡ ସେଇ ଏଭରଗ୍ରିନ୍ ସଙ୍ଗକୁ ଶୁଣେଇ ଦେଉଛି ବ୍ୟାକ୍ ଟୁ ବ୍ୟାକ୍ ଏନ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲତା ଦେଲତା ସହିତ।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ହଁ ସାଥୀ, ମଣିଷ ଜୀବନର ହସ ହେଉଛି ସବୁଠୁ ସୁନ୍ଦର ଅଳଙ୍କାର। ଧନ ଯଶ ସମ୍ପତ୍ତି କିମ୍ବା ଆଡମ୍ବର ଥିଲେ ମଧ୍ୟ ଯଦି ମୁହଁରେ ହସ ନଥାଏ, ସେ ଜୀବନ କ'ଣ ଜୀବନ ଭଳି ଲାଗେ କି? ସେ ନିରସ ଲାଗେ, ଜୀବନ ସବୁବେଳେ ନିରସ ଲାଗେ। ହସ ହେଉଛି ମନର ଖୁସିର ପ୍ରକାଶ। ଯେଉଁଠି ହସ ଅଛି ସେଇଠି ସ୍ନେହ, ଭଲ ପାଇବା ଓ ଆନନ୍ଦର ଭଉଁରୀ ଘୁରିବ।

ସେଥିପାଇଁ ତ ହସକୁ ହସର ଭଉଁରୀ ବୋଲି କହିଲେ ଆମ ମନରେ ଏକ ଏମିତି ଏକ ଚିତ୍ର ଆସେ ଯେଉଁଠାରେ ହସର ଝରଣା ଚାରିପାଖେ ଖୁସିର ଲହରୀ ସୃଷ୍ଟି କରୁଛି। ହସ ଏକ ମଣିଷ ଜୀବନକୁ ସୁଗନ୍ଧିତ କରେ ଓ ସମ୍ପର୍କ ମଧୁର କରିଥାଏ। ଆଗକୁ ସାଥୀ ଆମେ ଏ ବିଷୟରେ ଢେର ସାରା କଥା ହବା, କିନ୍ତୁ ବର୍ତ୍ତମାନ ସମୟ ହେଉଛି ଗୋଟେ ମ୍ୟୁଜିକାଲ ବ୍ରେକ୍ର। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଆମ ସମାଜରେ ତ କେତେ ଲୋକ ଅଛନ୍ତି ଯେଉଁମାନେ ନିଜ ଦୁଃଖରେ ରହିଲେ ମଧ୍ୟ ଅନ୍ୟମାନଙ୍କୁ ହସାଇଥାନ୍ତି। ତେବେ ସାଥୀ ଆପଣ ଏମିତି ହସୁଥାନ୍ତୁ, ଆପଣଙ୍କ ହସ ସେମିତି ଲାଗି ରହିଥାଉ। ବର୍ତ୍ତମାନ ଶୁଣନ୍ତୁ ଗୋଟେ ସୁନ୍ଦର ଗୀତ, ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ଦିଲ୍ ସେ ଦିଲ୍ ତକ୍ ସହିତ।

ଆନନ୍ଦ ନୁହେଁ, ଏହା ମନୁଷ୍ୟତ୍ୱର ପରିଚୟ ଦେଇଥାଏ। ଯେଉଁଠାରେ ହସ ଅଛି ସେଇଠାରେ ଦେଶ ଓ ଘୃଣାର ସ୍ଥାନ ନଥାଏ। ହସୁଥିବା ଲୋକମାନେ ନିକଟକୁ ଆଣିଥାନ୍ତି, ଏକ ସମ୍ପର୍କ ମଜବୁତ କରିଥାଏ। ଜଣେ ଗରିବ ଲୋକଙ୍କର ସରଳ ହସ ମଧ୍ୟ ଅନେକ ସମୟରେ ଧନୀ ଲୋକଙ୍କ ଆଡମ୍ବରଠାରୁ ଅଧିକ ମୂଲ୍ୟବାନ ଲାଗେ। ସତରେ ସାଥୀ, ଆମେ ସମସ୍ତେ ଯଦି ନିଜ ଜୀବନରେ ହସକୁ ସ୍ଥାନ ଦେବା ନା, ତେବେ ପୃଥିବୀ ଅଧିକ ସୁନ୍ଦର ହେବ। ଅନ୍ୟମାନଙ୍କୁ ଖୁସି ଦେବା ଓ ହସେଇବା ହେଉଛି ଏକ ବଡ଼ ପୁଣ୍ୟକାମ। ଜୀବନରେ ଯେତେ ଦୁଃଖ ଆସୁନା କାହିଁକି, ଆମେ ହସି ହସି ସେଗୁଡ଼ିକ ସାମ୍ନା କରିବା ଉଚିତ। ହସ ମଣିଷକୁ ଦୃଢ଼ କରେ ଓ ଆଶା ଦେଇଥାଏ। ସେଇଥିପାଇଁ ତ ସବୁବେଳେ ହସିବା, ଅନ୍ୟକୁ ମଧ୍ୟ ହସେଇବା। କିନ୍ତୁ ବର୍ତ୍ତମାନ ସମୟ ହେଇଛି ଆପଣଙ୍କର ଏଇ ଟିକିଏ ହସ ଦେଖିବା ପାଇଁ, ଟିକିଏ ମୁହଁରେ ହସ ଆଣିବା ପାଇଁ ଗୋଟେ ଶୁଣେଇ ଦେଉଛି ସୁନ୍ଦର ଗୀତଟି। କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଇଲୋ ମାଉସୀ ତୁ କାହିଁକି ଏମିତିକା ଟେନସନ ହଉଛୁ? ଏ କଲୋନୀରେ କାହା ଝିଅ କୋଉ କଲେଜରେ ପାଠ ପଢୁଛି, କାହା ସ୍ତ୍ରୀ କୋଉ ଅଫିସରେ ଚାକିରି କରୁଛି, କାହା ବାଡ଼ିରେ କ'ଣ ଫଳୁଛି, କିଏ କୋଉ ଚାଉଳରେ ଭାତ ଖାଉଛି, ଆମକୁ ସବୁ ଜଣା। ସମିତିଙ୍କର ଭଲରେ ମନ୍ଦରେ ସୁଖରେ ଦୁଃଖରେ ଆମେ ଯଦି ନାକ ନ ପୁରେଇଛୁ, ଠିପି ଏକବାର ଟାଇଟ୍ ହେଇଯିବ। ଆମ ରଙ୍ଗ ଢଙ୍ଗ ଦେଖି ସମସ୍ତଙ୍କୁ ସିନା ନାଗିଯାଏ ଚେଙ୍କା, ହେଲେ ଆମେ ଦା ପରି ପୁରା ଷ୍ଟ୍ରେଟ୍ ସିଧା ନୁହେଁ ଜମାରୁ ବଙ୍କା। ସମସ୍ତେ କହନ୍ତି ଆମକୁ ବାଳୁଙ୍ଗା ଟୋକା। ଇଦଂ ବିଛୁଆତି ଗୋତ୍ର ସିଓ ବାଇଡଙ୍କ କର୍ମକାଣ୍ଡେନ।

ହଁ ସାଥୀ, ହସଭରି ହେଉଛି ଜୀବନର ସବୁଠାରୁ ସୁନ୍ଦର ସଙ୍ଗୀତ, ଯାହା ମନରେ ଖୁସିର ତରଙ୍ଗ ସୃଷ୍ଟି କରେ ଓ ଜୀବନକୁ ସୁନ୍ଦର କରିଦେଇଥାଏ। ହସ ହେଉଛି ଏମିତି ଏକ ଦାନ ଯାହା ଦେଲେ କମେ ନାହିଁ, ବରଂ ଆହୁରି ବଢ଼ିଯାଏ। ସେଇଥିପାଇଁ ଆମେ ସମସ୍ତେ ହସିବା ଓ ଅନ୍ୟମାନଙ୍କ ଜୀବନରେ ହସର ଭଉଁରୀ ସୃଷ୍ଟି କରିବା ଉଚିତ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ ମୋ ଦେଶର ସାଥୀ ଭାରତ ମୋର ଜନ୍ମଭୂମି ଏହି ଦେଶର ମାଟି ପାଣି ପବନ ଓ ସଂସ୍କୃତି ମୋ ଜୀବନର ଗର୍ବ ଆମ ଦେଶ ଭାରତ କେବଳ ଏକ ଭୂଖଣ୍ଡ ନୁହେଁ ଏହା ଅନେକ ଭାଷା ଧର୍ମ ସଂସ୍କୃତି ଓ ପରମ୍ପରାର ଏକ ସୁନ୍ଦର ସମନ୍ୱୟ ମୋ ଦେଶକୁ ବିଭିନ୍ନତାର ଏକତା ବୋଲି କୁହାଯାଏ ଭାରତ ତାହାର ପୁରାତନ ସଭ୍ୟତା ଆଧ୍ୟାତ୍ମିକ ଚିନ୍ତାଧାରା ସାହସୀ ସ୍ୱାଧୀନ ସଂଗ୍ରାମୀ ଓ ପ୍ରକୃତିର ସୌନ୍ଦର୍ଯ୍ୟ ପାଇଁ ସମଗ୍ର ବିଶ୍ୱରେ ପରିଚିତ ମୋ ଦେଶ ସେଥିପାଇଁ ତ ମୁଁ ଗର୍ବରେ କହେ ମୋ ଦେଶ ମହାନ୍

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ। ସାଥୀ, ଭାରତ ଏକ ପୁରାତନ ସଭ୍ୟତାର ଦେଶ। ଏଠାରେ ହଜାର ହଜାର ବର୍ଷ ପୂର୍ବରୁ ସିନ୍ଧୁ ସଭ୍ୟତାର ଉଦ୍ଭବ ହୋଇଥିଲା। ବେଦ, ଉପନିଷେଦ, ରାମାୟଣ, ମହାଭାରତ ପରି ମହାନ ଗ୍ରନ୍ଥମାନେ ଏହି ଦେଶର ଗୌରବକୁ ବଢ଼ାଇଛନ୍ତି। ସତରେ ସାଥୀ, ଆମ ଦେଶ ଜଗତକୁ ଜ୍ଞାନ, ଧର୍ମ ଓ ସଂସ୍କୃତିର ପଥ ଦେଖାଇଛି। ବୁଦ୍ଧ, ମହାବୀର, ଗୁରୁ ନାନକ ଓ ସ୍ୱାମୀ ବିବେକାନନ୍ଦଙ୍କ ପରି ମହାନ ବ୍ୟକ୍ତିମାନେ ମାନବତା ଓ ଶାନ୍ତିର ସନ୍ଦେଶ ପ୍ରଚାର କରିଥିଲେ, ଯାହା ଆଧ୍ୟାତ୍ମିକ ଧରହର ଭାରତକୁ ବିଶ୍ୱରେ ଅଲଗା ପରିଚୟ ଦେଇଛି। ତେବେ ସାଥୀ, ଆଗକୁ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣି ଦେଇଛୁ ଗୋଟେ ସୁନ୍ଦର ଗୀତ। ଯୋଡ଼ି ହୋଇ ରହିଥାନ୍ତୁ, ଏନ୍ଜୟ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍କୁ।